ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଡେକ୍ ଦିଲ୍ ସେ ଦିଲ୍ ତାକ୍ ସମୟ ହେଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ସାବିତ୍ରୀ ଚଳଚ୍ଚିତ୍ରରୁ ଶକ୍ତି ମିଶ୍ରଙ୍କ କଣ୍ଠରେ।

ଆପଣଙ୍କ ସହିତ ଆରମ୍ଭ କରିଛୁ ପ୍ରୋଗ୍ରାମ ମୋ ଦେଶ। ମୋ ଦେଶରେ ଆଜି ଆମେ ସ୍ମରଣ କରିବା ଏମିତି ଜଣେ ଅଦ୍ଭୁତ ସାହସୀ ନାରୀଙ୍କୁ, ଯେ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶର ସେବାରେ ନିଜକୁ ନିୟୋଜିତ କରିଥିଲେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମିଣୀ କଳ୍ପନା ଦତ୍ତା। କଥା ହେବା କିନ୍ତୁ ଏଇ ବ୍ୟୁଟିଫୁଲ ଟ୍ରାକ୍ ପରେ। ଷ୍ଟେ ଟ୍ୟୁନ୍ଡ।

ନମସ୍କାର ଶ୍ରୋତବନ୍ଧୁ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍। ଆଜି 1948 ଶତାବ୍ଦ ବୈଶାଖ ମାସ 29 ଦିନ ମଙ୍ଗଳବାର, ଇଂରାଜୀ 2026 ମସିହା ମଇ ମାସ 19 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 5:58 ମିନିଟ୍। ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ।

ସୁପ୍ରଭାତ ଶ୍ରୋତା ବନ୍ଧୁ, ନବପ୍ରଭାତର କଅଁଳ ସ୍ପର୍ଶରେ ଆଖି ମଳି ମଳି ଉଠୁଛି ଧରିତ୍ରୀ। ମଙ୍ଗଳ ଆଳତୀ ସହ ଗୁଞ୍ଜରିତ ହେଉଥିବା ଘଣ୍ଟ ଘଣ୍ଟିର ଶବ୍ଦରେ ପବିତ୍ର ହେଉଛି ସମଗ୍ର ବାତାବରଣ।

ଏହି ଶୁଭ ଅବସରରେ ମ୍ୟୁଜିକ୍ ମିତ୍ର ଅନୁ ସଜେଇ ଆଣିଛି ଖାସ ଆପଣଙ୍କ ପାଇଁ ଭକ୍ତି ଗୀତ ସମ୍ବଳିତ ଦିବ୍ୟ ଅର୍ଘ୍ୟଥାଳି। ଯାହାକୁ ଆପଣ ଶୁଣିପାରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍। ଏଇ ନିଅନ୍ତୁ ଅର୍ଘ୍ୟଥାଳିର ପ୍ରଥମ ଅର୍ଘ୍ୟ। ନିବେଦନ କରିଛନ୍ତି ଅନୁପ ଜଲୋଟା। ଆଲବମ୍ର ନାଁ ତାରିଣୀ ଦର୍ଶନ।

କହନ୍ତି ମା ନାହିଁ ଯାହାର ସାହା ନାହିଁ ତାହାର, ମାର ମମତା ହିଁ ସନ୍ତାନକୁ ଜୀବନ ପଥରେ ଅଗ୍ରସର କରାଏ। କାରଣ ସନ୍ତାନର ଏକମାତ୍ର ସାହା ଭରସା ସେଇ ମା, କାରଣ ତା ହିସାବରେ

ଜୀବନର ଏକମାତ୍ର ସାହା ଭରସା ସେଇ ମା, କାରଣ ତା ହିସାବରେ ମା ଜୀବନର ସବୁ ଦୁଃଖକୁ ନାଶ କରିଦିଅନ୍ତି, ସମସ୍ତ ସଙ୍କଟକୁ ହରଣ କରିନିଅନ୍ତି। ସେଇଥିପାଇଁ ତ ସେ ବୋଲାନ୍ତି, ସଙ୍କଟ ମୋଚନୀ ଜଗତ ଜନନୀ ମା ତାରିଣୀ।

ଗୁଣ ଗାଇବି ତୁମର ମା, କି ଗୁଣ ବା ତୁମର ବର୍ଣ୍ଣି ପାରିବି। ତୁମେ ସବୁବେଳେ ଭକ୍ତ ବତ୍ସଳା, ଭକ୍ତର ମନ କଥା ବୁଝି ତାର ଇଚ୍ଛା ପୂର୍ତ୍ତି କରିଥାଅ। ସତରେ ସତରେ କେତେ ଭଲ ପାଅ ତୁମେ ନିଜ ସନ୍ତାନଙ୍କୁ। ନିଃସ୍ୱାର୍ଥପର ଭାବେ ଭକ୍ତର ସ୍ୱାର୍ଥକୁ ପ୍ରାଥମିକତା ଦିଅ ତୁମେ। ଭଲ ପାଇବାର ଅନନ୍ୟ ନିଦର୍ଶନ ତୁମେ। ତ୍ୟାଗ, ସମର୍ପଣ ଓ ବଳିଦାନର ଭାଷାକୁ ବୁଝି ମନସ୍କାମନା ଅଚିରେ ପୂରଣ କରନ୍ତି ମା ତାରିଣୀ।

ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଓ ଅନୁଜ ଲକ୍ଷ୍ମଣ ମହାପ୍ରତାପୀ ରାବଣ ଦ୍ୱାରା ମା ସୀତାଙ୍କୁ ହରଣ କରିନେଲା ପରେ ଶୋକାତୁର ବ୍ୟଥିତ ମନରେ ସର୍ବଶକ୍ତିମୟୀ ମା ଦୁର୍ଗାଙ୍କୁ ଆରାଧନା କରିଥିଲେ। ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ମା ଶୂନ୍ୟବାଣୀ କରିଥିଲେ, କହିଥିଲେ, ବତ୍ସ୍ୟ, ମୁଁ ତୁମ ସମ୍ମୁଖରେ ସଙ୍କଟହାରିଣୀ ତାରିଣୀ ରୂପେ ଆବିର୍ଭୂତ ହେବି। ହେଲେ ମୋତେ ଦେଖିବାକୁ ପ୍ରୟାସ କଲେ ପରିଣତ ହେବି ପାଷାଣରେ।

ମାଙ୍କ ଠାରୁ ଅଭୟବାଣୀ ଶୁଣିବା ପରେ ଶ୍ରୀରାମ ଲକ୍ଷ୍ମଣ ଦୁଇ ଭାଇ ହେଲେ ଧ୍ୟାନମଗ୍ନ। ଦେବୀଙ୍କ ଉପସ୍ଥିତି ଅନୁଭବ କରି ପ୍ରଭୁ ଶ୍ରୀରାମ ତାଙ୍କ ଚରଣସ୍ପର୍ଶ ଉଦ୍ଦେଶ୍ୟରେ ହାତ ବଢ଼ାଉଥିବା ବେଳେ ଅଜାଣତରେ ତାଙ୍କ ଆଖି ଖୋଲିଯାଇଥିଲା। ଆଉ ଦୁଇ ଭାଇ ଦର୍ଶନ କରିଥିଲେ ମାଙ୍କୁ। ହେଲେ ପୂର୍ବ ପ୍ରତିଶ୍ରୁତି ଅନୁସାରେ ମା ସ୍ମିତହାସ୍ୟପୂର୍ବକ ସମସ୍ତ ସଙ୍କଟ ହରଣ କରିବାର କଥା ଦେଇ ପାଲଟିଗଲେ ପାଷାଣ ସ୍ୱରୂପା। ସେହିଦିନଠାରୁ ମା ଦୁର୍ଗା ମା ତାରିଣୀଙ୍କ ରୂପରେ ସର୍ବଜନ ବିଦିତା।

ମା ସର୍ବଦା ନିଜ ସନ୍ତାନଙ୍କ ଲାଗି କୃପାବର୍ଷା କରିଥାନ୍ତି, ସମସ୍ତ ବିପଦ ଆପଦରୁ ନିଜ ଭକ୍ତଙ୍କୁ ରକ୍ଷା କରିଥାନ୍ତି। ତାଙ୍କର ସେହି ଅଭୟପଣତ କାନିର ଛାୟାରେ ସଭିଏ ମାରନ୍ତି ଶାନ୍ତିର ନିଶ୍ୱାସ, ଅନୁଭବ କରନ୍ତି ନିର୍ଭୟ ଆଶ୍ରା। ଚାଲନ୍ତୁ ସେହି ମାଙ୍କ ଚରଣାର ବିନ୍ଦରେ ସମର୍ପି ଦେବା ନିଜକୁ। ଆଉ ସର୍ବେ ଏକା ସାଙ୍ଗରେ ଯୋଡ଼ ହସ୍ତରେ ମିଳିମିଶି କହିବା, ଜୟ ଜୟ ମା ତାରିଣୀ ସଙ୍କଟ ହାରିଣୀ, ଜୟ ମା ତାରିଣୀ।

ପରୀକ୍ଷିତ ମହାରାଜଙ୍କୁ ଶୁକମୁନି କହିଲେ, ସଂସାରରେ ଗୃହସ୍ଥମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ କୁଟୁମ୍ବ ପୋଷିବାରେ ଦିନ ବିତେଇ ଦିଅନ୍ତି। ବିଷ୍ଣୁ ମାୟାରେ ମୃତ୍ୟୁକୁ ଆଖି ଆଗରେ ଦେଖି ସୁଦ୍ଧା ଅଜ୍ଞାନତା ବଶତଃ ଲୋକେ ସୁଖ ଆଶାରେ ଭ୍ରମରେ ପଡ଼ିଥାନ୍ତି। କିନ୍ତୁ ମୁହୂର୍ତ୍ତେ ହେଲେ କୃଷ୍ଣଙ୍କ କଥା ଶୁଣିଲେ ଅବା ଉଚ୍ଚାରଣ କଲେ ଉଦ୍ଧାର ପାଆନ୍ତି। ପୂର୍ବକାଳରେ ଖଟ୍ୱାଙ୍ଗ ନାମକ ରାଜା ଦେବତାଙ୍କୁ ସନ୍ତୁଷ୍ଟ କରି ତାଙ୍କର ଆୟୁଷ କେତେ ଅଛି ପଚାରିବାରୁ ସେମାନେ ଆଉ ମୁହୂର୍ତ୍ତେ ଅଛି ବୋଲି କହିଲେ। ସେହି ମୁହୂର୍ତ୍ତକ ସେ କୃଷ୍ଣ ନାମ ଉଚ୍ଚାରଣ କରି କୃଷ୍ଣଙ୍କ ଦେହରେ ଲୀନ ହେଲେ। ରାଜା, ତୁମର ତ ଆହୁରି ସାତ ଦିନ ଆୟୁଷ ଅଛି, ସଂସାର କଥା ନ ଭାବି କୃଷ୍ଣଙ୍କ ପାଦ ତଳେ ମନ ଲଗାଅ।

ट्यून କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ ସେ ଦିଲ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ ଏହି ସକାଳରେ ମର୍ଣ୍ଣିଂ ଅପଡେଟ୍ସକୁ ନେଇ। ବାପା କି ଖରା ନାଇଁ, ଏବେ ଖରାର ପ୍ରକୋପ ଧୀରେ ଧୀରେ ବଢ଼ି ଚାଲିଛି ଆଉ ପାଣିପାଗର ପରିବର୍ତ୍ତନ ଏଭଳି ଭାବରେ ହେଉଛି ଯେମିତି ଲାଗୁଛି ଏଇ ମୁହୂର୍ତ୍ତରେ ଗୋଟେ ରୂପ ଆଉ ଆଉ ଗୋଟେ ମୁହୂର୍ତ୍ତରେ ଆଉ ଗୋଟେ ରୂପ, ଠିକ୍ ବହୁରୂପୀ ଏଣ୍ଡୁଅ ଭଳି। ତେଣୁ ନିଜର ଯତ୍ନ ନେବା ଏଇ ସମୟରେ ବହୁତ ଜରୁରୀ। ତେଣୁ ଏଇ ଯେଉଁ ଖରା ଜୋରେ ହେଉଛି ତ ଆପଣମାନେ ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ଅପରାହ୍ନ 12-4 ଭିତରେ, ମଧ୍ୟାହ୍ନ 12-ରୁ ଅପରାହ୍ନ 4 ଭିତରେ ଜମା ବି ଘରୁ ବାହାରନ୍ତୁ ନାହିଁ ଯଦି କିଛି ସେମିତି ଅର୍ଜେନ୍ସି ନାହିଁ। କିନ୍ତୁ ଯଦି ବାହାରିବାକୁ ପଡ଼ୁଛି ସେଥିରେ ନିଶ୍ଚିତ ରୂପେ ଛତା ନିଅନ୍ତୁ, ପାଣି ବୋତଲ ନିଅନ୍ତୁ ଏବଂ ଯଦି ଟୋପି ବ୍ୟବହାର କରୁଛନ୍ତି ତେବେ ନିଶ୍ଚୟ ବ୍ୟବହାର କରନ୍ତୁ। ଆଉ ସବୁଠୁ ବଡ଼ କଥା ହେଲା ପାଣି, ଯଥେଷ୍ଟ ପରିମାଣରେ ପାଣି ପିଅନ୍ତୁ, ନିଜକୁ ହାଇଡ୍ରେଟେଡ୍ ରଖନ୍ତୁ, କାରଣ ସେଇଟା ସବୁବେଳେ ଆମକୁ ଭଲରେ ରଖିବ। ଯେତେ ପାରୁଛନ୍ତି ବିଭିନ୍ନ ପ୍ରକାର ପଣା ପିଇପାରିବେ, ବେଲପଣା ହେଉ କିମ୍ବା ଲସି।

ବେଶୀ ହଉ ଦହି ପାଣି ଲେମ୍ବୁ ପାଣି ତୋରାଣି ଯାହା ବି ଆପଣଙ୍କୁ ମିଳୁଛି ନିଶ୍ଚୟ ପିଅନ୍ତୁ ଏବଂ ହାଇଡ୍ରେଟେଡ୍ ରୁହନ୍ତୁ। ଆଉ ଏଇ ସମୟରେ ଯେତେ ବାହାରକୁ ବାହାରୁଛନ୍ତି ସନ୍ଗ୍ଲାସେସ୍ ନିଶ୍ଚୟ ବ୍ୟବହାର କରନ୍ତୁ ନିଜ ଆଖିର ସୁରକ୍ଷା ପାଇଁ। ତା ସହ ସନ୍ସ୍କ୍ରିନ୍ ଗୋଟେ ଭଲ ସନ୍ସ୍କ୍ରିନ୍ ମଧ୍ୟ ୟୁଜ୍ କରନ୍ତୁ ଯଦ୍ୱାରା କି ଆପଣଙ୍କର ଯେଉଁ ସ୍କିନ୍ ରହିଛି ସେଟା ପ୍ରୋଟେକ୍ଟେଡ୍ ହେଇକି ରହିବ। ଆଉ ସବୁଠାରୁ ବଡ଼ କଥା ହେଲା ଏହି ସମୟରେ ଜମା ଯାହା ବି ଆପଣ ପୋଷାକ ପିନ୍ଧୁଛନ୍ତି ଟାଇଟ୍ ଡ୍ରେସ୍ ନ ପିନ୍ଧିକି ପୁରା ଢିଲା ଢାଲା ଆଉ ହାଲକା ରଙ୍ଗର ସୂତା ମ୍ୟାଟେରିଆଲର ଯଦି ଆପଣ ଡ୍ରେସ୍ ପିନ୍ଧିବେ ତେବେ ଆପଣଙ୍କ ପାଇଁ ବି ଭଲ ଏବଂ ଏ ଯେଉଁ ଖରା ବିଲକୁଲ ବି ବାଧିବନି ଏବଂ ଆରାମରେ ଆପଣ ନିଜ କାମ ବି ସୁରୁଖୁରୁରେ କରିପାରିବେ।

ट्यून कर 100.4 आकाशवाणी एफएम रेनबो का जाको दिल से दिल तक म्यूजिक मित्रों रही आपने आज कार्यक्रम सूचना कारण दिन सारा रो प्लानिंग न जानले आपण हमको सुनिबे केमती माने जानिबे केमती क्यों कार्यक्रम पर क्यों कार्यक्रम रही तेणु यही रहा आपण पाखे से सूचना ଆମର ସ୍ୱାସ୍ଥ୍ୟ ଶୁଣିପାରିବେ ସକାଳ 7:10 ବିଷୟ ରହିଛି ଇସିନୋଫିଲିଆ ଏ ବିଷୟରେ ଆଲୋଚନା କରିବେ ଡକ୍ଟର ଶରତ ଚନ୍ଦ୍ର ପାଣିଗ୍ରାହୀ ମର୍ଣ୍ଣିଂ ମେଲୋଡି ରହିଛି ସକାଳ 8:30 ତା ପୂର୍ବରୁ 17:25 ଶୁଣିବେ ଶୁଭ ସକାଳ ସକାଳ 9:00 ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଆଉ ଆଜି ଏଥିରେ ବିଷୟ ରହିଛି ଯେ ଆପଣ ଘରେ ରହି କିପରି କରନ୍ତି ଶକ୍ତି ସଞ୍ଚୟ ଅର୍ଥାତ୍ ଆପଣ ନିଜ ଘରେ କିପରି କରନ୍ତି ଶକ୍ତିର ସଞ୍ଚୟ ଏ ସମ୍ପର୍କରେ ଆପଣ ଆମ ସହିତ ନିଜ ମତାମତ ସେୟାର କରିପାରିବେ ଡାଏଲ୍ କରିପାରିବେ 0671-230-3153 ଏବଂ କହିପାରିବେ ଆମକୁ ଏ ସମ୍ପର୍କରେ ସକାଳ 9:00-10:00 ମଧ୍ୟରେ ପରିପୂର୍ଣ୍ଣ ରହିଛି ରେନ୍ବୋ ଏସ୍ଏମ୍ଏସ୍ ଦିନ 10:00 ଏଥିରେ ଆପଣମାନେ ନିଜ ମନପସନ୍ଦର ଗୀତ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ଅନୁରୋଧ କରି ଶୁଣିପାରିବେ କଳାକାର ରହିଛି ଦିନ 11:00 ଏ ଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କ

0: kita ke Cisuci na. ବର୍ତ୍ତମାନ କିଛି ସମୟର ବିଜ୍ଞାପନ ବିରତି।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଥିଲା। ଗସ୍ତକାଳରେ ଶ୍ରୀ ନବୀନ କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏ ସମ୍ପର୍କରେ ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ କହିଛନ୍ତି,
1: ସେ ସାଂଗଠନ ବିଷୟରେ ତନ୍ନତନ ଆଲୋଚନା ହୋଇଛି ଏବଂ ସାଂଗଠନିକ ବ୍ୟବସ୍ଥା କେମିତି ଆହୁରି ସଶକ୍ତ କରାଯିବ ତା ପାଇଁ ମଧ୍ୟ କଥାବାର୍ତ୍ତା ହୋଇଛି। ସବୁ ବିଧାୟକ ସାଂସଦ ତାଙ୍କ ଅଞ୍ଚଳରେ କେମିତି ଯୋଉ କାମ କରୁଛନ୍ତି ତାର ସମୀକ୍ଷା ହୋଇଛି। ସମସ୍ତେ ପ୍ରଭାବିତ ଅଛନ୍ତି, ସମସ୍ତଙ୍କୁ ଉତ୍ସାହ ପ୍ରେରଣା ମିଳିବ କାମ କରିବାର, ଆହୁରି ଦକ୍ଷତା ଯୋଗ୍ୟତା ସମସ୍ତଙ୍କର ଅଛି, ତାକୁ ଆହୁରି ସେମାନେ ତାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରିବେ।
0: ରାଜ୍ୟରେ ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଗ୍ରାମ ତଥା ପଞ୍ଚାୟତ ସ୍ତରରେ ତହସିଲ କ୍ୟାମ୍ପ କୋର୍ଟ କରାଯିବ ବୋଲି ଲୋକସେବା ଭବନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ସୂଚନା ମିଳିଛି। କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମଗୁଡ଼ିକରେ ତହସିଲ ଅଧିକାରୀମାନେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ସହ ବିଭିନ୍ନ ରାଜସ୍ୱ ସେବା ଯୋଗାଇ ଦେବେ। ରାଜସ୍ୱ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ମାଓବାଦୀ ମୁକ୍ତ ହେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ପୁଲିସ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ନକ୍ସଲ ବିରୋଧୀ ଅଭିଯାନ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ସ୍କୃତିଚିହ୍ନ ପ୍ରଦାନ କରିଥିଲେ। 2026 ସୁଦ୍ଧା ଓଡ଼ିଶା ନକ୍ସଲମୁକ୍ତ ହୋଇଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜ୍ୟ ପୁଲିସ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଗତ 2025 2026 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ 27 ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି।

0: ରାଜ୍ୟ ବାହାରେ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ଅପରେସନ୍ ଅନ୍ୱେଷଣ ଆରମ୍ଭ କରାଯିବ। ଆସନ୍ତା 21 ତାରିଖଠାରୁ 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ପୁରୀ ଶ୍ରୀମନ୍ଦିରରେ ଆଜି ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବ। ମଧ୍ୟାହ୍ନ ଧୂପ ନୀତି ପରେ ପ୍ରାଧିକୃତ ଟିମ୍ ଦ୍ୱାରା ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଗଣତି ହେବ, ଫଳରେ ଆଜି ଭିତରକାଠ ଦର୍ଶନ ବନ୍ଦ ରହିବ ଏବଂ ଶ୍ରଦ୍ଧାଳୁମାନେ କେବଳ ବାହାର କାଠର ଦର୍ଶନ କରିପାରିବେ। ଚଳିତ ମାସରେ ମୋଟ 9 ଦିନ ଧରି ଗଣତି କାର୍ଯ୍ୟ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 2 ଦିନ ଗଣତି ହୋଇଥିଲା। କଟକ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଜନଜାତି ଗରିମା ଉତ୍ସବ ଆରମ୍ଭ ହୋଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଅଭିଯାନ ଶୁଭାରମ୍ଭ କରିଛନ୍ତି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 21 ଜନଜାତି ବହୁଳ ଗ୍ରାମରେ ଏହା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ। ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୁର ବ୍ଲକର ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜନଜାତୀୟ ଗାରିମା ଉତ୍ସବ 2026ର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହିଲେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ରାୟଗଡ଼ ଜିଲ୍ଲାରେ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହିଲା ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 525 ଗାଁରେ ଏହି ଅଭିଯାନ ଚାଲିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ ଭଞ୍ଜପୁର ସ୍ୱତନ୍ତ୍ର ଟ୍ରେନ୍କୁ ନିୟମିତ ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ ପାଇଁ ନିଷ୍ପଭି ହୋଇଛି। ପୂର୍ବତଟ ରେଳପଥର ସୂଚନା ଅନୁସାରେ ଭଞ୍ଜପୁର ପୁରୀ ଭଞ୍ଜପୁର ସ୍କେଶାଲ୍ ଟ୍ରେନ୍ ଭଞ୍ଜପୁର ପୁରୀ ଭଞ୍ଜପୁର ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ କରିବା ସହ ଆସନ୍ତା 21 ଓ 22 ତାରିଖରୁ ଉଭୟ ପଟରୁ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍ ବାରିପଦା ବାଲେଶ୍ୱର ସୋର ଭଦ୍ରକ ଯାଜପୁର ରୋଡ୍ କଟକ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍ ଦେଇ ଯାତ୍ରା କରିବ। ନୂଆପଡ଼ା ଜିଲ୍ଲାରେ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଉଥିବା ଅଧିକାରୀମାନଙ୍କୁ ମିଳିତ ଭାବେ ଯାତ୍ରା କରିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଇନ୍ଧନ ବ୍ୟବହାର କମ୍ କରିବା ଉଦ୍ଦେଶ୍ୟରେ ସାଇକେଲ ଓ ମୋଟରସାଇକେଲ ବ୍ୟବହାର କରିବା କିମ୍ବା ଚାଲି ଚାଲି ଯିବା ଲାଗି ଜିଲ୍ଲାପାଳ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀର ମିଳିତ ସହଯୋଗରେ କଟକ ଶହୀଦ ଭବନରେ 2-ଦିନିଆ ଉତ୍କଳୀୟ ସଂକୀର୍ତ୍ତନ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 2 ଦିନ ମଧ୍ୟରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତା 4 ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ସହ ଗ୍ରୀଷ୍ମ ଲହରୀ ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 70 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 43.4 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ବର୍ତ୍ତମାନ ଶୁଣନ୍ତୁ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣିବେ ଇସୋନୋଫିଲିଆ ସମ୍ପର୍କରେ କହିଛନ୍ତି ଡକ୍ଟର ଶରତ ଚନ୍ଦ୍ର ପାଣିଗ୍ରାହୀ।
2: ଆମ ଶରୀରରେ ଥିବା ଶ୍ୱେତ ରକ୍ତକଣିକା ଯାହାକୁ WBC ବା ହ୍ୱାଇଟ୍ ବ୍ଲଡ୍ ସେଲ୍ କୁହାଯାଏ, ସେଥିରେ ଇସୋନୋଫିଲ୍ ସେଲ୍ ବଢ଼ିଗଲେ ତାହାକୁ ଇସୋନୋଫିଲିଆ କୁହାଯାଏ। ପ୍ରକୃତ କଥା ହେଲା, ଇସୋନୋଫିଲିଆ ଏକ ରୋଗ ନୁହେଁ, ଏହା ରୋଗୀର ଗୋଟିଏ ସାମୟିକ ଅବସ୍ଥା। ରୋଗ ନିରୂପଣ ପାଇଁ ରକ୍ତ ପରୀକ୍ଷା କରାଯାଏ। ରକ୍ତରେ DC ବା ଡିଫରେନ୍ସିଆଲ୍ କାଉଣ୍ଟ କରାଗଲେ ଇସୋନୋଫିଲିଆ କେତେ ଅଛି ତାହା ଜଣାପଡ଼େ। ବର୍ତ୍ତମାନ ଜଳବାୟୁ ବା ତାପମାତ୍ରାକୁ ନେଇ ହିସାବ କଲେ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ 5-6 ବା ଅତି ବେଶୀରେ 7-8% ପର୍ଯ୍ୟନ୍ତ ଇସୋନୋଫିଲର ନର୍ମାଲ ବା ସାଧାରଣ ଅବସ୍ଥା, ଯାହା ରୋଗୀର ବିଶେଷ କିଛି କ୍ଷତି କରେ ନାହିଁ। 8ରୁ ଅଧିକ ହେଲେ ଇସୋନୋଫିଲିଆ ରୋଗୀର କ୍ଷତି ଘଟାଇଥାଏ। ମାତ୍ର ଉପକୂଳ ଜିଲ୍ଲା ଭିନ୍ନ, ଅନ୍ୟ ଜିଲ୍ଲାମାନଙ୍କରେ 0-3 ପର୍ଯ୍ୟନ୍ତ ନର୍ମାଲ ବା ସାଧାରଣ ଅବସ୍ଥା, ତାଠାରୁ ଅଧିକ ହେଲେ ଇସୋନୋଫିଲିଆ ବଢ଼ିଯାଇଛି ବୋଲି ବୁଝାଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣର ଶିକାର ହେବାକୁ ପଡ଼େ। ତେଣୁ ରୋଗର ଚିକିତ୍ସା ପୂର୍ବରୁ ଆମକୁ ରକ୍ତ ପରୀକ୍ଷା କରିବାକୁ ହେଲେ ପ୍ରଥମେ DC ପରୀକ୍ଷା କରାଇବା ଦରକାର। ଏବେ ଆସନ୍ତୁ ଜାଣିବା, ଇସୋନୋଫିଲିଆ ଆମ ରକ୍ତରେ ରହିଲେ ଆମ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ବା କେଉଁ କେଉଁ ରୋଗ ହେଲେ ଇସୋନୋଫିଲିଆ ଦେଖାଯାଏ। ଅଳ୍ପ ଅଳ୍ପ କାଶ ହେଲେ, ଅଣନିଶ୍ୱାସୀ ଲାଗିଲେ, ଦେହ ହାତ ଘୋଡ଼ାବିନ୍ଧା ହେଲେ, ଜ୍ୱର ଜ୍ୱର ଲାଗିଲେ, ଦେହ ହାତ କୁଣ୍ଡାଇ ହେଲେ, ମୁହଁ ହାତ ଗୋଡ଼ ଫୁଲିଲା ପରି ଦେଖାଦେଲେ, ମୁଣ୍ଡ ବିନ୍ଧିଲେ, ଆଖି ଅନେକ ଦିନ ଲାଲ ରହିଲେ, ଭୋର ଭୋର ଛିଙ୍କ ହେଲେ ଇସୋନୋଫିଲିଆ ଲକ୍ଷଣ ଥିବାର ଜଣାପଡ଼େ। ଦେହରେ ପୁରୁଣା ଥଣ୍ଡା ଥିବା ଏବଂ ଫାଇଲେରିଆ ରୋଗୀଙ୍କ ଦେହରେ ଇସୋନୋଫିଲିଆ ଅଧିକ ଥାଏ। ଛାତିରେ କଫ ରହିଲେ, ଶ୍ୱାସ ବା ନିମୋନିଆ ଭଳି ରୋଗୀ ଦେହରେ ଇସୋନୋଫିଲିଆ ଅଧିକ ଥାଏ। କୌଣସି ଆଣ୍ଠୁଗଣ୍ଠି ଜନିତ ରୋଗ ଯଥା ରିମାଟିଜିମ୍ ଏବଂ ଅଷ୍ଟିଓ ଆର୍ଥ୍ରାଇଟିସ୍ ଭଳି ରୋଗ ଥିଲେ

ଇସନଫୁଲିଆ ଅଧିକ ଥାଏ। ରକ୍ତ କର୍କଟ ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ପରି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବାର ଜଣାଯାଏ। ଲିକୁମିଆ, ଟନସିଲାଇଟିସ୍, ମେନିଙ୍ଗାଇଟିସ୍, ଡିପ୍ଥେରିଆ, ମିଜିଲ୍, ସ୍ମଲପକ୍ସ, ଚିକେନ୍ ପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସନଫୁଲିଆ ଅଧିକ ରହିଥିବାର ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ କରାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସନଫୁଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି ଆମେ ରୋଗକୁ ଚିକିତ୍ସା ନ କରି ରୋଗର ଲକ୍ଷଣକୁ ଆଧାର କରି ଚିକିତ୍ସା କରିଥାଉ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତା'ର ରୋଗ ସମ୍ପର୍କରେ ନ କହି ତା'ର ଲକ୍ଷଣଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା ଏକ ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ

0: ଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା ଏକ ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସନ ଫୁଲିବା ପାଇଁ ଅନେକ ଔଷଧ ଯଥା ଆର୍ସେନିକ ଆଲବମ୍, ନେଟ୍ରିମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲ୍ଫର, ରଷ୍ଟକ୍ସ, ରୁଡୁଡେଣ୍ଡ୍ରମ, ଥୁଜା, ଟ୍ୟୁବରକୁଲିନମ୍, ଜେଲସିମିୟମ୍, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ, ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3 ମାସରୁ 6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟରେ ଇସୋନୋଫିଲିଆ ସମ୍ପର୍କରେ କହିଲେ ଡାକ୍ତର ଶରତ୍ ଚନ୍ଦ୍ର ପାଣିଗ୍ରାହୀ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ. ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ. ଦେଶର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ. କାତାର, ସାଉଦିଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି. ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ନରୱେ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶରେ ବୃଦ୍ଧି ଘଟିଛି. ଓସ୍ଲୋଠାରେ ଅନୁଷ୍ଠିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶୀର୍ଷକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମୋଦି ଏହା କହିଛନ୍ତି. ଚୁକ୍ତିନାମା ଅଧୀନରେ ଉଭୟ ଦେଶ 100 ଆମେରିକୀୟ ଡଲାର ନିବେଶ ଲକ୍ଷ୍ୟ ଏବଂ ଭାରତରେ 10 ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ପ୍ରୟାସ ଜାରି ରଖିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି. ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତରେ ବ୍ୟାପକ ନିବେଶ ସୁଯୋଗ ରହିଛି. ଏହାର ସୁଯୋଗ ନେବାକୁ ଶ୍ରୀ ମୋଦି ନରୱେ ବ୍ୟବସାୟୀ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି. ଭାରତର ମହତ୍ୱାକାଂକ୍ଷୀ ସବୁଜ ପରିବର୍ତ୍ତନ ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି ବର୍ଦ୍ଧିତ ଶକ୍ତି ଚାହିଦା, ଜଳବାୟୁ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ଗ୍ରିଡ୍ ଭିଭିଭୂମି ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ରହିଥିବା ଗୁରୁତ୍ୱ ପ୍ରଦାନ କରିଛନ୍ତି. ଉଭୟ ଦେଶର ବ୍ୟବସାୟିକ ସମ୍ପ୍ରଦାୟକୁ ନୂତନ ସହଭାଗିତା ଗଠନ କରିବା ଏବଂ ସହଯୋଗର ଉଦୀୟମାନ କ୍ଷେତ୍ର ଚିହ୍ନଟ କରି ଆର୍ଥିକ ସହଯୋଗକୁ ଅଧିକ ମଜବୁତ କରିବାକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି.
1: चाहे वो अर्कलो का भारत के फूड सेक्टर में निवेश हो, इक्विनोर से भारत को एलपीजी और एलएनजी सप्लाई की बात हो, या यारा का भारत के फर्टिलाइजर क्षेत्र में योगदान. मुझे बहुत खुशी है कि आप में से कई सीईओ भारत के वाइब्रेंट गुजरात और अन्य इन्वेस्टर समिट में भी बड़े उत्साह के साथ हमेशा भाग लेते रहे हैं. अब हमें इस पार्टनरशिप को इसकी इंटेंसिटी बढ़ाकर इसे न्यू फ्रंटियर की ओर ले जाना चाहिए.
0: ସମ୍ମିଳନୀରେ 50 ଅଧିକ ବିଭିନ୍ନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ, ନରୱେ ଏବଂ ଭାରତୀୟ ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250 ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ. ଏହି ଅବସରରେ ଭାରତୀୟ ଏବଂ ନରୱେ କମ୍ପାନୀ ତଥା କେତେକ ପ୍ରତିଷ୍ଠାନ ମଧ୍ୟରେ ବ୍ୟାବସାୟିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ. ଛତିଶଗଡ଼

ଉତ୍ତର ଡିଭିଜନାଲ ମୁଖ୍ୟାଳୟ ଜଗଦଲପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଗଣ ଯୋଗଦେବେ। ଛତିଶଗଡ଼ ଗସ୍ତ ଅବସରରେ ଗତକାଲି ଶ୍ରୀ ଶାହା ବସ୍ତର ଜିଲ୍ଲାର ନେତାନାର ଗ୍ରାମରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଛଅ ଦଶନ୍ଧି ଧରି ନକ୍ସଲବାଦ ଯୋଗୁଁ ବସ୍ତରରେ ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ହୋଇଥିବା କ୍ଷତିକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପୂରଣ କରାଯିବ। ଦେଶରେ ଜଳ ମେଟ୍ରୋ ସେବାର କାର୍ଯ୍ୟକାରିତା ନେଇ ନୂଆଦିଲ୍ଲୀଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଳ ମେଟ୍ରୋ ସେବା ଆରମ୍ଭ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି ସରକାର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୁଆହାଟୀରେ ଆରମ୍ଭ ପାଇଁ ନିଷ୍ପଭି ଗ୍ରହଣ କରାଯାଇଛି। ଶ୍ରୀନଗର, ପାଟଣା, ବାରାଣସୀ, ଅଯୋଧ୍ୟା ଏବଂ ପ୍ରୟାଗରାଜ ଆଦି ସହରଗୁଡ଼ିକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି। ଆସାମର ତେଜପୁର ଏବଂ ଦିବ୍ରୁଗଡ଼କୁ ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ କରାଯିବ। ଆନ୍ତଃ ମନ୍ତ୍ରଣାଳୟ ପରାମର୍ଶ ଆଧାରରେ ଜାତୀୟ ଜଳ ମେଟ୍ରୋ ନୀତି 2026 ଜାହାଜ ଚଳାଚଳ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ପ୍ରସ୍ତୁତ ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି ପ୍ରସ୍ତାବିତ ଜଳ ମେଟ୍ରୋ ବ୍ୟବସ୍ଥା ପାଇଁ ଅତ୍ୟଧିକ ପୁଞ୍ଜିନିବେଶର ଆବଶ୍ୟକତା ପଡ଼ିବ ନାହିଁ। ଏହି ପଦକ୍ଷେପ ଆଭ୍ୟନ୍ତରୀଣ ଜଳପଥକୁ ଏକ ଦକ୍ଷ, ସ୍ଥାୟୀ ଏବଂ ଆଧୁନିକ ସାର୍ବଜନୀନ ପରିବହନ କରିଡରରେ ପରିଣତ କରିବ ବୋଲି ଆଶା କରାଯାଉଛି। କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃବୃନ୍ଦଙ୍କ ଅନୁରୋଧ କ୍ରମେ ଇରାନ୍ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲ୍ରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ୍ ଆଶା ବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ତେବେ ଆଲୋଚନା ବିଫଳ ହେଲେ ଆମେରିକା ପକ୍ଷରୁ ଇରାନ୍ ଉପରେ ବଡ଼ ଧରଣର ଆକ୍ରମଣ ହେବା ନେଇ ଶ୍ରୀ ଟ୍ରମ୍ପ୍ ସତର୍କ କରାଇଛନ୍ତି। ଅନ୍ୟପକ୍ଷରେ ଇରାନ୍ ଗତକାଲି କହିଛି ଚୁକ୍ତିନାମା ସ୍ୱାକ୍ଷର ନେଇ ଆମେରିକାର କେତେକ ପ୍ରସ୍ତାବ ଉପରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନକୁ ଇରାନ୍ ନିଜର ପକ୍ଷ ପ୍ରଦାନ କରିସାରିଛି। ହର୍ମୁଜ୍ ପ୍ରଣାଳୀରେ ଇରାନ୍ର ନିୟନ୍ତ୍ରଣ ବଳବତ୍ତର ରହିଛି। ବିଶ୍ୱର ପ୍ରାୟ 20% ତୈଳ ଏବଂ ଏଲ୍ପିଜି ଯାତାୟତ କରୁଥିବା ଏହି ଜଳପଥକୁ ପ୍ରଭାବଶାଳୀ ଢଙ୍ଗରେ ବନ୍ଦ ରଖାଯାଇଛି ବୋଲି ଇରାନ୍ କହିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯାଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହନ ପ୍ରଦାନ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅଂଶୀଦାର ଯୋଗଦେଇ ଏ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଦୁର୍ନୀତି ଅଭିଯୋଗ ନେଇ ତଦନ୍ତ କରୁଥିବା ବିଚାରପତି ତଦନ୍ତ କମିଟି ଏହାର ରିପୋର୍ଟ ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କୁ ପ୍ରଦାନ କରିଛି। ସଂସଦ ଭବନରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଚାରପତି ଅନୁସନ୍ଧାନ ଆଇନ 1968 ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଛି। ସଂସଦର ଉଭୟ ଗୃହରେ ରିପୋର୍ଟକୁ ଉପସ୍ଥାପନ କରାଯିବ। ଗତବର୍ଷ ଅଗଷ୍ଟ 12 ତାରିଖରେ ବାଚସ୍କତି ଶ୍ରୀ ବିର୍ଲା ଏହି କମିଟି ଗଠନ କରିଥିଲେ। କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ପଶ୍ଚିମବଙ୍ଗ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। 2024 ଅଗଷ୍ଟ 23 ତାରିଖରେ କେତୋଟି ମାମଲାରେ କୋଲକାତା ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଦୁର୍ନୀତି ନିବାରଣ ଶାଖା ମାମଲାର ତଦନ୍ତ ନିଜ ଅଧୀନକୁ ନେଇଥିଲା। 2024 ଅଗଷ୍ଟ 24 ତାରିଖରେ ଏ ସଂକ୍ରାନ୍ତରେ ଏକ ମାମଲା ପଞ୍ଜିକୃତ ହୋଇଛି। ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲର ବିଭିନ୍ନ କିଣାବିକାରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଅଭିଯୋଗ ରହିଛି।
ଅପରେସନ୍ ସିନ୍ଦୁରକୁ ଭାରତର ଏକ ଶକ୍ତିଶାଳୀ ଆତ୍ମବିଶ୍ୱାସୀ ଏବଂ ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ପ୍ରମାଣ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଷ୍ଣନା କରିଛନ୍ତି। ଭିଏତନାମର ହାନୋଇଠାରେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଶ୍ରୀ ସିଂ ଶତ୍ରୁପକ୍ଷର ଯେକୌଣସି କାର୍ଯ୍ୟର ଦୃଢ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ପରିବର୍ତ୍ତନ ଭାରତକୁ ବିଶ୍ୱସ୍ତର

ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ କରିପାରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ପ୍ରଯୁକ୍ତିବିଦ୍ୟା ଭାରତର ବିକାଶ ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି ବୋଲି ଶ୍ରୀ ସିଂ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ 3ଟି ୱିକେଟ୍ ଅକ୍ତିଆର କରିଥିଲେ। 181 ରନ୍ର ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭରରେ 5ଟି ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଇଶାନ କିଶନ ଦଳ ପକ୍ଷରୁ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। କିଶନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ସହ ସନ୍ରାଇଜର୍ସ ହାଇଦ୍ରାବାଦ 16 ପଏଣ୍ଟ ହାସଲ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ମାତ୍ର 12 ପଏଣ୍ଟ ହାସଲ କରି ପ୍ଲେ ଅଫ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18ଟି ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର ଜାହାଜ ଚଳାଚଳ ଜଳପଥ ମନ୍ତ୍ରୀ। କାତାର, ସାଉଦି ଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କରା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।

ଶରୀର ଯେତେବେଳେ ସୁସ୍ଥ ରହିବ ସେତେବେଳେ ଆମେ ବି ନିରୋଗ ରହିବା, ଆଉ ଶରୀର ସେତେବେଳେ ସୁସ୍ଥ ରହିବ ଯେବେ ଆମ ପାଚନତନ୍ତ୍ର ସୁସ୍ଥ ରହିବ, ଏବଂ ସେଥିରେ ଯଦି କିଛି ଗଡ଼ବଡ଼ି ଅଛି ତେବେ ମଣିଷ ନାନାଦି ରୋଗର ଶିକାର ହୋଇଥାଏ। ଆଉ ଏଥିଲାଗି କ'ଣ ସବୁ ଦାୟୀ କହିଲେ, ଆମର ଯେଉଁ ଲାଇଫ୍ ଷ୍ଟାଇଲ୍, ଡେରି ରାତି ପର୍ଯ୍ୟନ୍ତ ଅନେଇବା, ମୋବାଇଲ୍ କେଞ୍ଚିବା, ସ୍ପାଇସି ମସାଲେଦାର ଫ୍ରାଏଡ୍ ଜିନିଷ ଖାଇବା, ପ୍ରୋସେସ୍ଡ ଫୁଡ୍ ଖାଇବା ଏବଂ ଷ୍ଟ୍ରେସ୍, ଏସବୁ ଯୋଗୁଁ ଆଜିକାଲି ଏଇ ପାଚନ ତନ୍ତ୍ର ଜନିତ ରୋଗ ଅନେକ ବାହାରୁଛି ଏବଂ ଏହାର ଶିକାର ମଧ୍ୟ ଅନେକ ଲୋକ ହେଉଛନ୍ତି, ଖାସ କରି ୟଙ୍ଗଷ୍ଟର୍ସ। ଯଦି ଆପଣଙ୍କୁ ଅଚାନକ ପେଟରେ ଯନ୍ତ୍ରଣା ହେଉଛି ବା ଡାଇରିଆ ଲାଗି ରହୁଛି ବହୁତ ଦିନ ଯାଏ, ମଳରେ ରକ୍ତ ପଡ଼ୁଛି, ଅତ୍ୟଧିକ ଥକି ଯାଉଛନ୍ତି ବିନା କାରଣରେ, ଦୁର୍ବଳ ଲାଗୁଛି, ଆଉ ହଠାତ୍ ଆପଣ ଦେଖୁଛନ୍ତି ନିଜ ଓଜନ ଧୀରେ ଧୀରେ କମୁଛି, ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନିଅନ୍ତୁ। ଏହା ପାଚନତନ୍ତ୍ରରେ ଇନ୍ଫ୍ଲେମେସନ୍ ଯୋଗୁଁ ମଧ୍ୟ ହୋଇପାରେ। ସେଥିପାଇଁ ମେ 19 ତାରିଖକୁ ପାଳନ କରାଯାଉଛି ୱାର୍ଲଡ ଇନ୍ଫ୍ଲେମେଟୋରୀ ବାୱେଲ୍ ଡିଜିଜ୍ ଡେ ହିସାବରେ। ଏସବୁକୁ ନିଜଠାରୁ ଦୂରେଇ ରଖିବାକୁ ହେଲେ ପ୍ରଥମେ ସ୍ପାଇସି ଆଉ ପ୍ରୋସେସ୍ଡ ଫୁଡ୍କୁ ଛାଡ଼ନ୍ତୁ, କହନ୍ତୁ ଟାଟା ବାଏ ବାଏ ସି ୟୁ। ଆଉ ତା ସହିତ ଷ୍ଟ୍ରେସ୍ କମ୍ କରିବା ପାଇଁ ଧ୍ୟାନ, ଯୋଗ, ପ୍ରାଣାୟାମର ସାହାଯ୍ୟ ନିଅନ୍ତୁ। ଆଉ ତା ଛଡ଼ା ଯଦି କିଛି ସିରିୟସ୍ ଇସ୍ୟୁ ରହୁଛି ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନିଅନ୍ତୁ।

ମଣିଷର ମୁଡ୍ ଚେଞ୍ଜ ହେଲା ପରି ଆମେ ସଭିଏଁ ଜାଣିଛେ ବେଶ ଲମ୍ବା ସମୟରୁ ପାଣିପାଗର ସବୁବେଳେ ମୁଡ୍ ସୁଇଙ୍ଗ ଚାଲିଛି। ଅଚାନକ କ'ଣ କେତେବେଳେ

ତାର ଠିକ ଠିକଣା ରହୁନି, କେତେବେଳେ ବର୍ଷା କେତେବେଳେ ଖରା କେତେବେଳେ ଛାଡ଼ନ୍ତୁ, ଆଉ ଆଗକୁ କହୁନି, ଆପଣ ସବୁ ଜାଣିଛନ୍ତି। ତେବେ ୟାର କାରଣ କ'ଣ? ପ୍ରଦୂଷଣ, ଜଙ୍ଗଲ କ୍ଷୟ, ସହରୀକରଣ, ଏସବୁ ନା। ତେଣୁ ସଚେତନ ଯେବେ ଏବେଠାରୁ ନହେବା, ସତ କଥା କହୁଛି, ନିଜ ଗୋଡ଼ରେ ନିଜେ ହିଁ କୁରାଢ଼ି ମାରିବା ବେଟର ହେବ। ଚାଲନ୍ତୁ ଗଛଟିଏ ଲଗାଇବା ଆଉ ତାର ଯତ୍ନ ନେବା। ପ୍ଲାଣ୍ଟ ସମଥିଂ, ପ୍ରମିସ୍ କରନ୍ତୁ ନିଜ ସହ। ଆଜି ପ୍ଲାଣ୍ଟ ସମଥିଂ ଡେ ଅବସରରେ।

ସୁନୁଛନ୍ତି ଶୁଭ ସକାଳ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ମ୍ୟୁଜିକ୍ ମିତ୍ର ଅନୁସହ ଦିଲ୍ ସେ ଦିଲ୍ ତକ୍ ବଲିଉଡ୍ ବର୍ଥଡେରେ ଆଜି ରହିଛି ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକିଙ୍କର ଶୁଭ ଜନ୍ମଦିନ। ନିଜର ଯଥାର୍ଥବାଦୀ ଏବଂ ବଳିଷ୍ଠ ଅଭିନୟ ଲାଗି ସେ ସବୁ ଜାଗାରେ ଉଚ୍ଚ ପ୍ରଶଂସିତ। 1974 ଆଜିର ଦିନରେ ଜନ୍ମିତ ନୱାଜୁଦ୍ଦିନଙ୍କର କେତୋଟି ସ୍କରଣୀୟ ସିନେମା ହେଲା ଗ୍ୟାଙ୍ଗସ୍ ଅଫ୍ ୱାସେପୁର, ବ୍ଲାକ୍ ଫ୍ରାଇଡେ, ପିପ୍ଲି ଲାଇଭ, କାହାନୀ, ମାଝି, ଦ ମାଉଣ୍ଟେନ୍ ମ୍ୟାନ୍, ରମନ ରାଘବ 2.0,

ଛାକ୍ରେ ଫଟୋଗ୍ରାଫ ଇତ୍ୟାଦି। ତାଙ୍କୁ ତାଙ୍କ ଜନ୍ମଦିନ ଅବସରରେ ବହୁତ ବହୁତ ବହୁତ ବହୁତ ବହୁତ ଶୁଭେଚ୍ଛା। ଆଉ ଏଇଠି ରଖୁଛି ଆଜି ସକାଳର ପ୍ରଶ୍ନ। ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକୀ ଅଭିନୟ କରିଥିଲେ ସଲମାନ ଖାନଙ୍କର ସୁପରହିଟ୍ ମୁଭି ବଜରଙ୍ଗୀ ଭାଇଜାନରେ। ତେବେ ଆଜି ସକାଳର ପ୍ରଶ୍ନ ହେଲା, ବଜରଙ୍ଗୀ ଭାଇଜାନ ମୁଭିରେ ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକୀଙ୍କ କ୍ୟାରେକ୍ଟରର ନାଁ କ'ଣ ଥିଲା? ଆଉଥରେ କହି ରଖୁଛି ଆଜି ସକାଳର ପ୍ରଶ୍ନ, ଚଳଚ୍ଚିତ୍ର ବଜରଙ୍ଗୀ ଭାଇଜାନରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀଙ୍କର ଯେଉଁ କ୍ୟାରେକ୍ଟର ଥିଲା ତାର ନାଁ କ'ଣ ଥିଲା? ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଆନ୍ସର ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 09495963210। ଏହି ନମ୍ବରରେ 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ଘର, ସେଠି ମଧ୍ୟ ମେସେଜ କରି ଜଣାଇ ପାରିବେ ଆଜି ସକାଳର ପ୍ରଶ୍ନର ଉତ୍ତର। ତେବେ କହି ରଖେ, ଯିଏ ପ୍ରଥମେ ସଠିକ୍ ଉତ୍ତର ଲେଖି ପଠାଇବେ ସେ ହେଇପାରିବେ ଲିସନର୍ ଅଫ୍ ଦ ମର୍ଣ୍ଣିଂ, ମାନେ ଆଜି ସକାଳର ଶ୍ରୋତା। ତ ଆଉ ଡେରି କାହିଁକି, ଜଲ୍ଦି ଜଲ୍ଦି ଟିକେ ହାତ ଚଲାନ୍ତୁ ଆଉ ପଠାନ୍ତୁ ଆମକୁ ମେସେଜ, ଆଉ ଶୁଣୁଥାନ୍ତୁ ବଜରଙ୍ଗୀ ଭାଇଜାନର ଜୁବିନ ନୌତିଆଲ ଗାଇଥିବା ଏଇ ବ୍ୟୁଟିଫୁଲ ଟ୍ରାକ୍ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ନେଇ ଆସିଛି ଆଜି ମର୍ଣ୍ଣିଂ ମେଲୋଡି। ମର୍ଣ୍ଣିଂ ମେଲୋଡିରେ କଥା ତ ଅନେକ ହବା, ହେଲେ ତା ପୂର୍ବରୁ ଏହି ସକାଳକୁ ଆହୁରି ସଙ୍ଗୀତମୟ କରିଦେବା ଗୋଟିଏ ସୁନ୍ଦର ମେଲୋଡିୟସ୍ ଟ୍ରାକ୍ ଶୁଣି ଏ ନିଅନ୍ତୁ।

ଉତ୍ତର ଦେବାର ଆପଣଙ୍କୁ ପଚାରିଥିଲି ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକୀ ତାଙ୍କର ଜନ୍ମଦିନ ହାପି ବାଲା ବର୍ଥଡେ ଉଦ୍ଦେଶ୍ୟରେ ପ୍ରଶ୍ନଟି ଥିଲା ଯେ ବଜରଙ୍ଗୀ ଭାଇଜାନ ଏହି ଚଳଚ୍ଚିତ୍ରରେ ସେ କାମ କରିଛନ୍ତି ସଲମାନ ଖାନଙ୍କ ମୁଭି ଆଉ ବହୁତ ସୁନ୍ଦର ମୁଭି ଆପଣମାନଙ୍କୁ ବହୁତ ଭଲ ଲାଗିଥିଲା ସେତେବେଳେ ଆଉ ଏବେ ବି ଯେଉଁମାନେ ଦେଖୁଛନ୍ତି ଖୁବ୍ ଭଲ ଲାଗିବ ନିଶ୍ଚୟ ତେବେ ଏହି ବଜରଙ୍ଗୀ ଭାଇଜାନରେ ନୱାଜୁଦ୍ଦିନ ସିଦ୍ଦିକୀ ମଧ୍ୟ କାମ କରିଥିଲେ ଆଉ ଆପଣଙ୍କୁ ପଚାରିଥିଲି ଯେ ନୱାଜୁଦ୍ଦିନ ସିଦ୍ଦିକୀ ବଜରଙ୍ଗୀ ଭାଇଜାନରେ ଯେଉଁ କ୍ୟାରେକ୍ଟର କରିଥିଲେ ତାର ନାଁଟା କ'ଣ ସଠିକ ଉତ୍ତର ହେଲା ଚାନ୍ଦ ନବାବ ଏବଂ ସେ ଏକ ଜର୍ଣ୍ଣାଲିଷ୍ଟ ଭୂମିକାରେ ଥିଲେ ତ ସଠିକ ଉତ୍ତର ତ ଅନେକ ପଠାଇଛନ୍ତି ହେଲେ ପ୍ରଥମେ ଯିଏ ସଠିକ ଉତ୍ତର ଲେଖି ପଠାଇଛନ୍ତି ସେ ହେଉଛନ୍ତି ଡମ୍ବରୁଧର ରଥ ଶର୍ମା ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ କଂଗ୍ରାଚୁଲେସନ୍ସ ଆପଣ ହୋଇପାରିଛନ୍ତି ଆଜି ସକାଳର ଶ୍ରୋତା ମାନେ ଲିସନର ଅଫ୍ ଦ ମର୍ଣ୍ଣିଂ ଡମ୍ବରୁଧର ରଥ ଶର୍ମାଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ପରେ ପରେ ଆମକୁ ଠିକ ଉତ୍ତର ଲେଖି ପଠାଇଛନ୍ତି କ୍ଷିତିଶ ଚନ୍ଦ୍ର କର ସେକ୍ଟର 11 ସିଡିଏ କଟକରୁ ଧୀରେନ୍ ପୂଜାରୀ ସାଲେପୁର କଟକରୁ ଆଭାସ ସେନ୍ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ବରଗଡ଼ରୁ ସୁବଳ ଭୋଇ ରମେଶ ଚନ୍ଦ୍ର ସାହୁ ଓଖୁମା ଭାପୁର ଢେଙ୍କାନାଳରୁ ମଧ୍ୟ ସଠିକ ଉତ୍ତର ଲେଖିକି ପଠାଇଛନ୍ତି ତାଛଡ଼ା ପ୍ରଭାତୀ ମିଶ୍ର ସାଲେପୁର କଟକରୁ ମଧ୍ୟ ସଠିକ ଉତ୍ତର ଲେଖି ପଠାଇଛନ୍ତି ସମସ୍ତଙ୍କୁ ବହୁତ ବହୁତ ବହୁତ ବହୁତ ଧନ୍ୟବାଦ ଆପଣମାନେ ଏତେ ମାତ୍ରାରେ ଆମ ସହିତ ଯୋଡ଼ି ହେଉଛନ୍ତି ଏବଂ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେଥିପାଇଁ ତେବେ ଆଗକୁ ରହିଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ସୋ ଷ୍ଟେ ଟ୍ୟୁନ୍ଡ

0: ਕਈ ਸਾਥੀ ਟਿਊਨ ਕਰੀ ਜਾਂਦੇ 100.4 ਆਕਾਸ਼ਵਾਣੀ ਐਫਐਮ ਰੇਨਬੋ କଟକକୁ ଦେଉ ସଦଲ ତକ ଡାଇଲ ଇନ ଲାଇଭ ଚିଟ ଚାଟ ର ସମୟ ହେଇଛି ଆଉ ଆଜି କଥା ହେବା ଆମେ ଆମ ଘର ବିଷୟରେ ତେବେ ଘର ବିଷୟରେ ଭାବୁଥିବେ କ'ଣ କଥା ହେବା ଏ ଦେଖନ୍ତୁ ଯେମିତିକି ସକାଳୁ ସକାଳୁ ଘରେ କେତେବେଳେ କେଉଁଠି ଆମେ ବ୍ରଶ କରୁଥିଲା ବେଳେ ଟ୍ୟାପ୍ ଖୋଲି ଦେଉଛେ ପାଣି ବହି ଚାଲିଛି କେଉଁଠି ଫ୍ୟାନ୍ ଲାଗିଛି ତ ଲାଗିଛି କେଉଁଠି ଲାଇଟ୍ ଲାଗିଛି ତ ଲାଗିଛି ଆରେ ବାବା ଏସବୁ ଜିନିଷରେ ଯଦି ଆମେ ସଚେତନ ନ ହେବା ଆମେ ନିଜେ ହିଁ ନିଜର କ୍ଷତି କରିବା ସାଥୀ କାରଣ ଏ ଯେଉଁ ଯେକୌଣସି ପାଣି ହଉ କିମ୍ବା ଇଲେକ୍ଟ୍ରିସିଟି ହଉ ଯାହା ବି ହଉ ତାକୁ ଯଦି ଆମେ ଅପଚୟ କରିବା ତେବେ ଆମେ ହିଁ ଆଗକୁ ଯାଇ ଅସୁବିଧାରେ ପଡ଼ିବା ଏବଂ ଆମର ଯେଉଁ ଫ୍ୟୁଚର ଜେନେରେସନ୍ ଅଛନ୍ତି ସେମାନେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେବେ ତେଣୁ ଆଜିର ଟପିକ୍ ଅଛି ଯେ ଆପଣ ନିଜ ଘରେ କିପରି କରନ୍ତି ଶକ୍ତି ସଞ୍ଚୟ ଆଉ ଥରେ କହି ରଖୁଛି ଟପିକ୍ ନିଜ ଘରେ ଆପଣ କିପରି କରନ୍ତି ଶକ୍ତିର ସଞ୍ଚୟ ଏ ସମ୍ପର୍କରେ ଯଦି ମତାମତ ଦେବାକୁ ଚାହୁଁଥାନ୍ତି ତେବେ ଆମ ପାଖକୁ ଡାଏଲ୍ କରିପାରିବେ ଡାଏଲ୍ ଇନ୍ ନମ୍ବରଟି ହେଉଛି 0671-230-3153 ଏବଂ କୁହନ୍ତୁ ଆପଣ ଘରେ କିପରି କରନ୍ତି ଶକ୍ତି ସଞ୍ଚୟ ଆଉ ଆମ ପାଖକୁ କଲ୍ ଲାଗିଯାଇଛି ମାନେ କଲ୍ ଯୋଡ଼ି ହେଇସାରିଲେଣି ଆମ ସହ ଦେଖି ନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ଜୟ ଜଗନ୍ନାଥ ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ
0: କେମିତି ଅଛନ୍ତି ଭାଇ
1: ବହୁତ ବଢିଆ ଅଛି ମା ତାରାତାରିଣୀ କୃପାରୁ ଆମ ବୁଢ଼ୀ ଠାକୁରାଣୀଙ୍କ କୃପାରୁ ଆପଣ କେମିତି ଅଛନ୍ତି
0: ବହୁତ ବଢିଆ ଆଜିର ଟପିକ ଉପରେ କଣ କହିବେ
1: ଦେଖନ୍ତୁ ଶକ୍ତି ସଞ୍ଚୟ ଉପରେ ଅଛି ଟପିକ ଆଉ କହିବାକୁ ଗଲେ ମୁଁ ସେଥିପ୍ରତି ଗୁରୁତ୍ୱ ମାନେ ଦିଏ ଯେତେବେଳେ ମୁଁ ପ୍ୟାଣ୍ଟ ସାର୍ଟ ସେମିତି କେବେ ଆଇରନ୍ କରିପାରିଲେ ନାହିଁ ଯେତେବେଳେ କୋଉ ଗାଁ ଗଣ୍ଡା ଯାଏ ସେତେବେଳେ ଆଇରନ୍ ଘଟଣା ମାନେ ବହୁତ ଲୋକ ଅଛନ୍ତି ପ୍ରତିଦିନ ଆଇରନ୍ କରନ୍ତି ପିନ୍ଧନ୍ତି ତାଦ୍ୱାରା ମଧ୍ୟ ବିଦ୍ୟୁତର ମାନେ ଖର୍ଚ୍ଚ ହୋଇଥାଏ ଆଉ କିଛି ଲୋକ ଅଛନ୍ତି ଘରେ ୱାସିଂ ମେସିନ୍ରେ ସାର୍ଟ ପ୍ୟାଣ୍ଟ ଧୁଅନ୍ତି କିନ୍ତୁ ମୁଁ ସବୁବେଳେ ନିଜେ ତାକୁ କାଚିକିରି ଧୋଇକି ସଫା କରେ ଆଉ ଘରେ ଆମେ ଯୋଉ ବଲ୍ବ ଜଳୁଛୁ ଆମେ ରାତିରେ ଆମେ ଶୋଇଲା ବେଳେ ଲାଇଟ୍ ଲିଭାଇ ଦଉଛୁ ରାତିରେ କେବେ ଲାଇଟ୍ ଲଗଉନୁ ଏମିତି ଆମେ ଫ୍ୟାନ୍ ମଧ୍ୟ ଅଯଥା ସମୟରେ କିଛି କିଛି ଲୋକ ଘରେ ଫ୍ୟାନ୍ ଲଗେଇକି ବାହାରକୁ ପଳେଇ ଫ୍ୟାନ୍ ମନ ନଥିବ ଫ୍ୟାନ୍ ମଧ୍ୟ ଚାଲିଥିବ ତେଣୁ ମୁଁ ନିଜ ପ୍ରତି ଟିକେ ସଜାଗ ରହୁଛି
0: ଏସବୁ ଜିନିଷ ସଚେତନ ରୁହନ୍ତି ଆପଣ ଓକେ ବହୁତ ବଢିଆ ଏମିତି ଶକ୍ତି ସଞ୍ଚୟ କରୁଥାନ୍ତୁ ଆଉ ଏମିତି ଆମକୁ ଶୁଣୁଥାନ୍ତୁ ଭଲ ପାଉଥାନ୍ତୁ ଠିକ ଅଛି ନମସ୍କାର ତ ଏଥିରେ ନାରାୟଣ ଭାଇ ଗଞ୍ଜାମରୁ ଆଉ ଯେମିତିକି ସେ କହିଲେ ଯେ ସେ ୱାସିଂ ମେସିନ୍ ଉପରେ ନିର୍ଭର ନକରି

0: ଡାଏଲ୍ ଇନ୍ ଲାଇଭ୍ ଚାଟ୍ ଚାଟ୍ରେ ମ୍ୟୁଜିକ୍ ମିତ୍ର ଅନୁ ଆଜି ଆପଣଙ୍କ ସହିତ କଥା ହେଉଛି ଯେ ଆପଣ ଘରେ କିପରି କରନ୍ତି ଶକ୍ତି ସଞ୍ଚୟ, କେଉଁ ଉପାୟରେ କରନ୍ତି ଏବଂ ଡାଏଲ୍ କରନ୍ତୁ 0671230315 ଏବଂ କଥା ହୁଅନ୍ତୁ ଆମ ସହ ଏହି ଶକ୍ତି ସଞ୍ଚୟ ସମ୍ପର୍କରେ। ଆଉ କଲର୍ ଯୋଡ଼ି ହେଇଗଲାଣି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ, ଗୁଡ୍ ମର୍ଣ୍ଣିଂ।
1: ଶନିବାର ତେରା ହେ, ମଙ୍ଗଳବାର ତେରା ହେ, ଲୋ ବାଲା ଜୀ ସୁନ ଲୋ, ଏଫଏମ ରେନବୋ ତୁମାରି ହେ।
0: ଓକେ,
1: ନମସ୍କାର ଆଜ୍ଞା।
0: ନମସ୍କାର, ପ୍ରଶାନ୍ତ କହୁଛ?
1: ଆଜ୍ଞା, ଅନୁ ମ୍ୟାଡାମ ଜୀ
0: କେମିତି ଅଛ?
1: ବାସ୍ତବତା ହଉଛି ବହୁତ ସୁନ୍ଦର ଟପିକ ମ୍ୟାମ। ପଇସା ତ ଗୋଟେ ଭାଷା କୁହେ କି ତୁ ମତେ ଆଜି ବଞ୍ଚେଇନେ ମୁଁ ତତେ କାଲି ବଞ୍ଚେଇ ନେବି।
0: ଏ
1: ସବୁକୁ ଜାଣିବା ପୂର୍ବରୁ ମ୍ୟାମ ସବୁଠୁ ବାସ୍ତବତା ହଉଛି ନିଜକୁ ଚିହ୍ନିବା ଦରକାର।
0: ନିହାତି ନିହାତି ନିହାତି।
1: ଆଉ ନିଜେ ଯଦି ପଇସାର ଭାଲ୍ୟୁ କି ସବୁ ଶକ୍ତିର ଭାଲ୍ୟୁକୁ ଯଦି ନ ବୁଝିବା ତ ସେ ଆମେ ହିଁ ହଇରାଣ ହବା। ତେଣୁ ଅଜ୍ଞାନକୁ ଦୂର, ଜ୍ଞାନୀର ନିକଟତର। ଆଉ ମ୍ୟାମ ବାସ୍ତବତା ଇଏ ହଉଛି ଯେ ଅନୁ ମ୍ୟାଡାମ

0: ଙ୍କର ସ୍ୱର ଗୋଟେ ବାସ୍ତବରେ ଗୋଟେ ଏତେ ଆତ୍ମୀୟତା ଆକାଶ ରେନ୍ବୋରେ ଇଏ କରୁଛି, ବହୁତ ଖୁସି ଲାଗୁଛି ମ୍ୟାମ୍।
1: ବହୁତ ବହୁତ ଧନ୍ୟବାଦ, ଆପଣମାନଙ୍କ ଭଲ ପାଇବା ଯୋଗୁଁ ଆମେ ଏଇଠି ଅଛୁ ଆପଣଙ୍କ ସହିତ। ତେବେ ଟପିକ ଉପରେ କଣ କହିବେ
0: ମ୍ୟାମ୍? ସେଇ ତ କହିଲି ନା, ଯେ ମାନେ ତାଙ୍କୁ ଚିହ୍ନିବା ଦରକାର ମ୍ୟାମ୍, ତେଣୁ ଯେମିତି ଆମେ ସଉଦା ଖର୍ଚ୍ଚ କରୁଛେ ସେଇଟା କମ୍ପଲସରୀ, ସେମିତି ସଞ୍ଚୟ ବି ଗୋଟେ କମ୍ପଲସରୀର ଗୋଟେ ପାର୍ଟ ବନେଇବା, ତେବେ ଯାଇକି ସମ୍ଭବ ମ୍ୟାମ୍।
1: ନିହାତି ନିହାତି, ନିଶ୍ଚୟ ଶକ୍ତିର ମୂଲ୍ୟ ବୁଝନ୍ତୁ ଏବଂ ଶକ୍ତିକୁ ସଞ୍ଚୟ

0: ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସାରା ଭଲ ପାଇବା ପାଇଁ। ରହିଲି, ନମସ୍କାର।
1: ନମସ୍କାର ଆଜ୍ଞା।
0: ତ ଏଥିରେ ପ୍ରଶାନ୍ତ ରାଜହଂସ କଟକରୁ, ଆଉ ସେ କହିବା କଥା ଯେ ଆମେ ଯଦି ମୂଲ୍ୟ ବୁଝିବା, ନିଜକୁ ଚିହ୍ନିବା ଆଉ ସାମ୍ନାବାଲାର ମୂଲ୍ୟ ବୁଝିବା, ତେବେ ନିଶ୍ଚୟ ଶକ୍ତି ସଞ୍ଚୟ କରିପାରିବା। ତେବେ ତାଙ୍କ ଭାଷାରେ ଶକ୍ତି ସଞ୍ଚୟର ଡେଫିନେସନ୍ ଏଇଆ, ତେବେ ଆପଣଙ୍କ ଭାଷାରେ କ'ଣ? ତେବେ କହିବାକୁ କଲ୍ ରେଡି ହେଇଗଲାଣି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
2: ଭଉଣୀ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହ।
0: ଓକେ ରାଜେଶ ଭାଇ, କେମିତି ଅଛନ୍ତି?
2: ମୁଁ ତ ଫୁଲ ଭୋଗାଲ ଅଛି, ବିନ୍ଦାସ ଅଛି।
0: ଆଜିର ଟପିକ ଉପରେ କ'ଣ କହିବେ?
2: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ନିଶ୍ଚିନ୍ତ ଭାବରେ ସମସ୍ତେ ତ ଶକ୍ତି ସଞ୍ଚୟ କରିବା ଦରକାର। ସମସ୍ତେ କହୁଛନ୍ତି, କରୁଛନ୍ତି କିଏ? ବହୁତ ଜାଗାରେ ଆପଣ ଦେଖୁଥିବେ ଷ୍ଟ୍ରିଟ୍ ଲାଇଟ୍ ସବୁ ଜଳୁଥିବ, ମନ ଇଚ୍ଛା ଦିନ ଯାକ ବହୁତ ଜାଗାରେ ଟ୍ୟାପ୍ ଖୋଲା ହେଇଥିବ, ପାଣି ଚାଲିଥିବ ଅନବରତ। ତେଣୁ ସେଥିପ୍ରତି ମ୍ୟୁନିସିପାଲିଟି କ'ଣ, ବିଭିନ୍ନ ଜାଗାରେ ବି ସେମାନେ ବି କର୍ମଚାରୀ ଢିଲା ମାରୁଛନ୍ତି, ବହୁତ ଶକ୍ତି ଅପଚୟ ହଉଛି। ଆଉ ମୋ ଷ୍ଟେଜରେ ମୁଁ ତ ନିଶ୍ଚିନ୍ତ ଭାବରେ ଶକ୍ତି ସଞ୍ଚୟ କରେ, ଯୋଉଠି ଇଲେକ୍ଟ୍ରିକ ବଲ୍ ଫଲ୍ ଜଳୁଥିବ, ଫ୍ୟାନ୍ ଥିବ ତାକୁ ବନ୍ଦ କରେ, ଆଉ ଯୋଉଠି ପାଣି ଟ୍ୟାପ୍ ଚାଲିଥିବ ତାକୁ ବି ବନ୍ଦ କରେ। ଆଉ ପାଖାପାଖି ଯୋଉଠି ବି ମୁଁ ଯାଏ, ମୁଁ ବାଇସାଇକେଲ ହିଁ ଯାଏ। ପର୍ ଡେ ମୁଁ 20-25 କିଲୋମିଟର ରନିଂ କରେ। ବହୁତ ଲୋକ ଆଜିକାଲି ତ ଆପଣ ଦେଖିବେ ଲାଟ୍ରିନ୍ ଗଲା ବେଳକୁ ବି ମୋଟର ସାଇକେଲ ଧରିକି ବାହାରୁଛନ୍ତି। ତେଣୁ ବର୍ତ୍ତମାନ ଯେମିତି ଯୁଦ୍ଧ ଚାଲିଛି ମିଡିଲ ଇଷ୍ଟରେ, ଆପଣ ଦେଖୁଥିବେ ତେଲ ତ 2 ଥର ବଢିଲାଣି, ଥରେ 3 ଟଙ୍କା, ପୁଣି ଗତକାଲି ବି ବଢିଛି। ଆମେ ଯଦି ଏମିତି ଶକ୍ତି ଅପଚୟ କରିବା, ଆଗକୁ ଆଜ୍ଞା ପୁରା ସେଇ ସମସ୍ୟା, ଆଜ୍ଞା ସାଇକେଲ ପେଲିବାକୁ ବାଧ୍ୟ ହେବେ। ଆଉ
0: ନିଶ୍ଚୟ ନିଶ୍ଚୟ ଆପଣ ଭଲ କଥା ଗୁଡାକ ସେୟାର କଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ତେବେ କଣ ଖରାରେ ହାଲ ବେହାଲ କି, ଟିକେ କାହିଁକି ଅଫ୍ ଲାଗୁଛନ୍ତି?
2: ନାଇଁ ନାଇଁ ନାଇଁ, ମୁଁ ଟିକେ ଲେଟ୍ରେ ଶୋଇଲି, ଲେଟ୍ରେ ଉଠିଲି, ଟିକେ ନ୍ୟୁଜ୍ ଦେଖୁଥିଲି, ତ ଆପଣଙ୍କ ଫୋନ ଲଗ କଣ ଲାଗିଗଲା। ଆମର ତ ଲାଗୁଛି ସବୁବେଳେ, ଆଉ ଲୋକ କହୁଛନ୍ତି 6 ମାସ ଯେ ଆମର କଲ୍ ଲାଗୁନି, ସେଇଟା ବି ଦୁଃଖଦାୟକ ଘଟଣା।
0: ହୁଏତ
2: ବେହାଲ ଲାଗି ଟିକେ ଚା ଜଳଖିଆ ହେଇଛି, ଆଉ ତାପରେ ଟିକେ ଆଉ ଟିକେ କଣ ଖାଇଦେଲେ ଟିକେ ପୁରା
0: ଲାଗିବ। ଠିକ ଅଛି, ଆପଣ ନିଜ ବ୍ରେକଫାଷ୍ଟ କରନ୍ତୁ, ଆଉ ଏମିତି ଶୁଣୁଥାନ୍ତୁ ଆମକୁ। ଠିକ ଅଛି, ରହିଲି, ନମସ୍କାର।
2: ଆପଣଙ୍କୁ ମା ଶ୍ରେଣୀ ଭଲରେ ରଖିଥାନ୍ତୁ, ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ତ ଆମ ପାଖକୁ କଲ୍ କରିଥିଲେ ରାଜେଶ ଭାଇ ଜଗତସିଂହପୁରରୁ, ଆଉ ଯେମିତିକି ସେ ନିଜର ଏକ୍ସପିରିଏନ୍ସ ସେୟାର କଲେ, ସେ କିଭଳି ଶକ୍ତି ସଞ୍ଚୟ କରନ୍ତି, ତେବେ ଆପଣ କିପରି ସଞ୍ଚୟ କରନ୍ତି ନିଶ୍ଚୟ ଜାଣିବା। ହେଲେ ତା ପୂର୍ବରୁ ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଦିଲ୍ ସେ ଦିଲ୍ ତକ୍।

0: ସାଥୀ କଥା ହଉଥିଲେ ଆମେ ଯେ ଘରେ ଆପଣ କିପରି କରନ୍ତି ଶକ୍ତି ସଞ୍ଚୟ ଆଉ କଲ୍ ଆମ ସହିତ ଯୋଡି ହେଇଗଲେଣି ଦେଖିନବା କିଏ କରିଛନ୍ତି କଲ୍ ହେଲୋ
1: ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି ହେଲୋ
1: ହ୍ୟାଲୋ ନମସ୍କାର
0: ହଁ ନମସ୍କାର
1: ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ଓକେ
0: କେମିତି ଅଛନ୍ତି
1: ବଢିଆ ଚୋଖା ଅଛି
0: ଆଉ ଆଜିର ଟପିକ ଉପରେ କଣ କହିବେ
1: ହଁ ଏଇଟା ମୁଁ ବିଦ୍ୟୁତ ଆଜି ନୁହେଁ ପ୍ରୋଗ୍ରାମ ଆଜି ହେଲା ଆମେ ମୋ ପିଲାବେଳେ କେମିତି ବିଦ୍ୟୁତ ଆମେ ସଞ୍ଚୟ କରିବା ସଞ୍ଚୟ କରେ ପ୍ଲସ୍ ପିଲାମାନଙ୍କୁ ଶିଖାଏ
0: କେମିତି ସଞ୍ଚୟ କରନ୍ତି
1: ମାନେ ଘରୁ ବାହାରିବ ତ ଆଗେ ସୁଜି ବନ୍ଦ ହବ
0: ଆଚ୍ଛା
1: ଏବେ ବି ପିଲାମାନେ ବଡ ହେଲେଣି ମୁଁ ବିରକ୍ତ ହୁଏ ବ୍ୟବହାର ମାନେ ଇଏ ହଉଥିବ ବଲ୍ଟା ଜଳୁଥିବ କାହିଁକି ଯାଉଛି ସେଟା
0: ଆଚ୍ଛା ଅପବ୍ୟବହାର
1: ଆଜି ସକାଳେ ଜଣେ କହୁଥିଲେ ଆମ ପଡ଼ିଶା ଘରକୁ ସେ ଫୁଲ ତୋଳୁଛନ୍ତି ନାନି କଣ ଆଉ ଲାଇଟ୍ଟା ବନ୍ଦ କରିନ ପଳେଇ ଆସ ତମକୁ ଜଣାପଡ଼ୁନି କି ଆମ ପଡ଼ୋଶୀ ଲୋକ ଆଜି ସକାଳେ କହିଛି
0: ମାନେ ନିଜ ଘର ସହିତ ଆଖପାଖ ପଡୋଶୀ ମାନଙ୍କୁ ବି ସାହାଯ୍ୟ କରୁଛନ୍ତି ଶକ୍ତି ସଞ୍ଚୟ
1: କରିବା
0: ଆଚ୍ଛା ବଢିଆ ବଢିଆ ସେମିତି ଆପଣ ଏଇ ଅଭ୍ୟାସକୁ ଚାଲୁ ରଖିଥାନ୍ତୁ ଏମିତି ସମସ୍ତଙ୍କୁ ସଚେତନ କରିଥାନ୍ତୁ
1: ଆମେ ପାରିପାରୁଛୁ ଚେଷ୍ଟା କରିବା ଆମେ ତ ଇଏ କରୁ ଆମ ପିଲାମାନଙ୍କୁ
0: ନିହାତି ନିହାତି ବହୁତ ବଢିଆ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି ରହିଲି ନମସ୍କାର ଜୟ ଜଗନ୍ନାଥ ତ ଭାଇ ଆମର ଖୁବ୍ ସୁନ୍ଦର କଥା ସେୟାର କଲେ ଭାରି ଭଲ ଲାଗିଲା କଥା ହେଇକି ଯେ ସେ କହିଲେ ମୁଁ 40 ବର୍ଷ ହେଲା ଏଇ କାମ କରୁଛି ଆଉ ସେ କେବଳ ନିଜ ଘର କଥା ଚିନ୍ତା କରନ୍ତିନି ପୁରା ଆଖପାଖ ପଡ଼ୋଶୀ ସମସ୍ତଙ୍କ କଥା ଚିନ୍ତା କରନ୍ତି ଏମିତି ଯଦି ସମସ୍ତଙ୍କର ଚିନ୍ତାଧାରା ରହିବ ନା ସତରେ ଆମ ସମାଜ ପୁରା ସୁନାର ସମାଜ ହେଇଯିବ ତ ଆଗକୁ ବଢିବା ଏବଂ ଦେଖିନବା କିଏ କରିଛନ୍ତି କଲ୍ ହ୍ୟାଲୋ ହ୍ୟାଲୋ
2: ନମସ୍କାର
0: ହ୍ୟାଲୋ

0: ଆ ଉପରେ ଧ୍ୟାନ ଦଉଛି ଏତେ ଶରୀର ଉପରେ ତ ଇଲେକ୍ଟ୍ରିକ ବିଲ୍ ଉପରେ ବି ଆମେ ଧ୍ୟାନ ଦବା ଦରକାର, କାରଣ ଇଲେକ୍ଟ୍ରିସିଟି ହିଁ ଡାଇରେକ୍ଟ କୋଲ୍ଡ ବର୍ଣ୍ଣିଂ ହଉଛି, କୋଲ୍ଡ ବର୍ଣ୍ଣିଂ ଦ୍ଵାରା ପ୍ରଡ୍ୟୁସ୍ ହଉଛି, ତ ସେଇଟା ବି ଦେଖିବା ଦରକାର। ସେଥିପାଇଁ କି ଆମେ କଣ କରୁ ନା, ଯେହେତୁ ଆମ ଘର ସିଡି ଘର ଆଉ ଏସି ଫେସି ନାହିଁ, ତ ଆମେ ଯେତିକି ପାରୁଛୁ ସେତିକି ଆମେ ବଞ୍ଚେଇ ପାରିବୁ। ଆମେ ସନ୍ଧ୍ୟାବେଳେ ଯାଇଥିବା ମା ମୁଁ ଆଉ ଫ୍ୟାମିଲି ଯାଇକି ବାହାରେ ବସୁ ଗରମ ଦିନେ ଖାଇବାକୁ।
1: ବହୁତ ବଢିଆ, ଆଉ ବହୁତ ଭଲ କଥାଟେ ଆପଣ ସେୟାର କଲେ ଯେ ଯୋଉ କୋଲ୍ ବର୍ଣ୍ଣିଂରେ ଆମର ପରିବେଶ ପ୍ରଦୂଷିତ ବି ହଉଛି, ତେଣୁ ଆମେ ଯେତେରୁ ଯେତେ ଶକ୍ତିକୁ ସଞ୍ଚୟ କରିବା ନା, ତ ସେସବୁ ବି ଆମକୁ ପ୍ରଦୂଷଣଟାକୁ ବି କୌଣସି ନା କୌଣସି ବାଟରେ ଆମେ କିଛି ମାତ୍ରାରେ ରୋକି ବି ପାରିବା। ଖୁବ ଭଲ କଥା
0: ମ୍ୟାଡାମ, କି ଆମେ 40 କୋଟିର ଭାରତ ଦେଶ, ତ ଆମେ ଯଦି ଟିକେ ଟିକେ ବି ଆମେ
1: ସମସ୍ତେ ଟିକେ ଟିକେ ସଚେତନ ହେଇଗଲେ ତ ବହୁତ କିଛି
0: ଯଦି ଆମେ କମେଇବା ତାହେଲେ ଆମେ ବହୁତ କମେଇ ପାରିବା। କୋଲ୍ଡ ବର୍ଣ୍ଣିଂ ଦ୍ଵାରା ବହୁତ ଇମ୍ପାକ୍ଟ ପଡୁଛି ଆମ ଗ୍ଲୋବାଲ ୱାର୍ମିଂ ଉପରେ।
1: ଓକେ, ବହୁତ ବହୁତ ଧନ୍ୟବାଦ, ଆପଣଙ୍କ କଥା ବହୁତ ଭଲ ଲାଗିଲା, ଏମିତି ଆମ ସହିତ କନେକ୍ଟ ହେଇ ରହିଥାନ୍ତୁ। ଠିକ ଅଛି, ରହିଲି, ନମସ୍କାର। ତ ଏଥିରେ ଗୁଗୁଲି ରାଜହଂସ କଟକରୁ, ଆଉ ଯେମିତିକି ସେ କଥା ହେଲେ ଆଜ୍ ଏ ୟଙ୍ଗଷ୍ଟର ସେ ବହୁତ ଚିନ୍ତା ବି ମଧ୍ୟ କରୁଛନ୍ତି ଯେ ଆମେ କେମିତି ଆମ ପୃଥିବୀକୁ ବଞ୍ଚେଇ ପାରିବା, ଏହି ଶକ୍ତି ଅପଚୟକୁ କେମିତି ରୋକିପାରିବା। ତ ଆଗକୁ କଲର ଯୋଡ଼ି ହେଇଗଲେଣି, ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର, ଜୟ ଜଗନ୍ନାଥ, ମୁଁ ହିମାଚଳ ବରାଳ କହୁଥିଲି, ଖୋର୍ଦ୍ଧାରୁ।
1: ଓକେ, କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
2: ବହୁତ ବଢିଆ, ବହୁତ ବଢିଆ, ଆଜିର ଟପିକ ବି ଆପଣଙ୍କର ବହୁତ ବଢିଆ ଟପିକ।
1: ଓକେ, ତେବେ ବଢିଆ ବଢିଆ କମେଣ୍ଟ କହିଦିଅନ୍ତୁ।
2: ମାନେ ମୁଁ ତ ପ୍ରଥମ କହିବି, ସମସ୍ତେ ତାଙ୍କ ଘର ଉପରେ ଛାତରେ ନିହାତି ଧଳା ଚୂନ ମାରନ୍ତୁ, କାରଣ ଆପଣ ଯଦି ଧଳା ଚୂନ ମାରୁଛନ୍ତି ନା, କିଛି ଆମର ଯୋଉ ସନରେଜ ଆସୁଛି କି ଆପଣଙ୍କର ବହୁତ ମାନେ ଘରର ଟେମ୍ପରେଚରଟାକୁ ଅଲମୋଷ୍ଟ ଆପଣ 5-7 degrees ପର୍ଯ୍ୟନ୍ତ କମେଇ ବି ଦବ ଭିତରେ, ବାଲାନ୍ସ କରିବ, ସୋ ଦାଟ ଆପଣ ଘରେ ଯୋଉ ଏସି ଲଗଉଛନ୍ତି କିମ୍ବା ଆପଣଙ୍କର ଫ୍ୟାନ୍ ଚଲଉଛନ୍ତି, ଦେଖନ୍ତୁ ଏଇଟା ତ ନର୍ମାଲ ଜିନିଷ, ଫ୍ୟାନ୍ ଆଉ ଏସି ସମସ୍ତେ ଲଗେଇବେ, କିନ୍ତୁ ଏଥିରେ ଯୋଉ ଆପଣଙ୍କ ଇଲେକ୍ଟ୍ରିସିଟି କନଜପ୍ସନ ହଉଛି ସେଇଟା ବି ଆପଣଙ୍କର କମିଯିବ। ତା ଛଡା ଆପଣ ମାନେ ଯଦି ଇଣ୍ଡକ୍ସନ କୁକର ୟୁଜ କରୁଛନ୍ତି, ତ ସେଥିରେ ବି ଆପଣ ଚେଷ୍ଟା କରନ୍ତୁ କି ଆପଣ ଯୋଉ ମଲ୍ଟି ଷ୍ଟେଜ କୁକର ଅଛି ତାକୁ ବି ୟୁଜ କରନ୍ତୁ, ସେଥିରେ ଆପଣଙ୍କର କଣ ବହୁତ, ସେଥିରେ ଆପଣ ବି ଇଲେକ୍ଟ୍ରିସିଟି କନଜପ୍ସନ କମେଇ
1: ଦେଇପାରିବେ। ଠିକ କଥା, ବହୁତ ଭଲ କଥା, ଭଲ ଜିନିଷ ଗୁଡାକ ଆପଣ ଟିପ୍ସ ଦେଇକି କହିଲେ, କାରଣ ଏଗୁଡା ସବୁ ଜେନେରାଲ ଜିନିଷ ଗୁଡା ଆଖିରେ ପଡେନି, କିନ୍ତୁ ଆମେ ଜେନେରାଲି ସବୁଦିନ ୟୁଜ କରୁଛେ, ନାଇଁ କି?
2: ଆଜ୍ଞା, ବହୁ ନିହାତି। ତାପରେ ଆଉ ଗୋଟେ ଜିନିଷ, ଆପଣଙ୍କ ଛାତ ଉପରେ ଯଥା ସମ୍ଭବ ଆପଣ ଯଦି ଛୋଟ ଛୋଟ ଗଛ ବି ହଉଛି ତାକୁ ବି ଲଗାନ୍ତୁ, ତାକୁ ବି ଲଗେଇଲେ ସେଇଟା ବି ଆପଣଙ୍କୁ ବହୁତ ଘର ମେନ ଜିନିଷ ଆମର କଣ ବେଶୀ ଖରା ଦିନରେ ଖର୍ଚ୍ଚ ହୁଏ କଣ, ଏସି ଆଉ ଫ୍ୟାନରେ ବେଶୀ ଆମର ଇଲେକ୍ଟ୍ରିସିଟି କନଜ୍ୟୁମ ହୁଏ, ଆଉ ଦାଟ ଟୁ ବେଶୀ ଖରାବେଳରେ। ତ ଏଇସବୁ ହେଲେ କଣ କି, ଆମ ଘରଟା ଯେତେ କମ ଭିତରଟା ଯେତେ କମ ଗରମ ରହିବ ସେତେ ଆମର କନଜପ୍ସନ ସେତେ କମିଯିବ।
1: ନିହାତି ନିହାତି ନିହାତି, ବହୁତ ବଢିଆ ବଢିଆ ଟିପ୍ସ ଆପଣ ସେୟାର କଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
2: ନମସ୍କାର, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ତ ଭାଇ ଆମର ବହୁତ ସୁନ୍ଦର ସୁନ୍ଦର କଥା ଖୋର୍ଦ୍ଧାରୁ ଫୋନ କରିଥିଲେ, ବହୁତ ବଢିଆ କଥା ସବୁ କହିଲେ, ଯେମିତିକି ସେ ଇଣ୍ଡକ୍ସନ କଥା କହିଲେ ଏବଂ ଛାତ ଉପରେ ଧଳା ଚୂନ ମାରିବାକୁ ବି କହିଲେ ଆଉ ଗଛ ଲଗେଇବାକୁ ବି କହିଲେ। ତେଣୁ ସବୁଠୁ ବଡ଼ ଜିନିଷ କ'ଣ ଜାଣିଛନ୍ତି, ବଢିଆ କଥାଟା କହିଲେ, ଗଛ ଲଗାନ୍ତୁ। ଗଛ ଲଗେଇଲେ ହିଁ ଆମେ ବହୁତ କିଛି ଅସୁବିଧାରୁ ବଞ୍ଚି ଯାଇପାରିବା। ତ ଏଇ କଥାରେ ଆଗକୁ ବଢ଼ିବା, ଆଉ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
3: ହ୍ୟାଲୋ, ମୁଁ ପ୍ରକାଶ ଚନ୍ଦ୍ର ସାହୁ କହୁଛି, ଭୁବନେଶ୍ୱର ସାଲିଆ ସାହିରୁ।
1: କେମିତି ଅଛନ୍ତି?
3: ଭଲ ଅଛି ଦିଦି, ନମସ୍କାର।
1: ନମସ୍କାର, ଆଉ ଆଜିର ଟପିକ ଉପରେ କଣ କହିବେ?
3: ଭଲ ଟପିକ ଆଣିଛନ୍ତି, ଆଉ କଣ ଘର ଦ୍ୱାର ସଜାଡିବା ପାଇଁ ଆପଣ ଭଲ ଭଲ ଟପିକ ଦଉଛନ୍ତି,
1: ବହୁତ ବହୁତ ଧନ୍ୟବାଦ, କୁହନ୍ତୁ ଏ ସମ୍ପର୍କରେ।
3: ମୁଁ ଦୋକାନଦାର କରୁଛି, ଯେତେବେଳେ ଦୋକାନ ମୁଁ ବନ୍ଦ କରେ ରାତିରେ ଫ୍ରିଜ ବନ୍ଦ କରିଦିଏ, ଲାଇଟ ବନ୍ଦ କରିଦିଏ, ପଙ୍ଖା ବି ବନ୍ଦ କରିଦିଏ, ବନ୍ଦ କରିକି ମୋର ଘର ଦୁଆରେ ଯାଇକି ଟିଭି ଲଗେଇକି ମୋର ଦେଖେ, କେତେବେଳେ କୁଆଡେ ଭଲ ମନ୍ଦ ଗାଁକୁ ଯିବାକୁ ହେନେ, ଆଉ ସବୁ ଲାଇଟ ମାଇଟ ବନ୍ଦ କରିଦେଇକି ମେନ୍ ସୁଇଚ ବନ୍ଦ କରିକି ମୁଁ ଯାଏ, ସବୁ ଘର ଦୁଆର ତାଲା ବନ୍ଦ କରିକି ଭଲ କିନି ଯାଏ, ତାପରେ ପଡିଶା ଘର ରୁହନ୍ତି କହିକି ଯାଏ। ତାପରେ ପିଲାମାନେ ଯେତେବେଳେ କଲେଜ ମଲେଜ ସବୁ ଯାଆନ୍ତି ମୁଁ

0: ଗାଡିରେ ବସେଇକି ନେଇଯାଏ। ତାଙ୍କର ଯୋଉ ପଇସାଟା ଆମେ ଖର୍ଚ୍ଚ କରିବାକୁ ଦଉ ସେମାନେ ଖର୍ଚ୍ଚ କରନ୍ତି ନାହିଁ, ଯାହା ହଉ ତାଙ୍କ ଭବିଷ୍ୟତ ପାଇଁ ସେ ସଞ୍ଚୟ କରିକି ରଖନ୍ତି।
1: ବହୁତ ବଢିଆ, ବହୁତ ବଢିଆ।
0: କାଇଁ ଘରୁ ଖାଇକି ଯାଆନ୍ତି ତ, ଆଉ ବାହାର ଜିନିଷ ଏତେ ଖାଆନ୍ତି ନାହିଁ ସେ।
1: ଓକେ ଓକେ।
0: ଆଉ ଭାଇ ଭଉଣୀ ଦି ଜଣ ପାଇଁ ସବୁ ଆକାଉଣ୍ଟ ଖୋଲିଦେଇଛି, ସବୁ ସୁବିଧା କରିଦେଇଛି ତାଙ୍କ ପାଇଁ। ଆଉ ସିଏ ତାଙ୍କର ବ୍ୟାଙ୍କରେ ସବୁ ଖର୍ଚ୍ଚ କରି ରଖନ୍ତି, ଦରକାର ବେଳେ ଯାହା ଭଲ ମନ୍ଦ ହୁଏ ସିଏ ତାଙ୍କର ଖର୍ଚ୍ଚ କରନ୍ତି।
1: ଓକେ, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ, ଭଲ ଲାଗିଲା ଆପଣଙ୍କ ସହ।
0: ଆଉ ଆଗରୁ ତ ବେପାର ହଉନଥିଲା, ଆଉ ଏବେ ବେପାର ପତ୍ର ଟିକେ କମ, ଆମେ ସେଇ ପଇସାରେ ଆମେ କମରେ ଚଳିକି ଦି ପଇସା ସଞ୍ଚେଇକି ରଖିମୁ ଆଉ।
1: ନିହାତି ନିହାତି, ସବୁ ଠିକ ହେଇଯିବ, ବେଳେ ବେଳେ ସେମିତି ହୁଏ, ବେଳେ ବେଳେ ଟିକେ ଲୋ ଆସେ, କେତେବେଳେ ହାଇ ଆସେ, କିଛି କଥା ନାହିଁ, ସବୁ ଠିକ ହେଇଯିବ। ରହିଲେ
0: ସବୁ ଠିକ, ଆଗରୁ ଦି ପଇସା ରୋଜଗାର ହଉଥିଲା, ଖର୍ଚ୍ଚ ହଉଥିଲା, ଆଉ ଏବେ ଟିକେ ରୋଜଗାର ଆମର କମ, ସେତିକି ପଇସାରେ ଆମେ କମରେ ଚଳିମୁ ଆଉ।
1: ଓକେ ଠିକ ଅଛି, ରହିଲି, ନମସ୍କାର।
0: ହଁ ଦିଦି, ନମସ୍କାର ଦିଦି।
1: ତ ଏଥିରେ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଭୁବନେଶ୍ୱରରୁ, ଆଉ ଯେମିତିକି ସେ କହିଲେ ନିଜ କଥା, କେମିତି ସେ ଶକ୍ତି ସଞ୍ଚୟ କରନ୍ତି, ଆପଣ ବି ଚାହିଁଲେ ଆମ ସହିତ କନେକ୍ଟ ହେଇପାରିବେ, ହେଲେ ଆଉ ଟିକେ ସମୟ ପରେ, ଟିକେ ସମୟ ପରେ। ଏଥିପାଇଁ ଯେ ଶୁଣେଇଦେବାକୁ ଯାଉଛି ଆପଣଙ୍କୁ ଗୋଟେ ବିୟୁଟିଫୁଲ୍ ଟ୍ରାକ୍, ଆଉ ତାପରେ ପୁଣି ଆସି କଥା ହେବା ନା, ଦିଲ୍ ସେ ଦିଲ୍ ତକ୍।

0: ଯୋଉ ଗ୍ୟାସ ସଙ୍କଟ, ଦ୍ୱିତୀୟଥର ଆମର ବିଦ୍ୟୁତ ସଙ୍କଟ, ତିନିଟା ପୁରା ଇମ୍ପୋର୍ଟାଣ୍ଟ ସଙ୍କଟ, ତିନିଟାକୁ ବଞ୍ଚେଇବାକୁ ହେଲେ ଆମକୁ କିଛି ସଚେତନତା ଲାଭ କରିବାକୁ ପଡିବ। କଣ ନା, ଆମେ ଯେତେବେଳେ ପାଣି ଖୋଲି ଦେଇକି ଆସୁଛେ, ମୁଁ ପୁଅ ହଉ କି ହଜବ୍ୟାଣ୍ଡ ହୁଅନ୍ତୁ, ବନ୍ଦ କରିବାକୁ ପଡେ କାହିଁକିନା ପାଣିର ଅସୁବିଧା ପୁରା। ତାପରେ ଦ୍ୱିତୀୟ ଥରେ ମୁଁ କେତେବେଳେ କେମିତି ଗ୍ୟାସ ରେ ଲଗେଇଥିବି, କ୍ଷୀର ଫିର ବସେଇ ଦେଇଥାଏ ବହୁତ ସମୟ, ସେ ବି କରିଦେଇଥାଏ, ସେଇଟା ବି ମୋର ଗୋଟେ ଭୁଲ ଥାଏ। ଏମିତି ସବୁ ଦେଖିବାକୁ ପଡେ ଆଉ। ଏପଟରେ ବି ଯଦି ମୋ ପୁଅ ଫ୍ୟାନ ଟା ଲଗେଇ ଦେଇ ବାହାରୁ ପଳେଇଲା, ମୁଁ ତାକୁ ଦେଖି ବନ୍ଦ କରେ। ଏମିତି ଅନୁସାରେ ଚଳିବାକୁ ପଡେ ଆଉ। ଖରା ହଉଛି ଆଉ ସେଇ ଅନୁସାରେ ଏବେ ଟିକେ ବଢି ଯାଉଛି ଫ୍ୟାନ ଟା ଲଗେଇଲେ କି ଏସି ଲଗେଇଲେ, ଯାହା ଟିକେ ଅଧିକା ପ୍ରେସର ପଡୁଛି ଆଉ।
1: ଖରା
0: ଯେମିତି ଚଳିଗଲେ ପୁଣି ଟିକେ
1: ଯାହା ହଉ, ଆପଣ ନିଜ ଭୁଲ ବୁଝିକି ସେଟା ସମସ୍ତଙ୍କ ଆଗରେ ମାନେ ସ୍ୱୀକାର କରୁଛନ୍ତି ଯେ ଭୁଲ ହେଉଛି, କିନ୍ତୁ ଆମେ ତାକୁ ରେକ୍ଟିଫାଏ କରିବା, ସେଟା ବହୁତ ବଡ କଥା। ନିଶ୍ଚୟ ଶକ୍ତି ସଞ୍ଚୟ କରନ୍ତୁ,
0: ନିଜ ଭୁଲଟା ନିଜେ ସ୍ୱୀକାର କରିବାଟା ଠିକ
1: ନିହାତି ଠିକ।
0: ଆମେ ଏଇଭଳି ସମସ୍ତେ ଘରୋଇ ମାନେ ଆମେ ମାନେ ମିଡିଲ ସୋସାଇଟିରେ ରହୁଛେ, ଆମେ କୋଉ ହାଇ ପ୍ରୋଫାଇଲରେ ରହୁନେ ଯେ, ତେଣୁ ଆମକୁ ସାବଧାନତା ନକଲେ ଆମେ ହିଁ ହଇରାଣ ହଉ।
1: ନିହାତି ନିହାତି ଦେଖନ୍ତୁ, ଶକ୍ତି ସଞ୍ଚୟ ଗୋଟେ ଏମିତି ଜିନିଷ, ସେ ଲୋ ହଉ ମିଡିଲ ହଉ ଅପର କ୍ଲାସ ହଉ କି ହାଇ କ୍ଲାସ ହଉ, ସମସ୍ତଙ୍କୁ ଶକ୍ତି ଦରକାର। ଯଦି ସରିଗଲା ଆମେ ସଭି ହଇରାଣ ହବା ନୁହେଁ କି?
0: କିଛି ସମୟ ଯଦି କରେଣ୍ଟ ପଳେଇଗଲା ଆମେ ଯେମିତି ବାହାର ଚାଉଳ ହେଇଯାଉଛେ, ସେମିତି ଆମକୁ ସବୁ କଥାରେ ସହଜ କରେ।
1: ନିହାତି ନିହାତି, ବହୁତ ବଢିଆ, ବହୁତ ଭଲ ଲାଗିଲା ସନ୍ଧ୍ୟା ଆପଣଙ୍କ ସହିତ କଥା ହେଇକି, ରହିଲି ନମସ୍କାର। ତ ଏଥିଲେ ସନ୍ଧ୍ୟାରାଣୀ ସୁତାର ପଟ୍ଟାମୁଣ୍ଡେଇରୁ, ଏବଂ ଖୁବ ସୁନ୍ଦର କଥା ସେୟାର କଲେ, ଏବଂ ସବୁଠୁ ବଡ କଥା ହେଲା ସେ ନିଜ ଭୁଲକୁ ବି ସ୍ୱୀକାର କରୁଛନ୍ତି, କାରଣ ସମସ୍ତଙ୍କ ଆଗରେ ନିଜ ଭୁଲକୁ ସ୍ୱୀକାର କରିବା ପାଇଁ ନା ଗଟ୍ସ ଦରକାର, ସମସ୍ତେ କରିପାରନ୍ତିନି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ତ କହିବାର କଥା ହେଲା ଯେ ଆପଣ ଚାହିଁଲେ ବହୁତ କିଛି କରିପାରିବେ, ଆପଣଙ୍କ ହାତରେ ସବୁକିଛି ଅଛି, ତେଣୁ ଟିକେ ଟିକେ ଛୋଟ ଛୋଟ ଜିନିଷକୁ ଆମେ ଯଦି ପ୍ରାଧାନ୍ୟ ଦେବା, ତେବେ ଆରାମରେ ଆମେ ଶକ୍ତି ସଞ୍ଚୟ କରିପାରିବା। ତେବେ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ
2: ହ୍ୟାଲୋ
1: ହଁ ହ୍ୟାଲୋ ନମସ୍କାର
2: ନମସ୍କାର,
1: କିଏ କହୁଛନ୍ତି? କେମିତି ଅଛନ୍ତି କଳ୍ପନା?
2: ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ବହୁତ ବଢିଆ। ତେବେ ଆଜିର ଟପିକ ଉପରେ କଣ କହିବେ?
2: ଆଜ୍ଞା, ଟପିକ ଉପରେ ତ ମୁଁ ବହୁତ ଗ୍ୟାସ ବି ସଞ୍ଚୟ କରେ, ବହୁତ କମ ମାନେ ଅଧଥରେ ଗ୍ୟାସ ୟୁଜ କରେ। ତାପରେ ଇଲେକ୍ଟ୍ରିରେ ଆମର ବି ସେମିତି ସବୁ ଇଲେକ୍ଟ୍ରି ଜିନିଷ ଅଛି, କିନ୍ତୁ ଆମର ଇଲେକ୍ଟ୍ରି ବିଲ୍ ବହୁତ କମ ଆସେ।
1: ସଞ୍ଚୟ କରନ୍ତି?
2: ଆଜ୍ଞା,
1: ମୁଁ କହିଲି ଇଲେକ୍ଟ୍ରି ବିଲ୍ କମ ଆସୁଛି ମାନେ ଆପଣ ଖୁବ ସଞ୍ଚୟ କରନ୍ତି,
2: ଅନ୍ୟ କାମରେ ବାସନ ମଜା କାମରେ ବି ଲଗେଇ ଦିଏ।
1: ବହୁତ ବଢିଆ
2: କରେ ଆଉ। ଆମେ ଯଦି ସଞ୍ଚୟ ନ କରିବା ନିଜେ ଆମେ ହିଁ ଅସୁବିଧା ଭୋଗ କରିବା।
1: ନିହାତି ନିହାତି, ବହୁତ ଭଲ କଥା, ଆପଣ ସଚେତନ ଅଛନ୍ତି। ମୋର କହିବାର କଥା ହେଲା କି ଆପଣ ତ ସଚେତନ ଅଛନ୍ତି, କିନ୍ତୁ ଆଖପାଖରେ ଯେଉଁମାନେ ଦେଖୁଛନ୍ତି ଏମିତି ମାନେ କରୁଛନ୍ତି ଅପଚୟ, ଆପଣ ସେମାନଙ୍କୁ ବି ବୁଝାନ୍ତୁ ଏବଂ ଏକ୍ସାମ୍ପଲ ମଧ୍ୟ ଦିଅନ୍ତୁ।
2: ମୋର ଇଲେକ୍ଟ୍ରି ପାଣି ବି କମ ଆସିକି ଦେଖି ସାମ୍ନା ଘର ସବୁ ଏତେ କମ ଆସୁଛି, ମୁଁ ଯେମିତି ଆସିବ
1: ବଢିଆ ବଢିଆ। ସେମାନଙ୍କୁ ମଧ୍ୟ ସେତିକି ଶିଖାନ୍ତୁ, ତ କି ସେମାନେ ବି ସେମିତି ସଞ୍ଚୟ କରିପାରିବେ। ଠିକ ଅଛି, ନମସ୍କାର। ଇଏ ଥିଲେ କଳ୍ପନା, ସିଡିଏ ସେକ୍ଟର 6 କଟକରୁ, ଖୁବ ସୁନ୍ଦର କଥା କହିଲେ। ଆଉ ଯେମିତିକି ସେ କହିଲେ ଯେ ସେ ଏତେ ସୁନ୍ଦର ଭାବେ ସଞ୍ଚୟ କରନ୍ତି ଯେ ତାଙ୍କର ଇଲେକ୍ଟ୍ରି ବିଲ୍ ବି କମ୍ ଆସୁଛି, ପାଣି ବିଲ୍ ବି କମ୍ ଆସୁଛି, ତ ତାଙ୍କଠୁ ନିଶ୍ଚୟ ଶିଖିବା ଦରକାର। ଆଉ ଗୋଟେ ବ୍ୟୁଟିଫୁଲ୍ ଗୀତ ଶୁଣିବା ବି ଦରକାର, ଏଇ ନିଅନ୍ତୁ ଦିଲ୍ ସେ ଦିଲ୍ ତକ୍।

0: କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର, ଜୟ ଜଗନ୍ନାଥ, ମୁଁ ଗୀତାଞ୍ଜଳି ଦଳ କହୁଥିଲି ଭୁବନେଶ୍ୱରରୁ।
0: କେମିତି ଅଛନ୍ତି?
1: ବହୁତ ବଢିଆ ଅଛି, ଆପଣ କେମିତି ଅଛନ୍ତି?
0: ବହୁତ ବଢିଆ। ଆଜିର ଟପିକ ଉପରେ କଣ କହିବେ?
1: ମୁଁ ତ ଭାବେ ଯେ ମୁଁ ଗୋଟେ ଛୋଟ କବିତାରୁ ଟିକେ ଆରମ୍ଭ କରିବି। ଚାରିଆଡ଼େ ଧର୍ମ ଅଧର୍ମର ହୋରି ସମାଜର ବଡ଼ ପଣ୍ଡା ମାନେ ଯେତେବେଳେ ସ୍ୱର୍ଗ ନର୍କର ଭାରତ ପାହାଚ ଅତିକ୍ରମ କରୁଥାନ୍ତି, ତୁ କିନ୍ତୁ ସବୁଦିନ ଦୂରରୁ ପ୍ରଣମ ଥାଉ, ନଟିଆ ହଟିଆ ମାୟବୀ ଈଶ୍ୱରଙ୍କୁ ମାଗୁଥାଉ ପୁନର୍ଜନ୍ମ, କଳଙ୍କିନୀ ହେଉ ପଛେ ହେବା ପାଇଁ ମା ଟିଏ ବତୁରା ଧରସିଟିଏ। ମୋର ଏଇ କଥାଟା କହିବାର ଅର୍ଥ ହେଲା, ଯେତେବେଳେ ଆମେ ମା ମାନେ ଯେତେବେଳେ ଗୋଟେ ଝିଅଟେ ମା ହେଇଥାଏ ନା, ତା ଭିତରେ ଗୋଟେ ସ୍ନେହ ମମତା, ଅନ୍ୟକୁ ହଉଛି ଭଲ ପାଇବା ବା ସବୁକିଛି ଗୋଟେ କେୟାରିଂଟା ଆସିଯାଇଥାଏ, ବୁଝିଲେ, ସେ ଗୋଟେ ଧରତୀ ମାତା ହେଇଯାଏ। ତେଣୁ ଯେତେବେଳେ ଆମେ ମାନେ ସେଇଭଳି ଧରତୀ ମାତା ଭଳି ଆମ ସର୍ବଙ୍କ ସହ ହବା ପାଇଁ କହୁନି, ସେତେବେଳେ ଆମ ଭିତରେ ସେଇ ଯୋଉ ସ୍ନେହ ମମତା କେୟାରିଂଟା ଆସିବ ନା, ଆମେ ସେତେବେଳେ କନଜରଭେସନ କରିବା, ସେଇ ଦେହଟି କୋଉ ଜିନିଷଟାକୁ ନଷ୍ଟ କରିବାକୁ କେବେ ବି ଆମ ହାତ ଯିବନି, ବୁଝିଲେ। ତ ସେତେବେଳେ ସବୁ ଜିନିଷ ଯେମିତିକି ଆପଣ ଚାରିପାଖରେ ଯାହା ବି ଜିନିଷ ଥିବ, ଆପଣ ସେ ଛୋଟରେ ଗୋଟେ ଜିନିଷଟାକୁ ଭାଙ୍ଗିବାକୁ ନଷ୍ଟ କରିବାକୁ ଚାହିଁବେନି, ସେ ପାଣି ହଉ ପବନ ହଉ, ଯେତେବେଳେ ନ୍ୟାଚୁରାଲ ମାନେ ପ୍ରାକୃତିକ ଜିନିଷ କଥା ଆସୁଛି, ତ ସେତେବେଳେ ଆହୁରି ବେଶୀ ଆମେ କେୟାରଫୁଲ ହେଇଯିବା, ଆମେ ହଉଛି ଯତ୍ନ ଏଇଥିପାଇଁ ହବ ଯେ ହଉଛି ତା ଉପରେ ବହୁତ ଗୁଡ଼ିଏ ସନ୍ତାନ ଆମର ହଉଛି ମାନେ ଡିପେଣ୍ଡ କରୁଛନ୍ତି। ତ ସେ ହଉଛି ମୋ ଘରେ ମୁଁ ତ ମୋ ଝିଅ ବି ମୋ ସହିତ ହଉଛି ସେ ପୁରା ପୁରି ତାଳ ଦେଇ ସାରିଲାଣି, ଆମ ଘରେ କୋଉଠି ଯୋଉଠି ଆମେ ବସୁଛୁ ସେଇଠି ହିଁ, କେବଳ ଦରକାର ନାହିଁ ତ ଆମେ ଅଲଗା ଅଲଗା ରୁମ୍ରେ ବସୁ, ଯଦିଓ ତିନିଟା ରୁମ୍ ଅଛି ଆମେ ଗୋଟିଏ ରୁମ୍ରେ ବସୁ, ସିଏ ସେଇଠି ପଢିବ ମୁଁ ସେଇଠି ମୋର ଲେଖାଲେଖି କରିବି, ହେଲେ କି ଯାହା ବି ସିଲେଇ କରିବାକୁ ସେ ଯାହା ବି କଥା କରିବି, ତ ହଉଛି ତେଣୁ ଗୋଟିଏ ରୁମ୍ରେ ଆମେ ବସିଥାଉ। ଆଉ ହଉଛି ୱିଦାଉଟ୍ ଏନି ମାନେ କିଛି ଦରକାର ନାହିଁ ତ ଗ୍ୟାସ୍ଟାକୁ ଖୋଲା ଛାଡିଦେଇକି ଯିବା, ବା ହଉଛି ଜ୍ୟାଦାତର ଆମେ ହଉଛି ପ୍ରେସର୍ରେ ୟୁଜ୍ କରୁ ଯୋଉଟା ଦରକାର ନାହିଁ, ଅନେସେ ସିଝେଇକି ଗ୍ୟାସ ବି ବହୁତ କମ ଖର୍ଚ୍ଚ କରୁ। ଯେତିକି ଦରକାର ମୁଁ ଯଦି ବାହାରକୁ ଯାଉଛି ଝିଅକୁ ଟ୍ୟୁସନ ନେଇକି ଗଲି କି ସ୍କୁଲ ନେଇକି ଗଲି ବା ମୋ କାମରେ ଗଲି, ମୁଁ ତା ସହିତ ପାଞ୍ଚଟା କାମ କରିକିରି ଆସିବି, ପେଟ୍ରୋଲ ଖର୍ଚ୍ଚ କରେନି। ତ ଏଇସବୁ କଥା ଗୁଡାକ ମୁଁ ଯତ୍ନ ନେଇଥାଏ। ଯେମିତିକି ହଉଛି ମୋର ଗୋଟେ ହଉଛି ଗାର୍ଡେନ ମାନେ ଛୋଟ ହଉଛି ଭାବିଥାନ୍ତି କିଚେନ ଗାର୍ଡେନ କରିପାରୁ, ସେଥିରେ ମୁଁ ଯାହା ବି ଗୋଟେ ବଟଲରେ ବି ମୁଁ ଗଛ ଲଗେଇକି ସେଥିରୁ କଲରା ଛୋଟ ମୋଟ ଜିନିଷ ହଉଛି ପରିବା ହଉଛି ମୁଁ ସେଥିରୁ ବନେଇ ପାରିଲି ଆଉ ସେଇଟା ବି ୟୁଜ୍ କରିପାରିଲି। ଏସବୁ ଜିନିଷ ଆମେ ବହୁତ ଜିନିଷ ଆମେ କନଜର୍ଭ କରିପାରିବା ମା ଭଳି, ଆମେ ନେଇନି ବେଳେବେଳେ କରିଥିଲେ କି ଆଉ ଗୋଟିଏ କଥା କହିବି, ମା ଦେଖିଲେ ହଉଛି ଖାଲି ନିଜ ସନ୍ତାନକୁ ଯେ ଖାଲି ଭଲ ପାଇବ ସିଏ ହଉଛି ଗୋଟେ ସ୍ୱାର୍ଥପର ମା ହେଇଯିବ, ଆମେ ଯଦି ଆମ ପଡୋଶୀ ପିଲାକୁ ବି ଭଲ ପାଇପାରିବା, ଆମର ହଉଛି ମୋର ମୋ ନଣନ୍ଦ ପିଲାକୁ ବି ଭଲ ପାଇବି, ମୋ ଭାଇ ଭଉଣୀଙ୍କ ପିଲାକୁ ଯଦି ଭଲ ପାଇଲା ଭଳି ମୁଁ ଯଦି ପୁରା ହଉଛି ପୁରା ମାନେ ପୃଥିବୀଟାକୁ ପୁରା ପ୍ରକୃତିକୁ ମୁଁ ନିଜ ହଉଛି ମା ଭଳି ଦେଖିପାରିବି, ତାହେଲେ ମୁଁ ହଉଛି ସବୁ ହଉଛି କେୟାର ନେଇପାରିବି।
0: ଆମେ ବହୁତ ଭଲ କଥାଟା କହିଲେ ମାନେ ବସୁଧୈବ କୁଟୁମ୍ବକମ୍, ଆମେ ଏଇ କଥାଟାକୁ ମାନିକି ଚଳିବା, ଆମ ପରମ୍ପରା ସେଇଟା, ଆମ ଧର୍ମ ସେଇଟା, ତ ପୁରା ବସୁଧାକୁ ଯଦି ନିଜ ପରିବାର ବୋଲି ଭାବିବା ନିଶ୍ଚୟ ଆମର କିଛି ଅସୁବିଧା ହବନି, ନାଇଁ କି? ଓକେ, ବହୁତ ବହୁତ ଧନ୍ୟବାଦ, ଓକେ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ତ ଏଇଥିଲେ ଗୀତାଞ୍ଜଳି ଭୁବନେଶ୍ୱରରୁ, ଆଉ ଭଲ ଭଲ କଥା ସେୟାର କଲେ ଯେ ଯଦି ଆମେ ପୁରା ପୃଥିବୀକୁ ଭଲ ପାଇବା ତାହେଲେ ନିଶ୍ଚିତ ରୂପେ ସବୁ ଜିନିଷ ନଷ୍ଟ କରିବାକୁ କେବେ ମନ ବଳିବନି କି ହାତ ଯିବନି। ତ ବହୁତ ବହୁତ ଧନ୍ୟବାଦ ସମସ୍ତେ, ଆପଣମାନେ ଖୁବ୍ ସୁନ୍ଦର ଭାବେ ଆମ ସହିତ ରହିଲେ, ଆମ ସହିତ କଥା ହେଲେ ଏବଂ ନିଜର ମତ ସେୟାର କଲେ, ଏବଂ ଯେତିକି ଜଣାପଡ଼ୁଛି ଆପଣ ସଭିଏ ଶକ୍ତି ସଞ୍ଚୟ ପାଇଁ ସଚେତନ ଅଛନ୍ତି, ଏମିତି ସଚେତନ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ, କାରଣ ଆଜିଠାରୁ ଯଦି ଆମେ ସତର୍କ ନ ହେବା, ଆଉ କେବଳ କହିଲେ ହେବନି କରିକି ଦେଖେଇବା, ହେଲେ ହିଁ ଆମେ ଏ ପୃଥିବୀକୁ ବଞ୍ଚେଇ ପାରିବା, ନୁହେଁ କି?

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଆଦ୍ୟାଶା, କଣ୍ଟୋଲ ଆଠଗଡ଼ରୁ ଲେଖିଛନ୍ତି ଜୟ ଶ୍ରୀ ରାଧେ ରାଧେ ରାଧେ ରାଧେ ଲେଖିଛନ୍ତି ଆଜି ଶୁଭ ମଙ୍ଗଳବାର ସକାଳର ଅର୍ଘ୍ୟ ଥାଳିରେ ମା ତାରିଣୀଙ୍କ ବିଷୟରେ ଆଲୋଚନା ଭଲ ଲାଗିଲା। ଓଡ଼ିଆ ଚଳଚ୍ଚିତ୍ର ଜୟ ମା ମଙ୍ଗଳାର ଟାଇଟଲ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି, ଚାଲନ୍ତୁ ଶୁଣିବା ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ଏହି ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ରମେଶ ଚନ୍ଦ୍ର ସାହୁ ଓ ଖୁମା ବାପୁ ଢେଙ୍କାନାଳରୁ, ଏବଂ ଶୁଣିବାକୁ ଚାହିଁଛନ୍ତି ଛାତି ତଳେ ଗୋଟେ ହୃଦୟ ଅଛି ସେହି ହୃଦୟରେ ପ୍ରିୟା ବସିଛି ଆଲବମ୍ କଣ୍ଢେଇ। ଓକେ, ନିଶ୍ଚୟ ଶୁଣେଇଦେବି କୁମାର ସାନୁଙ୍କ କଣ୍ଠରେ ଏହି ଗୀତଟି, ଏବଂ ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ମ୍ୟାମ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ମର୍ଣ୍ଣିଂ, ନମସ୍କାର। ପ୍ରୋଗ୍ରାମ ଖୁବ୍ ଭଲ ଲାଗୁଛି, ବିଶେଷ କରି ଆପଣଙ୍କ ସୁନ୍ଦର ଉପସ୍ଥାପନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ହେଲେ ଗୀତ ଦେଲେ ଗୀତ ପ୍ଲେ କରୁନାହାନ୍ତି, ତେଣୁ ଦୁଃଖ ଲାଗୁଛି, କିନ୍ତୁ ଏଇନା ତ ଆପଣଙ୍କ ମେସେଜ୍ ହିଁ ପଢୁଛି ନା, ଏଇଟା ମୋତେ ଦୁଃଖ ଦେଇଦେଲେ ଆପଣ। କିଛି କଥା ନାହିଁ, ଆପଣଙ୍କ ଗୀତ ନିଶ୍ଚୟ ବାଜିବ। ତ ଆଗକୁ ଆଉ ଗୋଟେ ଫିଡ଼ବ୍ୟାକ୍ ଆସିଛି, ସୁଭାଶିଷ ଭଦ୍ରକରୁ ପଠେଇଛନ୍ତି, ଗୋଟେ କୋଟ୍ ପଠେଇଛନ୍ତି ଲେଖିକି, ଯେ ମେନି ପିପୁଲ ୱିଲ୍ ୱାକ୍ ଇନ୍ ଆଣ୍ଡ ଆଉଟ୍ ଅଫ୍ ୟୋର୍ ଲାଇଫ୍, ବଟ୍ ଓନ୍ଲି ଟ୍ରୁ ଫ୍ରେଣ୍ଡସ୍ ୱିଲ୍ ଲିଭ୍ ଫୁଟ୍ ପ୍ରିଣ୍ଟସ୍ ଇନ୍ ୟୋର୍ ହାର୍ଟ। ବହୁତ ବଢ଼ିଆ, ନିଶ୍ଚିତ ରୂପେ ଯେଉଁମାନେ ମନକୁ ଛୁଅନ୍ତି ସେମାନେ ମନରେ ରହିଯାଆନ୍ତି। ତ ଲେଖିଛନ୍ତି ଆଜିର ସବୁ ପ୍ରୋଗ୍ରାମ ବହୁତ ସୁନ୍ଦର, ଆପଣଙ୍କ ପ୍ରେଜେଣ୍ଟେସନ ଜଷ୍ଟ ଲାଇକ୍ ୱାଓ, ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ସବୁ ଲିସନର ବି ଯେତେବେଳେ କନେକ୍ଟ ହୁଅନ୍ତି, ଇଟ୍ସ ଲାଇକ୍ ଅ ମିନି ୱାର୍ଲ୍ଡ, ୟେସ୍, ଇଟ୍ସ ଅ ମିନି ୱାର୍ଲ୍ଡ। ଆଜିକାଲି ପୃଥିବୀ ବି ବହୁତ ଛୋଟ ହୋଇଗଲାଣି, କାରଣ ଆମେ ସମସ୍ତେ ସମସ୍ତଙ୍କ ସହିତ କନେକ୍ଟ ହୋଇପାରୁଛେ ଇଜିଲି। ତ Stay connected and listen to 100.4 Akashvani FM, Reed Mukatak, Dil Se Dil Tak.

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ବରଗଡ଼ରୁ ସୁବଳ ଭୋଇ ଏବଂ ସୁସନିକା ଭୋଇ ଲେଖିଛନ୍ତି ଆଜି ସକାଳର ଅର୍ଘ୍ୟଥାଳୀର ପ୍ରଥମ ଅର୍ଘ୍ୟ ମାନେ ଅନୁପ ଜଲୋଟାଙ୍କ ପ୍ରଥମ ଭଜନରୁ କଣ୍ଟିନ୍ୟୁ କରି ଏପର୍ଯ୍ୟନ୍ତ ସବୁ ପ୍ରୋଗ୍ରାମ ଭଲ ଲାଗୁଛି ବହୁତ ବହୁତ ଧନ୍ୟବାଦ ମୋତେ ଗୋଟିଏ କଥା କହିବେ କି ଶ୍ରୋତାମାନେ କେମିତି କଲ୍ କରୁଛନ୍ତି ତାଙ୍କର କଲ୍ ଲାଗେ ହେଲେ ମୋର ଲାଗେ ନାହିଁ କାରଣ ଏତେ ଦିନରୁ ରେନ୍ବୋ ଶୁଣୁଛି କିନ୍ତୁ କେବେ ବି ମୋ କଲ୍ ଲାଗେନି କିଛି କଥା ନାହିଁ ନିଶ୍ଚୟ କଲ୍ ଦିନେ ଲାଗିବ ଆଉ ଆମେ କଥା ନିଶ୍ଚୟ ହବା ଦେଖିବେ ଲେଖିଛନ୍ତି ହଁ ଛାଡ଼ନ୍ତୁ ନ ଲାଗିଲେ ବି ଖୁସି ଯଦି ସମ୍ଭବ ଏଇ ଭଜନଟିକୁ ଶୁଣେଇଦେବେ ତ ଚାଲନ୍ତୁ ଶୁଣିବା ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଯୋଉଟାକି ଭାଇ ଆମର ରିକ୍ୱେଷ୍ଟ କରିଛନ୍ତି ଶୁଣିନେବା ଏଇ ଭଜନଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ନ୍ୟୁଦିଲ୍ଲୀରୁ ଗୌରବ ଅନିଲ ମାନସି କବିତା ଅରୋରା ଫ୍ୟାମିଲି ହନୁମାନ ମନ୍ଦିର ରୋଡ ମୋତିନଗରରୁ ଶୁଣିବାକୁ ଚାହିଁଛନ୍ତି ମଧୁମତୀ ଚଳଚ୍ଚିତ୍ରର ବହୁତ ସୁନ୍ଦର ଗୀତଟେ ଯାହାକୁ ଗାଇଛନ୍ତି ମୁକେଶ ତ ଚାଲନ୍ତୁ ଶୁଣିବା ଏ ଗୀତଟି।

ଏସ୍ଏମ୍ଏସ୍ ମାଧ୍ୟମରେ ଆମ ପାଖକୁ ରିକ୍ୱେଷ୍ଟ କରିଛନ୍ତି କଟକରୁ ଅବିଚାରୀ ସାହୁ, ତପସ୍ୟା ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି, ଯାହାକୁ ଗାଇଛନ୍ତି ବାଣୀ ଜୟରାମ ଏବଂ ଚିତ୍ତ ଜେନା।

ପରବର୍ତ୍ତୀ ଏସଏମଏସ ଟି କରିଛନ୍ତି ପ୍ରଶାନ୍ତ କୁମାର ବିଷୋଇ ଶ୍ରୀକରୁଆ ଗୋପାଳପୁର କଟକରୁ ଲେଖିଛନ୍ତି, ନମସ୍କାର ରେଡିଓ ଏବଂ ମ୍ୟାମ୍ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ରେଡିଓ ମିନ୍ସ ଅଲ୍ ବିଲଙ୍ଗିଂ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍। ଓକେ, ଆପଣଙ୍କ ପ୍ଲେଲିଷ୍ଟ ହିଁ ଆପଣଙ୍କୁ ଅନନ୍ୟ କରିଥାଏ। ଏହିଭଳି ରେୟାର ସଙ୍ଗ ସବୁ ଆମେ ରେଡିଓ ଠାରୁ ହିଁ ଆଶା କରିଥାଉ। ବହୁତ ବହୁତ ଧନ୍ୟବାଦ। ଲେଖିଛନ୍ତି ରାମପୁର କା ଲକ୍ଷ୍ମଣର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ଏବଂ ଲେଖିଛନ୍ତି ରେଡିଓ ପରିବାରର ଶୁଭମାନାସୀ ରହୁଛି। ଆପଣଙ୍କ ଦିନ ଆପଣଙ୍କ ଜୀବନ ମଧ୍ୟ ଏମିତି ଖୁସିରେ ଖୁସିରେ କଟୁ ଏବଂ ଆମକୁ ଏମିତି ହସ ଖୁସିରେ ଶୁଣୁଥାନ୍ତୁ, ସେଇଟା ହିଁ ଆମର କାମ୍ୟ। ତ ଗୀତଟି ପହଞ୍ଚେଇଲି ଆପଣଙ୍କ ପାଖରେ, ଏଇ ନିଅନ୍ତୁ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ହାଲୁ ଭାଇ ଆଠଗଡ଼ରୁ ତୁ ମୋ ଆରମ୍ଭ ତୁ ମୋ ଶେଷ ଏଇ ଚଳଚ୍ଚିତ୍ର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ଗାଇଛନ୍ତି ଜାଭେଦ ଅଲି ତ ଚାଲନ୍ତୁ ଶୁଣିବା ଏଇ ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସିଡିଏ ସେକ୍ଟର 11 କଟକରୁ ଶୁଣିବାକୁ ଚାହିଁଛନ୍ତି ଅରୁନ୍ଧତୀ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ। ଶୁଣିବାକୁ ଚାହିଁଛନ୍ତି ଝିଅଟି ସୀତାପୁରୀ ଚଳଚ୍ଚିତ୍ରରୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଯାହାକୁ ଗାଇଛନ୍ତି ପ୍ରଣବ ପଟ୍ଟନାୟକ। ଏବଂ ଚାଲନ୍ତୁ ଶୁଣିବା ଏଇ ଗୀତଟି।

ରେନ୍ବୋ ଏସ୍ଏମ୍ଏସ୍ର ଶେଷ ରିକ୍ୱେଷ୍ଟ କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କି କଟକରୁ ଶୁଣିବାକୁ ଚାହିଁଛନ୍ତି ମହମ୍ମଦ ରଫିଙ୍କ କଣ୍ଠରେ ସୁରଜ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଏବଂ ସମସ୍ତଙ୍କୁ ଶୁଣିବାକୁ ଚାହିଁଛନ୍ତି ଏହି ଶୁଭ ସକାଳରେ ତ ଏହି ଶୁଭ ସକାଳର ଏହି ଶେଷ ଗୀତ ସହ ବିଦାୟ ନେଉଛି ଆପଣଙ୍କ ମ୍ୟୁଜିକ୍ ମିତ୍ର ଅନୁ ଆପଣଙ୍କଠାରୁ କିପ୍ ସ୍ମାଇଲିଂ କିପ୍ ସାଇନିଂ ଏବଂ ପୁଣି ଥରେ ଆମର ନିଶ୍ଚୟ ଦେଖାହେବ ଏଇଠି ତ ଅପେକ୍ଷା କରିଥାନ୍ତୁ ଆଉ ଆଗକୁ ଆସୁଛନ୍ତି ସୁଜାତା ଆପଣଙ୍କ ପାଇଁ ଏଣ୍ଟରଟେନମେଣ୍ଟର ଗୋଟେ ନୂଆ ୱାର୍ଲ୍ଡ ନେଇକି ତ ତାଙ୍କୁ ଅପେକ୍ଷା କରିଥାନ୍ତୁ ଆଉ ଶୁଣୁଥାନ୍ତୁ ଏମିତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ହମ୍ ହେ ରାହି ପ୍ୟାର୍ କେ ଫିର୍ ମିଲେଙ୍ଗେ ନା ଜଲ୍ଦି ଜଲ୍ଦି ବାଏ।

ହ୍ୟାଲୋ ଭାଇ, ନମସ୍କାର, ଗୁଡ୍ ମର୍ଣ୍ଣିଂ। ସମସ୍ତେ ବହୁତ ବ୍ୟସ୍ତ ହୋଇଯିବଣି, ସେ ବ୍ୟସ୍ତତା ଭିତରେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବର୍ଗ କଟକ ଦେଲ ତକ। ମୁଁ ଅଛି ସୁଜାତା, ଦିନସାରା ରହିବି, ଆପଣମାନଙ୍କୁ ମିଠା ମିଠା ଗୀତ ଶୁଣିବି, ମିଠା ମିଠା କଥା ହେବା, ମିଠା ମିଠା ମତ ମଧ୍ୟ ମାଗିବି। ହଁ ସାଥୀ, ସମସ୍ତଙ୍କ ବ୍ୟସ୍ତବହୁଳ ଭିତରେ ସମୟ ବି ତା ବାଟରେ ଗଢ଼ି ଚାଲିଛି। ସମୟ କାହାକୁ ବା ଅପେକ୍ଷା କରିଛି, ତା ଭିତରେ ସମୟ ହୋଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କଳାକାର ର। ସାଥୀ, ଭାରତୀୟ ସଙ୍ଗୀତ ଜଗତରେ ଏକ ଅମର ନାମ, ଯାହା ଭାରତର ସବୁଠାରୁ ପ୍ରସିଦ୍ଧ ଓ ସମ୍ମାନିତ ପ୍ଲେବ୍ୟାକ୍ ସିଙ୍ଗର ମଧ୍ୟରୁ ଜଣେ, ଯାହାଙ୍କ ସ୍ୱରର ମାଧୁର୍ଯ୍ୟ, ଭାବପୂର୍ଣ୍ଣ ଗାୟନ ଶୈଳୀ ଓ ସୁରର ନିପୁଣତା ତାଙ୍କ ସଙ୍ଗୀତ ପ୍ରେମୀମାନଙ୍କ ହୃଦୟରେ ଅମର କରି ରଖିଛି। ହଁ ସାଥୀ, ନିଶ୍ଚୟ ଭାବୁଥିବେ ସେ କିଏ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମହମ୍ମଦ ରଫି। ରଫିଙ୍କ ଗୀତ ଆଜି ମଧ୍ୟ ପୁରୁଣା ଓ ନୂତନ ପିଢ଼ି ମନରେ ମନକୁ ମୋହିତ କରେ। ତେବେ ସାଥୀ, ଚାଲନ୍ତୁ ଶୁଣିନେବା ତାଙ୍କ କଣ୍ଠରେ ଏ ସୁନ୍ଦର ଗୀତଟିଏ। ଆଉ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ସେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହ ଦେଖାଯାଇଥିଲା। କୁହାଯାଏ ଗ୍ରାମରେ ଗୋଟିଏ ଫକୀର ଗୀତ ଗାଉଥିବା ବେଳେ ଛୋଟ ରଫି ସେହି ସ୍ୱରକୁ ଅନୁକରଣ କରୁଥିଲେ। ସେହିଠାରୁ ତାଙ୍କର ଗାୟନ ଜୀବନର ଆରମ୍ଭ ହୋଇଥିଲା। ତାଙ୍କ ଭାଇ ତାଙ୍କ ପ୍ରତିଭାକୁ ଚିହ୍ନଟ କରି ତାଙ୍କୁ ସଙ୍ଗୀତ ଶିକ୍ଷା ପାଇଁ ପ୍ରେରିତ କରିଥିଲେ। ପରେ ସେ ଉସ୍ତାଦ ଅଦୁଲ ୱାହିଦ ଖାନଙ୍କ ପାଖରେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ହଁ, ଶାସ୍ତ୍ରୀୟ ସଙ୍ଗୀତର ଭିତ୍ତି ମଜବୁତ ଥିବାରୁ ତାଙ୍କର ସ୍ୱର ଅଧିକ ସୁନ୍ଦର ଓ ପ୍ରଭାବଶାଳୀ ହୋଇ ଉଠିଥିଲା।

1950 ଓ 1960 ଦଶକରେ ରଫିଙ୍କ ସଙ୍ଗୀତରେ ସଙ୍ଗୀତ ଜଗତରେ ସେ ଶିରୋମଣି ହୋଇ ଉଠିଥିଲେ। ସେ ରୋମାଣ୍ଟିକ ଦୁଃଖଭରା ଓ ଦେଶଭକ୍ତିମୟ ଗୀତ ସମସ୍ତ ଗୀତ ପ୍ରକାର ଗାଉଥିଲେ। ତାଙ୍କ ସ୍ୱରର ବିଶେଷତା ହେଉଛି ସେ ଯେଉଁ ନାୟକଙ୍କ ପାଇଁ ଗୀତ ଗାଉଥିଲେ

ହଁ ସାଥୀ, ମହମ୍ମଦ ରଫି ତାଙ୍କ ଜୀବନ କାଳରେ ଅନେକ ପୁରସ୍କାର ଲାଭ କରିଥିଲେ। ସେ ଅନେକ ଥର ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ, ଯାହା ତାଙ୍କର ସଙ୍ଗୀତ ପ୍ରତି ଅପରିମିତ ଅବଦାନର ସ୍ୱୀକୃତି। ହଁ, ରଫି କେବଳ ଏକ ମହାନ ଗାୟକ ନୁହନ୍ତି, ସେ ଏକ ନମ୍ର ଓ ସହୃଦୟ ବ୍ୟକ୍ତି ମଧ୍ୟ ଥିଲେ। ସେ ଅତ୍ୟନ୍ତ ସରଳ ଜୀବନ ବ୍ୟତୀତ କରୁଥିଲେ, ସବୁବେଳେ ଅନ୍ୟ ଶିଳ୍ପୀମାନଙ୍କୁ ସମ୍ମାନ ଦେଉଥିଲେ। ତାଙ୍କର ନମ୍ରତା ଓ ଭଲ ମନ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା।

ହଁ ସାଥୀ, 31 ଜୁଲାଇ 1980 ମସିହାରେ ମହମ୍ମଦ ରଫିଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ଅକାଳ ବିୟୋଗ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଥିଲା। ଯଦିଓ ସେ ଆଜି ମଧ୍ୟ ଆମ ମଧ୍ୟରେ ନାହାନ୍ତି, ତାଙ୍କର ସୁମଧୁର ସ୍ୱର ଆଜି ମଧ୍ୟ ଆକାଶରେ ଗୁଞ୍ଜରି ଉଠେ। ତାଙ୍କର ଗୀତ ସଦା ଜୀବନ୍ତ ରହିବ ଓ ସଙ୍ଗୀତ ପ୍ରେମୀଙ୍କମାନଙ୍କ ହୃଦୟରେ ତାଙ୍କର ସ୍ମୃତି ଅମର ରହିବ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସା ଦିଲ୍ ତକ୍ ସାଥୀ ସମୟ ବର୍ତ୍ତମାନ ଦିନ 11:30 ବାଜି ସାରିଲାଣି କୁହନ୍ତି ନା ଓଲ୍ଡ ଇଜ୍ ଗୋଲ୍ଡ ସେଇ ଓଲ୍ଡ ମାନେ ପୁରୁଣା କିଛି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଏଭରଗ୍ରିନ୍ ଗୀତ ବ୍ୟାକ୍ ଟୁ ବ୍ୟାକ୍ ଶୁଣେଇ ଦେଉଛି ଏନ୍ଜୟ କରିଥାନ୍ତୁ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସା ଦିଲ୍ ତକ୍ ସହିତ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?

0: କାଇଁ ଚିନ୍ତା କରୁଛ? ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା?
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?

0: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ହଁ ସାଥୀ, ମନୁଷ୍ୟ ଜୀବନର ମାନେ ଆମ ଜୀବନର ଋତୁ ପରିବର୍ତ୍ତନର ଏକ ସ୍ୱାଭାବିକ ଘଟଣା। କେବେ ଟାଇଁ ଟାଇଁ ଖରା ତ କେବେ ମେଘାଚ୍ଛନ୍ନ ଆକାଶ, କେବେ ଝରଝରା ବର୍ଷା। ପ୍ରକୃତିର ଏହି ଖେଳ ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ ନା। ହଁ, ଏମିତି ସମୟରେ ଯେଉଁ ସାଧାରଣ ଜିନିଷଟିଏ ଆମ ପାଇଁ ଆଶୀର୍ବାଦ ସଦୃଶ, ଭାବୁଥିବେ କ'ଣ ନା। ହଁ ସାଥୀ, ସେ ଛୋଟିଆ ଜିନିଷଟିଏ ହେଉ ପଛେ, କିନ୍ତୁ ଆମକୁ ସେଇ ଖରା ବର୍ଷାରେ ସାଥୀ ହୁଏ ଛତା, ଯାହା ଆମ ମୁଣ୍ଡ ଉପରେ ରହି ଆମକୁ ଖରାରୁ ରକ୍ଷା କରିଥାଏ, ଆଉ ବର୍ଷାରୁ ମଧ୍ୟ ରକ୍ଷା କରିଥାଏ। ଦେଖିବାକୁ ସିନା ଛୋଟିଆ ଜିନିଷ, ହେଲେ ତାର ଉପକାରିତା ଆମ ପାଇଁ ଅସୀମ, ନା କ'ଣ କହୁଛନ୍ତି। ଖରାର ଏହି ତୀବ୍ର ତାପ ଓ ବର୍ଷାର ଝରଝରା ଜଳରୁ ଆମକୁ ସୁରକ୍ଷା ଦେଇ ଆମର ସାଥିଟିଏ ପାଲଟି ଯାଇଥାଏ। ତେବେ ସାଥୀ, ଆଗକୁ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତଟିଏ। କନେକ୍ଟେଡ଼ ହୋଇ ରହିଥାନ୍ତୁ, ଏନ୍ଜୟ କରିଥାନ୍ତୁ 100.4 ଆକାଶବାଣୀ FM ଡେନ୍ ବକାଟକ, ଦିଲ୍ ସେ ଦିଲ୍ ତକ୍କୁ।

वेलकम बैक वन सेकंड ट्यून कर 100.4 आकाशवाणी एफएम रेन बकटक दिल से दिल तक सो चली छी केछि कथा केछि गीत हां साथी ए ग्रीष्म ऋतु रे सूर्य जेते बळे तीव्र ताप दियंती ए जो टाण खरा ସେତେବେଳେ ବାହାରେ ବାହାରିବା କଷ୍ଟକର ହୋଇପଡ଼େ ନା ଯେମିତିକି ଏବେ ହେଉଛି କେତେ ଜୋରେ ଖରା ବାହାରେ ଆମେ ଗଲାବେଳକୁ ଭାରି ଅସହ୍ୟ ହୋଇପଡ଼ୁଛି ମାଟିର ତାପ ପବନ ଗରମ ହୋଇଯାଉଛି ଲୋକମାନେ ଭାରି କଷ୍ଟ ପାଉଛନ୍ତି କଷ୍ଟ ପାଆନ୍ତି ଏଇ ଯେଉଁ ଖରାର ଅସହ୍ୟ ଗରମରେ ଯଦି ଆମ ମୁଣ୍ଡ ଉପରେ ସେଇ ଛୋଟ ଜିନିଷଟିଏ ମାନେ ଛତା ଥାଏ ତାହେଲେ ଆମେ ଏଇ ଖରାରୁ କିମ୍ବା ବର୍ଷାରୁ ଆମେ ନିଶ୍ଚିନ୍ତ ଆମକୁ ରକ୍ଷା କରିପାରିଥାଉ ସେଇ ଅସୁବିଧା ସମୟରେ ତ ଛତା ଆମ ମୁଣ୍ଡ ଉପରେ ଧରିଲେ ସେଇ ତୀବ୍ର ଧୂପରୁ ଆମେ କିଛି ସମୟ ପାଇଁ ଆଶ୍ୱସ୍ତି ପାଇଥାଉ ନା ହଁ ଛତାର ଯେଉଁ କଳା କିମ୍ବା ଗାର୍ଡ ଫର୍ଣ୍ଣର କପଡ଼ା ସୂର୍ଯ୍ୟକିରଣକୁ ବାରଣ କରିଥାଏ ମାନେ ସୂର୍ଯ୍ୟକିରଣରୁ ଆମକୁ ରକ୍ଷା କରିଥାଏ ଯାହା ଆମ ସ୍କିନ୍କୁ ମଧ୍ୟ ପ୍ରୋଟେକ୍ଟ କରିଥାଏ

ହଁ ସାଥୀ, ସେଇ ଛୋଟ ଜିନିଷ ହେଲେ ବି ଆମକୁ ଖରା ବର୍ଷା ଏଇସବୁରୁ ରକ୍ଷା ଦେଇଥାଏ ଛତା, ଯିଏକି ଆମ ଖରା ବର୍ଷାର ସାଥୀ ପାଲଟି ଯାଇଥାଏ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ଖରା ହେଉ କି ବର୍ଷା, ସବୁବେଳେ ସାଥି ହୋଇଥାଏ ଛତା। ଯେମିତି ଆମକୁ ଖରାରୁ ରକ୍ଷା ଦେଇଥାଏ, ସୂର୍ଯ୍ୟକିରଣରୁ ରକ୍ଷା ଦେଇଥାଏ ଛତା, ସେମିତି ବର୍ଷା ଋତୁ ଆସିଲେ ମଧ୍ୟ ଆକାଶରେ ଯେମିତି କଳା ମେଘ ଜମେ, ବିଜୁଳି ଚମକି ମେଘ ଗର୍ଜେ ଏବଂ ମୂଷଳଧାରାର ବର୍ଷା ଆରମ୍ଭ ହୋଇଯାଏ, ସେତେବେଳେ ଯଦି ଛତା ନଥାଏ ନା, ଆମେ ସମ୍ପୂର୍ଣ୍ଣ ଭାବେ ଭିଜି ଯାଇଥାଉ। ସେହି ବର୍ଷାରେ ଭିଜିଲେ ମଧ୍ୟ ଆମକୁ ଥଣ୍ଡା ଜ୍ୱର ହୋଇଯାଇଥାଏ। କିନ୍ତୁ ଏଇ ଯେଉଁ ଖରାରେ ମଧ୍ୟ ଗଲେ ଆମକୁ ଛତା ନିହାତି ଦରକାର, ଆଉ ସେଇଟା ପୁଣି କଳା ଛତା ଦରକାର, ଯାହାକି ଆମକୁ ସୂର୍ଯ୍ୟକିରଣରୁ ବହୁତ ପ୍ରୋଟେକ୍ଟ କରିଥାଏ। ତେବେ ସାଥୀ, ଏଇ ଯେଉଁ ଖରା ହେଉଛି, ବେଳେବେଳେ ବର୍ଷା ମଧ୍ୟ ହୋଇଯାଉଛି, କାରଣ ବର୍ଷାକୁ କେହି ବି ଅଟକେଇ ପାରିବେନି, ବେଳେବେଳେ କାଳ ବୈଶାଖୀ ମଧ୍ୟ ହୋଇଯାଉଛି, ବର୍ଷା ହେଉଛି, ଯୁଆଡ଼େ ବି ଯାଉଛନ୍ତି ଏଇ ଯେଉଁ ଟାଣ ଖରାରେ, କୁଆଡ଼େ ଯାଆନ୍ତୁନୁ ତ ମୁଁ କହିବି, ଯଦି ନିଶ୍ଚିନ୍ତ କିଛି କାମ ରହୁଛି, ସାଙ୍ଗରେ କଳା ଛତା କଳା ଚଷମା ପାଣି ନେବା ପାଇଁ ଜମା ବି ଭୁଲିବେନି, ଆଉ ଏ କଥା ବି କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ, କୁଆଡ଼େ ବି ଛାଡ଼ି ଯାଆନ୍ତୁନି, ଶୁଣିଦେଉଛି ଗୋଟେ ବ୍ୟୁଟିଫୁଲ୍ ସେଟ୍ଟାକୁ ଏନ୍ଜୟ କରୁଥାନ୍ତୁ, ଯୋଡ଼ି ହେଇ ରହିଥାନ୍ତୁ।

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି କିଛି କଥା କିଛି ଗୀତ ହଁ ସାଥି ଯୁଗ ବଦଳିବା ସାଙ୍ଗରେ ଛତାର ମଧ୍ୟ ପରିବର୍ତ୍ତନ ହୋଇଛି ଆଧୁନିକ ଯୁଗରେ ଛତାର ରୂପରେ ମଧ୍ୟ ବହୁତ ପରିବର୍ତ୍ତନ ଆସିସାରିଛି ଯେମିତିକି ପୂର୍ବରୁ ବଡ଼ ଭାରି ଛତା ଆମେ ବ୍ୟବହାର କରୁଥିଲେ କିନ୍ତୁ ବର୍ତ୍ତମାନ ଫୋଲ୍ଡିଂ ଛତା ମିଳୁଛି ଯାହାକୁ ଆମେ ଅତି ସହଜରେ ବ୍ୟାଗ୍ରେ ରଖି ମାନେ କ୍ୟାରି କରି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଇକି ଯାଇପାରୁଛେ ଏମିତି କିଛି ଛତା ଅଛି ଯେଉଁଗୁଡ଼ାକ କି ସ୍ୱୟଂଚାଳିତ ମାନେ ଯେଉଁ ବଟନ୍ ବାଲା ଛତା ଯାହାକୁ ଆମେ ପ୍ରେସ୍ କରିଥିଲେ ଆପେ ଆପେ ଖୋଲି ଯାଇଥାଏ କେତେକ ଛତା ମଧ୍ୟ ପବନରେ ଭାଙ୍ଗିଯାଏ ଯେମିତି ପବନରେ ନ ଭାଙ୍ଗିବ ସେମିତି ମଧ୍ୟ ତିଆରି ହୋଇଛି ଏହିପରି ଅନେକ ଉନ୍ନତ ଧରଣର ଛତା ମଧ୍ୟ ଆମ ମାର୍କେଟକୁ ଆସିଲାଣି ସତେ ଛତା କେବଳ ସୁରକ୍ଷା ନୁହେଁ ଏହା ଆମ ଜୀବନରେ ଏକ ଶିକ୍ଷା ମଧ୍ୟ ଯେମିତିକି ଛତା ଆମକୁ ବାହାରୁ ଅସୁବିଧାରୁ ବଞ୍ଚାଏ ସେହିପରି ଜୀବନର କଷ୍ଟ ସମୟରେ ଧୈର୍ଯ୍ୟ ଓ ସାହସ ପାଇଁ ଛତା ସମାନ ଆମେ କାମ କରିବା ଉଚିତ ଛତା ସମାନ କାମ କରେ ଯେମିତି ଛତା ମୁଣ୍ଡ ଉପରେ ଧରିଲେ ଖରା ବର୍ଷା ଆମକୁ ସିଧାସଳଖ ଛୁଇଁପାରେନି ସେମିତି ଆତ୍ମବିଶ୍ୱାସ ଥିଲେ ଜୀବନର ଦୁଃଖ ଆମକୁ କେବେ ବି ଭାଙ୍ଗିପାରେନି

করছেন 100.4 আকাশবাণী এফএম রেনবো কাটক দিল সে দিল তক সজালিছি কিছু কথা কিছু গীত। ସାଥୀ ଛତା କେବଳ ଆମକୁ ଖରା ବର୍ଷାରୁ ରକ୍ଷା କରେ ତାହା ନୁହଁ, ଗ୍ରାମାଞ୍ଚଳରେ ମଧ୍ୟ ଚାଷୀମାନେ କ୍ଷେତକୁ ଯିବାବେଳେ ଛତା ନେଇକରି ଯାଆନ୍ତି। ସହରରେ ଲୋକମାନେ ଅଫିସ୍ କିମ୍ବା ବଜାରକୁ ଯିବାବେଳେ ଛତା ନେଇ ଯାଆନ୍ତି। ପିଲାମାନେ ବର୍ଷାରେ ଛତା ଧରି ଖୁସିରେ ମଧ୍ୟ ଚାଲିଥାନ୍ତି। କେବେ କେବେ ଛୋଟ ପିଲାମାନେ ବର୍ଷାରେ ଛତାରେ ଖେଳନ୍ତି, ମାନେ ଆମେ ବି କେବେ କେବେ ଛତା ଧରି ବର୍ଷା ହେଲେ ଭାରି ଖୁସି ଲାଗେ ନା ଛତା ଧରି ଯିବା ପାଇଁ। ସେମିତି ଖରା ହେଲେ ମଧ୍ୟ ଏ ଖରାରୁ ରକ୍ଷା ପାଇବା ପାଇଁ ଆମେ ଛତାଟିଏ ଧରିକିନି ବାଟରେ ଚାଲିଥାଉ। ହଁ ସାଥୀ, କେବେ କେବେ ଛତାକୁ ଭୁଲିଯାଇ ଆମେ ମଧ୍ୟ ଅସୁବିଧାରେ ପଡ଼ିଯାଉ। ଏମିତି ଆପଣମାନଙ୍କ ସହିତ ମଧ୍ୟ ହେଇଥିବ, ମୋ ସହିତ ବି ହେଇଛି। ହଁ, ଖରାରେ ଚାଲିବାକୁ ପଡ଼େ, ଏଇ ଯେଉଁ ମାନେ ଜୋର ଟାଇଁ ଟାଇଁ ଖରା ହେଉଛି, ଟାଣ ଖରା ହେଉଛି, ସେଇଥିପାଇଁ ବର୍ଷାରେ ଭିଜିବାକୁ ମଧ୍ୟ ପଡ଼େ ଆମ ଭୁଲ ଯୋଗୁଁ। ତେଣୁକରି କେବେ ବି ଭୁଲିବାନି, ଯେଉଁଠିକି ଛତା ନେଇକି ଯାଇଥିବ ତାକୁ ଛାଡ଼ିଦେଇ ନ ଆସି ସାଙ୍ଗରେ ନେଇ ଆସିବା ଉଚିତ। କାରଣ ଛାଡ଼ି ଦେଇ ଆସିଲେ ସେଇ ଛୋଟ ଛତାଟିର ଆମକୁ ସେତେବେଳେ ମୂଲ୍ୟ ବୁଝା ପଡ଼ିଥାଏ ଯେତେବେଳେ ଆମେ ଖରାରେ ଚାଲିଥାଉ, ଆମକୁ ଖରା କାଟିଥାଏ, ଆଉ ବର୍ଷା ହେଲେ ବର୍ଷାରେ ମଧ୍ୟ ଭିଜି ଯାଇଥାଉ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ଦିନ ଗୋଟାଏ 10 ବାଜି ସାରିଲାଣି ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ ଆପଣଙ୍କ ସହିତ ଅଛି ସୁଜାତା ମିଠା ମିଠା ଗୀତ ଶୁଣିବ କିନ୍ତୁ ମିଠା ମିଠା ମତ ମଧ୍ୟ ଆପଣଙ୍କର ମାଗିବ ସେଥିପାଇଁ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ ହଁ ସାଥୀ ମଣିଷ ଜୀବନର ମାନେ ଆମ ଜୀବନ ସ୍ମୃତିରେ ଗଢ଼ି ଉଠିଥାଏ ନା ଆମ ପାଖରେ

ଥିବା ଛୋଟ ଛୋଟ ଜିନିଷ କେବଳ ବସ୍ତୁ ନୁହେଁ, ସେଗୁଡ଼ିକ ଆମ ଜୀବନର ଅନେକ ସ୍ମୃତି ମଧ୍ୟ। ଭାବନା ଓ ଅନୁଭବକୁ ନେଇ ଏହିସବୁ ଜିନିଷ ଆମ ପାଖରେ ବେଳେବେଳେ ରହିଥାଏ। କେବେ କେବେ ଏହି ପ୍ରିୟ ଜିନିଷମାନେ ଅଚାନକ ହଜି ଯାଇଥାନ୍ତି। ଯେତେବେଳେ ଆମର କିଛି ପ୍ରିୟ ଜିନିଷ ହଜି ଯାଇଥାଏ ନା, ଆମେ ଭାରି ବ୍ୟସ୍ତ ହୋଇପଡ଼ିଥାଉ, କେମିତି ତାକୁ ଆମକୁ ମିଳିଯାଆନ୍ତା କି ପୁଣି ଆଗ ଭଳି ଆମ ପାଖରେ ସାଇତି ହୋଇ ରହିଥାନ୍ତା।

ଯେତେବେଳେ ଆମ ପାଖରୁ ସେହି ପ୍ରିୟ ଜିନିଷଟି ହଜିଯାଏ, ଆମ ମନ ଅଶାନ୍ତ ହୋଇଯାଏ, ହୃଦୟରେ ଏକ ଅଜଣା ଶୂନ୍ୟତା ମଧ୍ୟ ଅନୁଭବ ହୋଇଥାଏ। କିନ୍ତୁ ଯଦି ସେହି ଜିନିଷ ମାନେ ହଜିଯାଇଥିବା ଜିନିଷ ପୁରୁଣା ଜିନିଷଟି ଆମକୁ ମିଳିଯାଏ, ତେବେ ଆମକୁ ବହୁତ ଖୁସି ଲାଗିଥାଏ ନା। ଆପଣ ଭାବୁଥିବେ ମୁଁ ଏକଥା କାହିଁକି କହୁଛି, ସେ ଜିନିଷ ହୋଇଥାଉ କି କିଛି ସମ୍ପର୍କ ହୋଇଥାଉ। ହଁ ସାଥୀ, ଆଜି ଚର୍ଚ୍ଚାର ଟପିକ୍ ହେଉଛି, ଆମ ପାଖରେ ଯଦି କିଛି ଜିନିଷ ଥାଉ କି ସମ୍ପର୍କ ଥାଉ ଯାହା ହଜିଯାଇଥାଏ ଆଉ ଆମେ ତାକୁ ଫେରି ପାଇଥାଉ ପୁଣି ଥରେ, ଆମକୁ କେତେ ଖୁସି ଲାଗେ, ମାନେ ଆପଣମାନଙ୍କୁ କେତେ ଖୁସି ଲାଗେ। ନିଶ୍ଚିନ୍ତ ଆପଣମାନେ ଆପଣଙ୍କର ମତାମତ ଆମ ସହିତ ସେୟାର କରନ୍ତୁ। ଆମ ସହିତ ଆପଣଙ୍କର ମତ ସେୟାର କରିବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ତେବେ ସାଥୀ ଡେରି କାହିଁ କରୁଛନ୍ତି, ଫଟାଫଟ SMS ବକ୍ସକୁ ଯାଆନ୍ତୁ, ଟାଇପ୍ କରନ୍ତୁ FMRC, ଟିକିଏ ସ୍ପେସ୍ ଦିଅନ୍ତୁ ନିଜର ମତାମତ ସହିତ, ଦେନ୍ ଟିକିଏ ସ୍ପେସ୍ ଦେଇ ନିଜର ନାଁ ଗାଁ ଠିକଣା ଲେଖିବାକୁ ଜମା ବି ଭୁଲନ୍ତୁନି। ସେତେବେଳେ ଯାଇକି ଶୁଣିଦେଉଛୁ ଗୋଟେ ସୁନ୍ଦର ଗୀତ, ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ ହଁ ସାଥୀ ଆମକୁ ଯେତେବେଳେ ସେଇ ପୁରୁଣା ଜିନିଷ ମିଳିଯାଇଥାଏ ଆମ ମନ ଖୁସିରେ ନାଚି ଉଠିଥାଏ ପୁରୁଣା ଜିନିଷମାନଙ୍କ ସହିତ ଆମର ଭାବନାତ୍ମକ ସମ୍ପର୍କ ମଧ୍ୟ ଥାଏ ଯେମିତି ଛୋଟବେଳେ ଆମର ଗୋଟିଏ ପ୍ରିୟ ଖେଳନା କି ଆମର ପ୍ରିୟ ସାଙ୍ଗ ଯାହାଙ୍କୁ ଆମେ ବହୁତ ଦିନ ତଳୁ ହଜାଇ ଦେଇଥାଉ ଆମ ସହିତ ଦେଖା ହୋଇନଥାନ୍ତି ଆମେ ବହୁତ ଦିନ ପରେ ଫେରି ପାଇଥାଉ କି ଆମକୁ କିଏ ଦେଇଥିବା ଗୋଟିଏ ଛୋଟିଆ ଉପହାର ଯଦି ହଜିଯାଇଥାଏ ଆମ ମନ ବହୁତ ଦୁଃଖ ଥାଏ କିନ୍ତୁ ଯେତେବେଳେ ଆମକୁ ମିଳିଯାଏ ନା ସେଇ ହଜିଯାଇଥିବା ଜିନିଷ ଆମକୁ ବହୁତ ଖୁସି ଲାଗିଥାଏ ନା ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ ୟା ଭିତରେ ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମେସେଜ୍ଟି ଆସି ପହଞ୍ଚିଯାଇଛି ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ସିଦ୍ଧାର୍ଥ ଦିଦି କେମିତି ଅଛ ଭେରି ଗୁଡ୍ ଆଫ୍ଟରନୁନ୍ ବହୁତ ଭଲ ଅଛି ଆଶା କରୁଛି ଆପଣ ମଧ୍ୟ ବହୁତ ଭଲରେ ଥିବେ ଆଜି ବଢ଼ିଆ ଟପିକ୍ଟେ ଗୋଟେ ଆଣୁଛ ଧନ୍ୟବାଦ ଆପଣଙ୍କୁ ଲେଖିଛନ୍ତି କେବେ କେବେ ହଠାତ୍ କିଛି ପୁରୁଣା ଜିନିଷ ଯେମିତି ଛୋଟବେଳର ଫଟୋ ପୁରୁଣା ଚିଠି ସ୍କୁଲର ପେନ୍ କିମ୍ବା କାହାର ଦିଆ ଉପହାର ହାତକୁ ଆସିଗଲେ ମନଟା ଅଜଣା ଭାବରେ ଭିଜିଯାଏ ଲାଗେ ସେହି ହଜିଯାଇଥିବା ସ୍ମୃତିମାନେ ପୁଣି ଥରେ ଜୀବନ୍ତ ହୋଇ ଆମ ସାମ୍ନାରେ ଆସିଯାଉଛନ୍ତି ସେହି ମୁହୂର୍ତ୍ତରେ ହସ ମଧ୍ୟ ଆସେ ଆଉ ଆଖି କୋଣେ ଲୁହ ମଧ୍ୟ ଜମିଯାଏ କାରଣ ସ୍ମୃତି କେବେ ପୁରୁଣା ହୁଏନି ସେମାନେ କେବଳ ମନର କୋଣେ ଚୁପଚାପ ଲୁଚି ରହିଥାନ୍ତି ମେସେଜଟି କରୁଛନ୍ତି ପୂଜା ଭୁବନେଶ୍ୱରରୁ ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ହଁ ସାଥୀ ଯେତେବେଳେ ଆମକୁ କିଛି ଦେଇଥିବା କିଏ ଉପହାର ମୁଁ ଯେମିତି ଏଇ ଟିକିଏ ଆଗରୁ କହିଲି କିଏ ଦେଇଥିବା ଆମକୁ ସେଇ ଛୋଟିଆ ଉପହାରଟି କି ଆମର କିଛି ସମ୍ପର୍କ ଆମକୁ ଯଦି ପୁଣି ଥରେ ହଜିଯାଇଥିବା ସମ୍ପର୍କ ହଉ ହଜିଯାଇଥିବା ଜିନିଷ ହଉ ମିଳିଯାଏ ନା ଆମ ମନ ଯେତିକି ଖୁସି ହେଇଯାଇଥାଏ ସେ ଖୁସିରେ ଆମ ଆଖି କୋଣରେ ଲୁହ ମଧ୍ୟ ଭରିଯାଇଥାଏ

ବେ ଆପଣଙ୍କର ମତାମତ ନିଶ୍ଚିନ୍ତ ଜଣାନ୍ତୁ, ଆପଣଙ୍କ ସହିତ ନିଶ୍ଚିନ୍ତ ଏମିତି କିଛି ହେଇଥିବ। ଆମକୁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 9852542200। ଆଉଥରେ କହି ରଖୁଛି 9852542200। ତେବେ ସେଥି ଡେରି କାହିଁ କରୁଛନ୍ତି, ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ। ଶୁଣିଦେ ଗୋଟେ ବ୍ୟୁଟିଫୁଲ୍ ସେ ଟ୍ରାକ୍, ଏନ୍ଜୟ କରିଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ଆମେ କଥା ହେଉଥିଲେ ସେଇ ହଜିଯାଇଥିବା ପୁରୁଣା ଜିନିଷ ହେଉ କି ପୁରୁଣା ସମ୍ପର୍କ ହେଉ, ଯଦି ଆମକୁ ମିଳିଯାଏ ଆମକୁ କେତେ ଖୁସି ଲାଗେ। ସତରେ ସାଥୀ, ସେଇ ଛୋଟିଆ ଉପହାରଟି ହେଉ କି ସେଇ ସମ୍ପର୍କ ହୋଇଥାଉ, ଯାହା ସହିତ ଆମର ହୃଦୟରୁ ବନ୍ଧନ ରହିଥାଏ, ହୃଦୟ ସହିତ ଆମର ସିଏ ଜଡ଼ିତ ରହିଥାଏ, ଯଦି ଆମକୁ ସିଏ କେବେ ମିଳିଯାଏ ଆମକୁ ତ ବହୁତ ଖୁସି ଲାଗେ। ତେବେ ସାଥୀ, ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ୟା ଭିତରେ ମେସେଜ୍ଟି ଆସି ପହଞ୍ଚି ଯାଇଛି। ସେ କ'ଣ ଲେଖିଛନ୍ତି ଚାଲନ୍ତୁ ଦେଖିବା। ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ହଜିଯାଇଥିବା ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ହଜିଯାଇଥିବା ପୁରୁଣା ସମ୍ପର୍କ ବା ଜିନିଷ ଫେରି ପାଇଲେ ବହୁତ ଖୁସି ଲାଗେ। ଏହା ପୁରୁଣା ସ୍ମୃତି ମନେ ପକାଇ ଦିଏ, ପୁଣି ଥରେ ସେହି ସମ୍ପର୍କକୁ ସଜେଇବାକୁ ଇଚ୍ଛା ହୁଏ। ମେସେଜ୍ଟି କରିଛନ୍ତି ପ୍ରତିମା ହରିପୁରରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ପରବର୍ତ୍ତୀ ମେସେଜ୍ଟି ମଧ୍ୟ ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ସୁଜାତା ଭଉଣୀ, ମା ସାରଳା ଆପଣ ଆଉ ଆପଣଙ୍କ ପରିବାରକୁ ଭଲରେ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ଆପଣଙ୍କୁ ମଧ୍ୟ ଶୁଭ ମଧ୍ୟାହ୍ନ, ଆଶା କରୁଛି ଆପଣ ମଧ୍ୟ ବହୁତ ଭଲରେ ଆଉ ଖୁସିରେ ରୁହନ୍ତୁ। ଲେଖିଛନ୍ତି, ଆପଣଙ୍କ ଉପସ୍ଥାପନା ଓ ଗୀତ ବହୁତ ସୁନ୍ଦର ଲାଗୁଛି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଯାହା ହେଉ ଆମ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି ଆଉ ଆମର କାର୍ଯ୍ୟକ୍ରମର ମତାମତ ଦେଉଛନ୍ତି। ତାପରେ ଲେଖିଛନ୍ତି, ଭଉଣୀ ମୋ ସାଙ୍ଗ ଖୁସି ମନରେ ଉପହାର ଦେଇଥିବା କଲମ ହଜିଯାଇଥିଲା, ମୋର ବହୁତ ମନ ଦୁଃଖ ହୋଇଥିଲା। 5 ବର୍ଷ ପରେ ମୁଁ ମୋ ଆଲମିରା ଭିତରେ ଲୁଗାପଟା କାଢ଼ିଲା ବେଳେ ତାହା ମିଳିଲା, ତାହା ପାଇଁ ବହୁତ ଖୁସି ଲାଗିଲା, ତାହା ଭାଷାରେ କହିହେବ ନାହିଁ। ମେସେଜ୍ ଟୁ କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ହଁ ସାଥୀ, ଆମକୁ ଯେତେବେଳେ ହଜିଯାଇଥିବ ଆମର ସେଇ ପୁରୁଣା ଜିନିଷ, ମାନେ ଟିକିଏ ପୂର୍ବରୁ ଯେମିତି ମୁଁ କହୁଥିଲି ଆମକୁ ମିଳିଥିବା ଗୋଟେ ଛୋଟିଆ ଉପହାରଟେ ଯଦି ବି ଆମକୁ ହଜିଯାଇଥିବ ଆଉ ପରେ ମିଳିଯାଏ ଆମକୁ ବହୁତ ଖୁସି ଲାଗେ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜ୍ଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ହଜିଯାଇଥିବା ସମ୍ପର୍କ ବା ଜିନିଷ ଫେରି ପାଇଲେ ମନଟା ସନ୍ତୋଷ ଓ ଆନନ୍ଦ ଜନ୍ମ ନିଏ, ଯାହା ଆମ ଜୀବନର ନୂଆ ଆଶା ଓ ଉତ୍ସାହ ଆଣେ। ମେସେଜ୍ ଟି କରିଛନ୍ତି ଅଦିତି କଟକରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତାମତ? ନିଶ୍ଚିନ୍ତ ଆପଣଙ୍କ ସହିତ ଏମିତି କିଛି ହେଇଥିବ, କିଛି ସମ୍ପର୍କ ହେଉ କି କିଛି ଜିନିଷ ହେଉ ଯାହାକି ଆପଣଙ୍କର ପ୍ରିୟର, ତାହା ହଜିଯାଇଥିବ ଏବଂ ପରେ ଆପଣ ତାକୁ ଫେରି ପାଇଥିବେ, ଆପଣଙ୍କୁ କେମିତି ଅନୁଭବ ହୁଏ? ନିଶ୍ଚିନ୍ତ ଆପଣଙ୍କର ମତାମତ ଆମ ସହିତ ସେୟାର କରନ୍ତୁ। ଆମ ସହିତ ଆପଣଙ୍କର ମତ ସେୟାର କରିବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଫଟାଫଟ SMS କରିଦିଅନ୍ତୁ, ଶୁଣେଇ ଦେଉଛି ଗୋଟେ ମିଠା ଗୀତ, ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ତକ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ସେଇ ହଜିଯାଇଥିବା ପୁରୁଣା ଜିନିଷ ହେଉ କି ହଜିଯାଇଥିବା ସମ୍ପର୍କ, ଆମକୁ ଯେତେବେଳେ ମିଳିଯାଏ ଆମେ ବହୁତ ଖୁସି ହୋଇଯାଇଥାଉ। ଯେମିତିକି ପୁରୁଣା ଜିନିଷ ଆମର ଗତ ଦିନର ସ୍ମୃତିକୁ ମନେ ପକାଇ ଦେଇଥାଏ। ହଁ, ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜ୍ଟି ଆସି ପହଞ୍ଚିଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ହଜିଯାଇଥିବା ଜିନିଷ ଯଦି ମିଳେ ଆମ ମନକୁ ଭଗବାନଙ୍କୁ ପାଇଗଲା ଭଳି ଲାଗେ। ଦିଦି, ଆପଣଙ୍କୁ ମୋର ଧନ୍ୟବାଦ ଗୁଡ୍ ପ୍ରୋଗ୍ରାମ ପାଇଁ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ମେସେଜ୍ଟିକୁ କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜ୍ଟି ଆସି ପହଞ୍ଚିଯାଇଛି। ସେ ଲେଖିଛନ୍ତି, ସୁଜାତା ବାବା ଗୁଡ୍ ଆଫ୍ଟରନୁନ୍, ନମସ୍କାର, ଜୟ ଜଗନ୍ନାଥ। ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ନିଶ୍ଚିନ୍ତ ଆପଣଙ୍କୁ ମଧ୍ୟ ମୋର ପ୍ରତି ନମସ୍କାର, ଭେରି ଗୁଡ୍ ଆଫ୍ଟରନୁନ୍। ଆପଣଙ୍କର ପ୍ୟାର ଭରା ନମସ୍କାର ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚାଇ ଦେଉଛି। ସେ ଲେଖିଛନ୍ତି, ଅପା ଆମର ଫ୍ରେଣ୍ଡ ସହିତ 5 ବର୍ଷ ତଳେ ଆମର କିଛି କାରଣ ଯୋଗୁଁ ସମ୍ପର୍କ ଭାଙ୍ଗି ଯାଇଥିଲା। ଏଇ ଗଲା ବର୍ଷର ଆମ ମିଳାମିଶା ହେଲା, ଆମେ ଆମର ଭୁଲ ବୁଝିପାରିଲୁ। ମିଳାମିଶା ପରେ ଆମକୁ ଖୁସି ଲାଗିଲା, ବହୁତ ଖୁସି ଲାଗିଥିଲା। ଆମେ କଳ୍ପନା କରିହେବନି ଏତେ ଖୁସି ଲାଗିଥିଲା। ଦୁନିଆରେ ସାଙ୍ଗ ପାଖରେ ଥିଲେ କିଛି ଦୁଃଖ ଜଣାପଡ଼େ ନାହିଁ। ଅପା, ଆମେ ଏବେ ବି ଖାଇ ବସିଛୁ, ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ। ଅଫିସରେ 37 ଜଣ ଷ୍ଟାଫ୍ ଏକାଠି ହୋଇ ଆପଣଙ୍କର ପ୍ରୋଗ୍ରାମ ଶୁଣୁଛୁ। ମେସେଜ୍ଟି କରିଛନ୍ତି ଆଭାସ ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ। ଲେଖିଛନ୍ତି, ଅପା ଆମେ ତ ନନ ଓଡ଼ିଆ, ଠିକ୍ କରି ଲେଖିପାରୁନୁ, ଠିକ୍ କରି ପଢ଼ିବା, ନିଶ୍ଚିନ୍ତ ଠିକ୍ କରି ପଢ଼ିବା। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ପରବର୍ତ୍ତୀ ମେସେଜ୍ଟି କରିଛନ୍ତି, ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଦିଦି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ହଜି ଯାଇଥିବା ପୁରୁଣା ସମ୍ପର୍କ ଫେରି ପାଇଲେ ଏକଥା ଏହା ଆମକୁ ମୂଲ୍ୟବାନ ଉପହାର ଭାବେ ମିଳିଯାଇଥାଏ ବୋଲି ଆମେ ଭାବୁ। ଲେଖିଛନ୍ତି, ସେ ମୋତେ ସମ୍ପର୍କ ଓ ସ୍ମୃତିର ଅମୂଲ୍ୟ ବୁଝା। ମେସେଜ୍ କରୁଛି ଶୁଭ୍ରା ଅନୁଗୁଳରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମେସେଜ୍ଟି ମଧ୍ୟ ଆସି ପହଞ୍ଚିଯାଇଛି। ସେ ଲେଖିଛନ୍ତି, ମ୍ୟାଡ଼ାମ, ପିଲାବେଳେ ଆମ ଘର ସାମ୍ନାରେ ରହୁଥିବା ବନ୍ଧୁଟି ଆଜି ମୋର ଆଦର୍ଶ ଓ ପ୍ରେରଣା। ବହୁତ ଦିନ ହେଲା ସାକ୍ଷାତ ହୋଇନାହିଁ, ଆଉ ଜୀବନରେ ହେବ କି ନାହିଁ ଜାଣା ନାହିଁ, କିନ୍ତୁ ହୃଦୟରୁ ସବୁଦିନ ରହିବ ଜୀବନର ଶେଷ ପର୍ଯ୍ୟନ୍ତ ରହିବ। ମେସେଜ୍ କରିଛନ୍ତି ସୋମନାଥ ସିଂ କଟକରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ଡେରି କାହିଁ କରୁଛନ୍ତି, ସମୟ ତ ସରି ସରି ଆସୁଛି। ନିଶ୍ଚିନ୍ତ ଆପଣଙ୍କର ମତାମତ ଜଣାନ୍ତୁ ଆମକୁ। ଆପଣଙ୍କର ମତ ଜଣାଇବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ, ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ଆମକୁ ଯେତେବେଳେ ସେଇ ପୁରୁଣା ଜିନିଷ କି ପୁରୁଣା ସମ୍ପର୍କ ମିଳିଯାଏ ଆମକୁ ବହୁତ ଖୁସି ଲାଗିଥାଏ। ତେବେ ସାଥୀ, ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜ୍ଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ହାଇ ମ୍ୟାମ୍, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସେ ଲେଖିଛନ୍ତି, ହଜିଯାଇଥିବା ଜିନିଷ ହଠାତ୍ ମିଳିଗଲେ ବହୁତ ଖୁସି ଲାଗେ। ଆପଣଙ୍କ ଉପସ୍ଥାପନା ବହୁତ ବଢ଼ିଆ। ମେସେଜ୍ଟି କରିଛନ୍ତି ରଘୁନାଥ ନିମାପଡ଼ାରୁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏଇ ମତାମତଟି ପାଇଁ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜ୍ଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଜୟ ଶ୍ରୀ ରାଧେ ରାଧେ ମ୍ୟାମ୍, ଗୁଡ୍ ଆଫ୍ଟରନୁନ୍। ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ମୋ କଲେଜ ଜୀବନରେ ମୋ ଜଣେ ବାନ୍ଧବୀ ମୋତେ ଗୋଟେ ଚାବି ରିଙ୍ଗ ଦେଇଥିଲେ, ଯେଉଁଥିରେ ମୋ ନାଁ ସନ୍ତୋଷ ଏବଂ ଆରପଟେ ଗୋଲାପ ଫୁଲ ଚିତ୍ର ଥିଲା। ମଝିରେ ହଜିଯାଇଥିଲା, ମନ ଦୁଃଖ ହୋଇଥିଲା। ଗୋଟେ ସପ୍ତାହ ପରେ ପାଇଲି, ଖୁସି କହିଲେ ନ ସରେ। ମେସେଜ୍ରୁ କରିଛନ୍ତି ସନ୍ତୋଷ ବେହେରା, ଆଠଗଡ଼ରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ହଁ ସାଥି, ଆମକୁ ଯେତେବେଳେ ଆମର ହଜିଯାଇଥିବା ଜିନିଷ କିମ୍ବା ହଜିଯାଇଥିବା ସମ୍ପର୍କ ମିଳିଯାଏ ନା, ଆମକୁ ବହୁତ ଖୁସି ଲାଗିଥାଏ।

0: साथी समय तो इशारा देलाठी शेष करुचु आज चर्चार कार्यक्रम को फ्रेंड्स ट्यून कर 100.4 आकाशवाणी एफएम रेनबो कटक दिल से दिल तक बर्तमान शुणु ओडिया संवाद और पर शुणीपर इंग्राजी और हिंदी संवाद रिले कर प्रचार कर आकाशवाणी दिल्ली रु
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ ମୁଖ୍ୟ ସମ୍ବାଦ ଓସ୍ଲୋରେ ଆଜି ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି 90 ପଇସା ବୃଦ୍ଧି ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଚୀନ୍ ଗସ୍ତ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନରୱେରେ ରାଜଧାନୀ ଓସ୍ଲୋରେ ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଯୁକ୍ତିବିଦ୍ୟା ନବୀକରଣୀୟ ଶକ୍ତି ପ୍ରତିରକ୍ଷା ସ୍ଥିରତା ଏବଂ ବାଣିଜ୍ୟ ଭଳି କ୍ଷେତ୍ରରେ ନର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି ଏହି ସମ୍ମିଳନୀରେ ଭାରତ ସମେତ 5ଟି ନର୍ଡିକ୍ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀ ଅବସରରେ ନର୍ଡିକ୍ ସଦସ୍ୟ ରାଷ୍ଟ୍ର ଡେନ୍ମାର୍କ ଆଇସ୍ଲ୍ୟାଣ୍ଡ ଏବଂ ଫିନ୍ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବିଶ୍ୱରେ ଦେଖାଦେଇଥିବା ଅନିଶ୍ଚିତତା ସମୟରେ ପରସ୍କର ମଧ୍ୟରେ ସହଯୋଗ ସହଭାଗିତା ସମୃଦ୍ଧି ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରିବା ଉପରେ ଭାରତ ଏବଂ ସ୍ୱିଡେନ୍ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱିଡେନ୍ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ଲିଷ୍ଟରସନ୍ଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି

ରହିଛି ଯେ ବିଶ୍ୱରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ଅନିଶ୍ଚିତତା, ଶକ୍ତି ସଙ୍କଟ ଏବଂ ଅର୍ଥନୈତିକ ବିଭାଜନ ସମୟରେ ସଂକୀର୍ଣ୍ଣ ଜାତୀୟ ଆଭିମୁଖ୍ୟକୁ ଦୂରେଇ ରହି ସହଭାଗୀ ସମୃଦ୍ଧିକୁ ମଜବୁତ କରିବାର ଆବଶ୍ୟକତା ଦେଖାଦେଇଛି। ଏକ ଜାତୀୟ ଦୈନିକ ସମ୍ଭାଦପତ୍ରରେ ଆଜି ପ୍ରକାଶିତ ଏହି ଆଲେଖ୍ୟରେ ଉଭୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମିଳିତ ଜାତିସଂଘ ଏହାର 80ତମ ବାର୍ଷିକୀ ପାଳନ କରୁଥିବାବେଳେ ଅନ୍ତର୍ଜାତୀୟ ସହଯୋଗ ଏବଂ ବହୁପକ୍ଷୀୟ ମୂଲ୍ୟ ଅଧିକ ସ୍ୱଷ୍ଟ ହୋଇଛି। ଏଥିସହିତ ସମସାମୟିକ ବାସ୍ତବତାକୁ ରୂପାୟନ କରିବା ପାଇଁ ବୈଶ୍ୱିକ ଶାସନ ସଂସ୍ଥାଗୁଡ଼ିକରେ ସଂସ୍କାର ଆଣିବାର ଆବଶ୍ୟକତାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି। ଅନ୍ତର୍ଜାତୀୟ ଆଇନ ଏବଂ ସାର୍ବଭୌମ ସମାନତା ଭିତ୍ତିରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଦଶନ୍ଧି ଦଶନ୍ଧି ଧରି ବିଶ୍ୱରେ ସ୍ଥିରତା ଏବଂ ବିକାଶ ସୃଷ୍ଟି କରିବାରେ ସାହାଯ୍ୟ କରିଛି। 2047 ସୁଦ୍ଧା ବିକଶିତ ଦେଶ ମାନ୍ୟତା ଏବଂ 2070 ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ କରିବା ପାଇଁ ଭାରତ ଓ ସ୍ୱିଡେନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉଭୟ ନେତା 2030 ମସିହା ସୁଦ୍ଧା ଭାରତ ସ୍ୱିଡେନ୍ ମେଣ୍ଟକୁ ବ୍ୟାପକ ଏବଂ ସମୃଦ୍ଧ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହି ପ୍ରୟାସରେ ଦୃଢ଼ ନବୋନ୍ମେଷ ପରିବେଶ ଏବଂ ସ୍ୱଚ୍ଛ ପ୍ରଯୁକ୍ତି ନେତୃତ୍ୱ ସହିତ ସକ୍ରିୟ ଯୋଗଦାନ ଲାଗି ନର୍ଡିକ୍ ଅଂଶୀଦାରଙ୍କ ସମେତ ଅଧିକ ଦେଶକୁ ଉଭୟ ନେତା ନିବେଦନ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ କେନ୍ଦ୍ରୀୟ ଜୋନାଲ ପରିଷଦର ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନେ ଏହି 26ତମ କେନ୍ଦ୍ରୀୟ ଜୋନାଲ ପରିଷଦରେ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, ଚାରି ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ପେଟ୍ରୋଲ୍ ଓ ଡିଜେଲ ଦର ଆଜି ଲିଟର ପ୍ରତି 90 ପଇସା ବୃଦ୍ଧି ଘଟିଛି। ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଦର ବୃଦ୍ଧି। ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ୍ ଲିଟର ପିଛା 98.64 ପଇସା ଏବଂ ଡିଜେଲ ଲିଟର ପିଛା 91.58 ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା 107.59 ପଇସା ହୋଇଥିବାବେଳେ ଡିଜେଲ ଲିଟର ପ୍ରତି 94.08 ପଇସା ହୋଇଛି। କୋଲକାତାରେ ପେଟ୍ରୋଲ୍ ଲିଟର ପିଛା 109.70 ପଇସା ଏବଂ ଡିଜେଲ ଲିଟର ପିଛା 96.07 ପଇସା ହୋଇଥିବାବେଳେ ଚେନ୍ନାଇରେ ଏହି ଦର ଯଥାକ୍ରମେ 104.49 ପଇସା ଏବଂ 96.11 ପଇସା ରହିଛି। 4 ବର୍ଷର ବ୍ୟବଧାନ ପରେ ଚଳିତ ମାସ 15 ତାରିଖରେ ପେଟ୍ରୋଲ୍ ଓ ଡିଜେଲ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଥିଲା। ହର୍ମୁଜ୍ ପ୍ରଣାଳୀରେ ତୈଳ ପରିବହନରେ ଅବ୍ୟବସ୍ଥା ଏବଂ ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଦେଖାଦେଇଥିବା ବୈଶ୍ୱିକ ଅସ୍ଥିରତା ଯୋଗୁଁ ଏହି ଦର ବୃଦ୍ଧି ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିହ୍ନିତ ମତାମତ ବ୍ୟକ୍ତ କରିଛନ୍ତି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଅପରେସନ୍ ସିନ୍ଦୁର ସାମରିକ ସଠିକତା, ସୂଚନା ନିୟନ୍ତ୍ରଣ, କୂଟନୈତିକ ସଂକେତ ଏବଂ ଆର୍ଥିକ ସଂକଳ୍ପକୁ ଏକ ସୁସଂଗଠିତ ଜାତୀୟ କାର୍ଯ୍ୟ ଭାବରେ ପ୍ରମାଣିତ କରିଛି ବୋଲି ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷାରୁ ସମୃଦ୍ଧି, ନିରନ୍ତର ଜାତୀୟ ଅଭିବୃଦ୍ଧି ପାଇଁ ସ୍କାର୍ଟ ପାୱାର ଶୀର୍ଷକ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେନାମୁଖ୍ୟ ଶ୍ରୀ ଦ୍ୱିବେଦୀ କହିଛନ୍ତି, ଅପରେସନ୍ ସିନ୍ଦୁର ଶତ୍ରୁ ରାଷ୍ଟ୍ରକୁ ଗଭୀର ଭାବରେ ଆଘାତ ଦେବା ସହ ଆତଙ୍କବାଦର ଭିତ୍ତିଭୂମିକୁ ନଷ୍ଟ କରିଦେଇଥିଲା। ଜମ୍ମୁ ଶ୍ରୀମାତା ବୈଷ୍ଣୋଦେବୀ କାତ୍ରା ସେକ୍ସନରେ 238 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପକୁ ଭାରତୀୟ ରେଳବାଇ ମଞ୍ଜୁରୀ ପ୍ରଦାନ କରିଛି। ଏହି ପ୍ରକଳ୍ପ ଅଧୀନରେ ଟନେଲ ରକ୍ଷଣାବେକ୍ଷଣ, ସେତୁ ସୁରକ୍ଷା ଏବଂ କ୍ରିଟିକାଲ ସ୍ଲୋପ ସ୍ଥାପନ ଆଦି କାର୍ଯ୍ୟ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶର ଅତି ସମ୍ଭେଦନଶୀଳ ଅଞ୍ଚଳରେ ସୁରକ୍ଷିତ ରେଳ ଯୋଗାଯୋଗ ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏତନାମ ସହ ପ୍ରତିରକ୍ଷା ସହଯୋଗକୁ ଅଧିକ ସମୃଦ୍ଧ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।
ଭିଏତନାମ ରାଷ୍ଟ୍ରପତି ଟୋ ଲାମ୍ଙ୍କ ସହ ତାଙ୍କର ହୋଇଥିବା ଆଲୋଚନା ସମ୍ପର୍କରେ

0: ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଏହି ସହଯୋଗ ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ବ୍ୟାପକ ରଣନୀତିକ ସହଭାଗିତାର ଏକ ପ୍ରମୁଖ ସ୍ତମ୍ଭ। ଭାରତ ଏବଂ ଭିଏତନାମ ପାରସ୍କରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ଆଞ୍ଚଳିକ ସ୍ଥିରତା ସ୍ଥାପନ କରିବା ପାଇଁ ଘନିଷ୍ଠ ସହଯୋଗର ମୂଳଦୁଆ ପକାଇଛନ୍ତି। ଉଭୟ ପକ୍ଷ ଭାରତ ଭିଏତନାମ ପ୍ରତିରକ୍ଷା ସହଭାଗିତା ବୃଦ୍ଧିର ସମୀକ୍ଷା କରିଥିଲେ ଏବଂ ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ, ତାଲିମ ଓ ଆଞ୍ଚଳିକ ସ୍ଥିରତାରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଦୁଇ ନେତା ମିଳିତ ଭାବରେ ଭିଏତନାମର ବାୟୁସେନା ଅଧିକାରୀ କଲେଜରେ ପ୍ରତିଷ୍ଠିତ ଭାଷା ପ୍ରୟୋଗଶାଳା ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏଆଇ ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ପାଇଁ ଚୀନ୍ ଯାତ୍ରା କରୁଛନ୍ତି। କ୍ରେମ୍ଲିନ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ନେତା ଆର୍ଥିକ ସହଯୋଗ ଏବଂ ପ୍ରମୁଖ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଚୀନ୍ ରୁଷ ବନ୍ଧୁତ୍ୱ ଚୁକ୍ତିର 25 ବର୍ଷ ପୂରଣ ଅବସରରେ ପୁତିନ୍ଙ୍କ ଏହି ଗସ୍ତ ବିଶେଷ ମହତ୍ୱ ରଖିଛି। ବିଶ୍ୱରେ ଦେଖାଦେଇଥିବା ଭୂ ରାଜନୈତିକ ଅସ୍ଥିରତା ମଧ୍ୟରେ ଚୀନ୍ ଉଭୟ ଆମେରିକା ଓ ରୁଷ ସହିତ ସମ୍ପର୍କର ସନ୍ତୁଳନ ରକ୍ଷା କରିବା ଦିଗରେ ପ୍ରୟାସ କରୁଛି। ୟୁକ୍ରେନ୍ ବିବାଦ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଚୀନ୍ ରୁଷର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଏବଂ ରୁଷୀୟ ତୈଳ ଓ ଗ୍ୟାସ୍ର ପ୍ରମୁଖ କ୍ରେତା ରହିଛି। କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃତ୍ୱଙ୍କ ଅନୁରୋଧକ୍ରମେ ଇରାନ୍ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମରିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲ୍ରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି, ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧକ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ପ୍ଲେଅଫ୍ରେ ଖେଳିବା ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ଯୋଗ୍ୟତା ଅର୍ଜନ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ଲେଅଫ୍ରୁ ବାଦ୍ ପଡ଼ିଛନ୍ତି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଓସ୍ଲୋରେ ଆଜି ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଗଦଲପୁରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ୍ ପରିଷଦ ବୈଠକ। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି 90 ପଇସା ବୃଦ୍ଧି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi to attend third India-Nordic summit in Oslo aimed at strengthening cooperation in technology, renewable energy, defence and trade. Prime Minister Modi and his Swedish counterpart Ulf Kristersson in a joint newspaper article stress on partnerships in times of global uncertainty. Supreme Court refuses to recall its earlier order of keeping sterilized or vaccinated stray dogs in shelters. IMD issues yellow alert for heat wave in national capital for next 3 days. And in IPL cricket, Rajasthan Royals to take on Lucknow Super Giants in Jaipur this evening. Prime Minister Narendra Modi will attend the third India-Nordic summit in Oslo this afternoon. The summit is aimed at strengthening the country's strategic partnership with Nordic nations in areas such as technology, renewable energy, defence, sustainability and trade. According to the Ministry of External Affairs, Prime Minister Modi will be joined by Prime Minister of Norway Jonas Gahr Støre, Prime Minister of Denmark Mette Frederiksen, Prime Minister of Finland Petteri Orpo, Prime Minister of Iceland Ms. Kristrun Frostadottir and Prime Minister of Sweden Ulf Kristersson for the summit. The ministry said this summit will impart a more strategic dimension to India's relations

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି

0: ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ସମ୍ଭାବନା। ଦେଶର ଅର୍ଥବ୍ୟବସ୍ଥାରେ କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଆହୁରି ଅଧିକ ବୃଦ୍ଧି ପାଇବ। ଚଳିତ ବର୍ଷ ଓଡ଼ିଶା ଧାନ କ୍ରୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ 76 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଧାନ କ୍ରୟ ସହ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
1: ସାଲ ତ ଓଡ଼ିଶା ନେ ରେକର୍ଡ ବନାୟା ହେ ଧାନ କି ଖରିଦି ମେ ସାୟଦ 76 ଲକ୍ଷ ମେଟ୍ରିକ୍ ଟନ୍ ସେ ଜ୍ୟାଦା କିସାନୋ ସେ ଧାନ ଖରିଦି ହେ ଅର୍ ପସିନେ କି ଭି ପୁରୀ ପୁରୀ କିମତ ଦି ହେ। ନମ୍ବର ଏକ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରନା ହେ। 140 କରୋଡ଼ ଭାରତବାସୀ ଅନ୍ନ କେ ଲିଏ, ଫଲ କେ ଲିଏ, ସବ୍ଜି କେ ଲିଏ, ଦୁଧ କେ ଲିଏ ଦୁନିଆ କେ କିସି ଦେଶ କି ତରଫ ହାତ ନା ଫୈଲାଏ, ଇସଲିଏ ହମ ଆତ୍ମନିର୍ଭର ବନେଗେ। ଦୂସରା ପୋଷଣଯୁକ୍ତ ଆହାର ଉପଲବ୍ଧ କରାନା ହେ ଅର୍ ଇସସେ ଭି ଆଗେ ତୀସରା ଜୋ ଲକ୍ଷ୍ୟ ହେ କିସାନୋ କି ବେହତର ଆଜୀବିକା ଆୟ ବଢ଼ାନା ହେ ସୁନିଶ୍ଚିତ କରନା ହେ ଓ ସୁଖୀ ଜୀବନ।
0: ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଉର୍ବର ଭୂମି, ଅନୁକୂଳ ଜଳବାୟୁ ଓ ଚାଷୀମାନଙ୍କ ପରିଶ୍ରମର ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ଅଞ୍ଚଳଗୁଡ଼ିକ ଦେଶର କୃଷି ବିକାଶର ମୁଖ୍ୟ କେନ୍ଦ୍ର ଭାବେ ବିକଶିତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷକଙ୍କ ଆୟ ବୃଦ୍ଧି ଓ କୃଷିକ୍ଷେତ୍ରର ସାର୍ବଜନୀନ ଉନ୍ନତି ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଦେଶରେ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋହାହନ ଓ ଆଦର୍ଶ କୃଷି ମଡେଲ ଗଠନର ଆବଶ୍ୟକତା ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଯୋଗୁଁ ମାଟିର ଉର୍ବରତା ଓ କୃଷି ଉତ୍ପାଦନ ପ୍ରଭାବିତ ହେଉଛି। ଚାଷଜମି ସୁରକ୍ଷା ସହ ସନ୍ତୁଳିତ କୃଷି ପଦ୍ଧତି ଗ୍ରହଣ କରିବା ପାଇଁ ସମ୍ମିଳନୀରେ କୃଷିମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କୃଷକ ପଞ୍ଜୀକରଣ ବ୍ୟବସ୍ଥାର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ଚୌହାନ କହିଛନ୍ତି, ଏହା ମାଧ୍ୟମରେ କୃଷକଙ୍କ ଜମି, ପରିବାର ଓ ଫସଲ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏଥିସହ କୃଷକମାନେ ସହଜରେ ଋଣ ଓ ସରକାରୀ ସହାୟତା ପାଇପାରିବେ। କୃଷକ କଲ୍ୟାଣ ପାଇଁ ଅଧିକାରୀମାନେ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷାଫଳ ପୁସ୍ତିକା ଉନ୍କୋଚନ କରିବେ। ଅପରାହ୍ନ 3:00 results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷାଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ଅନ୍ୟପକ୍ଷରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନ ଫର୍ମ ପୂରଣ ପ୍ରକ୍ରିୟା ଚଳିତ ମାସ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ସୂଚନା ଅନୁସାରେ ମାଟ୍ରିକ୍ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଆବେଦନ ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାରେ 8,000 ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ଏବଂ 70,055 ଜଣ ଫେଲ୍ ହୋଇଥିଲେ। ସେମାନଙ୍କୁ ପୁଣି ଥରେ ସୁଯୋଗ ଦେବା ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଆବେଦନ କରାଯାଉଛି। ଢେଙ୍କାନାଳ ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ 77 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ଜାତୀୟ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା 20 ଜଣ କ୍ରୀଡ଼ାବିତ୍ଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକ ଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ ଜିଲ୍ଲାରେ ଆସନ୍ତା ଗୁରୁବାର ଓ ଶୁକ୍ରବାର ସାଧାରଣ କର୍ମଚାରୀଙ୍କ ପାଇଁ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହେବ। ପୂର୍ବାହ୍ନ 9:00 ସ୍ଥାନୀୟ ସଦ୍ଭାବନା ସଭାଗୃହରେ ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗ ଥିବା ଅବସରପ୍ରାପ୍ତ କର୍ମଚାରୀ ଓ ଉତ୍ତରାଧିକାରୀମାନେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ କୃଷି ବିଭାଗ ବିଭିନ୍ନ ଚାଷୀ ଫାର୍ମ ପକ୍ଷରୁ ରବି ଫସଲ

ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। କୃଷି ଅଧିକାରୀ ଯୋଗଦେଇ ଚାଷୀମାନଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ଫସଲ ବିକ୍ରି ବଜାର ସୃଷ୍ଟି କରିବା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଡାଲି ଜାତୀୟ ଫସଲର ମୂଲ୍ୟ ଚାଷୀମାନେ ସଠିକ୍ ଭାବେ ପାଇବା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରସ୍ଥିତ ହିନ୍ଦୀ ପ୍ରଚାର ସଭା ସମ୍ମିଳନୀ କକ୍ଷରେ ତାଲୁକ ଆଇନ ସେବା ପ୍ରାଧିକରଣ କମିଟି ପକ୍ଷରୁ ସୁରକ୍ଷିତ ଶୈଶବ ଓ ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷା ସୁମିତା ଆଚାର୍ଯ୍ୟ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ନିର୍ଯାତନା ରୋକିବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ ପକ୍ଷରୁ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଆସନ୍ତା ଗୁରୁବାରଠାରୁ 30 ତାରିଖ ପର୍ଯ୍ୟନ୍ତ ଅପରେସନ୍ ଅନ୍ୱେଷଣ ଆରମ୍ଭ ହେବ। ଏହି ଅଭିଯାନରେ ପୁଲିସ୍ ଅନ୍ୟ ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବ। ଏଥିଲାଗି ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜିଙ୍କୁ ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି। ରାଜ୍ୟ ପୁଲିସ୍ ସହ ସମନ୍ୱୟ ରକ୍ଷା ଲାଗି କମିଶନର ପୁଲିସ୍ ସମେତ 8 ରେଞ୍ଜକୁ ଦାୟିତ୍ୱ ଦିଆଯାଇଛି। ସେମାନେ ପଶ୍ଚିମବଙ୍ଗ, ଆସାମ, ନୂଆଦିଲ୍ଲୀ ସମେତ 13 ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବେ। ବୌଦ୍ଧ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଆଦିମ ଜନଜାତି ଆଦିବାସୀ ବହୁଳ ଗ୍ରାମମାନଙ୍କରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଆୟୋଜିତ ହେବ। ଏହାର ମୂଳ ଲକ୍ଷ୍ୟ ହେଉଛି ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ, ସେମାନଙ୍କ ଐତିହ୍ୟର ସୁରକ୍ଷା ଅଧିକାରୀ ସୁନିଶ୍ଚିତ କରିବା। ତୃଣମୂଳ ସ୍ତରରେ ଲୋକଙ୍କ ସକ୍ରିୟ ଭାଗିଦାରୀ ସହିତ ଏହାକୁ କାର୍ଯ୍ୟକାରୀ କରାଯାଉଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନି ରଥର 42 ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଇ ସେବକଙ୍କ ତତ୍ତ୍ୱାବଧାନରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରଥଖଳାରେ ମହାରଣା ସେବକମାନେ ଧୂଳିଦଣ୍ଡା ଦୁଇଟି ତିଆରି କରୁଛନ୍ତି। ଗୋଟିଏ ଚାରି ପରୀକ୍ଷା ଶେଷ ହୋଇଥିବାବେଳେ ଅନ୍ୟଟିର ହଣା କାର୍ଯ୍ୟ ଚାଲିଛି। ଦୋଳବେଦୀରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ କମରାଶାଳରେ ଓଝା ସେବକମାନେ ତିନି ରଥର ଦଣ୍ଡାକଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦୋଳବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରାରେ ଶ୍ରୀଜୀଉଙ୍କ ପୂଜାନୀତି ଲାଗି କୁରୁମପିଢ଼ା, ବିଜେ ଡୋରି, ପଇତା ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ 6 ତାରିଖ ସୁଦ୍ଧା ଏସ୍ଆଇଆର୍ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଏସ୍ଆଇଆର୍ ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋଚନା କରିଛନ୍ତି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ନଦୀ ଓ କେନାଲ ବନ୍ଧରେ ପୂର୍ବରୁ ହୋଇଥିବା ଘାଇଗୁଡ଼ିକର ସ୍ଥାୟୀ ମରାମତି, ବନ୍ୟାଜଳର ମୁକ୍ତ ପ୍ରବାହ ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ନାଳଗୁଡ଼ିକୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଟେଲିଫୋନ୍ ଲାଇନ୍ ସଚଳ ରଖିବା ଏବଂ ବିପର୍ଯ୍ୟୟ ପରେ ବିଦ୍ୟୁତ୍, ଟେଲି ଯୋଗାଯୋଗ, ରାସ୍ତାଘାଟ ଭଳି ଅତ୍ୟାବଶ୍ୟକ ସେବାକୁ ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି। ପାଣିପାଗ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ଝଡ଼ ବର୍ଷାର ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷାଫଳ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି। ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ସାଥୀ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ ଅପରାହ୍ନ 3 ବାଜିସାରିଛି। ସମୟ ହେଇଛି ଆପଣଙ୍କର ପ୍ରିୟର ଶୋ ମୋ ଦେଶର। ହଁ ବନ୍ଧୁ, ଜନ୍ମଭୂମି ହେଉଛି ମା ସମାନ। ଯେଉଁ ମାଟିରେ ଆମର ଜନ୍ମ, ଯେଉଁ ପବନରେ ଆମର ପ୍ରଥମ ଶ୍ୱାସ ନେଉଛି, ସେଇ ଜଳ ପିଇ ଆମେ ବଡ଼ ହୋଇଛେ। ସେଇ ଭୂମି ଆମ ସର୍ବଶ୍ରେଷ୍ଠ, ଆମ ପାଇଁ ସର୍ବଶ୍ରେଷ୍ଠ। ସତରେ ସାଥୀ, ମୋ ଜନ୍ମଭୂମି ଅତ୍ୟନ୍ତ ସୁନ୍ଦର। ଯେଉଁ ଭୂମିରେ ପ୍ରକୃତି ସବୁଜ ଗଛ ଛାଇ ଦେଇଛି, ନଦୀ ନାଳ ପାହାଡ଼ ପର୍ବତ, ସରଳ ଲୋକମାନେ ତାକୁ ଅଧିକ ମାନମୟ କରିଥାନ୍ତି। ସତରେ ସୁନ୍ଦର ମୋ ଜନ୍ମଭୂମି, ସୁନ୍ଦରତା ଶାଗୁଆ ବନ। ତେବେ ସାଥୀ, ଆଗକୁ ଏ ବିଷୟରେ ଆମେ ଢେର ସାରା କଥା ହେବା। ବର୍ତ୍ତମାନ ଶୁଣି ଦେଉଛି ଗୋଟେ ସୁନ୍ଦର ଗୀତ, ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

0: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ଆମ ରାଜା ବାବୁଙ୍କର ଯେତେ

0: ବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ମୋ ଦେଶ। ହଁ ସଧୀ, ମୋ ଜନ୍ମଭୂମିର ସବୁଠୁ ବଡ଼ ସୌନ୍ଦର୍ଯ୍ୟ ହେଉଛି ସେଇ ଶାଗୁଆ ବନ, ଶାଗୁଆ ଗଛ ଓ ଶକ୍ତିଶାଳୀ ଉଚ୍ଚ ଓ ଶକ୍ତିଶାଳୀ। ସେମାନଙ୍କର ଶାଖା ପ୍ରଶାଖା ଆକାଶକୁ ଛୁଇଁବାକୁ ଚେଷ୍ଟା କରେ। ଘନ ସବୁଜ ପତ୍ର ଗ୍ରୀଷ୍ମରେ ଶୀତଳ ଛାୟା ଦେଇଥାଏ, ବର୍ଷାରେ ସେମାନେ ଅଧିକ ସବୁଜ ହୋଇଯାଆନ୍ତି। ପବନ ବହିଲେ ପତ୍ରମାନେ ମୃଦୁ ସ୍ୱରରେ ଝୁମି ଯାଆନ୍ତି, ମନେ ହୁଏ ପ୍ରକୃତି ଗୀତ ଗାଉଛି। ସାଥୀ, ଶାଗୁଆ ବନ କେବଳ ଦେଖିବାକୁ ସୁନ୍ଦର ନୁହେଁ, ଏହା ଆମ ପାଇଁ ଅତ୍ୟନ୍ତ ଉପକାରୀ ମଧ୍ୟ। ଶାଗୁଆ କାଠ ଶକ୍ତିଶାଳୀ ଓ ଦୀର୍ଘସ୍ଥାୟୀ ମଧ୍ୟ, ଯାହା ପ୍ରକୃତିକୁ ଆହୁରି ସୁନ୍ଦର କରିଦେଇଥାଏ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସା ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ ସତରେ ସାଥୀ ମୋ ଦେଶର ସେହି ଶାଗୁଆ ବନ ପରିବେଶକୁ ସନ୍ତୁଳିତ ରଖେ ଓ ପ୍ରଦୂଷଣ କମାଏ ଜନ୍ମଭୂମିର ସେହି ନଦୀ ଝରଣା ମଧ୍ୟ ରହିଛି ସେମାନଙ୍କର ଝରଝର ଧ୍ୱନି ଶୁଣିଲେ ମନ ଶାନ୍ତ ହୋଇଯାଏ

ଜନ୍ମଭୂମିରେ ଲୋକମାନେ ସରଳ ମିଳନସାରା, ସେମାନେ ପରସ୍ପରର ସହଯୋଗ କରନ୍ତି, ପର୍ବପର୍ବାଣୀରେ ସମସ୍ତେ ଏକାଠି ହୋଇ ଆନନ୍ଦ କରନ୍ତି। ଏହି ସାମୂହିକ ସମ୍ପର୍କ ଜନ୍ମଭୂମିକୁ ଆହୁରି ଅଧିକ ସୁନ୍ଦର କରିଦେଇଥାଏ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲ୍ ସେ ଦେଲ୍ ତକ୍ ସହ ଚାଲିଛି ମୋ ଦେଶ। ସତରେ ସାଥୀ ଦେଶର ସେଇ ଜନ୍ମଭୂମିର ସେ ଶାଗୁଆ ବନ ମନକୁ ମୋହିତ କରିଥାଏ। ସେ ଶାଗୁଆ ବନର ଭାସି ଆସୁଥିବା ପବନ ମନକୁ ଆନ୍ଦୋଳିତ କରିଦେଇଥାଏ। ସେଇଥିପାଇଁ ତ କୁହନ୍ତି ସୁନ୍ଦର ମୋ ଜନ୍ମଭୂମି ସୁନ୍ଦରତା ଶାଗୁଆ ବନ। କିନ୍ତୁ ଆମର କର୍ତ୍ତବ୍ୟ ହେଉଛି ଆମ ଜନ୍ମଭୂମିକୁ ସୁରକ୍ଷିତ ରଖିବା। ଶାଗୁଆ ବନକୁ ନ କାଟିବା ଉଚିତ। ଗଛ ଲଗାଇବା ଓ ପରିବେଶକୁ ସୁରକ୍ଷା ଦେବା ଆମର ଦାୟିତ୍ୱ। ଯଦି ଆମେ ପ୍ରକୃତିକୁ ସୁରକ୍ଷା ଦେବା ତେବେ ଆମ ଜନ୍ମଭୂମି ସଦା ସୁନ୍ଦର ରହିବ।

ସେତି ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ। କିନ୍ତୁ ଏଇଠୁ ବିଦାୟ ନେଉଛି ସୁଜାତା। ଏଇ ପର୍ଯ୍ୟନ୍ତ ଥିଲା ସୁଜାତାର ଜର୍ଣ୍ଣି। କିନ୍ତୁ ଯିବା ପୂର୍ବରୁ ଆପଣଙ୍କୁ ଏକା କରି ଚାହୁଁନାହିଁ, ୟା ପରେ ପରେ ଯୋଡ଼ି ହୋଇଯିବା ଆଉ ଜଣେ ଆର୍ଜେ। ଆପଣଙ୍କୁ ମିଠା ମିଠା ଗୀତ ଶୁଣିବେ, ମିଠା ମିଠା କଥା ହେବେ। ଯିବା ପୂର୍ବରୁ ଏତିକି କହିବି, ସବୁବେଳେ ଖୁସିରେ ରୁହନ୍ତୁ, ଅନ୍ୟ ଖୁସି ପଛର ଗୋଟିଏ କାରଣ ସାଜନ୍ତୁ। ରହୁଛି, ନମସ୍କାର।

କଥା ହୁଏ, ସେତେବେଳେ ଯଦି ପଦେ କଥା ମାନେ ବାଧିଲା ଭଳିଆ ବାହାରି ଯାଏ ନା ପାଟିରୁ, କେତେ କଷ୍ଟ ଲାଗେ କହିଲେ? ଆମେ ଯାହା ସାଙ୍ଗେ କଥା ହଉ କିମ୍ବା ଆମ ସାଙ୍ଗରେ କିଏ କଥା ହେଲା ବେଳକୁ, ଯଦି ଗୋଟେ ଶବ୍ଦ ବି ମାନେ ଗୋଟେ ଶବ୍ଦ ବି ଯଦି ବାଧିଲା ନା ସେଇ ଟାଇମ୍ରେ, ଆଉ ଯଦି ସେଇଟା ଆପଣଙ୍କ ମେମୋରିରେ ରହିଯାଇଛି, ତାହେଲେ ଆପଣ ନିଜେ କୁହନ୍ତୁ ଆପଣ ସେଇ ଲୋକ ସାଙ୍ଗରେ ଫର୍ଦର ଭଲରେ କଥା ହେଇପାରିବେ? ଜମାରୁ ହେଇପାରିବେନି, ସବୁବେଳେ ପୁରା ସେଇ ଜିନିଷଟା ମନେ ପଡ଼ିବ, ମୋ ସାଙ୍ଗେ କଥା ହେଲା ବେଳକୁ ଇଏ ମତେ ଏମିତି କହିଥିଲେ ସେମିତି କହିଥିଲେ, ସିଏ ହୁଏତ କାଜୁଆଲି କହିଦେଇଥିବେ, ଥଟ୍ଟାରେ କହିଦେଇଥିବେ, କିନ୍ତୁ ମାଇଣ୍ଡରେ ସେ ଜିନିଷଟା ରହିଗଲା ପରେ ନା ବହୁତ ଆଫେକ୍ଟ କରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଦୀପ ଅଛି ଆପଣଙ୍କ ପାଖରେ ସୁରିଲା ଆଫ୍ଟରନୁନ୍ରେ। ବେଳେବେଳେ ଯେତେବେଳେ ଆମେ ଖାଲି ବସିଥାଉ ସେତେବେଳେ କ'ଣ ମନେ ପଡ଼େ, କିଛି ପୁରୁଣା ଇଭେଣ୍ଟ କଥା ମନେ ପଡ଼େ। ସ୍କୁଲ ବେଳର କଥା ନେଇଯାଆନ୍ତୁ, କଲେଜ ବେଳର କଥା ନେଇଯାଆନ୍ତୁ, ବସ୍ର ଗୋଟେ ଟ୍ରାଭେଲର ଦିନ ମନେ ପଡ଼ିପାରେ, ଟ୍ରେନ୍ ଜର୍ଣ୍ଣି କଥା ମନେ ପଡ଼ିପାରେ, ହଠାତ୍ କେବେ କାହା ସାଙ୍ଗରେ ଦେଖା ହେଇଯାଇଛି ମନେ ପଡ଼େ, କୋଉଠି ବାହାଘର ଇଭେଣ୍ଟରେ କାହା ସାଙ୍ଗରେ କ'ଣ କଥା ହେଇଥିଲେ ବି ମନେ ପଡ଼ିଯାଇପାରେ। ଆମ ମେମୋରି ନା ବହୁ ଜିନିଷକୁ ସାଇତି ରଖେ, ଆଉ ସେ ଯୋଉ ବହୁ ଜିନିଷକୁ ସାଇତି ରଖେ ବେଳେବେଳେ ସେଇଟା ବହୁତ ଭଲ, ବେଳେବେଳେ ସେଇଟା ବହୁତ ଖରାପ। କାରଣ ବେଳେବେଳେ ଆମେ କାହା ସାଙ୍ଗରେ କଥା ହଉ, ଆମ ସାଙ୍ଗରେ କିଏ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ସୁରିଲା ଆଫ୍ଟରନୁନ୍ରେ ସୁଦୀପ ଅଛି ଆପଣଙ୍କ ପାଖରେ। ତେବେ ମୁଁ କହୁଥିଲି ଯେ କାହା ସାଙ୍ଗେ କେତେବେଳେ କଥା ହେଲା ବେଳକୁ ଆମକୁ ହଉ କିମ୍ବା ଆମେ କାହାକୁ ହଉ ଯଦି ମନକୁ କଷ୍ଟ ହେଲା ଭଳିଆ ଗୋଟେ ଛୋଟ ଶବ୍ଦଟେ ବି କହିଦେଉ ନା ତାହେଲେ ବହୁତ କଷ୍ଟ ହୁଏ। ସେ ଜିନିଷଟା ମନେ ରହିଯାଏ, ଆମେ ଫର୍ଦର ଭଲରେ ତାଙ୍କ ସାଙ୍ଗରେ କଥା ହେଇପାରୁନା। ସେଥିପାଇଁ କାହା ସାଙ୍ଗରେ କଥା ହେଲା ବେଳେ ଚେଷ୍ଟା କରନ୍ତୁ ମ୍ୟାକ୍ସିମମ୍ କଥା ଭଲରେ କହିବା ପାଇଁ। ଥଟା ମଜା ସାଙ୍ଗମାନଙ୍କ ଭିତରେ ତ ଚଳେ, କିନ୍ତୁ ମୁଁ କହିବି ସେଇ ଥଟା ମଜାକୁ ବି ଟିକେ ଦେଖିକି କରିବେ। କୋଉ କଥା କେତେବେଳେ କାହାକୁ କେତେ ବାଧିବ କେହି କହିପାରିବେନି, ଆମେ ତ ଜାଣିପାରିବାନି ସେ କଥାଟା ସାମ୍ନାବାଲାକୁ କେତେ କଷ୍ଟ ଦେଉଛି, କିନ୍ତୁ ତା ମନଟା ଭିତରେ ଭିତରେ ବହୁତ କଷ୍ଟ ପାଇବ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ 4:39 ସୁଦୀପ ଅଛି ଆପଣଙ୍କ ପାଖରେ ସୁରିଲା ଆଫ୍ଟରନୁନ୍ରେ।

ନମସ୍କାର ଶ୍ରୋତା ବନ୍ଧୁ, ଅପରାହ୍ନ 5ଟାରେ ଏଫ୍ଏମ୍ ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ମହେଶ୍ୱର ସାହୁ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀମାନଙ୍କ ସମ୍ମିଳନୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗ ଦେଇଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ। ଅପରାହ୍ନ 3ଟାରେ results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ସେମାନଙ୍କର ଫଳ ଜାଣିପାରିବେ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ କର୍ତ୍ତୃପକ୍ଷ ଆବେଦନ ଫର୍ମ ପୂରଣ ପ୍ରକ୍ରିୟାକୁ ଆସନ୍ତା 25 ତାରିଖ ଯାଏ ବୃଦ୍ଧି କରିଛନ୍ତି। ଆସନ୍ତାକାଲି ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ପରେ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଚାଲିଥିବାବେଳେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ ଜିଲ୍ଲାରେ ଆସନ୍ତା ଗୁରୁବାର ଓ ଶୁକ୍ରବାର ସାଧାରଣ କର୍ମଚାରୀଙ୍କ ପାଇଁ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହେବ। ରାଜ୍ୟ କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ଆସନ୍ତା ଗୁରୁବାରଠାରୁ 30 ତାରିଖ ପର୍ଯ୍ୟନ୍ତ ଅନ୍ୱେଷଣ ଅଭିଯାନ ଆରମ୍ଭ ହେବ। କ୍ରାଇମ୍ବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ରାଜ୍ୟ ପୁଲିସ୍ର ସହଯୋଗ ଓ ସମନ୍ୱୟରେ ପଶ୍ଚିମବଙ୍ଗ, ଆସାମ, ନୂଆଦିଲ୍ଲୀ ସମେତ 13ଟି ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ କରିବେ। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍‌ଲାଇନ୍ସ ଏତିକି। ଆପଣମାନେ ପରବର୍ତ୍ତୀ ହେଡ୍‌ଲାଇନ୍ ଶୁଣିପାରିବେ ସନ୍ଧ୍ୟା 6ଟାରେ।

0: ଜଗନ୍ନାଥ, ଭେରି ଗୁଡ୍ ଇଭିନିଂ। କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଆଭାସନ କହୁଛି, ଟାଟା ଷ୍ଟିଲ ପ୍ଲାଣ୍ଟ।
0: ଆଜ୍ଞା, ନିଜେ ଗଛ ଲଗେଇଛନ୍ତି କେବେ?
1: ବହୁତ ଗଛ ଲଗାଇଛି ପ୍ଲାଣ୍ଟ ତ ଉପରେ। ଆମେ ପତି ସୁକିନ୍ଦା ଜଙ୍ଗଲ ହଉ କି ଏପଟେ ଟମକା ହଉ କି ବାମୁଣିପାଳ ହଉ କି ସେସବୁ ସାଇଡ଼ରେ ଆମର ବହୁତ କିଛି ଲଗାଯାଏ। ଯେହେତୁ ପ୍ଲାଣ୍ଟ ତରଫରୁ ବହୁତ ଗଛ, ଏମିତି ଶାଗୁଆନ ଆଉ ନଡ଼ିଆ ଆମ୍ବ ଓଉ ଏସବୁ ଚାରା ଅଛି, ବହୁତ ବିଭିନ୍ନ ପ୍ରକାର ଫୁଲ ଗଛ ବି ଲଗାଯାଏ।
0: ରେଗୁଲାର ପ୍ଲାଣ୍ଟ ତରଫରୁ ଆସେ, ଆପଣ ଲଗାଲଗି କରନ୍ତି?
1: ପ୍ରବଳ ଗଛ ନା, ବିଶେଷ କରି ଆମ୍ବ ଗଛ। ଆମେ ତ ଆମ୍ବ ଏଠି କିଣିବାକୁ ପଡେନି, ଏବେ ଆମ୍ବ ଆମ୍ବ ଏଠି ପ୍ରବଳ ଆମ୍ବ।
0: ଆରେ ବାପରେ, ବହୁତ ଲକି ଆପଣ।
1: ଆମ୍ବ ଆମେ ମାସରେ ପୁରା ସବୁଦିନ ନିହାତି 4-5 କିଲୋ ଲେଖା ଆମେ ଆମ୍ବ ଖାଉଛୁ।
0: ମୁଁ ସେଥିପାଇଁ କହିଲି ବହୁତ ଲକି ଆପଣ, ଆମକୁ କିଣିଲେ ହିଁ ମିଳୁଛି।
1: ଜଙ୍ଗଲ ଅଛି ସୁକିନ୍ଦା, ମାଇଁସି ଆଉ ଟମକା ଆଉ ଏମିତି ହରଚନ୍ଦ୍ରପୁର ଘଟଗା ଗଲା ବେଳକୁ ବାଟରେ ସେଠି ବି ସବୁ ପ୍ଲାଣ୍ଟ ତରଫରୁ ପ୍ରତି ଶନିବାର ଶନିବାର ଗଛ ଲଗାଯାଏ। ଏବେ ତ ଗଛ ବଡ ବଡ ହେଲାଣି, ପୁଣି ଗଛ ଲଗା ଚାଲିଛି ବି ଏମିତି ଆଉ।
0: ବହୁତ ବଢିଆ, ଥ୍ୟାଙ୍କ ୟୁ ଆପଣ କଲ କଲେ ଏବଂ ନିଜ ମତାମତ ଦେଲେ। ନମସ୍କାର। 07-123-03-1533 ଏବଂ ସେୟାର କରିପାରିବେ ଆପଣ ନିଜ ହାତରେ କେବେ କିଛି ଗଛ ଲଗେଇଛନ୍ତି କି। ହ୍ୟାଲୋ।
2: ହ୍ୟାଲୋ,
0: ଗୁଡ୍ ଇଭିନିଂ। କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନିଦ ନାଇଁ ମୋର ଆଖିରେ, ଯେବେ ତୁ ଚାଲିଗଲେ ସାଥିରେ, ଭୁଲି ମୁଁ ପାରୁନି ତାତେରେ, ଯେବେ ଦେଖା ହୋଇଥିଲୁ ମୋ ସାଥିରେ, କିମିଆ କଲୁ ତୋ ନୀଳ ଆଖିରେ, ଲାଜ ଲାଜ ମିଠା କଥାରେ, ଏବେ ଏ ମନ ମୋର ଫିଲ୍ କଲା ତତେରେ, ତୁ ଥିଲୁ ମୋ ପ୍ରଥମ ପ୍ରେମରେ। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ, ଗୋପପୁର ନିଶ୍ଚିନ୍ତ ବୋଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି।
0: ଓକେ, ତ ଆପଣ ନିଜ ହାତରେ କେବେ କିଛି ଗଛ ଲଗେଇଛନ୍ତି?
2: ନିଶ୍ଚିନ୍ତ, ଆମର ଏଠି ବାଇରେ ଆମର ଗଛ ଲଗାହେଇଛି, କଦଳୀ ଗଛ ଲଗେଇଛି ଆଣ୍ଡ ଅମୃତଭଣ୍ଡା ଗଛ, ଆଉ ତା ସହିତ ପିଜୁଳି ଗଛ ଲଗା ହେଇଛି, ଆଉ ଏଇ କଦଳୀ ହଉଛି, ଅମୃତଭଣ୍ଡା ବି ହଉଛି, ପିଜୁଳି ମଧ୍ୟ ହଉଛି, ଆଉ ମଧ୍ୟ ଖିଆ ହଉଛି ସବୁବେଳେ ଆଉ।
0: ବହୁତ ବଢିଆ, ବହୁତ ବଢିଆ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ୍।
2: ଟଗର ଗଛ, ଫୁଲ ଗଛ, ଟଗର ଭିତରେ ଟଗର ଗଛ, ମନ୍ଦିର ଗଛ ଲଗାହେଇଛି ଆଉ।
0: ଫୁଲ ଫଳ ସବୁ ପ୍ରକାର ଗଛ ତାର ଲଗେଇଛନ୍ତି ଆଉ।
2: ଆଜ୍ଞା,
0: ବହୁତ ବଢିଆ, ବହୁତ ବଢିଆ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ୍ କଲ କରିଥିବାରୁ।
2: ଥ୍ୟାଙ୍କ ୟୁ।
0: ନମ୍ବର 07-123-03-1533 ଆପଣ ବି କଲ୍ କରି ସେୟାର କରିପାରିବେ ଆପଣ ନିଜ ହାତରେ କେବେ କିଛି ଗଛ ଲଗେଇଛନ୍ତି କି।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ଦାଏକ ନମ୍ବର 0671233153 ରହିଛି, କଲ୍ କରିପାରିବେ, ସେୟାର କରିପାରିବେ କ'ଣ ଗଛ ଲଗେଇଛନ୍ତି ଆପଣ ନିଜ ହାତରେ। ହ୍ୟାଲୋ ହ୍ୟାଲୋ
1: ହଁ ମ୍ୟାଡାମ ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ରାଜେନ୍ଦ୍ର ନା କହୁଛନ୍ତି, କଟକ ନୂଆ।
0: ଆଜ୍ଞା, କ'ଣ ଗଛ ଲଗେଇଛନ୍ତି ନିଜ ହାତରେ?
1: ଗଛ ଆଜ୍ଞା ସେ ମୁଁ ଲଗେଇଥିଲି ବହୁତ ଗଛ ଯେତେବେଳେ କାହ୍ନୁବାବୁ ରେଭିନ୍ୟୁ ମିନିଷ୍ଟର ଥିଲେ, ବର୍ତ୍ତମାନ ସେ ନାହାନ୍ତି ଆଉ ଚାଲିଗଲେନି। ସେ ରେଭିନ୍ୟୁ ମିନିଷ୍ଟର ଥିଲେ 80 ମସିହା 82 ମସିହାରେ, ଆଉ ସେ ସମୟରେ ସରକାରଙ୍କ ଜାଗା ସେ ଏମିତି 25,000 ଖଣ୍ଡ ଟଙ୍କା ଗୋଟେ ଲୋନ୍ ଆଣିକିରି ବିରାଟ ବଡ ପ୍ଲାଣ୍ଟେସନ କରିଦେଇଥିଲି 200 ଖଣ୍ଡେ ଗଛ ଅଳପ ନୁହେଁ। ସେ ସମାଜରେ ବର୍ତ୍ତମାନ କଣ ଲୋକ ଯାହା ଚାହୁଁଛନ୍ତି, ହେଇଗଲା ପରେ ମୁଁ ସିନା କାହାକୁ କରିଦେଲି, କାନୁବାବୁ ଥିଲେ ସିଏ ଆଉ ନାହାନ୍ତି, କିନ୍ତୁ ସିଏ ଲୋକ ଲୋଭରେ ଏ ୟାକୁ ନିଆ ତାକୁ ନିଆ ଏମିତି ଚାଲିଛି ଯେ କଣ ଆଜ୍ଞା ଆଉ ସମାଜ କଥା କହିବି, କିନ୍ତୁ କରିଦେଇଥିଲି ଯେତେବେଳେ କାନୁବାବୁ ଥିଲେ ରେଭିନ୍ୟୁ ମିନିଷ୍ଟର।
0: ସେତେବେଳେ ସବୁ ଗଛ ଲଗେଇଥିଲେ
1: ଆଜ୍ଞା, ଏ 200 ଖଣ୍ଡ ଗଛ ଲଗେଇଥିଲେ, ବିଭିନ୍ନ ଗଛ, ଫୁଲ ଗଛ, ଶାଗୁଆନୀ ଗଛ, ଚାଗୁଣା ଗଛ, ବହୁତ ଗଛ ଲଗେଇଥିଲେ। ବିରାଟ ବଡ ଜାଗାଟାକୁ କଭର କରିଥିଲି ଆଉ।
0: ଆପଣ ବି କଲ୍ କରି ସେୟାର କରିପାରିବେ ଯଦି ଆପଣ ନିଜ ହାତରେ କିଛି ଗଛ ଲଗେଇଛନ୍ତି କହିପାରିବେ। ହ୍ୟାଲୋ
2: ହ୍ୟାଲୋ
0: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା, କଣ ଗଛ ଲଗେଇଛନ୍ତି ନିଜ ହାତରେ?
2: ଆଜ୍ଞା,
0: ନିଜ ହାତରେ କଣ ସବୁ ଗଛ ଲଗେଇଛନ୍ତି କୁହନ୍ତୁ।
2: ଏଇ ଘରେ ବାଡ଼ିରେ ଲଗା ହେଇଛି ଆମ୍ବ, ପଣସ, ଫୁଲ ଗଛ, ମନ୍ଦାର।
0: ଆପଣ ନିଜେ ଲଗେଇଛନ୍ତି ନା ଘର ଲୋକ ସବୁ ମିଶିକି ଲଗେଇଛନ୍ତି?
2: ଆଜ୍ଞା ଆଜ୍ଞା, ମୁଁ ଲଗେଇଛି କୋଉ ଗଛ ଦୁଇଟା ଲଗେଇଛି, ମନ୍ଦାର ଗଛ ଲଗେଇଛି ଆଉ ପଣସ ଗଛ ଲଗେଇଛି।
0: ଆଚ୍ଛା, ଥ୍ୟାଙ୍କ ୟୁ ସୋ ମଚ୍, କଲ୍ କଲେ ଏବଂ ନିଜ ମତାମତ ଦେଲେ। ନମ୍ବର 0671233053 ରେ ଆପଣ ବି ସେୟାର କରିପାରିବେ ନିଜ ହାତରେ ଆପଣ କ'ଣ ସବୁ ଗଛ ଲଗେଇଛନ୍ତି।

0: ट्यून करिसेंदि 100.4 आकाशवाणी एफएम रेनबो कटक दिल से ही दिल तक नंबर 0671230315 रे कॉल करी शेयर करि परबे जे निजे हाथ रे आपण कोन सब गछ लगे छेंदि हेलो
1: हेलो मैम नमस्कार जय जगन्नाथ
0: जय जगन्नाथ की कोथिले कोडू कोथिले
1: नाउ प्रफुल्ल प्रधान कोथिले कुमार पाला माने हम
0: आज्ञा कोन्तु कोन सब गछ लगे छेंदि निजे हाथ रे
1: ଆମ ନିଜ ହାତରେ ତ ଲଗେଇଛି ବର୍ତ୍ତମାନ ଗୋଟେ ଆମ୍ବ ଗଛ ଯୋଉ ନିଲାମ ଗଛ କହନ୍ତି ଗୋଟେ ଲଗୁଛି ଆଉ ଗୋଟେ ପଣସ ଗଛ ଲାଗିଛି ଶାଗୁଆନ ଗଛ ଚାରି ପିସ୍ ଲାଗିଛି ପିଜୁଳି ଗଛ ଗୋଟେ ଲାଗିଛି ଆଉ ଯୋଉ ଲଙ୍କା ବଢିଆଳ ସେଇଟା ଦି ପିସ୍ ଲାଗିଛି କାନ୍ଧିଆ ଗଛ ଦି ପିସ୍ ଲାଗିଛି ଆଉ ଯୋଉ ଚାକୁଣ୍ଡା ଗଛ ଚାରି ପିସ୍ ଖଣ୍ଡେ ଲାଗିଛି ଆଉ ଏଇଟା ଗୋଟେ ଯୋଉ କଣ କହନ୍ତି କଣ ଗୋଟେ ଗୋଟେ ଗଛ ମନେ ପଡୁଛି ଯିବ ଅଛି ଏଇଟା ଗୋଟେ କାଠ ଗଛଟା ଆଉ ଯୋଉ କାମି କାଠରେ ଲାଗିଛି ବାହାରେ ଆଉ ସବୁ ବାହାରେ ଲାଗିଛି ଆଉ ଦାଣ୍ଡ ଗଛ ଲାଗିଛି ପିଜୁଳି ଗଛ ଆଉ
0: ଆଚ୍ଛା ବହୁତ ବଢିଆ ବଡ ବାଇଟେ ଅଛି ଆଉ ଏମିତି ଧୀରେ ଧୀରେ ଗଛ ଲଗାଉଥାନ୍ତୁ ଆଉ
1: ହଁ ଗୋଟେ ବଡ ଗଛରେ ଲଗେଇଥିଲି ବଡ ଗଛରେ ପ୍ରାୟ ହେଇଥିଲା ତାକୁ କଣ କଲେ ନା ପୋଖରୀ ପୁନରୁଦ୍ଧାର ହେଲା ସେଟାକୁ ଉପାଡ଼ିଦେଲେ ଟିକେ ମନ କଷ୍ଟ ଲାଗିଲା ଆଉ ବହୁତ ବଡଟେ ହେଇଯାଇଥିଲା
0: ନମ୍ବର 0671230315 ରେ ଆପଣ ବି କଲ୍ କରି ସେୟାର କରିପାରିବେ ଯେ ଆପଣ କଣ ସବୁ ଗଛ ଲଗେଇଛନ୍ତି ହ୍ୟାଲୋ
2: ହ୍ୟାଲୋ
0: ଗୁଡ୍ ଇଭିନିଂ କିଏ କହୁଥିଲେ କୋଉଠୁ କହୁଥିଲେ
2: ହ୍ୟାଲୋ ଦିଦି ନମସ୍କାର
0: ନମସ୍କାର
2: ମୁଁ ପଟା ସିଡିଏରୁ କହୁଥିଲି କଳ୍ପନା ମହାନ୍ତି
0: ଓକେ କଣ ସବୁ ଗଛ ଲଗେଇଛନ୍ତି ନିଜ ହାତରେ
2: ଆଜ୍ଞା ଦିଦି ସେତେବେଳେ ଝିଅ ବେଳେ ତ ବହୁତ ଗଛ ସବୁ ଲଗା ହେଇଥିଲା ସେ ସବୁ ଏବେ ଫଳିଲାଣି ଆଉ ମୋର ସାବିତ୍ରୀ ପାଇଁ ସେ ସବୁ ଗୋଟେ ଗୋଟେ ସବୁ ଦଉଛନ୍ତି ଆଉ

0: ନଡ଼ିଆ ଗଛ ନୁହେଁ, ଆମ୍ବ ଗଛ, ପଣସ ଗଛ, ଏମିତି ସବୁ କେତେ ଗଛ ଲଗେଇଥିଲି, ସେ ସବୁ ଏବେ ଫଳିଲାଣି।
1: ବହୁତ ବଢିଆ। ଆଉ ସବୁ ବର୍ଷ
0: ସିଧିଏରେ ତ ଛାତ ଉପରେ ତ ଆଉ ସେ ବଡ ଗଛ ଲଗେଇ ହବନି, ସବୁ ବହୁତ ପ୍ରକାର ଫୁଲ ଗଛ, ସବୁ ଟଗର ଗଛ, ମଲ୍ଲି ଗଛ, ଏମିତି ସବୁ ଗଛ ସବୁ ଲଗା ହେଇଛି ଆଉ।
1: ଆଚ୍ଛା, ଓକେ, ବହୁତ ବଢିଆ। ଥ୍ୟାଙ୍କ ୟୁ କଲ୍ କଲେ, ନିଜ ମତାମତ ଦେଲେ।
0: ଆଜ୍ଞା,
1: ନମ୍ବର 0671230315 ରେ ଶେୟାର କରିପାରିବେ କଣ ସବୁ ଗଛ ଲଗେଇଛନ୍ତି ନିଜ ହାତରେ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230-3153 କଲ୍ କରି ସେୟାର କରିପାରିବେ ନିଜ ହାତରେ କ'ଣ ସବୁ ଗଛ ଲଗେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ କେଉଁଝର ଡିଷ୍ଟ୍ରିକ୍ଟରୁ କୁଲୁ କହୁଥିଲି ମ୍ୟାଡାମ।
0: ଆଜ୍ଞା, କ'ଣ ସବୁ ଗଛ ଲଗେଇଛନ୍ତି ନିଜେ?
1: ମ୍ୟାଡାମ, ମୁଁ ଲଗେଇଛି ସପୁରୀ ପଣସ ଗଛ ଏବଂ ସେଉ ଗଛ, ଆଉ ଯେତିକି ସବୁ ବାକି ରହିଲା ଗୋଲାପ ଗଛ ସବୁ ଲଗେଇଛି।
0: ନିଜ ଘର ପାଖରେ ସବୁ ଲଗେଇଛନ୍ତି?
1: ଆଜ୍ଞା, ନିଜ ବଗିଚାରେ।
0: ବହୁତ ବଢିଆ। ଫଳ ସବୁ ନିଜେ ଖାଆନ୍ତି, ବାଣ୍ଟନ୍ତି ନା କ'ଣ କରନ୍ତି?
1: ହଁ, ମୁଁ ଖାଏ, ତାପରେ ଅଛନ୍ତି ବି ସାଇ ପଡ଼ିଥିଲେ ତାଙ୍କୁ ବି ଦେଇଦିଏ ଫଳ ଖାଇବା ପାଇଁ
0: ପାଖରେ। ବହୁତ ବଢିଆ, ଥ୍ୟାଙ୍କ ୟୁ ଆପଣ କଲ୍ କଲେ ନିଜ ମତାମତ ଦେଲେ।
1: ହ୍ୟାଲୋ।
0: ଆଜ୍ଞା, ମୁଁ କହିଲି ଥ୍ୟାଙ୍କ ୟୁ ଆପଣ କଲ୍ କରି ନିଜ ମତାମତ ସେୟାର କଲେ।
1: ହ୍ୟାଲୋ,
0: ନମ୍ବର 0671230-3153 ଆପଣ ବି କଲ୍ କରି ସେୟାର କରିପାରିବେ ନିଜ ହାତରେ କ'ଣ ସବୁ ଗଛ ଲଗେଇଛନ୍ତି। ହ୍ୟାଲୋ।

0: ଗୁଡ୍ ଇଭିନିଙ୍ଗ, କିଏ କହୁଥିଲେ?
1: ମୁଁ ଗଞ୍ଜାମରୁ ଚନ୍ଦ୍ରଶେଖର ନାୟକ କହୁଥିଲି।
0: ଆଜ୍ଞା, କଣ ସବୁ ଗଛ ଲଗେଇଛନ୍ତି ନିଜ ହାତରେ?
1: ମ୍ୟାଡାମ ତ ବହୁତ ପ୍ରକାର ରିସେଣ୍ଟଲି ମୁଁ ଆମ ଶିବ ମନ୍ଦିର ପାଖରେ ଆସିକି ମୁଁ ଲଗେଇଥିଲି ତିନିଟା ଚମ୍ପା ଗଛ, ଯୋଉଟା କି ଆମ ସ୍ୱର୍ଣ୍ଣ ଚମ୍ପା କୁହନ୍ତି। ସ୍ୱର୍ଣ୍ଣ ଚମ୍ପା ତିନିଟା ଲଗେଇଲି, ପୁଣି ଗୋଟେ ଟଗର ଗଛ ମୁଁ ଠାକୁରଙ୍କ ପାଖରେ ଲଗେଇଲି। ତା ଆଗରୁ ବି ବହୁତ ଗଛ ମୁଁ ଗ୍ରୀନ ପ୍ଲାନ କରିଛି, ଛାତ ଉପରେ ବି ବହୁତ ସାରା ଗଛ ଲଗେଇଛି। ଡ୍ରାଗନ ଗଛ ବି ଲଗେଇଛି ଗୋଟେ 15 ଦିନ, ତାର ବି ଗୋଟେ ବହୁତ ସାରା ଶାଖା ବାହାରି ଚାଲିଲାଣି।
0: ଡ୍ରାଗନ ମାନେ ଯୋଉଟା ଡ୍ରାଗନ ଫ୍ରୁଟ, ଯୋଉଟା
1: ଡ୍ରାଗନ ଫ୍ରୁଟ, ଡ୍ରାଗନ ଫ୍ରୁଟ ରେଡ୍ କଲର୍ ଅଛି ନାକି?
0: ଆଚ୍ଛା ଆଚ୍ଛା,
1: ବହୁତ ସାରା ଗଛ ଲଗେଇ ସାରିଛି ଅଲରେଡି। ଆଉ ଆମ୍ବ ଗଛ ବି ତ ଆମର ବହୁତ ସାରା ଲଗା ସରିଛି ଅଲରେଡି, ସେ ବହୁତ ବଡ ହେଇଗଲାଣି, 2-4 ବର୍ଷ ଖଣ୍ଡେ ହେଇଗଲାଣି ସେଗୁଡା ବି।
0: ଆଚ୍ଛା, ବହୁତ ବଢିଆ, ଥ୍ୟାଙ୍କ ୟୁ ଆପଣ କଲ୍ କରି ନିଜ ମତାମତ ସେୟାର କଲେ।
1: ଓକେ ମ୍ୟାଡମ, ଥ୍ୟାଙ୍କ ୟୁ,
0: ଥ୍ୟାଙ୍କ ୟୁ। ନମ୍ବର 0671230353 ରେ ଆପଣ ବି କଲ୍ କରି ସେୟାର କରିପାରିବେ ଆପଣ ନିଜେ କଣ ସବୁ ଗଛ ଲଗେଇଛନ୍ତି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230315 ରେ ସେୟାର କରିପାରିବେ ନିଜ ହାତରେ କ'ଣ ସବୁ ଗଛ ଲଗାଇଛନ୍ତି। ହ୍ୟାଲୋ ହ୍ୟାଲୋ ओके नेटवर्क इश्यूज रहूची ठीक अच्छे आम एंजॉय करवा कि लवली ट्रैक्स स्टे ट्यून्ड।

ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ପ୍ରଚିତ ଶ୍ରୀରାମଚରିତ ମାନସର 22ତମ ଭାଗ।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 22ତମ ଭାଗ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ସଂସ୍କୃତରେ ସମ୍ଭାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ।

0: ଗିନିଜ୍ ରେକର୍ଡ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା ପହିଲାରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
1: 1 जून से जो हम तय कर रहे हैं खेत बचाओ अभियान, उसमें हम ये सब चीजें कर सकते हैं। हम आधुनिक टेक्नोलॉजी की जानकारी भी दे सकते हैं, हम योजनाओं की ढंग से जानकारी दे सकते हैं। 1 जून से 15 जून तक सोचा, दलहन तिलहन मिशन के बारे में भी बता सकते हैं। तो किसान को जागरूक करने का काम उसमें हो सकता है। ID तेजी से अब बनाने का काम चल रहा है। फार्मर ID का मतलब है किसान के सारा विवरण एक ही जगह आ जाए, उसके पास जमीन, उसके पास परिवार के सदस्य, बाकी संपत्ति एक जगह फार्मर ID। 1 मिनट में 2 मिनट में बैंक लोन सैंक्शन कर सकता है।
0: ଶ୍ରୀ ଚୌହାନ କହିଛନ୍ତି, ପ୍ରତ୍ୟେକ ଚାଷୀଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି, ଫସଲ, ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ, ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ପ୍ରାକୃତିକ ଚାଷ ଦ୍ୱାରା ରାସାୟନିକ ସାରର ଆବଶ୍ୟକତା ହ୍ରାସ ପାଇବା ସହ ମାଟିର ଉର୍ବରତା ବଜାୟ ରହିବ। ଆଗାମୀ ଦିନରେ କୃଷକଙ୍କ ସୁରକ୍ଷା ପାଇଁ ନୂଆ ପେଷ୍ଟିସାଇଡ୍ ଆକ୍ଟ ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ ସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମୃଦ୍ଧ କୃଷକ ଯୋଜନାରେ ଗତ ଖରିଫ ଋତୁରେ 19 ଲକ୍ଷରୁ ଉର୍ଦ୍ଧ ଚାଷୀ ଉପକୃତ ହୋଇଛନ୍ତି। କୋରାପୁଟ, କଳାହାଣ୍ଡି ଭଳି 9ଟି ଜିଲ୍ଲାରେ 1 ଲକ୍ଷ ଏକର ଜମିରେ କଫି ବଗିଚାର ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମ୍ମିଳନୀରେ 5ଟି ରାଜ୍ୟର କୃଷିର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରସ୍ଥିତ ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ କଲେଜ ଓ ହସ୍କିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କେନ୍ଦ୍ର ସରକାରଙ୍କର କର୍ମଚାରୀ ରାଜ୍ୟ ବୀମା ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଯାଇଛି। ପ୍ରକଳ୍ପ ଅଧୀନରେ ଅନ୍ଧାରୁଆଠାରେ ସ୍ଥାୟୀ ଭିଭିଭୂମି ପ୍ରତିଷ୍ଠା ହେବାକୁ ଥିବାବେଳେ ମେଡିକାଲ କଲେଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଇଏସ୍ଆଇ ହସ୍କିଟାଲକୁ ବ୍ୟବହାର କରାଯିବାକୁ ନିଷ୍ପଭି ନିଆଯାଇଛି। କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମଗମ୍ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭୋଟ୍ ଗଣତି ଏବଂ ଫଳାଫଳ ସାରଣୀକରଣକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସର୍ବୋତ୍ତମ ନିର୍ବାଚନ ପଦ୍ଧତି ଏବଂ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗାଠାରେ ନୂତନ ସିଭିଲ ଜଜ୍ କୋର୍ଟ ତଥା ଜେଏମ୍ଏଫ୍ସି କୋର୍ଟର ଶୁଭ ଉଦ୍ଘାଟନ ଆଜି ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ

ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00 results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷାଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 4,00,000 ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ଦ୍ୱାରା ଦେଶର 9 ଏକକ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ସିଇଇ 2026 ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ June 5 ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନର ବିସ୍ତୃତ ସୂଚନା riebbs.ac.in ପୋର୍ଟାଲ୍ରେ ପାଇପାରିବେ। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଚଳିତ ମାସ 9 ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବାକୁ ଦିନଧାର୍ଯ୍ୟ ହୋଇଥିବାବେଳେ ଗତ 11 ଓ 12 ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଶେଷ ହୋଇଛି। ଅନ୍ୟପକ୍ଷରେ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6:00 ରାତି 10 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକର ମରାମତି ଓ ସୁରକ୍ଷା, 24 ଘଣ୍ଟିଆ ସହାୟତା କେନ୍ଦ୍ର, ଦୈନିକ ରିପୋର୍ଟ ପ୍ରଦାନ ଆଦି ଉପରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ନିପୁଣ ଓଡ଼ିଶା ସେଲ୍ର ରାଜ୍ୟ ଉପଦେଷ୍ଟା ରିଟାମନି ବୋରାହା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗସ୍ତରେ ଯାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ବିଦ୍ୟାଳୟର ଶୈକ୍ଷିକ ସମସ୍ୟା, ନିପୁଣ ଆପ୍ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟକୁ ପରିଚାଳନା କରିବା ତଥା ସର୍ବାଙ୍ଗୀନ ଶିକ୍ଷଣ ଅଭିବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗୁଳାଇଠାରେ 2 ଦିବସୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାରମ୍ପରିକ ଔଷଧ ଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ 50ରୁ ଅଧିକ ଷ୍ଟଲରେ ବିଭିନ୍ନ ଚେରମୂଳି, ଆୟୁର୍ବେଦ ଔଷଧ ଏବଂ ଚିକିତ୍ସା ପ୍ରଣାଳୀ ସଂକ୍ରାନ୍ତରେ ପ୍ରଚାର ପ୍ରସାର କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଆସନ୍ତାକାଲିଠାରୁ 29 ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା, ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା, ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ସମ୍ବଲପୁରର ହୀରାକୁଦଠାରେ ଆଜି ଅପରାହ୍ନ 2:30 ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। କାଳବୈଶାଖୀର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ଥିବାରୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳମ୍ରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା 1 ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ କହିଲେ କେନ୍ଦ୍ର କୃଷିମନ୍ତ୍ରୀ।
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ।

ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 7ଟାର ନ୍ୟୁଜିଲାଣ୍ଡସ୍କୁ ଆପଣମାନଙ୍କୁ ପୁଣିଥରେ ସ୍ୱାଗତ କରୁଛି, ମୁଁ ମହେଶ୍ୱର ସାହୁ। କୃଷିକ୍ଷେତ୍ର ଓ କୃଷକଙ୍କ ସୁରକ୍ଷା ପାଇଁ ଆଗାମୀ ଦିନରେ ପେଷ୍ଟିସାଇଡ୍ ଆକ୍ଟ ଅଣାଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଏଥିସହ ଆସନ୍ତା ଜୁନ୍ 1 ତାରିଖରୁ 15 ତାରିଖ ଯାଏ କ୍ଷେତ ବଚାଓ ଅଭିଯାନ ଚାଲୁ ରହିବ। ଆଜି ଭୁବନେଶ୍ୱରଠାରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଏଣିକି ନକଲି ବିହନ ବିକିଲେ ଜେଲ୍ ଦଣ୍ଡ ମିଳିବ, ପ୍ରତ୍ୟେକ ଚାଷୀଙ୍କୁ ଡିଜିଟାଲ୍ ପରିଚୟପତ୍ର ପ୍ରଦାନ କରାଯିବ। କେନ୍ଦ୍ର କୃଷିମନ୍ତ୍ରୀ ମୁଖ୍ୟତଃ 5ଟି ମୁଖ୍ୟ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିରେ ଖାଦ୍ୟ ସୁରକ୍ଷା, ପୋଷଣ ସୁରକ୍ଷା, ଚାଷୀଙ୍କ ଆୟ ବୃଦ୍ଧି, ଉତ୍ପାଦନ ଖର୍ଚ୍ଚ ହ୍ରାସ ଏବଂ ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଶସ୍ୟର ସଠିକ୍ ମୂଲ୍ୟ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆଠାରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଇଏସ୍ଆଇ ମେଡିକାଲ୍ କଲେଜ ଓ ହସ୍କିଟାଲ୍ ପ୍ରତିଷ୍ଠା କରାଯିବ। ଏଥିପାଇଁ ଆଜି ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ ହୋଇଛି। ଆସନ୍ତାକାଲି ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ପ୍ରକାଶ ପାଇବ। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ସ ଏତିକି, ଆପଣମାନେ ପରବର୍ତ୍ତୀ ହେଡ୍ଲାଇନ୍ ଶୁଣିପାରିବେ ରାତି 8ଟାରେ।

0: ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: 봐도.
1: 아카소바니. संवाद पढ़ुछंती सरिता साहू ओस्लो ठारे तृतीय भारत नोर्डिक सम्मेलन रे जोगदेले प्रधानमंत्री पंचराष्ट्रीय गस्तर शेष पर्यायर जिबे इटाली छत्तीसगढ़ बस्तर डिविजन आगामी पांच वर्ष मध्य देशर सबुठारु विकसित आदिवासी अंचल रे परिणत हेब कहिले स्वराष्ट्रमंत्री भुवनेश्वर ठारे पूर्वांचल कृषि सम्मेलन अनुष्ठित ଦେଶବ୍ୟାପୀ ଆସନ୍ତା ପହିଲାରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ ନରୱେ ରାଜଧାନୀ ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀ ଅନୁଷ୍ଠିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନରୱେ ସ୍ୱିଡେନ୍ ଆଇସ୍ଲ୍ୟାଣ୍ଡ ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କର ପ୍ରଧାନମନ୍ତ୍ରୀଗଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି ଡେନ୍ମାର୍କର କୋପେନ୍ହେଗେନ୍ଠାରେ 2022 ଅନୁଷ୍ଠିତ ପୂର୍ବ ଶିଖର ସମ୍ମିଳନୀର ନିର୍ଯ୍ୟାସ ପରିପ୍ରେକ୍ଷୀରେ ଏହି ସମ୍ମିଳନୀରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରୀଭୂତ ରହିଛି ପ୍ରଯୁକ୍ତିବିଦ୍ୟା ନବସୃଜନ ନିରନ୍ତରତା ନବୀକରଣୀୟ ଶକ୍ତି ଏବଂ ଡିଜିଟାଇଜେସନ୍ କ୍ଷେତ୍ରଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହୋଇଛି ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ବଳବତ୍ତର ରହିଥିବାବେଳେ ଏଭଳି ସମ୍ମିଳନୀରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ନୋର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ବର୍ତ୍ତମାନ ପ୍ରାୟ $19 ବିଲିୟନ୍ ପହଞ୍ଚିଛି ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇସ୍ଲ୍ୟାଣ୍ଡ ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ପଞ୍ଚରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନରୱେରୁ ଇଟାଲୀ ଅଭିମୁଖେ ଯାତ୍ରା କରିବେ ଦୁଇଦିନିଆ ଏହି ଇଟାଲୀ ଗସ୍ତ ଅବସରରେ ଶ୍ରୀ ମୋଦି କେତେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୁନିଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଶ୍ରୀ ମୋଦି କେତେକ ଆଲୋଚନା ବୈଠକରେ ଅଂଶଗ୍ରହଣ କରିବେ ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିବର୍ତ୍ତିତ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଜଗଦଲପୁରରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଶାହା ଆଜି କହିଛନ୍ତି 2031 ସୁଦ୍ଧା ବସ୍ତରବାସୀଙ୍କ ହାରାହାରି ଆୟ 6 ଗୁଣକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବସ୍ତରକୁ ନକ୍ସଲବାଦ ମୁକ୍ତ କରିବା ପରେ କେନ୍ଦ୍ର ଓ ଛତିଶଗଡ଼ ସରକାର ମିଳିତ ଭାବରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଅଞ୍ଚଳ ବିକାଶ ପାଇଁ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିଛନ୍ତି
2: 19 ମଇ 2026 କି ଏ ତିଥି ହେ କି ଯାହା ସେ ନକ୍ସଲ ପ୍ରଭାବିତ କ୍ଷେତ୍ର ମେ ସମ୍ପୂର୍ଣ୍ଣ ବିକାଶ କି ପରିକଳ୍ପନା କୁ ଲଞ୍ଚ କିଆ ଯା ରହା ହେ ବସ୍ତର କେ ସାଥ ଜିଲ୍ଲେ ନକ୍ସଲବାଦ ସେ ମୁକ୍ତ କରାନେ କେ ଲିଏ ଭାରତ ସରକାର କେ ଦ୍ୱାରା ୟହାଁ ପର କରିବ କରିବ 200 ସୁରକ୍ଷା କ୍ୟାମ୍ପ ବନାଏ
1: ଜଗଦଲପୁରଠାରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ 26ତମ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ଛତିଶଗଡ଼ ସମେତ ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ର ସଚିବ ସିବିଆଇ ନିର୍ଦ୍ଦେଶକ ଏବଂ ଏହି ରାଜ୍ୟଗୁଡ଼ିକର ପୁଲିସ୍ ଓ ପ୍ରଶାସନିକ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ବୁଲା କୁକୁରଙ୍କ ସ୍ଥାନାନ୍ତର ଏବଂ ବନ୍ଧ୍ୟାକରଣ ସମ୍ପର୍କିତ ପୂର୍ବ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି ଏହାକୁ ପ୍ରତ୍ୟାହାର ନେଇ ହୋଇଥିବା ଆବେଦନଗୁଡ଼ିକୁ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଜଷ୍ଟିସ୍ ସନ୍ଦୀପ ମେହେଟା ଏବଂ ଜଷ୍ଟିସ୍ ଏନ୍ଭି ଆଞ୍ଜାରିଆଙ୍କ ପୀଠ ଖାରଜ କରିଦେଇଛନ୍ତି ମଣିଷ ଜୀବନ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦୂରାରୋଗ୍ୟ ବ୍ୟାଧିଗ୍ରସ୍ତ ଏବଂ ପାଗଳ କୁକୁରଙ୍କ କ୍ଷେତ୍ରରେ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ପ୍ରଦାନ କରିଛନ୍ତି ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଦେଶବ୍ୟାପୀ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ କୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଆବଶ୍ୟକ ସ୍ଥଳେ ପୌର ସଂସ୍ଥାଗୁଡ଼ିକ ସେହି ନିଜ ଅଞ୍ଚଳରେ ବୁଲା କୁକୁରଙ୍କ ପାଇଁ ଇଚ୍ଛା ମୃତ୍ୟୁର ଆଶ୍ରୟ ନେଇପାରିବେ ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି ବାରମ୍ଭାର କୁକୁର କାମୁଡ଼ା କିମ୍ବା କୁକୁରଙ୍କର ଆକ୍ରମଣ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ବିପଦରେ ପଡ଼ିଥାଏ ନୂଆଦିଲ୍ଲୀରେ

0: ବାସିନ୍ଦାମାନଙ୍କୁ ବୁଲା କୁକୁର କାମୁଡ଼ିବା ଏବଂ କୁକୁର କାମୁଡ଼ାଜନିତ ରୋଗ ଭୟକୁ ଦୃଷ୍ଟିରେ ରଖି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସୁପ୍ରିମକୋର୍ଟ ନିଜ ଆଡ଼ୁ ଗତ ବର୍ଷ ଜୁଲାଇ 28 ତାରିଖରେ ବିଚାର ପାଇଁ ଗ୍ରହଣ କରିଥିଲେ। ଖଣ୍ଡପୀଠ କହିଛନ୍ତି କୁକୁର କାମୁଡ଼ାଜନିତ ବିପଦରୁ ମୁକ୍ତ ଭାବରେ ସମାଜରେ ଚଳପ୍ରଚଳ କରିବା ତଥା ସମ୍ମାନର ସହିତ ସମାଜରେ ବଞ୍ଚିବାର ସମସ୍ତଙ୍କର ଅଧିକାର ରହିଛି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଅ ଅଭିଯାନ କାର୍ଯ୍ୟକାରୀ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
1: 1 ଜୁନ୍ ସେ ଯୋ ହମ୍ ତୟ କର ରହେ ହେଁ ଖେତ ବଚାଓ ଅଭିଯାନ ଉସମେ ହମ୍ ୟେ ସବ୍ ଚିଜେଁ କର ହମ୍।

0: ରାସାୟନିକ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
1: एक जून से जो हम तय कर रहे हैं खेत बचाओ अभियान, उसमें हम ये सब चीजें कर सकते। हम आधुनिक टेक्नोलॉजी की जानकारी भी दे सकते हैं, हम योजनाओं की ढंग से जानकारी दे सकते हैं। एक जून से 15 जून तक सोचा दलहन तिलहन मिशन के बारे में भी बता सकते हैं, तो किसान को जागरूक करने का काम उसमें हो सकता है। आईडी तेजी से अब बनाने का काम चल रहा है। फार्मर आईडी का मतलब है किसान के सारा विवरण एक ही जगह आ जाए, उसके पास जमीन, उसके पास परिवार, परिवार के सदस्य, बाकी संपत्ति एक जगह फार्मर आईडी में। एक मिनट में, दो मिनट में बैंक लोन सैंक्शन कर सकता है।
0: ଶ୍ରୀ ଚୌହାନ କହିଛନ୍ତି ପ୍ରତ୍ୟେକ ଚାଷୀଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି, ଫସଲ, ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ ସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମ୍ମିଳନୀରେ ପାଞ୍ଚଟି ରାଜ୍ୟର କୃଷିର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଏହି ପରୀକ୍ଷା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସ୍ୱଚ୍ଛତାର ସହ ସମ୍ପନ୍ନ କରାଯିବ। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ମହାରାଷ୍ଟ୍ର ଲାଟୁର ଜିଲ୍ଲାର ରେଣୁକାଇ କେମିଷ୍ଟ୍ରି କ୍ଲାସେସ୍ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରି କେତେକ ଦସ୍ତାବିଜ୍ ଜବତ କରିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ସଂଖ୍ୟାଲଘୁମାନଙ୍କର ବିଭିନ୍ନ ସମସ୍ୟା ଏବଂ ଅଭିଯୋଗଗୁଡ଼ିକର ସମାଧାନ କରିବା ପାଇଁ ରାଜ୍ୟ ସଂଖ୍ୟାଲଘୁ ଆୟୋଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ରାଜ୍ୟ ସଂଖ୍ୟାଲଘୁ କମିଶନଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ରିଜିଜୁ କହିଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ସମସ୍ତ ନାଗରିକଙ୍କର ଉନ୍ନତି ଏବଂ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ପିଏମ୍ଜେଭିକେ ଏବଂ ପ୍ରଧାନମନ୍ତ୍ରୀ ବିରାସତ୍ କା ସମ୍ବର୍ଦ୍ଧନ ପିଏମ୍ ବିକାଶ ପରି ବିଭିନ୍ନ ଯୋଜନା ମନ୍ତ୍ରଣାଳୟ ପକ୍ଷରୁ ସଂଖ୍ୟାଲଘୁଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ସେ କହିଛନ୍ତି କେନ୍ଦ୍ର ସରକାର ରାଜ୍ୟ ସଂଖ୍ୟାଲଘୁ କମିଶନକୁ ଏ ସମ୍ପର୍କରେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପରଜେଣ୍ଟସ୍ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଜୟପୁରଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନ ବିରୁଦ୍ଧରେ ଭାରତ ଖେଳିବାକୁ ଥିବା ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ ପାଇଁ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ବିପକ୍ଷରେ ଜୁନ୍ 6 ତାରିଖରେ ମାଲନପୁରରେ ଟେଷ୍ଟ ମ୍ୟାଚ୍ ଏବଂ ଏହାପରେ ଧର୍ମଶାଳା, ଲକ୍ଷ୍ନୌ ଏବଂ ଚେନ୍ନାଇରେ ତିନୋଟି ଆନ୍ତର୍ଜାତିକ ଏକଦିବସୀୟ ମ୍ୟାଚ୍ ଖେଳାଯିବ। ଶୁଭମନ୍ ଗିଲ୍ଙ୍କୁ ଉଭୟ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ଗୁଡ଼ିକରେ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଟେଷ୍ଟ ଦଳରେ କେଏଲ୍ ରାହୁଲ୍ଙ୍କୁ ଏବଂ ଏକଦିବସୀୟ ମ୍ୟାଚ୍ଗୁଡ଼ିକ ପାଇଁ ଶ୍ରେୟସ୍ ଆୟର୍ଙ୍କୁ ଉପ ଅଧିନାୟକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପରଜାଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ।

টিউন করে শুনি 100.4 আকাশবাণী এফএম রেইনবো কাটাক দিল সে দিল তক। ଷ୍ଟୁଡ଼ିଓରେ ସମୟ 7:38 ବାଉନ୍ସେକେଣ୍ଡ ସନ୍ଧ୍ୟା ଆସରରେ ପହଞ୍ଚାଇ ପାରିବେ ଆପଣଙ୍କର ନିୟର ଆଣ୍ଡ ନ୍ୟୁଆନ୍ସ ମାନଙ୍କ ପାଖକୁ ଆପଣଙ୍କର ଗୁଡ୍ ୱିଶେସ୍। ୟେସ୍, ଯଦି ଅଛି ଆଜିର ସନ୍ଧ୍ୟାରେ ଶୁଭ ସନ୍ଧ୍ୟା ମେସେଜ୍ଟିଏ, କିମ୍ବା ଯଦି ଆଜିର ସ୍ପେଶିଆଲ ଦିନର ଅଛି କାହା କିଛି ସ୍ପେଶିଆଲ ଜଣଙ୍କର ହାପି ବର୍ଥଡେ ହାପି ଆନିଭର୍ସରୀ, ତେବେ ୱିଶ୍ କରିପାରିବେ। ମୋବାଇଲ ଫୋନ୍ର ମେସେଜ୍ ବକ୍ସକୁ ଯିବେ, କ୍ୟାପିଟାଲ ଲେଟରରେ ଲେଖିବେ ଏଫ୍ଏମ୍ RC, ସ୍ପେସ୍ ଦେଇ ନା ଆଡ୍ରେସ୍ ସହିତ ଯାହାଙ୍କ ପାଇଁ ୱିଶ୍, ଏବଂ ଯାହା ୱିଶ୍ ଲେଖି ପଠାଇଦେବେ 0949596321 ନମ୍ଘରରେ, କିମ୍ବା ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ଘରରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ 7:36 ସନ୍ଧ୍ୟା ଆସରରେ ପଠେଇଛନ୍ତି ମେସେଜ ଓକେ ତାଙ୍କ ନାଁ ତ ମୁଁ କାଇଁ ପାଉନି ଓକେ ସେ ଲେଖିଛନ୍ତି ଟୋପା ଟୋପା ବର୍ଷାରେ ସେଇ ମିଠା କଥାରେ ପ୍ରତିଟି ବାଟରେ ସାଥି ଥାଉ ସାଥି ହୋଇ ଖୋଜେ ସିଏ ପ୍ରତିଦିନ ପାସେ ଥାଏ ଆମରି ସାଥେ ସେ ଚାଲୁଥାଏ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ମ୍ୟୁଜିକ୍ ଓନ୍ଲିଅନ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ମ୍ୟୁଜିକ୍ ଓନ୍ଲିଅନ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ହୃଦୟରୁ ହୃଦୟକୁ ସୁନ୍ଦର ବାର୍ତ୍ତାଟି କିନ୍ତୁ ଆପଣଙ୍କ ନାଁ ତ ମେନ୍ସନ୍ କରିନାହାନ୍ତି ଠିକ୍ ଅଛି କିନ୍ତୁ ପୂର୍ବ ହ୍ୱାଟ୍ସଆପ୍ ଚାଟ୍ର ପୂର୍ବ ମେସେଜ୍ରେ ଅଛି ଯେ ସୁରେଶ ପାତ୍ର କଟକରୁ ଥ୍ୟାଙ୍କ ୟୁ ସୋ ମଚ୍ ଏତେ ସୁନ୍ଦର ବାର୍ତ୍ତା ପାଇଁ ଆପଣଙ୍କୁ ଶୁଭ ସନ୍ଧ୍ୟା ପରବର୍ତ୍ତୀ ସନ୍ଧ୍ୟା ସରରେ ନିଜ ୱିଶ୍ ଆସିଛି ଲେଖୁଛନ୍ତି ଶୁଭ ସନ୍ଧ୍ୟା ସୁଦୀପା ଭଉଣୀ ମା ସାରଳା ଆପଣ ଆଉ ଆପଣଙ୍କ ପରିବାରକୁ ଭଲରେ ଓ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ଭଉଣୀ ଆପଣଙ୍କ ଉପସ୍ଥାପନା ବହୁତ ଭଲ ଲାଗୁଛି ସେଥିପାଇଁ ହୃଦୟରୁ ଧନ୍ୟବାଦ ଶୁଭ ସନ୍ଧ୍ୟାରେ ଆଭାସ ଭାଇ ମୁନା ଭାଇ ରାଜେଶ ଭାଇ ଅଞ୍ଜନ ଭାଇ ଚିନ୍ତାମଣି ଭାଇ ଉମେଶ ଭାଇ ବାମଦେବ ଭାଇ କ୍ଷିତିଶ ଭାଇ ସୁନୀଲ ଭାଇ ରଶ୍ମି ଭାଇ ସୁଚିତ୍ରା ସେନାପତି ସନ୍ଧ୍ୟା ବାପା ବାସନ୍ତୀ ଭଉଣୀ ସାବିତ୍ରୀ ଭଉଣୀ ଦୁଇ ଉର୍ମିଳା ଭଉଣୀ ଏବଂ ସମସ୍ତ ଭାଇ ଭଉଣୀଙ୍କୁ ସାରଳା ମା ସାରଳା ଭଲରେ ଓ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ଟୁଣା ଭାଇନା ଲେଖୁଛନ୍ତି ମେଡିକାଲ କଲୋନୀ ଜଗତସିଂହପୁରରୁ ଉମା ଶରଣ ଜଣାଇଛନ୍ତି ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଶୁଭ ସନ୍ଧ୍ୟା ୱିଶ୍ ପାଇଁ ଏବଂ ଆପଣଙ୍କ ମତାମତ ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଆପଣ ମଧ୍ୟ ପଠାଇ ପାରିବେ ନିଜ ନିୟର ଏଣ୍ଡ ନେବର୍ସ ମାନଙ୍କ ପାଖକୁ ଆଜିର ଗୁଡ୍ ୱିଶେସ୍ ୟେସ୍ ମୋବାଇଲ ଫୋନ୍ର ମେସେଜ୍ ବକ୍ସକୁ ଯିବେ କ୍ୟାପିଟାଲ ଲେଟରରେ ଲେଖିବେ ଏଫ୍ଏମ୍ଆର୍ସି ସ୍ପେସ୍ ଦେବେ ନା ଆଡ୍ରେସ୍ ସହିତ ଯାହାଙ୍କ ପାଇଁ ଗୁଡ୍ ୱିଶ୍ ଯାହା ଗୁଡ୍ ୱିଶ୍ ଲେଖି ପଠେଇଦେବେ 09495963210 ନମ୍ବରରେ କିମ୍ବା ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ବରରେ

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ ଅନୁଷ୍ଠିତ। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନଙ୍କ ଗୁରୁତ୍ୱାରୋପ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ।

ମଧ୍ୟାହ୍ନ 12:30ରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ। ଭୁବନେଶ୍ୱରସ୍ଥିତ ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ କଲେଜ ଓ ହସ୍କିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭୋଟ୍ ଗଣତି ଏବଂ ଫଳାଫଳ ସାରଣୀକରଣକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ। ନବରଙ୍ଗପୁର ଜିଲ୍ଲାର କୁଡିଙ୍ଗାଠାରେ ନୂତନ ସିଭିଲ ଜଜ୍ କୋର୍ଟ ତଥା ଜେଏମ୍ଏଫ୍ସି କୋର୍ଟର ଉଦ୍ଘାଟନ ଆଜି ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6:00ରୁ ରାତି 10:00 ଯାଏଁ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 44.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ମୁଖ୍ୟ ସମ୍ବାଦ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10:00।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ଦେଖ ଷ୍ଟୁଡିଓରେ ସମୟ ରାତି 8:18 52 ସୁଦୀପା ଅଛି ଆପଣଙ୍କ ପାଖରେ ଘରେ ଯେତେବେଳେ କୌଣସି ଫ୍ୟାମିଲି ମେମ୍ବରଙ୍କର ଟିକେ ଥଣ୍ଡା କାଶ ଛିଙ୍କ ଟିକେ ହେଇଗଲା ଟିକେ ପେଟ କାଟିଲା ଟିକେ ମୁଣ୍ଡ ବିନ୍ଧିଲା ଆମେ ସମସ୍ତେ କେତେ ଚିନ୍ତାରେ ପଡ଼ିଯାଉ ଆରେ କ'ଣ ହେଲା ଟିକେ ଡକ୍ଟରଙ୍କୁ ନେଇ ଦେଖେଇଦେବା କ'ଣ ହେଇଛି ଏଇଟା ଖାଇଲେ ଭଲ ସେଇଟା ଖାଇଲେ ଭଲ ଏଇଟା ନ ଖାଇବା ଭଲ ଟିକେ ରେଷ୍ଟ ନେବା ଭଲ ଏମିତି କେତେ କ'ଣ କେୟାର ନେଉ ଆମେ ଆମ ଫ୍ୟାମିଲି ମେମ୍ବର୍ସଙ୍କର କିନ୍ତୁ ଯେତେବେଳେ ନିଜର କିଛି ହୁଏ ସେତେବେଳେ ସବୁ ଭୁଲିଯାଉ ନା ଏଇଟା ଏଇଥିପାଇଁ ହେଇଛି ଆଉ ଏ ଟିକେ ମେଡିସିନ ଖାଇଲେ ହେଇଯିବ ଆଉ ମନକୁ ମନ ମେଡିସିନ ବି ଖାଇଦେଉ ରେଷ୍ଟ ନ ନେଇକି କାଳେ ଘର କାମରେ ଅସୁବିଧା ହେବ କାଳେ କେଉଁ ଫ୍ୟାମିଲି ମେମ୍ବର୍ସ ପ୍ରୋବ୍ଲେମରେ ପଡ଼ିବେ ଆମେ ନିଜ ବିଷୟରେ ଚିନ୍ତା କରୁନା ଆମେ ସେଇ ବିଷୟରେ ଚିନ୍ତା କରିକି ନା ରେଷ୍ଟ ନେଉ ନା ପ୍ରପର ମେଡିସିନ ଖାଉ ନା ଡକ୍ଟରଙ୍କ ପାଖକୁ ଯାଉ କିଛି ହବନି ତ ଆମେ ଏଇଟା କରିଦେଲେ ଭଲ ହେଇଯିବ ଆଉ ଏଇଠି ଆମେ କ'ଣ କଲେ ଅନ୍ୟର କେୟାର କଲେ କିନ୍ତୁ ନିଜର କେୟାର କଲା ବେଳକୁ ଆମେ ଭୁଲି ଯାଉଛେ ଆମକୁ ଲାଗୁଛି ଯେ ନା ଆମେ ଠିକ ହେଇଯିବା ମନକୁ ମନ ଠିକ ହେଇଯିବା ତେବେ ଘରର ଅନ୍ୟମାନଙ୍କ କେୟାର ନେବା ଯେତେ ଜରୁରୀ ନିଜର କେୟାର ନେବା ମଧ୍ୟ ସେତିକି ଜରୁରୀ କେବେ ବି ଭୁଲିବେନି ଏଇ କଥା

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ ରାତି 9:26 ଅଭୁଲା ସ୍ମୃତିରେ ଏଞ୍ଜୟ କରୁଛନ୍ତି କିଛି ଅଭୁଲା ଏଭରଗ୍ରୀନ୍ ସଙ୍ଗସ୍ ଲତା ମଙ୍ଗେସ୍କରଙ୍କ ଭଏସ୍ରେ ଆସୁଛି ଗୋଟେ ବହୁତ ସୁନ୍ଦର ଗୀତ ମେହବୁବା ଫିଲ୍ମରୁ ଆନନ୍ଦ ବକ୍ସିଙ୍କ ଲେଖା ଏବଂ ଆର୍ ଡି ବର୍ମନଙ୍କ ମ୍ୟୁଜିକ୍ରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଅଭୁଲା ସ୍ମୃତିରେ ପରବର୍ତ୍ତୀ ସୁନ୍ଦର ଗୀତଟି ଆସୁଛି ଫିଲ୍ମ କଭି କଭିରୁ। ଗୀତଟିକୁ ଗାଇଛନ୍ତି ମୁକେଶ, ଲତା ମଙ୍ଗେସ୍କର ଗୀତଟିକୁ ଲେଖିଛନ୍ତି ସାହିର ଲୁଧିଆନ୍ଭି ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ଖୟାମ। ଷ୍ଟେ ଟ୍ୟୁନ୍।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ ଅନୁଷ୍ଠିତ। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନଙ୍କ ଗୁରୁତ୍ୱାରୋପ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ମଧ୍ୟାହ୍ନ 12:30ରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ। ଭୁବନେଶ୍ୱରସ୍ଥିତ ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ କଲେଜ ଓ ହସ୍କିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭୋଟ୍ ଗଣତି ଏବଂ ଫଳାଫଳ ସାରଣୀକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନାଗରିକ ସେବା ପ୍ରଦାନର କାର୍ଯ୍ୟଦକ୍ଷତା ଓ ଡିଜିଟାଲ୍ ସେବା ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରାଯାଇଛି। ଏମ୍ସ ଦିଲ୍ଲୀର ସହଯୋଗରେ ରାଜ୍ୟରେ ସମନ୍ୱିତ ଜରୁରୀକାଳୀନ ଏବଂ ଟ୍ରମା କେୟାର ବ୍ୟବସ୍ଥାକୁ ସୁଦୃଢ଼ୀକରଣ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ପ୍ରସ୍ତାବ। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱର ୟୁନିଟ୍ 6 ସ୍ଥିତ 2 ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6:00ରୁ ରାତି 10:00 ଯାଏ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ଏବଂ ରାଜ୍ୟରେ ବୃଦ୍ଧି

ହେଉଛି ତାପମାତ୍ରା। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 44.8 ଡିଗ୍ରୀ ସେଲସିୟସ ରେକର୍ଡ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଘରେ ସମୟ ରାତି 10:02 45 ସେକେଣ୍ଡ ରେନ୍ବୋ ଏସ୍ଏମ୍ଏସ୍ ର ଟାଇମ୍ ଆଉ ମେସେଜ୍ କରିବା ପାଇଁ ମୋବାଇଲ୍ ଫୋନ୍ର ମେସେଜ୍ ବକ୍ସକୁ ଯିବେ, କ୍ୟାପିଟାଲ୍ ଲେଟର ଏଫ୍ଏମ୍ ଆର୍ସି ଲେଖିବେ, ସ୍ପେସ୍ ଦେଇ ଆଡ୍ରେସ୍ ସହିତ ଯେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ସେ ଗୀତର ଫର୍ଷ୍ଟ ଲାଇନ୍ ଏବଂ ସେଟା ଯେଉଁ ଫିଲ୍ମ ବା ଯେଉଁ ଆଲବମ୍ର ତା ନାଁ ସହିତ ପଠାଇଦେବେ 09495963210 ନମ୍ବରରେ। ଦୁର୍ଗା ପ୍ରସାଦ ଦଳାଇ ମେସେଜ କରିଛନ୍ତି ପାରେଶ୍ୱର ସାହି ଜୋବ୍ରା କଲେଜ ସ୍କୋୟାରରୁ, ଗୁଡ୍ ଇଭିନିଂ ଜୟ ଜଗନ୍ନାଥ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଜୟ ଜଗନ୍ନାଥ। ପରବର୍ତ୍ତୀ ମେସେଜ ଅଭିଜିତ କରିଛନ୍ତି ଭୁବନେଶ୍ୱରରୁ, ଶୁଣିଦେବା ସେମାନଙ୍କ ମନପସନ୍ଦ ଗୀତ ଷ୍ଟେ ଟ୍ୟୁନ୍ଡ।

ਟਿਊਨ ਕਰੀ ਛੰਦੀ 100.4 ਆਕਾਸ਼ਵਾਣੀ ਐਫਐਮ ਰੇਨਬੋ ਕਟਕ ਦਿਲ ਸੇ ਦਿਲ ਤੱਕ ਸੁਮੰਤ ਕੁਮਾਰ ରାଉତ ମେସେଜ କରିଛନ୍ତି ଓସ୍ତିଆ ବାଙ୍କି ଆଠଗଡ଼ରୁ ଜୟ ଜଗନ୍ନାଥ ଜଣାଇଛନ୍ତି ଆପଣଙ୍କୁ ବି ଜୟ ଜଗନ୍ନାଥ ପରବର୍ତ୍ତୀ ମେସେଜ କରିଛନ୍ତି ଟୁକୁ ପ୍ରଧାନ ଟୁକୁନା ପାତ୍ର ହେମନ୍ତ କୁମାର ଚାନ୍ଦ ମିକି ପ୍ରଧାନ ଟିକି ପ୍ରଧାନ ଶିବାନୀ ପ୍ରଧାନ ମାଣିଆବନ୍ଧ ବଡମ୍ବାରୁ ଜୟ ଜଗନ୍ନାଥ ଜଣାଇଛନ୍ତି ଆପଣଙ୍କୁ ବି

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ଇନ୍ଦ୍ରମଣି ବେହେରା ବସ୍ତାପଡ଼ା କଟକରୁ ନମସ୍କାର ଜୟ ଜଗନ୍ନାଥ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ନମସ୍କାର ଜୟ ଜଗନ୍ନାଥ ପରବର୍ତ୍ତୀ ମେସେଜ୍ କରିଛନ୍ତି କଳ୍ପନା ମହାନ୍ତି ସୋମ ପ୍ରକାଶ ଭରତ ଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ ଜୟ ଜଗନ୍ନାଥ ଜଣାଇଛନ୍ତି

ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ। ଶଶଧର ନାୟକ ମେସେଜ କରିଛନ୍ତି ରାଜବାଟୀ ନଗର ଆଠଗଡ଼ରୁ ନମସ୍କାର ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ନମସ୍କାର। ଦେନ୍ ମେସେଜ କରିଛନ୍ତି ଉତ୍କଳ ଗୋବିନ୍ଦ ବେହେରା ଭୁବନେଶ୍ୱରରୁ, ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

ଛତିଶଗଡ଼ରୁ ମେସେଜ କରିଛନ୍ତି ଲକ୍ଷ୍ମୀନ ଦେବୀ ଗୋସ୍ୱାମୀ, ଯୋଗେଶପୁରୀ, ଟ୍ୱିଙ୍କିଲ ଡିମ୍ପଲ, ମିନାକ୍ଷୀ, ନିଶା ତୁଲସୀ, ଦିଶା ଗୋସ୍ୱାମୀ। ପରବର୍ତ୍ତୀ ମେସେଜ କରିଛନ୍ତି ଉର୍ମିଳା ନିର୍ମଳା, ପ୍ରତ୍ୟୁଷ ପ୍ରଭାକର, ସିଡିଏସ୍ ସେକ୍ଟର 11 କଟକରୁ। ପରବର୍ତ୍ତୀ ମେସେଜ କରିଛନ୍ତି ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନଖେଲାଲ ବର୍ମା। ଛତିଶଗଡ଼ରୁ ମେସେଜ କରିଛନ୍ତି ଆଲୋକ ମହାରଣା, ସସ୍ମିତା ଓଝା, ଓମ କ୍ରିଷ୍ଣା, ସୁକିନ୍ଦା। ଯାଜପୁରରୁ ମେସେଜ କରିଛନ୍ତି ଦେନ୍ ମେସେଜ କରିଛନ୍ତି ଝାଡ଼ଖଣ୍ଡରୁ ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ, ନିଶା କୁମାରୀ, ଦୀପାଳି ଦେବେନ୍ଜୀ। ସୁଭଦ୍ରାପୁର କଟକରୁ ମେସେଜ କରିଛନ୍ତି ହେମନ୍ତ କୁମାର ମହାରଣା। ସୁକାନ୍ତ ମାଝୀ ମେସେଜ କରିଛନ୍ତି ମୟୂରଭଞ୍ଜରୁ। ହାଲୁ ଭାଇ ମେସେଜ କରିଛନ୍ତି ଆଠଗଡ଼ରୁ। ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ ମେସେଜ କରିଛନ୍ତି। ପରମାନନ୍ଦ ବେହେରା, ମଧୁମିତା ଦଳାଇ, ଶିବାନୀ ଚୌଦ୍ୱାର ଶଙ୍କରପୁରରୁ ମେସେଜ କରିଛନ୍ତି। ପ୍ରମୋଦ କୁମାର ସାହୁ, ଡିହ ସାହି ଜଗତସିଂହପୁର ମେସେଜ କରିଛନ୍ତି। ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁର ମେସେଜ କରିଛନ୍ତି। ପରବର୍ତ୍ତୀ ମେସେଜ ଶଶଧର ନାୟକ, ରାଜବାଟୀ ନଗର ଆଠଗଡ଼ରୁ ମେସେଜ କରିଛନ୍ତି।

0: ଅର୍ଘ୍ୟଥାଳି ଶୁଣିବେ ସକାଳ 6:05। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 41ତମ ଭାଗ ଶୁଣିପାରିବେ ସକାଳ 6:40। ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ, ଏଥିରେ ବିଷୟ ରହିଛି ଆମ ମସ୍ତିଷ୍କ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ରବୀନ୍ଦ୍ର କୁମାର ଦଳାଇ। ଶୁଭ ସକାଳ ଶୁଣିପାରିବେ ସକାଳ 7:25। ସକାଳ 8:30 ଶୁଣିପାରିବେ କାର୍ଯ୍ୟକ୍ରମ ମୋ ପସନ୍ଦ। ସକାଳ 9:00 ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍, ଏଥିରେ ନିର୍ଦ୍ଧାରିତ ବିଷୟରେ କଲ୍ କରି ଆପଣଙ୍କ ମତ ସେୟାର କରିପାରିବେ ଆମ ସହିତ। ଦିନ 10:00 ଆପଣଙ୍କ ମନପସନ୍ଦର ଗୀତ ଶୁଣିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ରେ, ଏଥିରେ ନିଜ ମନପସନ୍ଦର ଗୀତକୁ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆମ ନିକଟକୁ ପଠାଇ ପାରିବେ। ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର। ଦିନ 11:30 ଶୁଣିବେ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ। ଦିନ 12:00 ଶୁଣିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଦିନ 1:10 ନିର୍ଦ୍ଧାରିତ ବିଷୟରେ ଆପଣଙ୍କ ମତ ଆମ ସହିତ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ସେୟାର କରିପାରିବେ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଦିନ 2:45 ଶୁଣିବେ କିଛି ଓଡ଼ିଆ ଚଳଚ୍ଚିତ୍ର ଗୀତ। ଦିନ 3:00 ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4:00 ଶୁଣିବେ କାର୍ଯ୍ୟକ୍ରମ ସୁରିଲା ଆଫ୍ଟରନୁନ୍। ସନ୍ଧ୍ୟା 5:00 ଶୁଣିବେ କାର୍ଯ୍ୟକ୍ରମ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍, ଏଥିରେ ସିଧାସଳଖ ଫୋନ୍ ଯୋଗେ ନିର୍ଦ୍ଦିଷ୍ଟ ବିଷୟରେ ଆମ ସହ କଥା ହୋଇପାରିବେ। ସନ୍ଧ୍ୟା 6:10 ଶୁଣିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 23ତମ ଭାଗ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ଶୁଣିବେ କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ରାତି 8:02 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ। ରାତି 9:15 ଶୁଣିବେ କାର୍ଯ୍ୟକ୍ରମ ଅଭୁଲା ସ୍ମୃତି, ଏଥିରେ ଶୁଣିପାରିବେ କେତୋଟି ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ। ରାତି 10:00 ଶୁଣିପାରିବେ ଆପଣଙ୍କ ମନପସନ୍ଦର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଷ୍ଟୁଡିଓ ଘରରେ ସମୟ ବର୍ତ୍ତମାନ ରାତି 11:10 ହେବାକୁ ଯାଉଛି, ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ଆସନ୍ତାକାଲି ସକାଳ 5:53 ପର୍ଯ୍ୟନ୍ତ। ପୁଣି ଥରେ ଆପଣଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି ସକାଳ 5:55। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ, ଶୁଭରାତ୍ରୀ।
1: ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4।

ଆପଣମାନେ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ କାର୍ଯ୍ୟକ୍ରମ ଚାଲିଛି ଭକ୍ତି ସଙ୍ଗୀତର। ଆଗକୁ ରହିଛି ଅନେକ ସୁନ୍ଦର ଭଜନ ଏବଂ ତା ସହିତ ଜଗନ୍ନାଥଙ୍କ ସମ୍ପର୍କରେ ଅନେକ କଥା। ହଁ ବନ୍ଧୁ, ପ୍ରଭୁ ଜଗନ୍ନାଥଙ୍କର ଅଲୌକିକ ଲୀଳା କହିଲେ ସରିବନି। ତେବେ ଶ୍ରୀମନ୍ଦିରର ପ୍ରତ୍ୟେକ ନୀତିରେ ଲୁଚି ରହିଛି ଭକ୍ତି ପରମ୍ପରା ଏବଂ ଆଧ୍ୟାତ୍ମିକତାର ଅଦ୍ଭୁତ ସମନ୍ୱୟ। ତା ମଧ୍ୟରୁ ଏକ ସୁନ୍ଦର ନୀତି ହେଉଛି ବନକ ଲାଗି ନୀତି। ବନକ ଅର୍ଥାତ୍ ଶୃଙ୍ଗାର କିମ୍ବା ସଜାଣ। ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ବିଭିନ୍ନ ଫୁଲ ଚନ୍ଦନ ଏବଂ ଅଳଙ୍କାରରେ ସଜାଯାଇଥାଏ। ସେହି ପବିତ୍ର ଶୃଙ୍ଗାର ପ୍ରକ୍ରିୟାକୁ କୁହାଯାଏ ବନକ ଲାଗି ନୀତି। ତେବେ ଏହି ନୀତି ସାଧାରଣତଃ କ'ଣ ଏବଂ ଏଥିରେ କ'ଣ ସବୁ କରାଯାଇଥାଏ ସେ ବିଷୟରେ ଆଜି କଥା ହେବା ଅର୍ଘ୍ୟଥାଳିରେ। କିନ୍ତୁ ସମୟ ବର୍ତ୍ତମାନ ଆଉ ଏକ ସୁନ୍ଦର ଭକ୍ତି ଗୀତ ଆସୁଛି ଆପଣମାନଙ୍କ।

ପ୍ରଭୁଙ୍କର ଏହି ବନକ ରୂପ ଦର୍ଶନ କଲେ ମନରେ ଅସୀମ ଶାନ୍ତି ଏବଂ ଭକ୍ତିଭାବ ଜାଗ୍ରତ ହୋଇଥାଏ। କଳା ସାଆନ୍ତଙ୍କ ରୂପ ଦେଖିଲେ ଭକ୍ତର ମନ ହୁଏ ଭୋଳ। ବନ୍ଧୁ, ଏହି ବନକଲାଗି ନୀତି କେବଳ ଏକ ପରମ୍ପରା ନୁହେଁ, ଏହା ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ପ୍ରେମର ଏକ ସୁନ୍ଦର ଅଭିବ୍ୟକ୍ତି।

ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। କାର୍ଯ୍ୟକ୍ରମ ଚାଲିଛି ଭକ୍ତି ସଙ୍ଗୀତର ଅର୍ଘ୍ୟଥାଳି। ସମୟ ବର୍ତ୍ତମାନ ସକାଳ 6:21। ତେବେ କ'ଣ ରହିଛି ଏହି ବନକଲାକି ନୀତିର ନିୟମ? ବନ୍ଧୁ, ପ୍ରତ୍ୟେକ ବୁଧବାର କିମ୍ବା ଗୁରୁବାର ଦ୍ୱିପହର ଧୂପ ପରେ ବନକଲାକି ନୀତି ହେବାର ବିଧି ରହିଛି। ଶ୍ରୀମନ୍ଦିରର ସ୍ୱତଲିପିର 45 ପୃଷ୍ଠାରେ ଏହି କଥା ଉଲ୍ଲେଖ ରହିଛି। ଏହି ପବିତ୍ର ନୀତି ପାଇଁ ରତ୍ନଭଣ୍ଡାରରୁ ରୂପା ପିଙ୍ଗଣ ଏବଂ ରୂପା ଷଢ଼େଇ ଯୋଗାଇ ଦିଆଯାଏ। ଚାଙ୍ଗଡ଼ା ମେକାପ 3 ଶ୍ରୀ କପଡ଼ା 3 ଶ୍ରୀ କପଡ଼ା ଦିଅନ୍ତି। ରାଜାଙ୍କ ତରଫରୁ ସାମଗ୍ରୀ ଯୋଗାଇ ଦିଆଯାଏ, ଯେପରିକି ହିଙ୍ଗୁଳ, ହରିତାଳ, ଶଙ୍ଖ ଛ ଭରି ଲେଖାଏ, କେଶର ଏବଂ କର୍ପୂର ମଧ୍ୟ ଯୋଗାଇ ଦିଅନ୍ତି। ମହାସ୍ନାନ ପାଇଁ ପଞ୍ଚାମୃତ ମଧ୍ୟ ଯୋଗାଇ ଦିଆଯାଇଥାଏ। 7 ସେବକ ବନକ ଲାଗି ସେବା ସମ୍ପାଦନ କରିଥାନ୍ତି। ପାଳିଆ ଖଣ୍ଡୁଆ ଗରାବଡ଼ୁ 3 ପାଳିଆ ପୁଷ୍ପାଳକ ଏହି ସେବା କରିଥାନ୍ତି। ଚାଙ୍ଗଡ଼ା ମେକାପ 3 ଦତ୍ତ ମହାପାତ୍ର, ମୁଦୁଲି ଏବଂ ପୂଜା ପଣ୍ଡା ସେବା କରନ୍ତି। ଧୂପଖଳା ହେବା ପରେ ପାଳିଆ ଖୁଣ୍ଟିଆ ଏବଂ 3 ପାଳିଆ ପୁଷ୍ପାଳକଙ୍କୁ ମଇଲମ ପାଇଁ ଡାକନ୍ତି। ପୁଷ୍ପାଳକ ସିଂହାସନକୁ ଉଠି ଗରାବଡ଼ୁଙ୍କଠାରୁ ହାତ ଧୋଇବାକୁ ପାଣି ନେଇ ମଇଲମ କରନ୍ତି। ଚାଙ୍ଗଡ଼ା ମେକାପ 3 ତଡ଼ପ ଯୋଗାଇ ଦେଇଥାନ୍ତି। ମଇଲମ ପରେ ପାଳିଆ ଖୁଣ୍ଟିଆମାନେ ମାଳ ଫୁଲ ଯୋଗାଇ ଦେଇଥାନ୍ତି। ଏହା 3 ଲାଗି ହେବା ପରେ କର୍ପୂର ଲାଗି କରାଯାଇଥାଏ। ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୂର ଆଳତି କରିଥାନ୍ତି ଆଉ ଏହାପରେ ପାଳିଆ ପଡ଼ିଆରେ ଜୟ ବିଜୟ ଦ୍ୱାରକୁ ବନ୍ଦ କରିଦେଇଥାନ୍ତି। ତାପରେ କ'ଣ ହୋଇଥାଏ ସେ ବିଷୟରେ ନିହାତି ଭାବରେ ଆପଣଙ୍କ ସହ କଥା ହେବି। ଏମିତି ସମୟ ବର୍ତ୍ତମାନ ଆଉ ଏକ

ଏଫ୍ଏମ୍ ରେନ୍ବୋ କଟକରେ ଚାଲିଛି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିଛନ୍ତି ଆପଣମାନେ କେତୋଟି ସୁନ୍ଦର ଭକ୍ତି ଗୀତ। ତେବେ ଆଜି କଥା ହେଉଛୁ ମହାପ୍ରଭୁଙ୍କର ସେହି ବନକଲାଗି ନୀତି ସମ୍ପର୍କରେ।

ବନ୍ଧୁ, ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୁର ଆଳତୀ କରିଥାନ୍ତି ଆଉ ତାପରେ ପାଳିଆ ପଢିଆରୀମାନେ ଜୟ ବିଜୟ ଦ୍ୱାରକୁ ବନ୍ଦ କରିଥାନ୍ତି। ଦତ୍ତମହାପାତ୍ର ସେବକ ବନକ ବାଟି ରୂପା ଷଢ଼େଇରେ ରଖିଥାନ୍ତି। ତିନି ଜଣ ଦତ୍ତ ସେବକ ବନକ ପେଡ଼ାରେ ବନକ ରଖି ବେହେରଣ ଦ୍ୱାର ଦେଇ ସିଂହାସନ ଉପରକୁ ଉଠନ୍ତି। ଗରାବଡ଼ୁଙ୍କଠାରୁ ହାତୁଆଣି ନେଇ ବନକ ଲାଗି ଆରମ୍ଭ ହୋଇଥାଏ। ପ୍ରାୟ ଦୁଇ ଘଣ୍ଟା ଧରି ଏହି ବନକ ଲାଗି କରାଯାଇଥାଏ ରତ୍ନ ସିଂହାସନ ଉପରେ। ତାପରେ ରତ୍ନ ସିଂହାସନରୁ ଓହ୍ଲାଇ ଆସନ୍ତି ଦତ୍ତ ସେବକ ଏବଂ ଏହାପରେ ପାଳିଆ ମେକାପ ରତ୍ନ ସିଂହାସନକୁ ଉଠିଥାନ୍ତି ଏବଂ ମହାପ୍ରଭୁଙ୍କର ସୁସଜ୍ଜିତ ବେଶ ହୋଇଥାଏ।

ତେବେ ସାଥୀ, ପ୍ରତି ମାସରେ ହାରାହାରି ଦୁଇ ଥର ଶ୍ରୀଜୀଉଙ୍କର ଶ୍ରୀମୁଖ ବା ମୁଖଶ୍ରୀର ପ୍ରସାଧାନ ବା ବନକ ଲାଗି ହେଇଥାଏ। ଏହି ବନକ ଲାଗି ନୀତି ଦତ୍ତ ମହାପାତ୍ର ଗୋଷ୍ଠୀର ସେବକମାନଙ୍କ ଦ୍ୱାରା କରାଯାଇଥାଏ ଏବଂ ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ। ଦ୍ୱିପହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜାକୁ ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ। ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖ ସିଂହାର କରନ୍ତି, ଯାହାକୁ କୁହାଯାଇଥାଏ ବନକ ଲାଗି। ଏହି ନୀତି ପ୍ରାୟ ତିନି ଘଣ୍ଟା ସମୟ ଧରି ହୋଇଥାଏ ଶ୍ରୀମନ୍ଦିରରେ। ଏହି ସମୟରେ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ରୂପେ ବନ୍ଦ ରହେ। ତିନି ଦାରୁ ମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ କୁହାଯାଏ ବନକ ଲାଗି। କବି ସାଲବେଗ ମହାପ୍ରଭୁଙ୍କର ଏହି ଶ୍ରୀମୁଖ ଦେଖି ଲେଖିଛନ୍ତି, ଝଲମଲ ଦିଶୁଥାଇ ମୁକୁତାର ଝଟକ। କୌଣସି ଆଭୂଷଣ ନଥାଇ ମହାପ୍ରଭୁଙ୍କ ମୁଖମଣ୍ଡଳ ଭକ୍ତଙ୍କୁ ଅତି ଆକର୍ଷିତ କରିଥାଏ। ଏହି ଆକର୍ଷଣର କାରଣ ମୋହର ସେହି ରଙ୍ଗ ବିନ୍ୟାସ। ଏହି ରଙ୍ଗ ବିନାଶ ବା ବନକ ଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ରହିଛନ୍ତି, ଯେଉଁମାନଙ୍କୁ ଦତ୍ତ ମହାପାତ୍ର ବୋଲି କୁହାଯାଇଥାଏ। ଏମାନଙ୍କ କାମ ହେଲା ରଙ୍ଗ ପ୍ରସ୍ତୁତ କରିବା ଏବଂ ବିଗ୍ରହରେ ଲଗାଇବା। ରଙ୍ଗ ସହିତ କସ୍ତୁରୀ ଏବଂ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହେଉଥିବାରୁ ବିଧି ମତେ ଥରେ ବନକ ଲାଗି ପାଇଁ 7000ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ବଜାରରେ ମିଳୁଥିବା ରଙ୍ଗ ବନକ ଲାଗିରେ ବ୍ୟବହାର କରାଯାଏ ନାହିଁ। ମହାପ୍ରଭୁଙ୍କ ଲାଗି ଉଦ୍ଦିଷ୍ଟ ରଙ୍ଗଗୁଡ଼ିକ ପ୍ରସ୍ତୁତି ପାଇଁ ଭିତର ପିଢ଼ାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି, ଏହାକୁ ବନକ ଲାଗି ଘର ବୋଲି କୁହାଯାଏ। ଶଙ୍ଖକୁ ଚୂର୍ଣ୍ଣ କରି ଧଳା ରଙ୍ଗ, ହରିତାଳରୁ ହଳଦିଆ ଏବଂ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ। ଏସବୁ ରଙ୍ଗରେ କର୍ପୁର ଏବଂ କସ୍ତୁରୀ ମିଶେ। କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଏବଂ ମସୃଣ ରହେ। ରତ୍ନ ସିଂହାସନ ଆଗରେ ଯେଉଁ ଭୋଗ ପଢ଼ା ହୁଏ ତାହାର ଗରମ ବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଇଥାଏ, ତେଣୁ କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗଟି ଦୀର୍ଘସ୍ଥାୟୀ ରହିଥାଏ। ବନ୍ଧୁ, ଏହିଭଳି ଭାବରେ ପ୍ରତ୍ୟେକ ଗୁରୁବାର କିମ୍ବା ବୁଧବାର ମାସକୁ ଥରେ କିମ୍ବା ଦୁଇଥର ଶ୍ରୀଜୀଉଙ୍କର ଏହି ବନକ ଲାଗି ବେଶ ଅନୁଷ୍ଠିତ ହୋଇଥାଏ। ଯାହାକି ବ୍ରହ୍ମାଣ୍ଡ ସୁନ୍ଦର ମହାପ୍ରଭୁଙ୍କୁ ଆହୁରି ସୁନ୍ଦର ଭାବରେ ଭକ୍ତଙ୍କ ଆଗରେ ଦେଖାଇ ଦେଇଥାନ୍ତି।

ତେବେ ସାଧି ମହାପ୍ରଭୁଙ୍କର ଏହି ଦିବ୍ୟ ଶୃଙ୍ଗାର ଆମ ଜୀବନକୁ ମଧ୍ୟ ଭକ୍ତି ଏବଂ ପ୍ରେମ ସକାରାତ୍ମକତାର ରଙ୍ଗରେ ଭରିଦେଉ, ଏତିକି ହିଁ କାମନା। ଆଜି ସକାଳଟି ହେଉ ସୁନ୍ଦର, ମନଟି ରହୁ ପ୍ରସନ୍ନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅସୀମ କୃପା ସବୁବେଳେ ଆପଣଙ୍କ ସହ ରହୁ। ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ।

ଗଙ୍ଗା କୂଳରେ ମୁନିମାନଙ୍କ ମେଳରେ ରାଜା ପରୀକ୍ଷିତ ଥିବାବେଳେ ଶୁକଦେବ ସେଠାରେ ପହଞ୍ଚିଲେ। ରାଜା ତାଙ୍କୁ ପ୍ରଣାମ କରି ପୂଜା କଲେ। ତାଙ୍କର ବିଶ୍ୱାସ ହେଲା ମରଣ କାଳରେ ଶୁକଙ୍କ ସଙ୍ଗ ପାଇ ଏ ଭବସାଗର ପାରି ହୋଇଯିବେ। ଜୀବନ ଯିବା କାଳରେ କ'ଣ ଶୁଣିବେ, କାହାକୁ ଚିନ୍ତିବେ, କ'ଣ ଭଜନ କରିବେ, ସେହି କଥା କହିବାକୁ ଅନୁରୋଧ କଲେ ଶୁକମୁନିଙ୍କୁ। ଏହା ହିଁ ଥିଲା ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧର କଥାବସ୍ତୁ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା।
1: ଏଡ୍ସ ଭଳି ମହାମାରୀକୁ ରୋକିବାକୁ ହେଲେ ଏ ସମ୍ପର୍କରେ ସମ୍ୟକ ଜ୍ଞାନ ରହିବା ନିହାତି ଜରୁରୀ। ଏଡ୍ସ ହେଉଛି ରୋଗଟିର ସଂକ୍ଷିପ୍ତ ନାମ। ଏହା ଚାରୋଟି ଇଂରାଜୀ ଅକ୍ଷର ସମାହାର, ଏ ଆକ୍ୱାର୍ଡ ବା ସ୍ୱଅର୍ଜିତ, ଆଇ ଇମ୍ୟୁନ ବା ରୋଗ ପ୍ରତିରୋଧକ ଶକ୍ତି, ଡି ଡେଫିସିଏନ୍ସି ବା ଅଭାବ, ଏସ୍ ସିଣ୍ଡ୍ରୋମ ବା ବିବିଧ ଲକ୍ଷଣ ସମୂହ। ଅତଏବ ସ୍ୱଅର୍ଜିତ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଜନିତ ବିଭିନ୍ନ ଲକ୍ଷଣ ସମୂହର ରୋଗ ହେଉଛି ଏଡ୍ସ। ଏହା ଏଚ୍ଆଇଭି ବା ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଇଥାଏ। ସଂକ୍ରମିତ ବ୍ୟକ୍ତିମାନଙ୍କ ଶରୀରର ତରଳ ଅଂଶ ଯଥା ରକ୍ତ, ବୀର୍ଯ୍ୟ ଓ ଯୋନି ନିର୍ଗତ ତରଳ ପଦାର୍ଥରେ ଏଚ୍ଆଇଭି ଭୂତାଣୁ ବହୁମାତ୍ରାରେ ଥାଏ। ଯେତେବେଳେ ଏହି ତରଳ ପଦାର୍ଥ ଅନ୍ୟ ଏକ ଶରୀରରେ ପ୍ରବେଶ କରେ, ଏଚ୍ଆଇଭି ଭୂତାଣୁ ଅନ୍ୟ ଦେହକୁ ବ୍ୟାପିଥାଏ। ଏଚ୍ଆଇଭି ସଂକ୍ରମଣ ଚାରୋଟି ମାଧ୍ୟମରେ ହୋଇଥାଏ। ପ୍ରଥମରେ, ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା। ଦ୍ୱିତୀୟରେ, ବିଶୋଧିତ ହୋଇନଥିବା ଛୁଞ୍ଚି ବା ପୂର୍ବରୁ ବ୍ୟବହୃତ ଛୁଞ୍ଚି ଦ୍ୱାରା। ତୃତୀୟରେ, ଏଚ୍ଆଇଭି ସଂକ୍ରମିତ ରକ୍ତ ବା ରକ୍ତଜାତ ପଦାର୍ଥ ବ୍ୟବହାର ଦ୍ୱାରା। ଓ ଚତୁର୍ଥରେ, ଏଚ୍ଆଇଭି ସଂକ୍ରମିତ ମା ଠାରୁ ଜନ୍ମିତ ଶିଶୁକୁ। ସୁତରାଂ ଏହି ଚାରୋଟି ବିଷୟରେ ଅଧିକ ଧ୍ୟାନ ଦେଲେ ସଂକ୍ରମଣର ପ୍ରତିରୋଧ କରାଯାଇପାରିବ। ପ୍ରଥମରେ, ନିରାପଦ ଯୌନ କ୍ରିୟା। ସୁରକ୍ଷିତ ସହବାସ ହିଁ ବୁଦ୍ଧିମାନର ପରିଚୟ। ଯୌନ ସମ୍ପର୍କ ପତିପତ୍ନୀଙ୍କ ମଧ୍ୟରେ ସୀମିତ ରହୁ। ଯଦି ଏକାଧିକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖନ୍ତି, ତେବେ ଯୌନ କ୍ରିୟା ସମୟରେ କଣ୍ଡମର ସଠିକ୍ ବ୍ୟବହାର କରନ୍ତୁ। ଯୌନ ସଂକ୍ରମଣ ଥିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରନ୍ତୁ। ଦୁଇରେ, ରକ୍ତ ଗ୍ରହଣ। ଏଲାଇସା ବା ନ୍ୟୁକ୍ଲିକ ଏସିଡ୍ ଆମ୍ପ୍ଲିଫିକେସନ ଦ୍ୱାରା ପରୀକ୍ଷିତ ରକ୍ତ ଗ୍ରହଣ କରନ୍ତୁ। ଅଣସ୍ୱୀକୃତିପ୍ରାପ୍ତ ରକ୍ତଭଣ୍ଡାର ବା ପେଶାଦାର ରକ୍ତଦାତାଙ୍କଠାରୁ ରକ୍ତ ଗ୍ରହଣ କରନ୍ତୁ ନାହିଁ। ତୃତୀୟରେ, ଇଞ୍ଜେକ୍ସନ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ପ୍ରତିରୋଧ। ଗୋଟିଏ ଇଞ୍ଜେକ୍ସନ ଛୁଞ୍ଚି ଏକାଧିକ ବ୍ୟକ୍ତି ବ୍ୟବହାର କରନ୍ତୁ ନାହିଁ ଓ ସବୁବେଳେ ବିଶୋଧିତ ଛୁଞ୍ଚି ବ୍ୟବହାର କରନ୍ତୁ। ଅନ୍ୟର ବ୍ୟବହୃତ ବ୍ଲେଡ୍, ରେଜର, ଚିତାକୁଟା ବା ଟାଟୁ ଛୁଞ୍ଚି ବ୍ୟବହାର କରନ୍ତୁ ନାହିଁ। ଚତୁର୍ଥରେ, ଏଚ୍ଆଇଭି ସଂକ୍ରମିତ ମା ଠାରୁ ସନ୍ତାନ ସନ୍ତତିକୁ ଏଚ୍ଆଇଭି ସଂକ୍ରମଣର ପ୍ରତିରୋଧ। ଏଚ୍ଆଇଭି ଭୂତାଣୁ ସଂକ୍ରମିତ ମା ଠାରୁ ତାର ଗର୍ଭରେ ଥିବା ଶିଶୁକୁ ଗର୍ଭାବସ୍ଥାରେ, ପ୍ରସବ ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ହୋଇଥାଏ। ତେଣୁ ସବୁ ଗର୍ଭବତୀ ମହିଳା ଗର୍ଭାବସ୍ଥାର ଯେକୌଣସି ସମୟରେ ଡାକ୍ତରଖାନା ଆସିଲେ ଏଚ୍ଆଇଭି ଟେଷ୍ଟ କରାଇବା ନିହାତି ଜରୁରୀ। କାରଣ ମା ଯଦି ଏଚ୍ଆଇଭି ପଜିଟିଭ୍ ଜଣାପଡ଼େ, ତୁରନ୍ତ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା କରି ଓ ଜନ୍ମିତ ଶିଶୁକୁ 6 ସପ୍ତାହ ପର୍ଯ୍ୟନ୍ତ ନେଭିରାପିନ୍ ସିରପ୍ ଦେଲେ ସଂକ୍ରମଣର ମାତ୍ରା ବହୁ ପରିମାଣରେ ହ୍ରାସ ପାଇଥାଏ। ଏଚ୍ଆଇଭି ସଂକ୍ରମଣକୁ ରୋକିବା ପାଇଁ ନିଜର ଏଚ୍ଆଇଭି ସ୍ଥିତି ଜାଣିବା ଆବଶ୍ୟକ। କାରଣ ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଭାବରେ ତାଙ୍କର ଏଚ୍ଆଇଭି ଟେଷ୍ଟ କରାଇ ନିଅନ୍ତି, ତାହେଲେ ସଂକ୍ରମଣର 3 ମାସରୁ 6 ମାସ ମଧ୍ୟରେ ରୋଗ ଜଣାପଡ଼ିଯିବ। ବର୍ତ୍ତମାନର ଚିକିତ୍ସା ପ୍ରଣାଳୀ ହେଉଛି ଟେଷ୍ଟ ଆଣ୍ଡ ଟ୍ରିଟ୍, ଯାହାର ମାନେ ହେଉଛି ଆଇସିଟିସି ପରୀକ୍ଷା ପଜିଟିଭ୍ ହେଲା ମାନେ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା ଆରମ୍ଭ। ସାଧାରଣତଃ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସଂକ୍ରମଣ 7-8 ବର୍ଷ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାନ୍ତି ନାହିଁ, କିନ୍ତୁ ସଂକ୍ରମିତ ହେବା ପରେ ସଠିକ୍ ସମୟରେ ରକ୍ତ ପରୀକ୍ଷା ଓ ଚିକିତ୍ସା କଲେ ରୋଗୀ ସୁସ୍ଥ ଜୀବନଯାପନ କରିଥାଏ। ତେଣୁ ରୋଗ ସଂକ୍ରମଣର ମାଧ୍ୟମ, ସଂକ୍ରମିତ ବ୍ୟକ୍ତିଙ୍କର ସଠିକ୍ ସମୟରେ ପରୀକ୍ଷା ଓ ଚିକିତ୍ସା ଓ ସର୍ବୋପରି ଏହି ରୋଗ ପ୍ରତି ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିପାରିଲେ ଏଡ୍ସକୁ ଆମେ ରୋକିପାରିବା।
0: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ, ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଥିଲେ।

0: ಡಾಕ್ಟರ್ ರಾಜೇಂದ್ರ ಕುಮಾರ್ ಪೊಂಡ. ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ ଅର୍ଡର ଅଫ୍ ଦ ପୋଲାର ଷ୍ଟାର। ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭି ଡି ସତୀଶନ୍। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗତକାଲି ରାତିରେ ସ୍ୱିଡିସ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପ୍ରତି ଅବଦାନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର ଅଫ୍ ଦ ପୋଲାର ଷ୍ଟାର ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍ ପ୍ରଦାନ କରାଯାଇଛି। ଶ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ଏହା 31ତମ ଆନ୍ତର୍ଜାତିକ ସମ୍ମାନ। ସ୍ୱିଡେନ୍ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ରଣନୈତିକ ସହଭାଗିତାକୁ ଆହୁରି ଆଗକୁ ନେବାକୁ ସହମତି ପ୍ରକାଶ ପାଇଛି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ, ମହାକାଶ, ପ୍ରତିରକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହୋଇଛି। ଉଭୟ ନେତା ଜାତିସଂଘ ଏବଂ ବହୁପାକ୍ଷିକ ପ୍ରତିଷ୍ଠାନରେ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। 2026-2030 ପର୍ଯ୍ୟନ୍ତ ଅର୍ଥନୈତିକ ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଯୋଜନା ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
2: ରକ୍ଷା କେ କ୍ଷେତ୍ର ମେ ହମାରା ସହଯୋଗ ନିରନ୍ତର ବଢ଼ ରହା ହେ। ସ୍ୱିଡେନ୍ କି କମ୍ପାନିଓ ଦ୍ୱାରା ଭାରତ ମେ ପ୍ରୋଡକ୍ସନ ଫାସିଲିଟିଜ୍ ବନାୟା ଜାନା ଇସ୍ ବାତ କା ପ୍ରମାଣ ହେ କି ହମ ବାୟର ସେଲର ରିଲେସନଶିପ ସେ ଆଗେ ବଢ଼କର ଲଙ୍ଗ ଟର୍ମ ଇଣ୍ଡଷ୍ଟ୍ରିଆଲ ପାର୍ଟନରସିପ କି ଓର ବଢ଼ ରହେ ହେ।
1: ଉଭୟ ଦେଶ 2027ରେ ଭାରତରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ମିଳନୀ ଆୟୋଜନ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ସେଠାକାର ସିଇଓମାନଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ ଓ ମେଡ୍ ୱିଥ୍ ସ୍ୱିଡେନ୍ ଦିଗରେ ଅଧିକ ପୁଞ୍ଜିନିବେଶ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଲୋଚନା କାଳରେ ଉଭୟ ଦେଶ କୃତ୍ରିମ ବୁଦ୍ଧିମତା, 6G, କ୍ୱାଣ୍ଟମ କମ୍ପ୍ୟୁଟିଂ ଓ ଜୀବବିଜ୍ଞାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଭାରତ ସ୍ୱିଡେନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି।
2: ସ୍ୱିଡେନ୍ ଇଣ୍ଡିଆ ଟେକ୍ନୋଲୋଜି ଆଣ୍ଡ ଏଆଇ କରିଡୋର କୁ ମଜବୁତ କରିବା କେ ଲିଏ ଠୋସ ଇନିସିଏଟିଭ୍ସ ପର କାମ କରେଙ୍ଗେ। ଦୋନୋ ଦେଶୋ କେ ଷ୍ଟାର୍ଟଅପ୍ସ ଅର୍ ରିସର୍ଚ୍ଚ ଇକୋସିଷ୍ଟମ୍ସ କେ ବିଚ୍ ସମ୍ପର୍କ ବଢ଼ାନେ କେ ଲିଏ ହମ୍ ଇଣ୍ଡିଆ ସ୍ୱିଡେନ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର ବନାନେ ଯା ରହେ ହେ।
1: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ୱିଡେନ୍ର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇବା ସହ ବିଶ୍ୱରେ ସ୍ଥିରତା ପ୍ରତି ମିଳିତ ପ୍ରତିବଦ୍ଧତା ଲାଗି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
2: ଆତଙ୍କବାଦ ପୁରୀ ମାନବତା କେ ଲିଏ ଗମ୍ଭୀର ଚୁନୌତି ହେ। ପିଛଲେ ବର୍ଷ ପହଲଗାମ ମେ ହୁଏ ଆତଙ୍କୀ ହମଲେ କେ ବାଦ ହମେ ସ୍ୱିଡେନ୍ ସେ ମିଲେ ସମର୍ଥନ କେ ଲିଏ ମେ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନ୍ କା ଆଭାର ବ୍ୟକ୍ତ କରତା ହୁଁ। ହମ ଆତଙ୍କବାଦ ଅର୍ ଉସକେ ସମର୍ଥକୋ କେ ବିରୁଦ୍ଧ ଲଡାଇ ଜାରି ରଖେଙ୍ଗେ।
1: ସ୍ୱିଡେନ୍ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନ୍ ଡିଜିଟାଲ ପରିବର୍ତ୍ତନ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତର ଅଗ୍ରଗତିକୁ ପ୍ରଶଂସା କରିବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗୋଥେନବର୍ଗରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 31ତମ ଆନ୍ତର୍ଜାତିକ ସମ୍ମାନ ମିଳିଥିବା ପରିପ୍ରେକ୍ଷୀରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ଏହା ପ୍ରତିଫଳନ। ସେ କହିଛନ୍ତି ଆଗାମୀ ଦିନରେ ଭାରତ ଏବଂ ସ୍ୱିଡେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଦୃଢ଼ ହେବ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହା ଏକ ଜାତୀୟ ଗର୍ବର ବିଷୟ ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେରେ ପହଞ୍ଚବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନରୱେକୁ ପ୍ରଥମ ଗସ୍ତ ହେବ। ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଗସ୍ତ କରିଛନ୍ତି। ସେଠାରେ ଶ୍ରୀ ମୋଦି ରାଜା ହେରାଲ୍ଡ ପଞ୍ଚମ ଏବଂ ମହାରାଣୀ ସୋନିଆଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗର୍ ଷ୍ଟୋନ୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶ୍ରୀ ମୋଦି ଭାରତ ନୋର୍ଡିକ୍ ବାଣିଜ୍ୟ ଓ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ସମୀକ୍ଷା କରାଯିବ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନ୍ଲ୍ୟାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ରାୟପୁରରେ ପହଞ୍ଚିଛନ୍ତି। ଗସ୍ତକାଳରେ ଶ୍ରୀ ଶାହା ରାୟପୁର ଓ ବସ୍ତରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ଦିନରେ ସେ ଛତିଶଗଡ଼ ଗସ୍ତ କରି ଆଜି ସକାଳେ ରାୟପୁରଠାରେ ଜରୁରୀକାଳୀନ ସେବା ଡାଏଲ୍ 112 ଅଧୀନରେ ନୂତନ ଗାଡ଼ିଗୁଡ଼ିକର ପତାକା ଦେଖାଇ ଶୁଭାରମ୍ଭ କରିବେ। ପରେ ସେ ବସ୍ତର ଯାତ୍ରା କରି ସେଠାରେ ନେତାନାର ଗ୍ରାମରେ ଏକ ସାର୍ବଜନୀନ ସୁବିଧା କେନ୍ଦ୍ରର ଉଦ୍ଘାଟନ କରିବେ। ଏହି କେନ୍ଦ୍ର ଜରିଆରେ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସରକାରୀ ସେବା ସହଜରେ ଉପଲବ୍ଧ କରାଯାଇପାରିବ। ଶ୍ରୀ ଶାହା ଆଜି ଜଗଦଲପୁରରେ ପହଞ୍ଚ ଅମର ବାଟିକାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଅପରାହ୍ନରେ ସେ ଶହୀଦଙ୍କ ପରିବାର, ସୁରକ୍ଷାକର୍ମୀ, ନକ୍ସଲ ହିଂସା ପ୍ରଭାବିତ ବ୍ୟକ୍ତି ଓ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବସ୍ତର କେ ସଙ୍ଗରେ ଶ୍ରୀ ଶାହା ସାମିଲ ହେବେ। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସୂଚନାଯୋଗ୍ୟ, ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରାଯିବା ପରେ ଶ୍ରୀ ଶାହାଙ୍କର ଏହା ପ୍ରଥମ ଗସ୍ତ। କଂଗ୍ରେସ ନେତା ଭି ଡି ସତୀଶନ୍ ଆଜି କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନ୍ଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 16 ଜଣ ପ୍ରଥମଥର ପାଇଁ ମନ୍ତ୍ରୀପଦ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସକୁ 11 ମନ୍ତ୍ରୀପଦ ମିଳିଥିବା ବେଳେ ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍କୁ 5, କେରଳ କଂଗ୍ରେସ ଜୋସେଫ୍, ରିଭଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି, କେରଳ କଂଗ୍ରେସ ଜାକବ୍ ଏବଂ କମ୍ୟୁନିଷ୍ଟ ମାର୍କସିଷ୍ଟ ପାର୍ଟିକୁ 1 ଲେଖାଏଁ ମନ୍ତ୍ରୀପଦ ମିଳିବ। ଶ୍ରୀ ସତୀଶନ୍ଙ୍କ ଘୋଷଣା ଅନୁଯାୟୀ ଥିରୁବାଞ୍ଚୁର ରାଧାକ୍ରିଷ୍ଣନ୍ ବାଚସ୍କତି ଏବଂ ସାନିମଲ୍ ଉସ୍ମାନ୍ ଉପବାଚସ୍କତି ହେବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା 79ତମ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଲାଗି ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଛନ୍ତି। ଆଜିଠାରୁ ଜେନେଭାରେ ଏହି 6-ଦିନିଆ ସମ୍ମିଳନୀ ଆରମ୍ଭ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପୁନଃ ଆକୃତି ଦେବା ଚଳିତ ବର୍ଷର ବାର୍ତ୍ତା ରହିଛି। ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସହଯୋଗପୂର୍ଣ୍ଣ ସମାଧାନ ଦିଗରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ 165ରୁ ଅଧିକ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାମିଲ ହେବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ, ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଭାରତୀୟ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ୍ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117-2331-4444-2331-8 ଏବଂ 2371-7106 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-94044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛନ୍ତି। ପ୍ରଥମ ଟିମ୍ ଭାବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫ୍କୁ ଉନ୍ନୀତ ହୋଇଛି। ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 4 ୱିକେଟ୍ ହରାଇ 222 ରନ୍ ସ୍କୋର କରିଥିଲା। ପଞ୍ଜାବ କିଙ୍ଗ୍ ସମାନ ସଂଖ୍ୟକ ଓଭରରେ 8 ୱିକେଟ୍ରେ 198 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀର ଅରୁଣ

ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 5 ୱିକେଟ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇର ଏମ୍ଏଚ୍ ଚିଦାୟରମ୍ ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ଭାଦ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦ ପୋଲାର୍ ଷ୍ଟାର। ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ସମ୍ବାଦ ଶେଷ ହେଲା।

ସକାଳର ସୂର୍ଯ୍ୟ କହେ ନୂଆ ସ୍ୱପ୍ନ ଦେଖିବାକୁ, ସକାଳର ସୂର୍ଯ୍ୟ କହେ ନୂଆ ସ୍ୱପ୍ନ ଦେଖିବାକୁ, ଇତିହାସର ପୃଷ୍ଠା କହେ ନିଜ ମୂଳକୁ ଚିହ୍ନିବାକୁ। ହସି ହସି ଆରମ୍ଭ କରନ୍ତୁ ଆଜିର ଏହି ଦିନଟି, ସଂସ୍କୃତିର ସୁଗନ୍ଧରେ ଭରିଯାଉ ଆପଣଙ୍କ ଜୀବନଟି। ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କୁ ଏହି ସୁନ୍ଦର ସକାଳର ସୁନ୍ଦର ଗୁଡ୍ ମର୍ଣ୍ଣିଂ ସୁପ୍ରଭାତ ଜଣାଉଛି ଆପଣଙ୍କ ସାଥୀ ସ୍ମୃତି। ଏକ ସୁନ୍ଦର ଶାନ୍ତିମୟ ଏବଂ ଐତିହ୍ୟର ସୁଗନ୍ଧରେ ଭରା ସକାଳର ଅନେକ ଅନେକ ଶୁଭେଚ୍ଛା। ମୁଁ ଆପଣଙ୍କ ସାଥୀ ସ୍ମୃତି ରହିଛି ଏବଂ ଆପଣମାନେ ଶୁଣିଛନ୍ତି ଏଆଇଆର୍ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି ଯାହାର ନାଁ ହେଉଛି ଶୁଭ ସକାଳ, କାରଣ ସକାଳୁ ସକାଳୁ ଆପଣମାନେ ଏଫ୍ଏମ୍ ରେନ୍ବୋକୁ ଶୁଣୁଛନ୍ତି। ଆଉ ଦିନଟି ଶୁଭମୟ ହେବା ପାଇଁ ଆପଣଙ୍କୁ ଶୁଭକାମନା ୱିଶ୍ କରିବୁନି, ସେଇଟା କେମିତି ହୋଇପାରିବ? ତେବେ ବନ୍ଧୁ, ଆଜିର ଏହି ଖାସ୍ ଦିନଟି ଆଉ ଗୋଟିଏ ଖାସ୍ କାରଣ ପାଇଁ ମଧ୍ୟ ଅତ୍ୟନ୍ତ ଖାସ୍ ହୋଇପଡ଼ିଛି। ଆଜି ଆମେ ପାଳନ କରୁଛୁ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସକୁ, ମାନେ ଇଣ୍ଟରନ୍ୟାସନାଲ୍ ମ୍ୟୁଜିୟମ୍ ଡେ। ଗୋଟିଏ ଏମିତି ଦିନ ଯାହା ଆମକୁ ଆମର ଇତିହାସ, ଆମର ସଂସ୍କୃତି ଏବଂ ଆମର ପରମ୍ପରା ସହିତ ପୁଣି ଥରେ ଯୋଡ଼ି ଦେଉଛି। ତେବେ ଚାଲନ୍ତୁ ଏ ବିଷୟରେ ତ ନିହାତି ଭାବରେ କଥା ହେବା, କିନ୍ତୁ ସକାଳଟି ଆରମ୍ଭ ହୋଇସାରିଛି, ଆପଣଙ୍କ ସକାଳକୁ ଆହୁରି ସୁନ୍ଦର କରିବା ପାଇଁ ଏ ବ୍ୟୁଟିଫୁଲ୍ ଚାକର୍ଷି ଆପଣମାନଙ୍କ ପାଖକୁ ଏଞ୍ଜୟ କରୁଥାନ୍ତୁ ଆଣ୍ଡ ଆମ ସହିତ କନେକ୍ଟେଡ୍ ରହିଥାନ୍ତୁ ଆଣ୍ଡ କହୁଥାନ୍ତୁ।

ఓకే ఇన్ ద మార్నింగ్ ఆపణం అనేవి శుణవిచ్చి ఎఫ్ఎం రెయిన్బో కటకు కనెక్ట్ అయ్యి చాయిచ్చి అండ్ సో చలిచి శుభ సకాళ. और आज की सुबह आपके साथ जुड़ी हो जुड़ जुड़ गई हूँ आपके साथ आपकी हम सफर हो स्मृति. सो दोस्तों आज है इंटरनेशनल म्यूजियम डे. हमें अनेक समय रे संग्रहालय बोली सुनी था किंतु संग्रहालय केवल पुराना वस्तु रखा जाइथिबा गोटे घर नुह. एहा हेउची इतिहास रो स्मृति कलार अभिव्यक्ति संस्कृतिर परिचय ଏବଂ ଆମ ପୂର୍ବଜମାନଙ୍କ ଜୀବନର ଜୀବନ୍ତ କାହାଣୀ. ଗୋଟିଏ ସଂଗ୍ରହାଳୟରେ ରହିଥିବା ପ୍ରତ୍ୟେକ ଜିନିଷ ପୁରୁଣା ମୁଦ୍ରା ହେଉ କି ସେ ଶିଳାଲେଖ ହେଉ କି ପୁରାତନ ଅସ୍ତ୍ର କିମ୍ବା କୌଣସି ପ୍ରକାର ଚିତ୍ର ସବୁକିଛି ଆମକୁ ଗତଦିନର କାହାଣୀ ସବୁ କହିଦେଇଥାଏ. ତେବେ ଚାଲନ୍ତୁ ଶୁଭ ସକାଳରେ ଆଉ ଗୋଟେ ବ୍ୟୁଟିଫୁଲ ଗୀତ ଆସୁଛି ଆପଣମାନଙ୍କ ପାଖକୁ. ଏଞ୍ଜୟ କରୁଥାନ୍ତୁ ଶୁଣୁଥାନ୍ତୁ ଏଫ୍ଏମ୍ ରେନ୍ବୋ କଟକକୁ.

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ନୂଆ ସକାଳର ନୂଆ କିରଣ ନେଇ ଆସୁ ଆଶାର ସନ୍ଦେଶ, ସଚେତନତାର ଆଲୋକରେ ସୁସ୍ଥ ରହୁ ପ୍ରତ୍ୟେକ ଦେଶ। ସ୍ୱାଗତ କରୁଛି AIR FM ରେନ୍ବୋ କାଟକ 100.4 ଆକାଶବାଣୀ।

ଆମେ ଯେଉଁ ବୈଜ୍ଞାନିକମାନେ ଯେଉଁ ଡାକ୍ତରମାନେ ଯେଉଁ ସେବାକର୍ମୀମାନେ କାମ କରୁଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ପାଳନ କରାଯାଏ। ଫ୍ରେଣ୍ଡସ୍, ବିଶ୍ୱ ଏଡ୍ସ ଟିକା ଦିବସ, ଏଚ୍ଆଇଭି ଭ୍ୟାକ୍ସିନ୍ ଆୱାରନେସ୍ ଡେ ବୋଲି ମଧ୍ୟ କୁହାଯାଇଥାଏ। ଆଉ ଏହି ଦିନଟି ଏଚ୍ଆଇଭି ଏଡ୍ସ ବିଷୟରେ ସଚେତନତା ବଢ଼ାଇବା, ଟିକା ଗବେଷଣାକୁ ସମର୍ଥନ କରିବା, ଲୋକମାନଙ୍କୁ ସୁରକ୍ଷିତ ଜୀବନଶୈଳୀ ପ୍ରତି ପ୍ରେରିତ କରିବା, ଏହିସବୁ ପାଇଁ ଯେଉଁମାନେ ଯେଉଁ ବୈଜ୍ଞାନିକ, ଯେଉଁ ସୁରକ୍ଷାକର୍ମୀ, ଯେଉଁ ଡକ୍ଟର୍ସମାନେ କାମ କରିଥାନ୍ତି ସେହି ସମସ୍ତଙ୍କୁ ସମ୍ମାନ ଦେବା ପାଇଁ ସେଲିବ୍ରେଟ୍ କରାଯାଉଛି। ସୋ ମର୍ଣ୍ଣିଂ ମେଲୋଡି ଶୋରେ ତ ସବୁଦିନ ସ୍କୃତି ଯେତେବେଳେ ବି ଆସେ ଆପଣମାନଙ୍କ ସହିତ କିଛି ହେଲ୍ଥ ରିଲେଟେଡ୍ ଟପିକ୍ସ ଉପରେ ଆଲୋଚନା କରିଥାଏ। ସୋ ଚାଲନ୍ତୁ ନା, ଆଜି ତ 18th May ୱାର୍ଲଡ ଏଡ୍ସ ଭ୍ୟାକ୍ସିନ୍ ଡେ ଉପରେ ଆଜି ଆମେ ସେଲିବ୍ରେଟ୍ କରୁଛୁ ଆଜିର ସେହି ଡେକୁ, ତ ତା ଉପରେ ନିହାତି ଭାବରେ ଆପଣମାନଙ୍କ ସହିତ କିଛି ଆଲୋଚନା କରିବା, କିଛି କଥା ହେବା, କିନ୍ତୁ ତା ସହିତ ସାଥେ ସାଥେ କିଛି ମ୍ୟୁଜିକ୍ ମଧ୍ୟ ଶୁଣିବା। ଶୁଣୁଥାନ୍ତୁ ଆକାଶବାଣୀ FM ରେନ୍ବୋ କାଟକ 100.4 ଦିଲ୍ ସେ ଦିଲ୍ ତକ୍।

ଅଛା ସମ୍ପର୍କ ସୋ ଚାଲିଛି ମର୍ଣ୍ଣିଂ ମେଲୋଡି ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ ଆଜିର ଏଇ ମର୍ଣ୍ଣିଂରେ ଆଣ୍ଡ ଆଜି 18th May ଯାହାକୁ ଆମେ ୱାର୍ଲଡ ଏଡ୍ସ ଭ୍ୟାକ୍ସିନ୍ ଡେ ରୂପରେ ମଧ୍ୟ ସେଲିବ୍ରେଟ୍ କରୁଛୁ ତେବେ ଇତିହାସକୁ ଯଦି ଆମେ ଦେଖିବା 1997 ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଗୋଟିଏ ଭାଷଣରେ ଏଚ୍ଆଇଭି ଟିକା ତିଆରିର ଆବଶ୍ୟକତା ବିଷୟରେ କହିଥିଲେ ତାପରେ 1998 ପ୍ରତିବର୍ଷ May 18 ବିଶ୍ୱ ଏଡ୍ସ ଟିକା ଦିବସ ଭାବେ ପାଳନ କରାଯାଉଛି ତେବେ ଚାଲନ୍ତୁ ନା କିଛି ସରଳ ଭାଷାରେ ବୁଝିବା ଏଡ୍ସକୁ କ'ଣ ଏଚ୍ଆଇଭି କ'ଣ ଏଚ୍ଆଇଭି ହେଉଛି ଗୋଟିଏ ଭାଇରସ୍ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ ଯଦି ଏହାର ଚିକିତ୍ସା ନ ହୁଏ ପରେ ଏହା ଏଡ୍ସର ରୂପ ନେଇପାରେ ତେବେ ମନେ ରଖନ୍ତୁ ଆଜିକାଲି ଠିକ୍ ଚିକିତ୍ସା ଏବଂ ସଚେତନତା ଦ୍ୱାରା ଏଚ୍ଆଇଭି ସହିତ ମଧ୍ୟ ଲୋକମାନେ ସାଧାରଣ ଜୀବନ ବିତେଇ ପାରୁଛନ୍ତି ଏଚ୍ଆଇଭି ଅସୁରକ୍ଷିତ ଯୌନ ସମ୍ପର୍କ ସଂକ୍ରମିତ ରକ୍ତ ଦ୍ୱାରା କିମ୍ବା ସେହି ଯେଉଁ ଇଞ୍ଜେକ୍ସନ୍ ଆଉ ସିରିଞ୍ଜ ବ୍ୟବହାର ଯଦି ଜଣେ କରିଛି ତାକୁ ଯଦି ଆପଣ ରିୟୁଜ୍ କରୁଛନ୍ତି ବା ମା ଠାରୁ ଶିଶୁକୁ ଏହିସବୁରୁ ହିଁ ଏହି ଏଚ୍ଆଇଭି ଭାଇରସ୍ ଆମ ଶରୀରକୁ ଆସିଥାଏ ସଂକ୍ରମିତ ହୋଇଥାଏ ତେଣୁ ଏଚ୍ଆଇଭି କେବେ ବି ହାତ ମିଶାଇବା ଆଲିଙ୍ଗନ କରିବା କିମ୍ବା ସାଙ୍ଗ ହୋଇ ଖାଇବା କିମ୍ବା କଥା ହେବା ଏସବୁରୁ ଜମା ବି ବ୍ୟାପେନି ତେଣୁ ଏଚ୍ଆଇଭି ଆକ୍ରାନ୍ତ କୌଣସି ବି ବ୍ୟକ୍ତିଙ୍କୁ ଜମା ଘୃଣା ନୁହଁ ତାଙ୍କ ସହିତ ସହଯୋଗ ଏବଂ ତାଙ୍କୁ ସମ୍ମାନ ଦେବା ଉଚିତ୍

କିଛି ଝୁମୁଛନ୍ତି ଆପଣମାନଙ୍କର ମନପସନ୍ଦର ଗୀତ ଶୁଣିଛନ୍ତି ଏଆଇଆର୍ ଏଫ୍ଏମ୍ ରେନ୍ବୋ କାଟେଗରି ସୋ ଚାଲିଛି ମର୍ଣ୍ଣିଂ ମେଲୋଡି ସମୟ ବର୍ତ୍ତମାନ ସକାଳ 8:44 ୱାର୍ଲଡ ଏଡ୍ସ ଭ୍ୟାକ୍ସିନ୍ ଡେ ସୋ ଏଚ୍ଆଇବି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଫଳ ଟିକା ତିଆରି କରିନି ଆଜି ପର୍ଯ୍ୟନ୍ତ ଏଚ୍ଆଇବି ପାଇଁ ସମ୍ପୂର୍ଣ୍ଣ ସଫଳ ଟିକା ତିଆରି ହୋଇନି ଫ୍ରେଣ୍ଡସ୍ କିନ୍ତୁ ବିଶ୍ୱର ଅନେକ ବୈଜ୍ଞାନିକ ଏହା ପାଇଁ ନିରନ୍ତର ଗବେଷଣା କରୁଛନ୍ତି ଏଦିନ ଆମକୁ ଆଶା ଦେଖାଇଥାଏ ଯେ ଦିନେ ନା ଦିନେ ଏଚ୍ଆଇବିକୁ ରୋକିବା ପାଇଁ ଏକ ପ୍ରଭାବଶାଳୀ ଟିକା ନିଶ୍ଚୟ ଆସିବ ବନ୍ଧୁ ରୋଗ ସହିତ ଲଢ଼ିବାକୁ ଔଷଧ ଦରକାର କିନ୍ତୁ ଭୟ ଆଉ ଅଜ୍ଞାନତା ସହିତ ଲଢ଼ିବାକୁ ଦରକାର ସଚେତନତା ଆଉ ସେଇଥିପାଇଁ ଆଜିର ଡେକୁ ପ୍ରତିବର୍ଷ 18 ମେ'ରେ ସେଲିବ୍ରେଟ୍ କରାଯାଇଥାଏ ତେଣୁ ସୁରକ୍ଷିତ ଜୀବନଶୈଳୀ ଆପଣାନ୍ତୁ ସଚେତନ ରୁହନ୍ତୁ ଏବଂ ଏଚ୍ଆଇଭି ଆକ୍ରାନ୍ତଙ୍କୁ ସହଯୋଗ କରନ୍ତୁ ତାଙ୍କୁ ସମ୍ମାନ ଦିଅନ୍ତୁ

0: கனெக்ட் வந்து வடவட் 0671-2303-153 ଏଇ ନମ୍ବର ରେ ସ୍ମୃତି ସହିତ କଥା ହୁଅନ୍ତୁ ଆଣ୍ଡ ଆଜି ସ୍ମୃତି ପଚାରୁଛି କୋଉ ମ୍ୟୁଜିୟମ ଆପଣ ଓଡ଼ିଶାର ବିଭିନ୍ନ ପ୍ରକାର ମ୍ୟୁଜିୟମ ଅଛି ଓଡ଼ିଶା ବାହାରେ ବି ବହୁତ ମ୍ୟୁଜିୟମ ଅଛି ବଡ଼ ବଡ଼ ମ୍ୟୁଜିୟମ ଅଛି ତ କୋଉ ମ୍ୟୁଜିୟମ ଆପଣମାନେ ଯାଇଛନ୍ତି ଆଣ୍ଡ କୋଉଭଳି ଭାବରେ ଆପଣମାନେ ସେଠି ଇଞ୍ଜୟ କରିଛନ୍ତି ଆପଣଙ୍କର କ'ଣ ରହିଥିଲା ଅନୁଭୂତି ସେ ବିଷୟରେ ଆପଣମାନେ କନେକ୍ଟ ହେଉଛନ୍ତି ଆମ ସହିତ ଧୀରେ ଧୀରେ କନେକ୍ଟ ହୁଅନ୍ତୁ ଆଣ୍ଡ ମୁଁ ଅନୁରୋଧ କରିବି ଯେଉଁମାନେ ନୂଆ କରିକି ମଧ୍ୟ ଆମକୁ ଶୁଣୁଛନ୍ତି ସେମାନେ ମଧ୍ୟ ଟ୍ରାଏ କରନ୍ତୁ ଦେଖିବେ ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
1: ଅଶୋକ ପଣ୍ଡା ମଧୁପାଟଣା କଟକ
0: ଅଶୋକ ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ
1: ଆପଣ କେମିତି ଅଛନ୍ତି
0: ମୁଁ ତ ବହୁତ ଭଲ ଅଛି ଆଶା କରୁଛି ଆପଣ ବି ବହୁତ ଭଲରେ ଥିବେ
1: ଆଜ୍ଞା
0: ଆଚ୍ଛା କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ କୋଉ ମ୍ୟୁଜିୟମ ଯାଇଛନ୍ତି
1: ଭୁବନେଶ୍ୱର କଳ୍ପନା ସରୋବର ମ୍ୟୁଜିୟମ ଅଛି ସେତିକି ଅନେକ ଥର ଯାଇଛି ଆଉ ବୁଲିଛି ସେ ମ୍ୟୁଜିୟମଟା ମତେ ବହୁତ ଭଲ ଲାଗେ
0: କଣ କଣ ଅଛି ସବୁ ସେ ମ୍ୟୁଜିୟମରେ
1: ସେଠି ଅନେକ ଆପଣ ଅନେକ ପ୍ରକାରର ଅତୀତ ଜିନିଷ ସବୁ ଅଛି ଆଉ ଅତୀତର ଯୋଉ ଆମର ବ୍ରିଟିଶ ଅମଳର ପଇସା ସବୁ ପଣା ପଇସା ଠୁ ଆରମ୍ଭ କରିକି ତମ୍ବା ପଇସା ଠୁ ଆରମ୍ଭ କରି ପଇସା ଅଛି ଆଉ ଭାଗବତ ଟୁଙ୍ଗି ଅଛି ଆଉ ଅନେକ ଜିନିଷ ଅଛି ଦେଖିବାର ଭୁବନେଶ୍ୱର ସଂଗ୍ରହାଳୟ ଯୋଉଟା ମ୍ୟୁଜିୟମ କହୁଛନ୍ତି
0: ପଣା
1: ଛକ ପାଖରେ
0: ବିଲକୁଲ ତେବେ ଯେତେବେଳେ ଫାର୍ଷ୍ଟ ଟାଇମ୍ ଆପଣ ଯାଇଥିଲେ ମ୍ୟୁଜିୟମ ଭିତରକୁ ଦେଖିବା ପାଇଁ ଯାଇଥିଲେ କେମିତି କଣ ଅନୁଭବ ଥିଲା ଅନୁଭୂତି ଥିଲା କେମିତି କଣ ଲାଗିଥିଲା ଆପଣଙ୍କୁ କଣ ଭାବିଥିଲେ ମନ ଭିତରେ କଣ ଭାବନା ଆସିଥିଲା ଏସବୁ ଦେଖିକି
1: ମୁଁ ଆଶ୍ଚର୍ଯ୍ୟ ଯାଇଥିଲି ଯେ ଏତେ ଜିନିଷ ମାନେ ସଂଗ୍ରହ କରିକି କେମିତି ରଖିପାରିଛନ୍ତି
0: ଆଚ୍ଛା
1: ମୁଁ ଆଶ୍ଚର୍ଯ୍ୟଚକିତ ହେଇଥିଲି ଯେ ଏତେ ଜିନିଷ ଏମାନେ ଅତୀତର ଏତେ ଜିନିଷ ଏମାନେ କେମିତି ସଂଗ୍ରହ କରିକି ରଖିପାରିଛନ୍ତି
0: ଏମିତି ବି ବହୁତ ଗୁଡ଼ିଏ ଜିନିଷ ଥିବ ଯୋଉଟା କି ଆମେ ଦେଖିନଥିବୁ ବାସ୍ ଖାଲି ଶୁଣିଥିବୁ ବା ନଲେଜରେ ଥିବ ବଟ୍ କେବେ ଦେଖିନଥିବୁ ସେଇ ଜିନିଷ ବି ଯେତେବେଳେ ଆଖି ସାମ୍ନାରେ ଆସି ଯାଇଥାଏ ତାର ଇତିହାସ ଲେଖା ହେଇଥାଏ
1: ଅର୍ପବାର ଜିନିଷ ଅଛି ପ୍ରତ୍ନତତ୍ତ୍ୱ ବିଭାଗର ଅନେକ ଜିନିଷ ଅଛି
0: ଓକେ ଠିକ ଅଛି ଆଉ ଆଉ କୌଣସି ମ୍ୟୁଜିୟମ ଯାଇଛନ୍ତି ନା କେବଳ ଭୁବନେଶ୍ୱର ସେଇ ଗୋଟିଏ ମ୍ୟୁଜିୟମ ଯାଇଛନ୍ତି
1: ନାଇଁ ଭୁବନେଶ୍ୱର ସେଇ ଗୋଟିଏ ମ୍ୟୁଜିୟମ ଯାଇଛି ଅନ୍ୟ କୋଉଠିକି ଯାଇପାରିନି
0: ଆଚ୍ଛା ଓକେ ଠିକ ଅଛି ବହୁତ
1: ପାଖରେ ଆମର ଯୋବ୍ରାରେ ଯୋବ୍ରା ପାଖରେ ଅଛି ନୌ ବାଣିଜ୍ୟ ମ୍ୟୁଜିୟମ ସେଠିକି ମୁଁ କେବେ ଯାଇପାରିନି ଆଉ ଖାଲି ଶୁଣିଛି ଆଉ
0: ଶୁଣିଛନ୍ତି ଯାଆନ୍ତୁ କେତେବେଳେ ବୁଲିକି ଆସିବେ ବହୁତ ଭଲ ଲାଗିବ ଆମର କଟକର ଓଡ଼ିଶାର ଇତିହାସ ଯୋଉ ନୌ ବାଣିଜ୍ୟ ଇତିହାସର ସେଇଟା ହଉଛି ଗୋଟେ ମ୍ୟୁଜିୟମ ବହୁତ ସୁନ୍ଦର ସୁନ୍ଦର ଜିନିଷ ଅଛି ଯାଇକି ଦେଖିକି ଆସନ୍ତୁ ଓକେ
1: ଆଜ୍ଞା
0: ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ
1: ଧନ୍ୟବାଦ
0: ସୋ ମାଇ ଫ୍ରେଣ୍ଡସ୍ କଥାବାର୍ତ୍ତା ଏମିତି ଜାରି ରହିବ କିନ୍ତୁ ସମୟ ବର୍ତ୍ତମାନ ଗୋଟେ ମ୍ୟୁଜିକାଲ ବ୍ରେକ୍ ହେଇଯାଉ ନା ଡାଇଲିନ୍ ଲାଇଭ୍ ସୋ ଚାଲିଛି ସ୍ମୃତି ଯେତେବେଳେ ରହିଛି ଆପଣମାନଙ୍କୁ ତ ଜମା ବସେଇ ଦେବନି ବିଲକୁଲ ତ ଏନର୍ଜାଇଜ୍ କରିବା ପାଇଁ ଆପଣଙ୍କ ମର୍ଣ୍ଣିଂକୁ ଆସୁଛି ଗୋଟେ ବ୍ୟୁଟିଫୁଲ୍ ଗୀତ ଏଞ୍ଜୟ କରନ୍ତୁ

0: ଶହୀଦ ମାନଙ୍କର ଯୋଉ ପୁରୁଣା ଜେଲ ଭିତରେ ଗୁଡା ହେଇଛି, ଯୋଉଟାକି ଦେଖିବା ପାଇଁ ମୁଁ ଅବଶ୍ୟ ଏପର୍ଯ୍ୟନ୍ତ ଯାଇନି, କିନ୍ତୁ ବାହାରୁ ବାହାରୁ ଦେଖିଛି ବହୁତ ଲୋକ ଯାଉଛନ୍ତି। କେବଳ ସୋମବାର ହିଁ ବନ୍ଦ ରହେ, ଆଉ ସବୁଦିନ ଖୋଲା। ଆଉ ସେଠି ବୁଲିକି ଆସିଲେ ପୁରୁଣା ଜେଲର ସବୁ ବିଭିନ୍ନ ସ୍ମୃତି ସବୁ ଅଛି ସେଠି ଦେଖିବା ପାଇଁ।
1: କଟକରେ ବୋଧେ ଏଇ ଯୋଉ ମ୍ୟାରିନ୍ ମ୍ୟୁଜିୟମ ବି ଯୋଉଟା ଆମର ରହିଛି, ସେଟା ବି ମନ୍ଡେ ହିଁ ବନ୍ଦ ଥାଏ, ବାକି ଅନ୍ୟ ଦିନ ମାନଙ୍କରେ ଖୋଲା ରହିଥାଏ।
0: ପ୍ରାୟ ସୋମବାର ମୁଁ ଦେଖେ ସିଏ ବି ବନ୍ଦ ଥାଏ, ଇଏ ବନ୍ଦ ଥାଏ। ଆମର ଏଇଠି ନନ୍ଦନକାନନ ବି ସୋମବାର ବନ୍ଦ ଥାଏ, ଏଇଟା ବି ସମସ୍ତେ ଜାଣିବା ବି ଦରକାର।
1: ତେଣୁ
0: ସୋମବାର ବ୍ୟତୀତ ଅନ୍ୟ ଦିନ ଆସିଲେ ଆପଣ ଦେଖିପାରିବେ ବହୁତ କିଛି ଜାଗାରେ ଅଛି, କଟକରେ ଅଛି। ଆପଣଙ୍କର ବିଜୁ ବାବୁଙ୍କର ଯୋଉଟା ଅଛି ତୁଳସୀପୁରରେ ତାଙ୍କର ବାସଭବନ, ଆନନ୍ଦ ଭବନ ଯୋଉଟା ଅଛି ସେଠି ବି ସଂଗ୍ରହାଳୟ ହେଇଛି, ସେଠି ବି ବହୁତ କିଛି ଦେଖିବାର ଅଛି। କଟକରେ ଭରପୁର ଅଛି,
1: କଟକରେ ବହୁତ ଗୁଡ଼େ ମ୍ୟୁଜିୟମ ବର୍ତ୍ତମାନ ହେଇଗଲାଣି। ଆପଣଙ୍କର ଆଇନର ମଧ୍ୟ ଗୋଟେ ମ୍ୟୁଜିୟମ ବର୍ତ୍ତମାନ ହେଇଛି, ଯୋଉ ବିଜୁ ପଟ୍ଟନାୟକ ଛକ ଆଗକୁ ଗଲେ ସେଇପଟ ସାଇଟ୍ରେ।

0: ଆନନ୍ଦ ଭବନ ଯୋଉଟା ଅଛି ସେଠି ବି ସଂଗ୍ରହାଳୟ ହେଇଛି, ସେଠି ବି ବହୁତ କିଛି ଦେଖିବାର ଅଛି। କଟକରେ ଭରପୁର ଅଛି,
1: କଟକରେ ବହୁତ ଗୁଡ଼େ ମ୍ୟୁଜିୟମ ବର୍ତ୍ତମାନ ହେଇଗଲାଣି। ଆପଣଙ୍କର ଆଇନର ମଧ୍ୟ ଗୋଟେ ମ୍ୟୁଜିୟମ ବର୍ତ୍ତମାନ ହେଇଛି, ଯୋଉ ବିଜୁ ପଟ୍ଟନାୟକ ଛକ ଆଗକୁ ଗଲେ ସେଇପଟ ସାଇଟ୍ରେ ହିଁ ହେଇଛି। ବହୁତ ସୁନ୍ଦର ଜାଗା, ମାନେ ଯୋଉମାନେ ଲ ଷ୍ଟୁଡେଣ୍ଟ ହେଲେ ବା ଲ ଆଇନର ଯୋଉମାନଙ୍କ ମାନେ ରୁଚି ରଖୁଛନ୍ତି ସେମାନେ ଯାଇକି ସେ ଭିତରେ ବି ବୁଲିକି ଆସିପାରିବେ।
0: ଦେଖିବାର ଅଛି। ଆଉ ସ୍ମୃତି ବାବୁ ଗୋଟେ ଅନୁରୋଧ କରିବି ଯେ ଆପଣ ପୂର୍ବରୁ ବି ଅନୁରୋଧ କରିଥିଲେ ଅନେକ ସୁଦ୍ଧା ଆପଣ ସେ କଥା ବି ରଖୁଥିଲେ ଯେ ଯୋଉ ଆମର SMS ପ୍ରୋଗ୍ରାମ ଟି ଅଛି ତ ଅନେକ ଶ୍ରୋତା ବନ୍ଧୁ ମାନେ ଦଉଛନ୍ତି, କିନ୍ତୁ ବେଳେବେଳେ କଣ ହଉଛି କି ଆମେ କୋଉ ସମୟଟା ଜାଣିପାରୁନୁ, 15 ମିନିଟ୍ 10 ମିନିଟ୍ ପୂର୍ବରୁ ଆମେ କରୁଛୁ, ବେଳେବେଳେ ଶେଷ ପର୍ଯ୍ୟନ୍ତ ଆମ ନାଁ ଟିକେ ଶୁଣିବାରୁ ଆମେ ବଞ୍ଚିତ ହଉଛୁ।
1: ଆଚ୍ଛା, ମୁଁ ଏଇଠି ଆପଣଙ୍କ ମାଧ୍ୟମରେ ଗୋଟିଏ କଥା ସମସ୍ତଙ୍କୁ କହିବି। ଆକ୍ଚୁଆଲି ଘଟଣା କଣ ହଉଛି ନା, ଆମର ଯୋଉ ଅନୁରୋଧର ଗୀତର କାର୍ଯ୍ୟକ୍ରମ ରହୁଛି ଦିନ 10ଟାରୁ 11ଟା ଫାଷ୍ଟ ମର୍ଣ୍ଣିଂ ଶୋରେ ରହୁଛି ଯୋଉଟା, ତ ସେଇଠି କଣ ହଉଛି ନା ବହୁତ ଜଣ ଆମର ଫ୍ରେଣ୍ଡସ୍ ମାନେ ଅଛନ୍ତି ଯୋଉମାନେ ବହୁତ ସକାଳୁ ଅର୍ଲି ମର୍ଣ୍ଣିଂ ସେମାନେ ମେସେଜ କରିଦଉଛନ୍ତି ମାନେ କରୁଛନ୍ତି, ତ ସେମିତି ଜମା ବି କରନ୍ତୁନି, କାରଣ ସେଇ ମେସେଜ ବହୁତ ମାନେ କାରଣ ତା ପରକୁ ଡ୍ୟୁରିଂ ଶୋ ଯେତେବେଳେ ଟାଇମ୍ ଆସିଯାଉଛି ସେ ସମୟରେ ବହୁତ ଗୁଡ଼େ ମେସେଜ ଆସିଯାଉଛି। ତେଣୁ ଯଦି ଆପଣମାନେ ଏଇ 9:30ରୁ 10 ଭିତରେ ମେସେଜ କରିବା ଷ୍ଟାର୍ଟ କରିବେ ତାହେଲେ ଗୋଟେ କ୍ରମାନ୍ୱୟରେ ଆମେ ସମସ୍ତଙ୍କର ମେସେଜକୁ ପଢ଼ିପାରିବୁ ବା ସମସ୍ତଙ୍କର ଗୀତକୁ ପ୍ଲେ କରିପାରିବୁ। ଆଉ ଗୋଟେ କଥା ହଉଛି ବହୁତ ମେସେଜ ଆସୁଛି ବେଳେବେଳେ ଗୋଟେ ଗୋଟେ ଶୋରେ ବହୁତ ମେସେଜ ଆସୁଛି, ଆଉ ଗୋଟେ ଘଣ୍ଟା ଭିତରେ କେତେଟା ଗୀତ ଆମେ ପ୍ଲେ କରିପାରିବା? ଶେଷକୁ ଯଦି ଆମେ ତାଙ୍କ ଗୀତ ବି ପ୍ଲେ ନ କରିପାରୁଛୁ ତାହେଲେ ନା ପଢିଦେବା ପାଇଁ ଆପଣ କହୁଛନ୍ତି,
0: ଗୋଟେ ଆକ୍ନଲେଜମେଣ୍ଟ ଗୋଟେ ଜାଣିବା ଦରକାର ଯେ ଆମର ପହଞ୍ଚିଛି, ଆମ ନାଁଟା ବି ପଢିଲେ।
1: ଠିକ ଅଛି ସାଥୀ, ନିହାତି ଭାବରେ ଆମେ ଆପଣଙ୍କର ଅନୁରୋଧକୁ ରଖିବୁ, ଏଇ କଥାଟି ସବୁବେଳେ ହେଇଥାଏ। ବହୁତ ବହୁତ ଧନ୍ୟବାଦ ବାମଦେବ ଭାଇ ଆଜି କଲ୍ କରିଥିବାରୁ।
0: ଧନ୍ୟବାଦ ଆପଣଙ୍କୁ, ନମସ୍କାର।
1: ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ଡାଲି ଲାଇଭ୍ ଶୋ ଚାଲିଛି। ଆଣ୍ଡ ଆଜି ସ୍ମୃତି ଆପଣମାନଙ୍କୁ ପଚାରୁଛି ଯେ ଏମିତି କୋଉ ମ୍ୟୁଜିୟମ ଯାଇଛନ୍ତି ବୁଲିବା ପାଇଁ, କ'ଣ ରହିଥିଲା ଆପଣଙ୍କର ସେଇ ଅନୁଭୂତି, ଆଉ ସେ ତା ବିଷୟରେ କିଛି ଇନ୍ଫର୍ମେସନ୍ ଆପଣ ମଧ୍ୟ ଯଦି ବାଣ୍ଟିବା ପାଇଁ ଚାହିଁବେ, ସେୟାର କରିବା ପାଇଁ ଚାହିଁବେ ଆମ ସହିତ ସେୟାର କରନ୍ତୁ 0671-23-03-153 ଏଇ ନମ୍ବରରେ। ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ ହ୍ୟାଲୋ ଓକେ, ସୋ ମେ ବି ନେଟୱାର୍କ ପ୍ରୋବ୍ଲେମ, ନୋ ପ୍ରୋବ୍ଲେମ, ଆପଣମାନେ ଆଉଥରେ କନେକ୍ଟ ହୁଅନ୍ତୁ ଆମ ସହିତ 0671-23-03-153 ଏଇ ନମ୍ବରରେ ଆପଣମାନେ କନେକ୍ଟ ହୁଅନ୍ତୁ। ଆଣ୍ଡ ଯେତେବେଳେ ବି ଆମ ସହିତ କଥା ହେଉଛନ୍ତି ବ୍ୟାକ୍ଗ୍ରାଉଣ୍ଡରେ ଯଦି ଆପଣ ରେଡିଓ ଅନ୍ କରିଛନ୍ତି ସେ ରେଡିଓକୁ ଟିକେ ଭଲ୍ୟୁମ୍ ପୁରାପୁରି କମେଇ ଦିଅନ୍ତୁ, ଆଣ୍ଡ ନେଟୱାର୍କ ଏରିଆରେ ଥାଇକି ଆପଣ କଲ୍ କରନ୍ତୁ, ନିହାତି ଭାବରେ ଆପଣଙ୍କର କଲ୍ ଲାଗିବ। ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ
2: ସ୍ମୃତି ମ୍ୟାଡମ ନମସ୍କାର।
1: ନମସ୍କାର, କିଏ କହୁଛନ୍ତି?
2: ମୁଁ ପଦାରବିନ୍ଦ ଦାସ କହୁଥିଲି ସିଡିଏ କଟକରୁ।
1: ସିଡିଏ କଟକରୁ ପଦାରବିନ୍ଦ ଭାଇ ଆମ ସହିତ କନେକ୍ଟ ହେଇଯାଇଛନ୍ତି, କେମିତି ଅଛନ୍ତି ଭାଇ?
2: ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ବହୁତ ଭଲ ଅଛି। କୁହନ୍ତୁ ଆଜିର ବିଷୟରେ କଣ କହିବେ, କୋଉ ମ୍ୟୁଜିୟମ ଯାଇଛନ୍ତି ବୁଲିବା ପାଇଁ?
2: ଭୁବନେଶ୍ୱର କଳ୍ପନା ପାଖ ମ୍ୟୁଜିୟମକୁ ଯାଇଛି।
1: ଓକେ,
2: ସବୁଠୁ ବଡ କଥା ହେଲା ଅନ୍ୟ ମ୍ୟୁଜିୟମରେ ତ ଯାହା ଦେଖାଏ, କଳ୍ପନା ମ୍ୟୁଜିୟମରେ ମାନେ ଆଦିବାସୀ ସଂସ୍କୃତି ଉପରେ ସେମାନେ ପ୍ରଦର୍ଶନୀ କରିଛନ୍ତି।
1: ଆଚ୍ଛା, ସେଟା ହଉଛି ଓଡିଶା ଷ୍ଟେଟ ଟ୍ରାଇବାଲ ଟ୍ରାଇବାଲ ମ୍ୟୁଜିୟମ।
2: ଜୀବନଯାପନ ପ୍ରଣାଳୀ କରୁଥିଲେ, କୋଉଥିରେ ଅସ୍ତ୍ରରେ ପଶୁମାନଙ୍କୁ ମାରୁଥିଲେ, କେମିତି ଖାଉଥିଲେ ପିଉଥିଲେ ରାନ୍ଧୁଥିଲେ, ଏବେ ସବୁ ପୁରା ଏକଦମ ଡିଟେଲ ସବୁ ଜଣେଇଛି ପୁରା।
1: ଓକେ, ତାକୁ ଓଡିଶା ଷ୍ଟେଟ ଟ୍ରାଇବାଲ ମ୍ୟୁଜିୟମ ବୋଲି କହୁଛନ୍ତି।
2: ସେଟା ମାନେ ଖାଲି ସାଧାରଣ ମ୍ୟୁଜିୟମ, କିନ୍ତୁ ଆଦିବାସୀ ସଂସ୍କୃତି ଉପରେ ଗୋଟେ କେତେଟା ପାଇଁ କେତେଟା ବ୍ଲକ ଛାଡିଛନ୍ତି ସେମାନେ।
1: ଆଚ୍ଛା, ଓକେ, ତ ସେଇ ଜାଗାକୁ ଯାଇଛନ୍ତି ଆପଣ, ଆଦିବାସୀର ଯୋଉ ଜୀବନ ଶୈଳୀ, ତାଙ୍କର ଝୁମ୍ପୁଡି, ପାରମ୍ପରିକ ସାମଗ୍ରୀ, ଏଇସବୁ ଜିନିଷ ସବୁ ସେଇଠି ଟ୍ରାଇବାଲରେ ରହିଛି। ଆଉ କୋଉ କୋଉ ଜାଗାକୁ ଯାଇଛନ୍ତି?
2: ଆଉ ମୁଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଆ ବଜାରରେ ଜନ୍ମ ହୋଇଥିଲେ, ମାନେ ସେ ବହୁତ ଦିନ ତଳେ ମୁଁ ଯାଇଥିଲି ତାଙ୍କ ଘରକୁ ଯାଇଥିଲି, ସେ କେମିତି ରୁମ୍ ଗୁଡାକ ତାଙ୍କର ସବୁ ଆସବାବପତ୍ର କଣ ବ୍ୟବହାର କରୁଥିଲେ କଣ ସବୁ ଆଉ କେତେଟା ରୁମ୍ ସବୁ ଆମେ ଦେଖିଛି, ସେଟା ବହୁତ ଦିନ ହେଇଗଲାଣି। ସେତେବେଳେ ମୁଁ ଯେତେବେଳେ ଯାଇଥିଲି ନେତାଜୀ ମ୍ୟୁଜିୟମ କରାଯାଇନଥିଲା, କାରଣ ଘରଟା ସାଉଥ ଇଣ୍ଡିଆରୁ ନର୍ଥ ଓଡିଶାରୁ ବିଭିନ୍ନ ଲୋକ ସବୁ ଆସୁଥିଲେ ଦେଖିବାକୁ ସବୁ।

0: ବହୁତ ପ୍ରକାର ରିମାର୍କ ବି ଦଉଥିଲେ ପ୍ରଶଂସା କରିକି ତାଙ୍କର।
1: ଆଚ୍ଛା, ମାନେ ସେ ତ ବହୁତ ପୁରୁଣା ତାହେଲେ ଆପଣ ଯାଇକି ଆସିଛନ୍ତି, ଏବେ ଆଉ ଯାଇନାହାନ୍ତି?
0: ବିଜୁ ପଟ୍ଟନାୟକଙ୍କର ଆନନ୍ଦ ଭବନ
1: ସେଟା ବି ଯାଇଛନ୍ତି। ଓକେ, ସୋ କେମିତି ଲାଗେ ସବୁ ଏଇ ମ୍ୟୁଜିୟମ ସବୁ ଯାଆନ୍ତି ଆପଣ?
0: ଦେଖିଲେ ଗୋଟେ ଆପଣଙ୍କର ଆପଣଙ୍କୁ ଗୋଟେ ବ୍ରୋଡ ଆଉଟଲୁକ୍ ସୃଷ୍ଟି ହବ ଆପଣଙ୍କର, ଭଲ ଲାଗିବ, କାରଣ ଅତୀତର କଥାକୁ ଆମେ ଦେଖିଦଉଛୁ ସତେକି ଆମ ଆଖିରେ ନାଚିଯିବ, ସତେକି ବର୍ତ୍ତମାନ ଆପଣଙ୍କ ଆଖି ସାମ୍ନାରେ ସେ ସବୁ ଘଟିଯାଉଛି, ଏଭଳିଆ ସବୁ ଲାଗିବ ଦେଖିଲେ।
1: ବେଳେବେଳେ ଆମର ଇତିହାସ, ଆମ ସଂସ୍କୃତି, ଆମ ପରମ୍ପରା ବିଷୟରେ ଆମକୁ ଅବଗତ ହେବା ନିହାତି ଆବଶ୍ୟକ। ଯୋଉ ଜାଗାରେ ଆମେ ରହୁଛୁ, ଆମର ଚତୁଃପାର୍ଶ୍ୱରେ ଯାହା ବି ରହିଛି, ଦେଖନ୍ତୁ ଯେମିତି କଟକରେ ଆମେ ଅଛୁ, କଟକରେ କେତେ ଗୁଡା ମ୍ୟୁଜିୟମ ଅଛି, ତ ସବୁ ମ୍ୟୁଜିୟମର କିଛି ନା କିଛି ଖାସ ରହିଛି, ବିଶେଷତା ରହିଛି, ତ ସେସବୁ ନଲେଜ ରହିବା, ଗେନ୍ କରିବା ନିହାତି ଭାବରେ ଆବଶ୍ୟକ। ଠିକ ଅଛି ପଦ୍ମନାଭ ଭାଇ, ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ। କଥା ତ ହବ, ଇନ୍ଦୁ ଚାଲନ୍ତୁ ଗୋଟେ ମ୍ୟୁଜିକାଲ ବ୍ରେକ୍ ହେଇଯାଉ, ଶୁଣନ୍ତୁ ଏଇ ସୁନ୍ଦର ଗୀତଟିକୁ।

0: ଦେଖିବା ଆଉ ଜଣେ କଲର ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ
1: ଆପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି? ବାସନ୍ତୀ ଭଉଣୀ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋ କୁ। କେମିତି ଅଛନ୍ତି? ଆରେ ବାପରେ, ଆଜି ତ ପୁରା ପୁରି ବିଜି। ଆଉ ଆପଣ ମାନେ ନା ମନ୍ଡେ ମାନେ ସ୍ୱାମୀ ଯିବେ, ପିଲା ଛୁଆ ଯିବେ, ମାନେ ତା ପାଇଁ ଆଉ ଟୋଟାଲି କିଛି ଅନେଇ ହବନି ନା।
1: ଆଚ୍ଛା,
0: ହଁ ସକାଳୁ କେତେବେଳେ ଉଠନ୍ତି ଯେତେବେଳେ ଏଇ ଯୋଉ ମନ୍ଡେ ଟୁ ସାଟରଡେ ପର୍ଯ୍ୟନ୍ତ? ପାଞ୍ଚଟା ରାତିରେ ଉଠିକି ନିତ୍ୟକର୍ମ ସାରି ସାଙ୍ଗେ ସାଙ୍ଗେ ରୋଷେଇ ବାସ ଏଇ ଦଶଟା ଭିତରେ କମ୍ପ୍ଲିଟ, ମାନେ ନଅଟା ଭିତରେ।
1: ଆଚ୍ଛା,
0: ପିଲାମାନେ ସ୍କୁଲ ଯାଆନ୍ତି ପୁଣି ଆସନ୍ତି ଖାଇବେ କେମିତି କଣ ଭାତ ଖାଆନ୍ତି? ଆଚ୍ଛା, ତାଙ୍କ କଥା ସେ ବୁଝିବେ।
1: କମ୍ପ୍ୟୁଟର ଦୋକାନରେ କାମ କରୁଛି, ପୁଅ ଦୋକାନରେ କାମ କରୁଛି।
0: ଓକେ ଓକେ, ଆଚ୍ଛା ଆଚ୍ଛା, ବୁଝିପାରିଲି। ଆଚ୍ଛା ତ କୁହନ୍ତୁ ଭଉଣୀ, ଆଜି ଆପଣ କଲ୍ କରିଛନ୍ତି, ମ୍ୟୁଜିୟମ କଥା ଆମେ ଆଜି ଆଲୋଚନା କରୁଛୁ, କୋଉ ମ୍ୟୁଜିୟମ ଯାଇଛନ୍ତି ବୁଲିବାକୁ?
1: ନିର୍ଜନ ତ କଳ୍ପନାରେ ଆମର ଯୋଉଟା ଯୋଉ ଭାଇ କହିଲେ ଯୋଉ ଆଦିବାସୀ ଲୋକଙ୍କର ସବୁ ଜିନିଷ ଅଛି, ମୁଁ ସେଠିକି ଯାଇଥିଲି, ସେଇଟା ଦେଖିବାକୁ ବହୁତ ଭଲ ଲାଗେ। କାହିଁକି ନା ଆମେ ଛୋଟ ବୟସ ଜିନିଷ ଦେଖିନଥିଲୁ, ଏବେ ଯୋଉ ଆଦିବାସୀ ଲୋକଙ୍କ ସବୁ ଜିନିଷ ଦେଖିଲେ ସେଇଟା ବହୁତ ଭଲ ଲାଗେ। କାହିଁକିନା ଆମେ ଯାହା ଦେଖିଥିଲୁ ଆମ ପିଲାମାନେ ସେଇଟା ଦେଖିନଥିଲେ, ସେମାନେ ଦେଖିକି ବହୁତ ଖୁସି ପୁରା। ଆଉ ଅଛି ଆତଦେହାର ପାଖରେ ପାଣ୍ଡା ଡ୍ୟାମ୍ ପାଖରେ ଗୋଟେ ନିର୍ଜନ ଅଛି, ସେଠି ଯୋଉ ହାତୀ ମଧ୍ୟ ତାଙ୍କ କଙ୍କାଳ ଅଛି, ତିନି ମାସର ଗୋଟେ କଙ୍କାଳ ଅଛି। ଆଉ ସାପ ହରିକା ଆଗ କାଳର ସାପ ସବୁ ଅଛନ୍ତି, ସେଇଟା ଦେଖିବାକୁ ବହୁତ ଭଲ ଲାଗେ। ତାଙ୍କର ଗୋଟେ ଶୋ ଅଛି 12:00-3:00, ସେ ଶୋ ଟା ଦେଖିବାକୁ ଆହୁରି ବଢିଆ ଲାଗେ। କାରଣ ସବୁ ଜୀବଜନ୍ତୁ ଆଉ ସମୁଦ୍ର ହେରିକା ସବୁ ଦେଖାଯାଏ, ସେଥିରେ ଦେଖନ୍ତି, ସେଟା ଆହୁରି ମଜା ଲାଗେ ଦେଖିବା ପାଇଁ।
0: ଆଚ୍ଛା, କଣ ଏଣ୍ଟ୍ରି ଫି କେତେ ରହିଛି?
1: ଏଣ୍ଟ୍ରି ଅପା ସେଟା ତ ଚାକୁ ହେଲା 30 ଟଙ୍କା, ଏବେ କେତେ ଅଛି ମୁଁ ତ ଯାଇନି, ମାସେ ହେଲାଣି ମୁଁ କହିପାରିବିନି।
0: ଆଚ୍ଛା, ଆଉ କୋଉ କୋଉ ଜାଗା ସବୁ ଯାଇଛନ୍ତି? ଭୁବନେଶ୍ୱର ତ ବହୁତ ବଢିଆ ଅଛି। ଓକେ, ଠିକ ଅଛି, ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ ଆଜି କଲ୍ କରିଥିବାରୁ। ନମସ୍କାର। ବହୁତ ସୁନ୍ଦର ସୁନ୍ଦର ଆପଣମାନେ ଯାଇଛନ୍ତି, ମ୍ୟୁଜିୟମ ବୁଲିଛନ୍ତି, ଆଣ୍ଡ ବୁଲିବା ବି ଆବଶ୍ୟକ, କାରଣ ଆମର ଇତିହାସ, ଆମର ଐତିହ୍ୟ, ଆମ ସଂସ୍କୃତି ସବୁକିଛି କଥା କହିଥାଏ ମ୍ୟୁଜିୟମ, ଇତିହାସକୁ ଦୋହରାଇଥାଏ, ଯେଉଁଥିରେ କି ଆମେ ବର୍ତ୍ତମାନର ସମୟରେ ଯେତେବେଳେ ମ୍ୟୁଜିୟମ ବୁଲିବା ପାଇଁ ଯାଇଥାଉ, କିଛି ସମୟ ପାଇଁ ଆମକୁ ସେ ଅତୀତକୁ ନେଇଯାଇଥାଏ। ଭାରି ପ୍ରାଉଡ୍ ଫିଲ୍ ହୁଏ ନା ଯେତେବେଳେ ଏଇସବୁ ଜିନିଷ, ଯେତେବେଳେ ଆମ ସଂସ୍କୃତି ଆମ ଐତିହ୍ୟକୁ ଆମେ ଦେଖିଥାଉ। ସେ ବିଷୟରେ ନଲେଜ ରହିବା ନିହାତି ଭାବରେ ଦରକାର, ଜ୍ଞାନ ରହିବା ନିହାତି ଭାବରେ ଦରକାର। ଦେଖିବା ଆଉ ଜଣେ କଲର ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ
2: ଭଉଣୀ, ନମସ୍କାର।
0: ନମସ୍କାର,
2: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କୁହନ୍ତୁ।
2: ମୁଁ ତ କହୁଥିଲି ସେଇ ଆଉ
0: କିଏ ମାନେ
2: ପୂର୍ବ କଲର
0: ରାଜେଶ ଭାଇ।
2: ଆଜ୍ଞା,
0: ମୁଁ ଜାଣିସାରିଲିଣି ଯେ ମୁଁ ଚାହୁଁଥିଲି ଆପଣ କୁହନ୍ତୁ ବୋଲି। ଆଚ୍ଛା, ଭୂତପୂର୍ବ କଲର ରାଜେଶ ଭାଇ ଆମ ସହିତ କନେକ୍ଟ ହେଇଯାଇଛି, ଯଦି ଗୋଟେ ଭଲ ନାଁ ରଖିଦେଲେ ନା ଟାଇଟେଲ ଗୋଟେ ମାରିଦେଇଛନ୍ତି, ବଢିଆ ଭଲ ଲାଗୁଛି କିନ୍ତୁ ଶୁଣିବାକୁ।
2: ଆଉ ବିଭିନ୍ନ ପ୍ରକାର ଡିଗ୍ରୀ ସବୁ ଧାରି ଅଛନ୍ତି, ତେଣୁ ଆମେ ଗୋଟେ ଡିଗ୍ରୀ ରହିଲା।
0: ଆପଣ ବି ରଖନ୍ତୁ ଗୋଟେ ଡିଗ୍ରୀ କରି ନିଜେ ନିଜେ ଲଗେଇ ଦିଅନ୍ତୁ। ଆଚ୍ଛା କୁହନ୍ତୁ ରାଜେଶ ଭାଇ, କେମିତି ଅଛନ୍ତି ଆଉ ମ୍ୟୁଜିୟମ କୋଉ ଜାଗା ସବୁ ବୁଲିବା ପାଇଁ ଯାଇଛନ୍ତି ଆମ ସହିତ ଟିକେ ସେୟାର କରନ୍ତୁ ଆଜି।
2: ନା, ମୁଁ ତ ପୁରା ବିନ୍ଦାସ ଅଛି, ଫୁଲ ଭୋପାଳ ଅଛି, ଆଉ ମର୍ଣ୍ଣିଂ ରୁ ପ୍ରୋଗ୍ରାମ ଜଷ୍ଟ ଏବେ ଶୁଣୁଥିଲି ଆପଣଙ୍କର, ତା ପୂର୍ବରୁ ସବୁ ନ୍ୟୁଜ ମୁଁ ଦେଖିଥାଉ ଚ୍ୟାନେଲ। ଆଉ ଦ୍ୱିତୀୟ କଥା ହଉଛି, ମୁଁ ନିଶ୍ଚିନ୍ତ ଭାବରେ ଯାଇଛି ବହୁତ ଜାଗା ଆପଣଙ୍କର, ଯେମିତିକି ସେ ଯୋଉ ଭାଇ ଆମର କହୁଥିଲେ କଳ୍ପନାରେ ଓଡିଶା ମ୍ୟୁଜିୟମ, ସେଇଟା ମୁଁ ଯାଇଛି ପ୍ରାୟ 4-5 ଥର ଖଣ୍ଡ।
0: ଓକେ,
2: କାରଣ ମୁଁ ସେ ରାଜମହଲରେ ମୁଁ ସେଠି କମ୍ପ୍ୟୁଟର ଆଗରୁ ସବୁବେଳେ ମନ ହେଲା, ଯେତେବେଳେ ମନ ହେଲା ସେଠି ଚାଲିଲୁ। ଆଉ ତା ସହିତ ଆପଣଙ୍କର ଯୋବ୍ରା ପାଖରେ ଗୋଟେ ଅଛି ମ୍ୟୁଜିୟମ, ଯୋଉଟା କି ମାନେ ଇଂରେଜ ଅମଳର ବିଭିନ୍ନ ପ୍ରକାର ଦେଖିବେ ଆପଣ, ଟ୍ୟାଙ୍କ ତାଙ୍କର ଗୁଳି ଗୋଳା ସେ ଯୋଉଟା ଢାଲ ଏଗୁଡା ବିଭିନ୍ନ ପ୍ରକାର ସବୁ ଅଛି।
0: ଓଡିଶା ଷ୍ଟେଟ ମ୍ୟାରିଟାଇମ ମ୍ୟୁଜିୟମ, ମ୍ୟାରିଟାଇମ ମ୍ୟୁଜିୟମ ସେଟା କୁହନ୍ତି, ପୁରାତନ ସମୁଦ୍ର ବାଣିଜ୍ୟ ନୌ ବାଣିଜ୍ୟ ଇତିହାସକୁ ନେଇକି ସେଟା ହେଇଛି।
2: ଆଜ୍ଞା, ଆଉ ଗୋଟେ ଯାଇଛି ମୁଁ ଆପଣଙ୍କର ପଠାଣି ସାମନ୍ତ ପ୍ଲାନେଟୋରିୟମ, ସେ ଯୋଉ ଦେଖିବା ପାଇଁ ଆପଣଙ୍କର ଯୋଉ ଚନ୍ଦ୍ରଗ୍ରହଣ ସୂର୍ଯ୍ୟପରାଗ ଏଗୁଡା ସବୁ ଦେଖିବା ପାଇଁ ମୁଁ ଯାଇଛି, 2-3 ଥର ଖଣ୍ଡ ଯାଇଛି।
0: ଆଚ୍ଛା, ମଜା ଲାଗେ ନା ଦେଖିବା ପାଇଁ ସୌର ଜଗତର ଯୋଉ ଜିନିଷ ସବୁ
2: ମଜା ଲାଗେ। ତାପରେ ରାଉରକେଲାରେ ବି ମୁଁ ଦେଖିଛି ସେକ୍ଟର 18 ରେ ବି ଗୋଟେ

0: ସିଟିଭି ସବୁ ଦେଖେ ବିଭିନ୍ନ ଜୀବଜନ୍ତୁ ଆଉ ବିଭିନ୍ନ ପ୍ରକାର ପୁରୁଣା ଆଦିବାସୀଙ୍କର ଐତିହ୍ୟ ଏଗୁଡା ସବୁ ମାନେ ସାଇତା ହେଇକି ରହିଛି ସେଇଟା ବି ମୁଁ ଦେଖିଛି ବହୁତ ଜାଗାରେ ମୁଁ ଦେଖିଛି ଆଉ
1: ବଢିଆ ଆଉ ଆଚ୍ଛା ତାହେଲେ ଏବେ ରିସେଣ୍ଟଲି ଆଉ କୁଆଡେ ଯାଇନାହାନ୍ତି
0: ରିସେଣ୍ଟଲି ଟିକେ ଛଅ ସାତ ବର୍ଷ ହେଲା ମୁଁ ଆଉ ଯାଇନି କାରଣ ମୁଁ ଟିକେ ଅଲଗା ରିଅଲ ଇଷ୍ଟେଟ କାମରେ ଅଛି ତ ପ୍ଲଟ ଫ୍ଲଟ କାମରେ ବ୍ୟସ୍ତ ଭିତରେ ରହିଛି ଯାଇନି ଦେଖିବା ସମୟ ସୁବିଧା ମିଳିଲେ ଟିକେ ଆଉ ଟିକେ ବୁଲି ଆସିବା
1: ନିଶ୍ଚୟ ବୁଲି ଆସିବେ କାରଣ ଯେତେ କାମ ବ୍ୟସ୍ତତା ଭିତରେ ଥିଲେ ମଧ୍ୟ ନିଜ ପାଇଁ କିଛି ସମୟ ବାହାର କରିବା ଆବଶ୍ୟକ ଯୋଉଟାକି ଆମେ ସବୁବେଳେ କହିଥାଉ ତେଣୁ ନିଜ ପାଇଁ ସମୟ ବାହାର କରନ୍ତୁ କଟକ ଭୁବନେଶ୍ୱର ବହୁତ ପାଖରେ ବହୁତ ଗୁଡ଼ିଏ ମ୍ୟୁଜିୟମ ରହିଛି ଆସିକି ବୁଲିକି ଯାଆନ୍ତୁ ଓକେ ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ
0: ରହିଲି ଭଉଣୀ ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ ଓକେ ସାଢେ ନଅଟା ଅଲରେଡି ହେଇଗଲା ଆଉ ମାତ୍ର ଅଧଘଣ୍ଟେ ଆପଣମାନଙ୍କ ସହିତ ଡାଇଲ ଇନ୍ ଲାଇଭ୍ ଶୋରେ ସ୍ମୃତି ରହିବ ଦେନ୍ ତାପରେ ପରେ ଆପଣମାନଙ୍କର ଅନୁରୋଧର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ହାଜିର ହେଇଯିବ ସୋ ଫଟାଫଟ ଆପଣମାନେ କନେକ୍ଟ ହୁଅନ୍ତୁ ଆମ ସହିତ ଆଣ୍ଡ କୁହନ୍ତୁ ସେ ମ୍ୟୁଜିୟମ୍ ବିଷୟରେ ଯେଉଁ ମ୍ୟୁଜିୟମ୍କୁ ଆପଣମାନେ ବୁଲିବା ପାଇଁ ଯାଇଛନ୍ତି କିଛି ନୂଆ ଅନୁଭୂତି ସାଉଣ୍ଟିଛନ୍ତି ସେ ବିଷୟରେ ଆଜି ମୁଁ ପଚାରୁଛି ଆପଣମାନଙ୍କୁ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ ଆଜ୍ଞା କିଏ କହୁଛନ୍ତି ଆଚ୍ଛା ରାଜେନ୍ଦ୍ର ନନା କୁଆଡେ ହଜିଗଲେ ମ ଟୋଟାଲି ଆଉ ମାନେ ଆସୁନାହାନ୍ତି ଆପଣ
2: ଆଜ୍ଞା ମୁଁ ହଜିଗଲି କଣ ନା ମୁଁ ଟିକେ ପୂଜା ପାଠ କାମ ସକାଳେ ଟିକେ ଧରି ନେଇକି ଯୋଉ ପିଲାକୁ ଦାୟିତ୍ୱ ଦେଇଥିଲି ଭୁବନେଶ୍ୱର ଯାଇଥିଲି
1: ଆଜ୍ଞା
2: ମୁଁ ଯେମିତି ଆସୁଛି ସିଏ ଆଉ କରୁନି ତିନିଟା ମନ୍ଦିର ଏତେ ପୂଜା ପାଠ କରୁଛି ଲୋକମାନେ ଆସୁଛନ୍ତି ତାପରେ ବି ଇଏ ଯୋଉ କଲ ଦ୍ୱିତୀୟ ଥର ଖଣ୍ଡେ ହଉ ଥରେ ଏଥର କିଏ ମୋର ଲଗେଇବା ଖରାରେ ଲଗେଇବି ହେଲେ ହେଲା ନହେଲେ ନାହିଁ ଏଇଆ ହଉଛି
1: କଥା ଆଜି କେତେ ଥର ତାର ଲଗେଇଛନ୍ତି ଲାଗିଗଲା
2: ହଁ ଯେ ଯୋଗବାଦୀ ନାଗଲା
1: ଆଜି ଲାଗିଗଲା ନା ଆଚ୍ଛା ଭଲ କଥା ଯାହା ହଉ
2: ଆପଣ ଯୋଉ ପଚାରୁଛନ୍ତି ମ୍ୟୁଜିୟମ କଥା ମୁଁ ତ କଟକରେ ଦେଖିଛି ସେ ଯୋଉ ଆମର ପୁଷ୍ଟି ବାବୁ କହୁଥିଲେ ଯୋଉ ବିଜୁ ବାବୁଙ୍କର ସେଟା ମଧ୍ୟ ଦେଖିଛି ସବୁ ଦେଖିଛି ଏଠି କିନ୍ତୁ ସବୁଠୁ କଥା ଗୋଟା ଜିନିଷ ଆଠ ଜିନିଷ ଦେଖିଛି ଆପଣ ଦେଖିନାହାନ୍ତି ଏଇଟା ଆଜି ବିରାଟ ରାଜାଙ୍କର ରାଜପାଟି ଏଇଠି ଅଛି ସର୍କଲ ଜେଲ ଆଉ ସେଇଠି ଗୋଟା ବିରାଟ ପାୱାର ପ୍ଲାଣ୍ଟ ଅଛି ଏଠି ଆଉ ବିରାଟ ରାଜାଙ୍କର ରାଜଭବନ ରାଜପାଟି ଯୋଉଟା ଥିଲା ବିରାଟ ରାଜା
1: ଥିଲେ
2: ବର୍ତ୍ତମାନ ସେ ଯୋଉ ବିରାଟ ରାଜାଙ୍କର ରାଜଭବନଟା ରାଜପାଟି ସେ ବର୍ତ୍ତମାନ ଗୋଟେ ବିରାଟ ବଡ ପାର୍କ ହେଇଛି ସରକାର କରୁଛନ୍ତି ପାର୍କ ସେ ପାର୍କରେ ତାପରେ ସେଠି ଆଗରୁ ଯେତେବେଳେ ବ୍ରିଟିଶ ସରକାର ଶାସନ କରୁଥିଲେ ସେ ଜାଗାରେ ବ୍ରିଟିଶ ସରକାର ସେ ଜାଗାଟାକୁ ଦଖଲ କରୁଥିଲେ ବ୍ରିଟିଶ ସରକାର ବ୍ରିଟିଶ ସରକାର ଦଖଲ କରୁଥିଲେ ତାଙ୍କର ସେଠି ଗୋଟେ ଅଫିସ ଥିଲା ଆମର ଯେମିତି କଲେକ୍ଟର ଅଫିସ ଯେମିତି ଲର୍ଡ ଫୋର୍ ଯୋଉ ଆମର କଲେକ୍ଟର ତାଙ୍କ ଆମ ଯେମିତି କଲେକ୍ଟର ତାଙ୍କର ଥିଲା ଲର୍ଡ ସେ ଲର୍ଡ ଅଫିସ କଲମ ଅଛି ସେ ଘର ସବୁ ଭାଙ୍ଗିଲାନି କିନ୍ତୁ ସେ ଇଟା କାନ୍ଥ ତାର ଯୋଉ ଝରକା ତାର ଯୋଉ ହୋଲ୍ ବ୍ରିଟିଶ ସେତେବେଳେ ସେ ଇଞ୍ଜିନିୟର କେତେ ବୁଦ୍ଧି ସେ କେମିତି କଣ କରୁଥିଲା ଏତେ ଉଞ୍ଚା ଘର ବଡ ବଡ ଉଞ୍ଚା ଘର କରୁଥିଲା ତାକୁ ଖରା ଚାଷ ହବନି ଆଉ ବଢିଆ ଅଫିସ କରିଥିଲା ଆଉ ତାର ଯୋଉ ଯୋଉ କାନ୍ଥ ଭିତରେ ସେ ହୋଲ୍ କରିଛି ସେ ହୋଲ୍ଟା ବିଷୟରେ ମୁଁ ବୁଝୁଛି ଯେଉଁମାନେ ବର୍ତ୍ତମାନ ଇଞ୍ଜିନିୟର ଯାଉଛନ୍ତି ସେ ହୋଲ୍ ଏଇଥିପାଇଁ କରିଥିଲା କି ତାକୁ ଯଦି କୋଉ ବିଜୟ ପାର୍ଟି ଆସିବ ମାରିବାକୁ ସେ ସେଇଭଳି ତାକୁ ଦେଖିବ ଆଉ ଫାଇନ୍ କରିଦେବ ସେ ହୋଲ୍ ବାଟେ ଆଉ ସେ ଜାଗାଟାକୁ ମୁଁ ସବୁବେଳେ ଦେଖେ ବର୍ତ୍ତମାନ ସେ ଗୋଟା ପାର୍କ ହେଇଯାଇଛି ତ ସେ ଯୋଉ ବିରାଟ ରାଜାଙ୍କର ଯୋଉ ରାଜଭବନ ଥିଲା ବିରାଟ ରାଜାଙ୍କର ଯେତେବେଳେ ମାନେ ରାଜତ୍ଵ ସରିଗଲା ବିରାଟ ରାଜା ଯୋଉ ତାଙ୍କର ଯୋଉ ଚେୟାରରେ ଯୋଉ ସିଂହାସନ ଚେୟାରରେ ବସିଥିଲେ ତାଙ୍କର ବିଚାର କରୁଥିଲେ ସେ ଚେୟାରଟା ସେ ସ୍ୱର୍ଗରୁ ଆଣିଥିଲେ ତାଙ୍କୁ ଦେବରାଜ ଇନ୍ଦ୍ରକୁମାର ଦେଇଥିଲେ ସେ ଚେୟାରଟା ସୁନାର ଚେୟାରଟା ବିରାଟ ରାଜା ଚାଲିଗଲେ ସେ ଚେୟାରଟାକୁ ସେଠି ପୋତି ଦେଇ ପଡ଼ିଛନ୍ତି
1: କିମ୍ବଦନ୍ତୀ ରହିଛି
2: ସତରେ ପୋତାଇଛି ସତରେ ସେଇଟା ପୋତାଇଛି ପୋତି ଯାଇଛନ୍ତି ସେ ଚେୟାରଟାରେ ଯିଏ ବସିବେ ମୁଁ ଯାହା ବସିବି ଆମେରିକା ଲୋକ କଣ କରୁଛି ଯାହା ନାଁ ଧରିବି ସାଙ୍ଗେ ସାଙ୍ଗେ ଲୋକଙ୍କୁ ଜାଣିଦେବି ସେ ଲୋକ କଣ କରୁଛି ଆଉ ତା ରୂପ ଦେଖିଦେବି
1: ସେ କଣ ସେଠି ବସିବା ପାଇଁ ଦିଆଯାଉଛି ସେ ମାନେ
2: ସେଇ ଯୋଉ ଚେୟାରରେ ବିରାଟ ରାଜା ବସିକି ବିଚାର କରୁଥିଲେ ତାଙ୍କ ପାଖରେ କିଛି ସାକ୍ଷୀ ସମାନ ଦରକାର ନାହିଁ ସେ ଲୋକକୁ ଦେଖିଦେଲେ ଇଏ ଚୋର ଇଏ ସାଧୁ ତା ମୁହଁକୁ ଦେଖି ଜାଣିଦେବେ
1: ଆଚ୍ଛା ବୁଝିଲି
2: ଏତେ
1: ମହାନତା ତାର ବିଶେଷତା ଥିଲା
2: ସେ ଚେୟାରରେ ବସିଲେ ଏଇ ଆଗେ ଆମେରିକା ଲୋକ କଣ କରୁଛି ସେ ଜାଣିନବ ଆଉ କିଏ ଯୋଉ କାହାର ଚୋରି କରି ନେଇଛି କି କାହାକୁ ମାରିଦେଇଛି କି କାହାର କଣ କିଏ କ୍ଷତି କରିଛି ସେ ଚେୟାରରେ ବସିଲେ ସେ ସାଙ୍ଗେ ସାଙ୍ଗେ ଜାଣିନେବେ ସେ ଲୋକ ନାଁ ଧରିଲେ ସେ ଜାଣିନେବେ ମାନେ ଭଲ ଚେୟାରଟା ସେ ଚେୟାରକୁ ପୋଜେଇ ଯାଇଛନ୍ତି ସରକାରଙ୍କ ପାଖକୁ କଥା ହେଲା ଏଠି ଷ୍ଟାଡିୟମରୁ ଆମ ଷ୍ଟାଡିୟମରୁ ତାଙ୍କ ଇଞ୍ଜିନିୟର ମାନେ ଆସିଲେ ବୋଲେ ସେ ଚିଆଟା କୋଉଠି ତାକୁ ଚାଡିବା ସେଠୁ ଜେସିବି ମେସିନ ଲଗେଇ ସେ କୁଟଟାକୁ ବହୁତ ଚାଡିଲେ ତାହେଲେ ଚିଆଟା କେତେ ବାଟ

0: ଚାଲି ସାରିଲା ପରେ ଦେଖିଲା ତା ଭିତରେ ଗୋଟେ ଘର ବାହାରିଲା, ଘର ଅଛି ଆଉ ପଥର ଆମର ଯେମିତି ଧଳେଇ ଛାତ ହଉଛି ସେ ପଥରରେ ଛାତ ଯାଇଛି, ପୁରା ପଥର ଘରଟା ଅଛି, ସେ ଘର ଭିତରେ ସେ ରଖୁଛନ୍ତି ବିରାଟ ଭାଇ, ସେ ଘର ଭିତରେ ସେ ଚିଆଲ ରଖି ତା ଉପରେ ଘର କରିଦେ ମାଟି ପୋତିଛନ୍ତି ହେଲା, ଯୋଉ ଚିଆରକୁ ରଖିଛନ୍ତି ଆଉ ତା ଉପରେ ପଥର ଘର କରିଦେଇଛନ୍ତି ମାଟି, ସେ ଇଞ୍ଜିନିୟର ମାନେ ଦେଖିଲେ କହିଲେ ଆରି ଭିତରେ ସିଏ ଅଛି, ଏ ଘର ଭିତରେ ସେ ଜିନିଷଟା ଅଛି, ଆଉ ସେ ଜିନିଷଟା ତାକୁ ବିରାଟ ତାଙ୍କୁ ଦେଇଥିଲେ କେମିତି ନା, ବିରାଟ ଗୋଟେ ଏକାଦଶ ରୁଦ୍ର ଯଜ୍ଞ କରୁଛନ୍ତି, ଏକାଦ ଶିବଙ୍କୁ ଆବାହନ କରୁଥିଲେ, ଇନ୍ଦ୍ରକୁ ଦେବରାଜ ଇନ୍ଦ୍ରକୁ ସ୍ୱର୍ଗରେ ସେତେବେଳେ ତ ସବୁ ଆଉ ଗଲା, ତାଙ୍କୁ ଗୋଟେ ଇନଭାଇଟ୍ କରିଥିଲେ, ମୋର ବଡ଼ ଫଙ୍କସନ୍ କରୁଛି ଆପଣ ଆସିବେ ସବୁଠୁ ବଡ ରାଜା ହିସାବରେ,
1: ତେଣୁ
0: ଦେବରାଜ ଇନ୍ଦ୍ର ଏଠିକି ଆସିଥିଲେ, ଆସିକି ସେ ଫଙ୍କସନ୍ ରେ ଯୋଗ ଦେଇଥିଲେ, ଖାଇବା କରିଦେଲେ, ଆଉ ତାଙ୍କ ଫଙ୍କସନ୍ ରେ ଖୁସି ହେଇକି
1: କହୁଛନ୍ତି, ଏଇଟା ଆମର ଆକ୍ଚୁଆଲି କୋଉଥିରେ ଲେଖା ଅଛି, ପୁରାଣରେ ଲେଖା ଅଛି,
0: ସବୁଥିରେ ଲେଖା ଅଛି ବା, ଆଉ ଲେଖା ଅଛି ବା ମହାଭାରତରେ ଲେଖା ଅଛି, ମୁଁ ପଢିନି, ମୁଁ କହୁଛି କେମିତି
1: ନା, ହଁ ସେଇ କଥା ମୁଁ ପଚାରୁଛି ଯେ କୋଉ ଜାଗାରେ ଲେଖା ଅଛି,
0: ବହୁତ ଅଛି ଶୁକ୍ରସାର ସମସ୍ୟା ଲେଖା ଅଛି, ମହାଭାରତ ପୁରା ମହାଭାରତର ପିଉଷ ଅଛି, ମହାଭାରତ ପଢା ତା ଜନ୍ମ ମହାଭାରତ ପିଉଷ ରଞ୍ଜନ ଗୋଟା ବହି ଅଛି ସେଥିରେ ମୁଁ ପଢିଥିଲି,
1: ଆଚ୍ଛା ଆଚ୍ଛା, ବହୁତ ଗୁଡ଼ିଏ ଇନଫର୍ମେସନ ଆପଣଙ୍କ ପାଖରେ କଲେକ୍ଟ କରିଛନ୍ତି, ବହୁତ ଗୁଡ଼ିଏ ଇନଫର୍ମେସନ ଅଛି, ମାନେ ଆପଣ ନିଜେ ଏମିତି କହିବାକୁ ଗଲେ ଏକରେ ତ ପୁରାତନ ଲୋକ, ଦୁଇରେ ଆପଣ ନିଜେ ଗୋଟେ ମ୍ୟୁଜିୟମ,
0: କେତେ ଛୋଟ ଛୁଆ ହେଇଥିଲି ଆପଣ ସେ ସମସ୍ତେ
1: ଦେଖିନାହାନ୍ତି,
0: ସେତେବେଳେ କିଛି ନଥିଲା, ସେତେବେଳେ ଲାଇନ ନାହିଁ, କିରାସିନ ନାହିଁ, କିଛି ନାହିଁ, ଖାଲି ଦୀପ ଚାକୁନା ଗଛ ଚାଳ ଘର, ସେତେବେଳେ କଣ ଥିଲା, ସେତେବେଳେ କଣ ଥିଲା, ସେତେବେଳେ କେବଳ ଥିଲା ଦୀପ ଆଉ ବହି ପାଠ, ଏଇଖିନା ଛୁଆଙ୍କର କଣ ଅଛି, ମୁଁ କଣ ଛୁଆ ଗୁଡା ମୁଁ ଦେଖୁନି, ସେଇଟା ଡ୍ରଇଂ ରୁମ୍ ତିନି ପ୍ରକାରିଆ ଲାଇଟ୍, କମ୍ପୋଜିସନ କଲମ, କମ୍ପୋଜିସନ ଖାତା, ଦେଖିଲା ବେଳକୁ ଆଳୁ,
1: ଆଚ୍ଛା ଏଇ ଯେତେବେଳେ ଯେତେବେଳେ ଜେଲ ଦେଖିଲେ, ତ ସେ ଜେଲର ଯୋଉ ବଡ଼ ବଡ଼ ପାଚିରି ଯୋଉ ଆଜି ଯୋଉ ବି ଭଗ୍ନାବଶେଷ ରହିଛି, ତ କେମିତି ଅନୁଭବ ହଉଥିଲା ସେ ଜାଗାରେ, ଯଦି ପ୍ରକୃତରେ କଏଦୀଟେ ହେଇକିରି ତା ଭିତରେ ମଣିଷ ରୁହେ, ତାହେଲେ ସେ ମଣିଷଟି କେମିତି ରହିବ ସେଇ ସମୟଟାରେ ବ୍ରିଟିଶ ଅମଳର ସେ ଯୋଉ ଜେଲ,
0: ଆମର ଯେମିତି ବଡ ବଡ କଟକରେ ବଡ ବଡ ଅଫିସ କରିଥିଲା, ତାର ଆଉ ବିଜେପି ଶାସନ କରିଥିଲା, ତାର ଅଫିସିଆଲ ଜିନିଷ ନଥିଲା, ତାର ଅଫିସିଆଲ ସାର ନଥିଲା, ସେ ବ୍ୟବହାର ରଖୁଥିଲା, ଆଉ ସେ ଯୋଉ ହୋଲ କରିଛି ଇଟା କାନ୍ଥରେ ହୋଲ ପାଟେ, ସେ ଯଦି ଇଞ୍ଜିନିୟର ଯିଏ ଆସୁଛନ୍ତି ଆମେ କଥାବାର୍ତ୍ତା ହଉଛି କଣ ଯେ ଏଇ ହୋଲ ବାଟେ ସେ ଦେଖିବ ସେର ପର ଘରେ ମୁଡ ବି ହେଇଛି ନା, ତାହେଲେ ତାକୁ କିଏ ମାରିବ କି କଣ ଫୋପାଡ଼ି ଦେବ କି ଫାୟାରିଂ କରିବ, ସେ ସେଇ ହୋଲ ବାଟେ ସେ ଲୋକକୁ ଦେଖିବ, ଦେଖିକି ଫାୟାରିଂ କରିଦେବ, ସେ ହୋଲ ସେ ତିଆରି କରିଥିଲା, ତାର ବୁଝି ନାହିଁ ପର ଘରେ ମୁଡ ବି ହେଇଛି ନା, ମାରିବ
1: ଠିକ ଅଛି, ବହୁତ ବଢିଆ ଲାଗିଲା ରାଜେନ୍ଦ୍ର ନନା, ଆଜି ପ୍ରକୃତରେ ଆପଣ କଲ କରିବା ଦରକାର ଥିଲା, ଆପଣଙ୍କ କଲ ଲାଗିଗଲା, ଲଟ୍ସ ଅଫ୍ ଇନ୍ଫର୍ମେସନ ଆପଣମାନେ ବି ବହୁତ ଗୁଡ଼ିଏ କଥା ଜାଣିଛନ୍ତି, ଯେଉଁମାନେ ପୁରୁଣା ଆକ୍ଚୁଆଲି ପୁରୁଖା ଲୋକ, ତ ସେମାନେ ଇତିହାସ ବିଷୟରେ ସେମାନେ ବି ବହୁତ ଜିନିଷ ଜାଣିଛନ୍ତି, ଯୋଉଟା ଆମ ପାଇଁ ଇତିହାସ ଏବେ ହେଇଯାଇଛି ସେଟା ତାଙ୍କ ପାଇଁ ସେତେବେଳେ ବର୍ତ୍ତମାନ ଥିଲା ବା ସେଇ ପାଖାପାଖି ନିକଟ ଅତୀତ ଥିଲା, ଯେଉଁଥିରେ କି ସେମାନେ ସେସବୁ ଜିନିଷ ଶୁଣିଛନ୍ତି, ଦେଖିଛନ୍ତି ଆଣ୍ଡ ଆମ ସହିତ ସେୟାର କରୁଛନ୍ତି, ବିଲକୁଲ। ତେବେ ମ୍ୟୁଜିୟମ ବିଷୟରେ ହିଁ ଆମେ କଥା ହେଉଛୁ, ବହୁତ ଗୁଡ଼ିଏ ମ୍ୟୁଜିୟମ ରହିଛି, ଆପଣମାନେ ଆମ ସହିତ ସେୟାର କରନ୍ତୁ କୋଉ ପ୍ରକାର ମ୍ୟୁଜିୟମ ଆପଣ ଦେଖିଛନ୍ତି, ଯେମିତିକି ସ୍ୱରାଜ ଆଶ୍ରମ ରହିଛି ଭାରତର ସ୍ୱାଧୀନତା ଆନ୍ଦୋଳନ ସହିତ ଜଡ଼ିତ ଐତିହାସିକ ସ୍ଥାନ, ଯେଉଁଠି ଜାତୀୟ ଆନ୍ଦୋଳନ ସମ୍ବନ୍ଧୀୟ ଦଲିଲ, ସ୍ମୃତିଚିହ୍ନ ଏହିସବୁ କଥା ମଧ୍ୟ ରହିଛି ସେ ଜାଗାରେ। ଦେଖିବା ଆଉ ଜଣେ କଲର ଆସିଗଲେଣି କି ଅଛନ୍ତି, ଫୋନ୍ଟି କଟିଯାଇଛି, ନୋ ପ୍ରୋବ୍ଲେମ, ଆପଣମାନେ ଫଟାଫଟ ଆମ ସହିତ କନେକ୍ଟ ହୁଅନ୍ତୁ। ଆଣ୍ଡ ବହୁତ ସାରା କଥା, ବହୁତ ସାରା ଆଜି ମ୍ୟୁଜିୟମ ବିଷୟରେ ଆମେ କଥା ହେଉଛୁ, ଯେମିତିକି ଆପଣଙ୍କର ଗଣ୍ଡମୁଣ୍ଡାରେ ଗୋଟେ ମ୍ୟୁଜିୟମ ରହିଛି କଳାଭୂମି ବୋଲି କୁହାଯାଉଛି, ସେଇଟା ମଧ୍ୟ ଗୋଟେ ମ୍ୟୁଜିୟମ, ରିଜିଓନାଲ ସାଇନ୍ସ ସେଣ୍ଟର ଆଚାର୍ଯ୍ୟ ବିହାରରେ ଅଛି, ସେଇଟା ମଧ୍ୟ ଗୋଟେ ମ୍ୟୁଜିୟମ ରହିଛି, ଆପଣମାନେ ସେହିସବୁ ଜାଗାକୁ ମଧ୍ୟ ଭିଜିଟ୍ କରିବେ, ଯେଉଁଥିରେ କି ନୂଆ ନୂଆ କଥା ଆପଣମାନଙ୍କୁ ଯେମିତି ସାଇନ୍ସ ରିଲେଟେଡ୍ ଜିନିଷ, ଯେଉଁ ରିସର୍ଚ୍ଚ ରିଲେଟେଡ୍ ଜିନିଷ ଆପଣମାନେ ସେହି ଜାଗାଟାରେ ପାଇପାରିବେ। ହ୍ୟାଲୋ,
2: ଆଜ୍ଞା ନମସ୍କାର, ଆଜ୍ଞା ଜୟ ଜଗନ୍ନାଥ,
1: ନମସ୍କାର, ଜୟ।

0: ଜଗନ୍ନାଥ ଦିବାକର ଭାଇ।
1: ଆଜ୍ଞା ନିଶ୍ଚିନ୍ତ କଟକର ସିବିଏସ ସେକ୍ଟର ସିକ୍ସରୁ ଦିବାକର ସେଠି କହୁଥିଲି। ଆଜ୍ଞା
0: ଓକେ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ। ଦିବାକର ଭାଇ କୁହନ୍ତୁ କୋଉ ମ୍ୟୁଜିୟମ ଯାଇଛନ୍ତି ବୁଲିବା ପାଇଁ ଆଜି ପର୍ଯ୍ୟନ୍ତ?
1: ହଁ ମ୍ୟୁଜିୟମ ତ ଆମର ତ କଟକ ଭୁବନେଶ୍ୱର ଭିତରେ ଯେତିକି ଅଛି ଆମେ ସେଇ ସବୁ ଜାଗା ନିଶ୍ଚିନ୍ତ ଭାବରେ ଯାଇଛୁ। ଯେମିତିକି ଆମର ମେରାଇନ ମ୍ୟୁଜିୟମ ଯୋଉଟା ଅଛି ଧର ଜୋବ୍ରାରେ ଯାଇଛୁ, ଧର ସେଟା ଯାଇଛୁ। ଆଚ୍ଛା ଆଉ ପଠାଣି ସାମନ୍ତ ପ୍ଲାନେଟୋରିୟମ ଯୋଉ ଭୁବନେଶ୍ୱର ସେଠି ତା ଭିତରକୁ ବି ଯାଇଛି। ଆଚ୍ଛା ତା ସାଙ୍ଗରେ ଏଇଠି ଆମ କଟକରେ ଗୋଟେ ପାଖରେ ଅଛି ଗୋଟେ ସଂଗ୍ରହାଳୟ, ଯେମିତି ଆପଣ ଶହୀଦ ଭବନ ଯିବେ, ଶହୀଦ ଭବନ କଟକରେ କେତେ ସୁନ୍ଦର ଜାଗା। ସେଠି ଗୋଟେ ଦୁଇଟା ଭୋଜି ଭୋଜି ପ୍ରୋଗ୍ରାମ ଆମେ ସବୁ କରିଛୁ, ଗୋଟେ ଦୁଇଟା ମିଟିଂ ଫିଟିଂରେ ବି କୌଣସି ପ୍ରକାର ଇଏରେ ଯାଇଛି। ସେ ଯୋଉ ଜାଗାଟା ଭାରି ବଢିଆ ଲାଗେ, ତା ଭିତରେ ବିଭିନ୍ନ ପ୍ରକାର ପୂର୍ବପୁରୁଷ ମାନଙ୍କର ସବୁ ସଂଗ୍ରହାଳୟ ରହିଛି, ଫଟୋ ଗୁଡା ସବୁ ରହିଛି, ସେଗୁଡା ସବୁ ତାଙ୍କ ତଳେ ବି ନାଁ ଲେଖା ହେଇଛି। ବହୁତ ବହୁତ ପୁରାତନର ଫଟୋ ଗୁଡା ସବୁ ରହିଛି, ସେସବୁ ଲୋକଙ୍କୁ ଯାହାକି ଆମେ ଇତିହାସ ଭୂଗୋଳରେ ବି ପାଠ ପଢିଲା ବେଳେ ପଢିଛୁ, ସେମାନଙ୍କର ପରିଚୟ ପତ୍ର ସହିତ ସେମାନଙ୍କର ଫଟୋ ଗୁଡାକ ସବୁ ରହିଛି। ତା ଛଡା ଏଇଠି ଯେମିତି ଆମର ବିଜୁ ପଟ୍ଟନାୟକ ଛକରେ ସେ ପାଖରେ ଗୋଟେ ବର୍ତ୍ତମାନ ଏବେ ନୂଆ ହେଇଛି ବିଜୁ ପଟ୍ଟନାୟକର ସଂଗ୍ରହାଳୟ ଯୋଉ ହେଇଛି। ଆଚ୍ଛା ସେତିକି ଥରେ ଗୋଟେ ଥର ମୁଁ ସେଠିକି ଯାଇଛି ବୁଲିବାକୁ, କିନ୍ତୁ ସବୁ ଜାଗା ଅପେକ୍ଷା ମୁଁ ଟିକେ ବାହାର କଥା କହିବି, ଯୋଉଟା ଆମର ମହାଭାରତ ପୁରାଣ କିମ୍ବା ରାମାୟଣରେ ଯୋଉଟା ବର୍ଣ୍ଣିତ ଅଛି ସେମିତିଆ କାହାଣୀ, ସେଇ ସବୁ ଜିନିଷ ଗୁଡା ଦେଖିଛି ବି। ସେ ସମୟରେ ସୀତା ଗୁମ୍ଫା ଏମିତି ଥିଲା, ସୀତା ଏମିତି ଥିଲେ, ରାବଣ ଏମିତି ଆସିଥିଲେ, ଏମିତି ସବୁ ନେଇଥିଲେ, ଯାହା ଫଳରେ ମୁଁ ଆପଣଙ୍କୁ ପୁରା ନେଇଯାଉଛି ମହାରାଷ୍ଟ୍ର ଶିରିଡ଼ି ବି ନେଉଛି ଆପଣ
0: ହେଲା।
1: ଆମେ ଏବେ ଧର ଏଇ 4-5 ବର୍ଷ ପୂର୍ବରୁ ମୁଁ ଯାଇକି ଆସିଥିଲି, ଏତେ ସୁନ୍ଦର ଲାଗିଥିଲା ମତେ ସେ ଜାଗା ନାସିକ ଆଉ ଶିରିଡ଼ି। ଶିରିଡ଼ିରେ ସାଇବାବାଙ୍କର ସବୁ ଯୋଉ ସଂଗ୍ରହାଳୟଟି ଅଛି ସେଟା ଅତି ସୁନ୍ଦର ଭାବରେ ମୁଁ ଦେଖିଥିଲି, ଅତି ତନ୍ନ ତନ୍ନ କରି ଦେଖିଥିଲି। ଶିରିଡ଼ି ସାଇବାବାଙ୍କର ବସ୍ତ୍ର ଅଛି, ବାବା ଛୋଟରୁ କେମିତି ବଡ ହେଇଛନ୍ତି, ବାବା କୋଉଠି କେମିତି କଣ ସମୟ କାଟିଛନ୍ତି, ସେ ଏତେ ସୁନ୍ଦର ଭାବରେ ସେ ଯୋଉ ସଂଗ୍ରହାଳୟଟି ହେଇଛି ତାକୁ ଆମେ ବୁଲି ବୁଲି ବୁଲି ମୁଁ 2-3 ଥର ଯାଇଛି ତା ଭିତରକୁ। ସେ ଯୋଉ 5 ଦିନ ଟୁର୍ ଭିତରେ ମୁଁ 2-3 ଥର ଯାଇ ଭଲ କି ସେଗୁଡା ସବୁ ଚନାତନ କି ଦେଖିଲି।
0: ତାପରେ
1: ସେଠୁ ଯାଇକି ଯେତେବେଳେ ଆମେ ନାସିକ ଆସିଲୁ, ନାସିକରେ ସୀତା ଗୁମ୍ଫା ଗୋଟେ ଅଛି, ସେ ଗୁମ୍ଫା ଭିତରକୁ ଯିବାକୁ ତ ମୁଁ ସାହସ କରୁନି, ଲୋକ ସବୁ ଯାଉଛନ୍ତି ଏତିକି ବଡ ବାଟରେ, ତା ଭିତରେ ଏପଟେ ଗଳିକି ସେପଟେ ଯୋଉ ବାହାରୁଛନ୍ତି, ମୁଁ ଡରିଗଲି ଗଲିନି, ଆମ ସାଙ୍ଗରେ ଆଉ ଅନ୍ୟମାନେ ଯୋଉ ଯାଇଥିଲେ ସେମାନେ ଗଲେ। ଆଉ ତା ଭିତରେ ଏତେ ସୁନ୍ଦର ଭାବରେ ସେ ଯୋଉ କରାହେଇଛି ମାନେ ବାଟିକାଟି, ଅଶୋକ ବାଟିକା ଗୁଡିଆ ସେଟା ହେଇଛି, ହଁ ଦେଖିଲେ ବୁଲି ବୁଲି ଦେଖିଲେ ଆପଣଙ୍କର ମନ ଲାଗିଯିବ। ଆପଣ ଯୋଉଟା ମହାଭାରତ ରାମାୟଣ ଯୋଉଟା ଦେଖିଛନ୍ତି
0: ମାନେ ଆମେ ଶୁଣିଛୁ ପୁରାଣରେ ଶୁଣିଛୁ, ଏଗୁଡା ସବୁ ପଢିଛୁ, ଯାହା ଟିଭି ସିରିଏଲ୍ରେ ଦେଖିଛୁ,
1: ସେ ଗୋଟେ ଛୋଟିଆ ପାହାଡଟି, ପାହାଡଟି ଅନ୍ୟ 2 କିଲୋମିଟର ଯାତ୍ରା ଭିତରେ ଗୋଟେ ପାହାଡ ଅଛି ନାସିକରେ। ଆଚ୍ଛା ସେଠି ତା ଭିତରେ ସବୁ ପ୍ରକାର ବର୍ଣ୍ଣନା କରାହେଇକି ଗୋଟେ ସୁନ୍ଦର ଭାବରେ କରାହେଇଛି। ଆଉ ସେଇ ପାଖରେ ଗୋଟେ ଅଛନ୍ତି କଣ ମହାଦେବ ମନ୍ଦିର, ସେ ଗୋଟେ ପାର୍ଶ୍ୱରେ ଈଶ୍ୱର ପାର୍ବତୀ ମାନେ ଦିଟାଙ୍କ ଗୋଟେ ଜାଗାରେ ସେଟା, ସେ ନଦୀଟା ନା କଣ ମନେ ପଡୁନି ସେଇଠି ବହିଯାଉଛି ସେ ନଦୀ କୂଳରେ, ସେଟା ବି ଦେଖିଲି। କିନ୍ତୁ ଯାହା ବି ହଉ ଏତେ ସୁନ୍ଦର ଭାବରେ ସେ ଜାଗାରେ ସବୁ ବୁଲିକି ଦେଖିଲୁ, ଆଉ ସେଠିକା ଲୋକ ଏତେ ପରିଷ୍କାର ପରିଚ୍ଛନ୍ନ କରି ରଖିଛନ୍ତି ସେ ସବୁ ଜାଗା ଗୁଡାକ। ଆଉ ତା ଭିତରେ ଯୋଉ ରାମାୟଣ ବର୍ଣ୍ଣିତ ଯୋଉ କାହାଣୀ ଗୁଡାକ, ସେ କାହାଣୀ ଭିତରୁ ଉଦ୍ଧୃତ ହେଇଛି ସବୁ ଚିତ୍ର ଗୁଡାକ, ଆମେ ତ ଦେଖୁଛୁ ଆମେ ଏଗୁଡା ତ ସବୁ ପିକ୍ଚରରେ ଦେଖିଛେ କିମ୍ବା ମହାଭାରତ ରାମାୟଣରେ ବି ଏଗୁଡା ସବୁ କିଛି କିଛି ଦେଖିଛେ, କିନ୍ତୁ ଏଠି ସଂଗ୍ରହାଳୟ କରିକି ରଖିଛନ୍ତି ସୀତା ଏମିତି, ରାବଣ ସୀତାକୁ ଏମିତି ନେଇଯାଇଥିଲେ, ଏମିତି ଚୋରି କରିଥିଲେ, ଏମିତି ଲକ୍ଷ୍ମଣ ଏମିତି ସୀତାଙ୍କୁ ଗାର ପୋତିକି ରଖିଛନ୍ତି, ଆଉ ଯୁଦ୍ଧ ଏମିତି ହଉଛି, ଏଇ ସବୁ ଗୁଡା ଯୋଉ ଚିତ୍ର ଚିତ୍ରାଙ୍କନ କରାହେଇଛି ସେଠି ଆପଣ ସେଗୁଡା ସବୁ ଦେଖିଥିଲେ। କିନ୍ତୁ ମୁଁ କେବେ ବି ଭାବିନଥିଲି ଏଇ ସବୁ ଗୁଡାକ ଏମିତି ପ୍ରକୃତିର ଚିତ୍ର ଏମିତି କରିକିରି ସେମାନେ ରଖିଥିବେ, ଯାହାଫଳରେ ଆପଣଙ୍କୁ ଆଉ ଥରେ ଦେଖିବାକୁ ମିଳିବ, କିନ୍ତୁ ମତେ ସେଠି ଦେଖିବାକୁ ମିଳିଲା ଭାରି ବଢିଆ ଲାଗିଥିଲା। ଆଜ୍ଞା
0: ବିଲକୁଲ, ମାନେ ସେଇଠି ଯେମିତି ଲାଗିବ ଯେମିତି ସତରେ ଏଇ ସବୁ କ୍ୟାରେକ୍ଟର ଗୁଡିକ ଜୀବନ୍ତ ହେଇଯାଇଛନ୍ତି ସେ ମ୍ୟୁଜିୟମ ଯେତେବେଳେ ଆପଣ ସେଇ ଯୋଉ ସଂରକ୍ଷଣ ସ୍ଥଳଟି ଦେଖିଥିବେ ଆପଣ।
1: ହଁ ବହୁତ ବଢିଆ ଲାଗିବ, ଅତି ମନୋରମର ଦୃଶ୍ୟ ସେଗୁଡା ସବୁ ଏତେ ସୁନ୍ଦର ଭାବରେ ହେଇଥିଲା, ଆପଣ ଦେଖିବେ ତ ଦେଖିକି ରହିଯିବେ ପୁରା, ଏମିତି ହେଇଛି ଏମିତି ତାଙ୍କୁ ନଉଛନ୍ତି, ଏମିତି ରାବଣ ଛଦ୍ମବେଶରେ ଆସିଛନ୍ତି, ଏମିତି ମୁର୍ଗଟି ବି ମୁର୍ଗଟି ଏମିତି ହେଇଛି, ସେମିତି ଜଙ୍ଗଲ ପୂଜା କରିକି ଗୋଟେ ମାୟା ମୁର୍ଗ ତିଆରି କରିବାକୁ ଦେଇଛନ୍ତି, ସମ୍ପୂର୍ଣ୍ଣ ରାମାୟଣକୁ ସେ ନାତିକୁରେ ଶୋଇଦେଇଛନ୍ତି ପୁରା ନେଇକି ସେଠି। ତାପରେ ଯୋଉ ସୀତାର ଯୋଉ ଗୁମ୍ଫାଟି ଏତେ ଲାଇନ ଲଗେଇକିରି ଗୋଟେ ମାନେ ଦେଢ ଫୁଟ ଦି ଫୁଟ ବ୍ୟାସାର୍ଦ୍ଧ ଭିତରେ ଗୋଟେ ଭିତରକୁ ଗୋଟେ ସୁଡଙ୍ଗ ହେଇଛି, ତା ଭିତରେ ଲୋକ ଯୋଉ ପଶୁଛନ୍ତି।

0: ସେଇଟା ଦେଖି ମୁଁ ତ ଆଜ୍ଞା ମୁଁ ଡରିଗଲି ଆଉ ତା ଭିତରେ ମୁଁ ଗଲିନି ଗୋଟେ ତା ଭିତରେ କଣ ଦେଖିଲେ ନା ଭାଇ ତାଙ୍କେ କିଛି ନାହିଁ ଯେ ଥରେ ଆସି ଆଉ ଥରେ ଯିବା ବି ଇଚ୍ଛା କରୁନାହାନ୍ତି ତାକୁ ଅଣନିଶ୍ୱାସ ହେଇଯିବ
1: ଟିକେ ମାନେ ଅଖାଡୁଆ ରାସ୍ତା ହେଇଥିବ ସରୁ ରାସ୍ତା ହେଇଥିବ ଯୋଉଥିରେ କି ଯିବା ପାଇଁ ସମସ୍ତେ ସାହସ କରନ୍ତି
0: ଅତି ଯଦି ମୋଟା ଲୋକଟେ ଯଦି ଆପଣଙ୍କ ଉପରେ ପଡିଗଲା ମୁଁ ଅନୁଭୂତି ମାତ୍ର ମୁଁ ସିନା ଯାଇନି ତା ଭିତରକୁ ମୁଁ ସେଟା ଅତି ସୁନ୍ଦର ଭାବରେ ଦେଖିଛି ଅତି ପାଖରୁ ଦେଖିଛି କେମିତି ଲୋକ ଯାଉଛନ୍ତି କେମିତି ବାହାରୁଛନ୍ତି ସେଠି ପୋଲିସ ମନା କରୁଛି ଯିବାକୁ ତଥାପି ମୁଁ ପୋଲିସ ଆଭଏଡ କରିକି ମୁଁ ତାଙ୍କରେ ଗଳିକି କେମିତି ଏମିତି କରୁଛନ୍ତି ତାଙ୍କରେ ବାହାରୁଛନ୍ତି କେମିତି ଆଉ ତା ଭିତରେ କେତେବେଳେ ଜାଗା ସେଗୁଡାକ ମୁଁ ଉପରେ ଥାଇକି ଯେତିକି ଅନୁଧାନ କରୁଛି ସେମାନେ ପଶିକିରି ବାହାରିଛନ୍ତି ସେମାନଙ୍କର ବି ସେତିକି ଅନୁଭୂତି ନାହିଁ
1: ଥ୍ୟାଙ୍କ ୟୁ ସୋ ମଚ୍ ଦିବାକର ଭାଇ ଆଜି ବହୁତ ସୁନ୍ଦର ଅନୁଭୂତି ଆପଣ ସେୟାର କଲେ ଆମ ସହିତ କନେକ୍ଟ ହେଲେ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
0: ଆଜ୍ଞା ନମସ୍କାର ଆଜ୍ଞା ଜୟ ଜଗନ୍ନାଥ

0: ଅଛନ୍ତି।
1: ହ୍ୟାଲୋ,
2: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଛନ୍ତି?
2: ବିଜୟ କୁମାର ଦାସ, ସୌରୀ ହାଟ।
0: ଆଚ୍ଛା, ସୌରୀ ହାଟ କୋଉ ଜାଗା? ସେଟା ସାଲେପୁର ସୌରୀ ହାଟରୁ ବିଜୟ ଭାଇ ଆମ ସହିତ କନେକ୍ଟ ହେଇଛନ୍ତି। ଫାର୍ଷ୍ଟ ଟାଇମ୍ କଲ୍ କରୁଛନ୍ତି କି? ମନେ ନାହିଁ। ଆଚ୍ଛା, ନଟିଆ ଭାଇ କି? ନଟିଆ
2: ରାଜେନ୍ଦ୍ରକୁ
0: ଠିକ ଅଛି।
2: ରାଜେନ୍ଦ୍ରକୁ ସେ ଯୋଉ ନଟିଆ ଯିଏ କରେ, ତାକୁ ମୁଁ ଆଣିଥିଲି।
0: ମାନେ ଆପଣଙ୍କ କଥାଟା ବି ଟିକେ ସେମିତି ଶୁଭା ଯାଉଛି, ତ ସେଥିଲାଗି ମୁଁ ପଚାରିଲି। ଆଚ୍ଛା, କେମିତି ଅଛନ୍ତି କୁହନ୍ତୁ? ବଢିଆ, ବହୁତ ସୁନ୍ଦର। ତେବେ କୁହନ୍ତୁ ଆପଣ ଏଇ ଯୋଉ ମ୍ୟୁଜିୟମ କଥା। ହ୍ୟାଲୋ, ଟିକେ ବ୍ୟାକଗ୍ରାଉଣ୍ଡ ନଲେଜ ନଏଜ ଟା ବହୁତ ହଉଛି, ଟିକେ ବାହାରକୁ ପଳେଇ ଆସନ୍ତୁ। ଆଚ୍ଛା, କୁହନ୍ତୁ ବିଜୟ ଭାଇ, ଯେ ମ୍ୟୁଜିୟମ ବିଷୟରେ ପଚରା ଯାଉଛି, କୋଉ ମ୍ୟୁଜିୟମ ଯାଇଛନ୍ତି ବୁଲିବା ପାଇଁ?
2: ରତ୍ନଗିରି ଗୋଟେ ମ୍ୟୁଜିୟମ ଅଛି ଆମ ଶତ୍ରୁ ଘର ପାଖରେ।
0: ଆଚ୍ଛା,
2: ସେଠି ପ୍ରାୟ ଆମେ ଯାଉ, ସେଟା ବୌଦ୍ଧ ମୃତ୍ୟୁ ବାହାରୁଛି, ଖୋଳା ଚାଲିଛି। ବୌଦ୍ଧ ମୃତ୍ୟୁ ବାହାରୁଛି ପୁରା, ବହୁତ ମାନେ ହଜାର ବର୍ଷ ତଳର ସେ ମ୍ୟୁଜିୟମ ମାନେ ସବୁ ବୌଦ୍ଧ ମୃତ୍ୟୁ ସବୁ ଦେଖିବି।
0: ଆଚ୍ଛା, କେବେ ଯାଇଥିଲେ?
2: ମୁଁ ତ ଗଲେ ଚାରି ପାଞ୍ଚ ବର୍ଷ ଥରେ ଯାଏ ଆଉ।
0: ଆଚ୍ଛା, ଓକେ, ଆଉ କୋଉ କୋଉ ସବୁ ଜାଗା ଯାଇଛନ୍ତି?
2: ଆଜ୍ଞା, ସାଲେପୁର ସଂଗ୍ରହାଳୟ ଅଛି, ସେ ସଂଗ୍ରହାଳୟକୁ ବୁଲିବାକୁ ଯାଏ।
0: କଣ ରହିଛି ସେ ସଂଗ୍ରହାଳୟରେ?
2: ଆଜ୍ଞା,
0: କଣ ରହିଛି ସବୁ ସେ ସଂଗ୍ରହାଳୟରେ ସାଲେପୁର? ସାଲେପୁର
2: ସାଲେପୁର ସବୁ ଅଛି, ହୀରାକୁଦ ଡ୍ୟାମ କେମିତି ହବ ମାନେ ହେଇଥିଲା, ତାପରେ ଅଛି ଆପଣଙ୍କର ପୁରୀ ମନ୍ଦିର, ପୁରୀ ମନ୍ଦିର ଇଏଟା ଅଛି, ତା ଡାଇରେ ମାନେ ପୁରୀ ମନ୍ଦିର ପୂର୍ବରୁ କେମିତି କଣ ହେଇଥିଲା,
0: ଆଚ୍ଛା ନକ୍ସାଟା
2: ନକ୍ସାଟା ଏସବୁ ଅଛି ଆଉ। ଏ ଯୋଉ ହେଇଥିଲା ବାତ୍ୟା, ତାର ସବୁ ସ୍ମୃତି ସବୁ ଏଇସବୁ ଜିନିଷ ଆଉ।
0: ଆଚ୍ଛା, ବାହ, ବହୁତ ବଢିଆ। ଯାହା ହଉ, ସବୁ ଜାଗା ସବୁ ସାଲେପୁରରେ ଗୋଟେ ଏତେ ସୁନ୍ଦର ମ୍ୟୁଜିୟମ ଅଛି, ତାର ଏଣ୍ଟ୍ରି ଫି କେତେ କଣ ରହିଛି?
2: ₹50
0: ରହିଛି। ଆଚ୍ଛା, କୋଉ ଦିନ ଖୋଲା, କୋଉ ଦିନ ବନ୍ଦ, ସେମିତି କିଛି ଅଛି?
2: ରବିବାର
0: ବନ୍ଦ, ଅନ୍ୟ ଦିନ
2: ବନ୍ଦ।
0: ଓକେ, ଠିକ ଅଛି। ତ ଏଇସବୁ କଥା ମାନେ ଜରିଆରେ ଯୋଉମାନେ ଯିବା ପାଇଁ ବି ଚାହିଁବେ ସେମାନେ ଜାଣିପାରିବେ, ଇନଫର୍ମେସନ ପାଇପାରିବେ, ସେଥିପାଇଁ ଆମେ ପଚାରୁଛୁ ଆପଣଙ୍କୁ। ଆଉ କଣ କହିବେ କୁହନ୍ତୁ? ଏଇଆ କଥା ଆଉ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। 0671-23-03-153 ଏଇ ନମ୍ବରରେ ଆପଣମାନେ କଲ୍ କରନ୍ତୁ, ଆମ ସହିତ କନେକ୍ଟ ହୁଅନ୍ତୁ। ଆଣ୍ଡ ଆଜି ସ୍ମୃତି ପଚାରୁଛି ଆପଣମାନଙ୍କୁ, କୋଉ ମ୍ୟୁଜିୟମ ସବୁ ଯାଇଛନ୍ତି ବୁଲିବା ପାଇଁ, କେମିତି ଥିଲା ଅନୁଭୂତି, କ'ଣ ରହିଛି ତାର ଇତିହାସ, ସେ ବିଷୟରେ ଆପଣମାନେ ଯଦି ଜାଣିଛନ୍ତି ଆମ ସହିତ କନେକ୍ଟ ହୁଅନ୍ତୁ ଆଣ୍ଡ କଥା କୁହନ୍ତୁ। ଦେଖିବା ଆଉ ଜଣେ କଲର୍ ଆସିଗଲେଣି କି ଅଛନ୍ତି। ହ୍ୟାଲୋ
3: ହ୍ୟାଲୋ,
0: କିଏ କହୁଛନ୍ତି?
3: ନମସ୍କାର,
0: ଉର୍ମିଳା ଭଉଣୀ।
3: ଆଜ୍ଞା,
0: ଆଚ୍ଛା, ଯା ହଉ, ଫାଇନାଲି ଲାଗିଗଲା ନା? ଆପଣ ଆମର ତ କଣ ରହିଛି ମ୍ୟୁଜିୟମ ବୁଲି ଯାଇଛନ୍ତି କେବେ କୋଉଠି?
3: ସମସ୍ତେ ତ ଦେଖିଛନ୍ତି ବୋଲି କହିଲେ, ଆଉ ତାର ଅନୁଭୂତି ସବୁ କହିଲେ, ମୁଁ ତା ଠାରୁ ଟିକେ ନିଆରା କହିବି ଆଉ।
0: ହଁ, କହୁନାହାନ୍ତି?
3: ମୂଳରୁ ଜମା ଦେଖିନି, ଖାଲି ଶୁଣିଛି, କିନ୍ତୁ କେବେ ସୁଯୋଗ ମିଳିନି ଭିତରକୁ ଯିବାର, କଣ କଣ ତା ଭିତରେ ସବୁ ଅଛି ସେଟା ଦେଖିବାର ବି ସୁଯୋଗ ମିଳିନି।
0: ଆରେ ଆରେ ଆରେ, କେତେ ବଡ ଜିନିଷଟେ ମିସ୍ କରିଦେଇଛନ୍ତି ମ।
3: ସତ କହିବାକୁ ଗଲେ ଏପଟ ଗାଁ ଗହଳି ଏରିଆରେ କହିବାକୁ ଗଲେ କର୍ମ ଭଲ ତ ଆମେ ଭଲ, ଏମିତି ଯଦି କରିଦେବାକୁ ସେତେ ଟାଇମ୍ ମିଳିଲା ଭଗବାନ ପାଖକୁ, ଚାଲ ପୁରୀ ହଉ, ଲିଙ୍ଗରାଜ ମନ୍ଦିର ହଉ, ଯେକୌଣସି ଜାଗା ହଉ, କିମ୍ବା ବନ୍ଧୁ ବାନ୍ଧବ ହଉ, ମିଳୁଛି ଆଉ ଏସବୁ ଜିନିଷ ଦେଖିବାର ସୁଯୋଗ ଟିକେ ଆମକୁ ମିଳୁନି ଆଉ
0: ରାଇଟ ରାଇଟ। ତେବେ ଟ୍ରାଏ କରନ୍ତୁ, ଏସବୁ ଜିନିଷ ବି ଆମର ଇତିହାସ ସଂସ୍କୃତି ସବୁ ସେଥିରେ ରହିଛି, ତ ସେସବୁ ଜିନିଷ ଦେଖିବେ, ବହୁତ ବଢିଆ ଲାଗିବ, ଜାଣିବେ। ଆଉ ଯଦି ଘରେ ପିଲାମାନେ, ଛୋଟ ଛୋଟ ପିଲାମାନେ ଅଛନ୍ତି, ତାଙ୍କୁ ତ ନେଇକି ନିହାତି ଭାବରେ ଯିବା ଦରକାର।
3: ନିଶ୍ଚିନ୍ତ ନିଶ୍ଚିନ୍ତ ସେଗୁଡାକ ଜାଣିବା ବି ନିହାତି ଦରକାର। ସେତେବେଳେ ଆମେ ଯୋଉ ଇତିହାସ ଭୂଗୋଳ ଯୋଉ ପଢୁଥିଲୁ ସେଥିରେ କିଛି କିଛି ମାତ୍ରାରେ ଆମେ ଦେଖିଥିଲୁ, ଆଉ ହୁଏ ତ ସୁଯୋଗ କେବେ ନାହିଁ କି କେବେ ଆସିବ କି ସେଟା କହି ହଉନି, କିନ୍ତୁ ଦେଖିବାଟା ନିହାତି ଭଲ କାହିଁକି ନା କିଛି ଜାଣିବାର ସୁଯୋଗ ହିଁ ତମେ ପାଇପାରିବ।
0: ଜିନିଷ
3: ତା ଦେହରେ ଅଛି, ଶିକ୍ଷଣୀୟ ଜିନିଷ ଅଛି ସବୁ,
0: ନିଶ୍ଚୟ ଫିର୍ ବି ପ୍ଲାନିଂ କରନ୍ତୁ।

0: ଦେଖି ନାହାନ୍ତି କେବେ ଗୋଟେ ଭଲ ଏଇ ପାଖରେ କଟକ ଭୁବନେଶ୍ୱର ଆସିକି ବହୁତ ଗୁଡ଼େ ମ୍ୟୁଜିୟମ ଅଛି ବୁଲିକି ଯାଆନ୍ତୁ। ଠିକ ଅଛି, ବହୁତ ଭଲ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ ଆଜି କଲ କରିଥିବାରୁ।
1: ଥ୍ୟାଙ୍କ ୟୁ ଦେବୀ, ସୁନ୍ଦର ସୁନ୍ଦର ଗୀତ ଦଉଛନ୍ତି ନିଶ୍ଚୟ ପର ଆପଣଙ୍କର, ଏତେ ସୁନ୍ଦର ଗୀତ କୋଉଠି ବାଛିକି ରଖିଛନ୍ତି ମାନେ ପ୍ରୋଗ୍ରାମଟା ଆହୁରି 4 ଚାନ୍ଦ ଲାଗିଯାଉଛି।
0: ଆଚ୍ଛା, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ। ସୋ ଆପଣମାନେ ଥିଲେ ଆମ ସହିତ ଡାଏଲ ଇନ୍ ଲାଇଭ ସୋରେ। ସମୟ ସରିସରି ଆସିଲାଣି, 9:56 ଅଲରେଡି ହେଇଗଲାଣି, ଏଠି ରାଉଣ୍ଡ ଅଫ୍ କରିବାକୁ ପଡ଼ିବ ଆଜିର ଡାଏଲ ଇନ୍ ଲାଇଭ ସୋକୁ। ଆଣ୍ଡ ଆଉ କିଛି ସମୟ ପରେ ରେନ୍ବୋ ଏସ୍ଏମ୍ଏସ୍ ମାନେ ଆପଣମାନଙ୍କର ଅନୁରୋଧ ଗୀତର କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଏଆଇଆର୍ ଏଫ୍ଏମ୍ ରେନ୍ବୋ କାଟ 100.4 ଦିଲ୍ ସେ ଦିଲ୍ ତକ୍।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଫ୍ରେଣ୍ଡସ୍, ମ୍ୟୁଜିକାଲି ୟୋର୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆପଣମାନେ ଶୁଣିଛନ୍ତି, ଏଞ୍ଜୟ କରୁଛନ୍ତି। ଆଣ୍ଡ ୟେସ୍, ସମୟ ବର୍ତ୍ତମାନ 10:00 ଅଲରେଡି ହେଇଗଲାଣି। ଆପଣମାନଙ୍କର ଅନୁରୋଧର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଷ୍ଟାର୍ଟ ହେଇଗଲାଣି। ଆଜି ସକାଳରେ ଆପଣମାନେ ଶୁଣିଛନ୍ତି ଆଜିର ମର୍ଣ୍ଣିଂ ସୋରେ ଆପଣଙ୍କ ସାଥୀ ସ୍ମୃତିକୁ। ବହୁତ ସାରା ଲଭ୍ ଲେଟର୍ସ ଆଣ୍ଡ ଟ୍ରାଏ କରିବି ସମସ୍ତଙ୍କର ଗୀତକୁ ପ୍ଲେ କରାଇବା ପାଇଁ। ଆଣ୍ଡ ଯେମିତି ଆମର କଲର୍ସମାନେ ଚାହୁଁଛନ୍ତି ଯେ ସେମାନଙ୍କର ଯେଉଁମାନଙ୍କ ଗୀତ ଆମେ ନ ପଢ଼ିପାରିବୁ ତାଙ୍କ ନାଁ ପଢ଼ିଦେବା ପାଇଁ, ଓବିୟସ୍ଲି ଟ୍ରାଏ କରିବୁ ସମୟ ଭିତରେ ଆପଣମାନଙ୍କର ନେମ୍ ପଢ଼ିଦେବା ପାଇଁ ଆଟ୍ଲିଷ୍ଟ। ଓକେ, ଆମ ସହିତ କନେକ୍ଟ ହୋଇଛନ୍ତି ହ୍ୱାଟ୍ସଆପ୍ରେ ରମେଶ ଅହୁକମା ଭାପୁର ଢେଙ୍କାନାଳରୁ, ରମେଶ ଚନ୍ଦ୍ର ସାହୁ ଅହୁକମା ଭାପୁର ଢେଙ୍କାନାଳରୁ ଶୁଣିବା ପାଇଁ ଚାହିଁଛନ୍ତି ହିରୋ ଫିଲ୍ମର ଡିଙ୍ଗ ଡଙ୍ଗ ସିଂ ଏ ସଙ୍ଗ ଏ ଗୀତଟିକୁ। ଲେଖିଲେ ସ୍ମୃତି ମ୍ୟାମ୍, ଗୁଡ୍ ମର୍ଣ୍ଣିଂ। ଗୁଡ୍ ମର୍ଣ୍ଣିଂ ରମେଶ ଭାଇ, ପହଞ୍ଚୁଛି ଆପଣଙ୍କ ପାଖକୁ ଆପଣଙ୍କ ମନପସନ୍ଦର ଏଇ ବ୍ୟୁଟିଫୁଲ ଟ୍ରାକ୍ଟି।

ଓକେ ସୋ ଚାଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍ ଆମ ସହିତ କିଏ କନେକ୍ଟ ହୋଇଛନ୍ତି ଦେଖିବା। ଆମ ସହିତ କନେକ୍ଟ ହୋଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଆଣ୍ଡ ପୂଜା, ସୌରୀ ମହାସିଂହପୁର, ବହୁଗ୍ରାମ ଡିଷ୍ଟ୍ରିକ୍ଟ କଟକରୁ ଆମ ସହିତ କନେକ୍ଟ ହୋଇଛନ୍ତି। ଶୁଣିବା ପାଇଁ ଚାହିଁଛନ୍ତି ହାତୀ ମେରା ସାଥି ଫିଲ୍ମର ଗୀତ ଚଲ ଚଲ ମେରେ ହାତୀ ଗୀତଟିକୁ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି, ପୂଜା ଆଟ୍ ସୌରୀ ମହାସିଂହପୁର, ବହୁଗ୍ରାମ ଡିଷ୍ଟ୍ରିକ୍ଟ କଟକ।

ଶୁଣିଛନ୍ତି ମନପସନ୍ଦର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ 10:29 ମାନେ 30 ଅଲରେଡି ହେଇଗଲାଣି ସ୍ମୃତି ରହିଛି ଆପଣମାନଙ୍କ ପାଖରେ ଆଜିର ସକାଳରେ ସୋ ନେକ୍ସଟ ଏସ୍ଏମ୍ଏସ୍ ରୋହିତ ମେହେର ବୁଡ଼ାପାଲି ବିଜେପୁର ବରଗଡ଼ରୁ ଆମ ସହିତ କନେକ୍ଟ ହୋଇଛନ୍ତି ହ୍ୱାଟ୍ସଆପ୍ରେ ଲେଖିଲେ ଗୁଡ୍ ମର୍ଣ୍ଣିଂ ମ୍ୟାମ୍ ଆମ ଭିତରେ କିଛି ଅଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆସିବ ଆସିବ ତୋର ବର ଆସିବ ଶୁଣିବା ପାଇଁ ଚାହିଁଛନ୍ତି ସୁନ୍ଦର ଗୀତଟିକୁ

ଏହି ସମ୍ପର୍କର ବନ୍ଧନ ଆମ ସହିତ ଆପଣଙ୍କର ରହିଛି ବୋଲି ତ ଏଫ୍ଏମ୍ ରେନ୍ବୋକୁ ଆପଣ ଏତେ ଭଲ ପାଉଛନ୍ତି ଆଣ୍ଡ ଶୁଣୁଛନ୍ତି, ଏତେ ବ୍ୟସ୍ତତା ଭିତରେ ଥାଇ ମଧ୍ୟ ଆପଣମାନେ ଏସ୍ଏମ୍ଏସ୍ କରୁଛନ୍ତି। ଏଇ ଯେମିତି ଆମ ସହିତ କନେକ୍ଟ ହୋଇଛନ୍ତି ପ୍ରଶାନ୍ତ କୁମାର ବିଶୋଇ ସିକରୁଆ ଗୋପାଳପୁର କଟକରୁ ଆମ ସହିତ କନେକ୍ଟ ହୋଇଛନ୍ତି। ଲେଖିଲେ ନମସ୍କାର ରେଡିଓ ଆଣ୍ଡ ସ୍ମୃତି ମ୍ୟାମ୍, ରେଡିଓ ମିନ୍ସ ଅଲ୍ ବିଲଙ୍ଗିଂ ଇନ୍ଫ୍ରଣ୍ଟ ଆଣ୍ଡ ବ୍ୟାକ୍ ଓକେ ଲେଖିଛନ୍ତି। ହ୍ୟାଟ୍ସ ଅପ୍ ଟୁ ୟୋର ପ୍ଲେ ଲିଷ୍ଟ ଆଣ୍ଡ ରେୟାର ସଙ୍ଗ ଲାଇକ୍ ଗୋରୀ ତୋର ଲଚକି ଚାଲି, ଏଇ ଗୀତଟି ତାଙ୍କୁ ଭଲ ଲାଗିଛି। ହାଇଲୋ ପ୍ରିୟା, ଏଇ ଗୀତଟି ତାଙ୍କୁ ଭଲ ଲାଗିଛି। ଏଭଳି କଲେକ୍ସନ୍ ହିଁ ଆକାଶବାଣୀଠୁ ଆମେ ଆଶା କରିଥାଉ ବୋଲି ସେ ଲେଖିଛନ୍ତି। ଆଣ୍ଡ ତାଙ୍କ ସେ ଚାହିଁଛନ୍ତି ଗୋଟେ ଆଜ୍ ପର୍ ୟୋର ରିକ୍ୱେଷ୍ଟ ଇଚ୍ଛାରେ ଗୋଟେ ରିକ୍ୱେଷ୍ଟ ସଙ୍ଗ ବଜାଇ ଦେବା ପାଇଁ। ରେଡିଓ ପରିବାରର ଶୁଭ ମନାସି ରହୁଛି ବୋଲି ସେ ଲେଖିଛନ୍ତି ପ୍ରଶାନ୍ତ କୁମାର ବିଶୋଇ ସିକରୁଆ ଗୋପାଳପୁର କଟକରୁ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ଆପଣଙ୍କ କାର୍ଯ୍ୟକ୍ରମ ଭଲ ଲାଗୁଛି, ଗୀତଗୁଡ଼ିକ କଲେକ୍ସନ୍ ବହୁତ ଭଲ ଲାଗୁଛି, ଦିଲସେ ଧନ୍ୟବାଦ ଜଣାଉଛୁ। ତେବେ ଚାଲନ୍ତୁ ମୋ ପସନ୍ଦର ଗୋଟେ ବ୍ୟୁଟିଫୁଲ୍ ଗୀତ ଆପଣଙ୍କ ପାଇଁ ଏଇ ବାଜିଲା ଏଫ୍ଏମ୍ ରେନ୍ ପରେ ଆଇ ହୋପ୍ ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିବ।

ଏକ୍ସଟେନ୍ସନ୍ ଏସ୍କୁ ଦେଖିବା କିଏ କରିଛନ୍ତି ଓକେ ସୋ ଆମ ସହିତ କନେକ୍ଟ ହୋଇଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆଣ୍ଡ ଆକୃତି ଦେଓକାଳୀ ଶଙ୍ଖତରାଜ କଟକରୁ ଲେଖିଲେ ସ୍ମୃତି ଅପା ନମସ୍କାର ଶୁଭ ସକାଳ ଆଶା କରେ ସୁଖ ସ୍ୱାସ୍ଥ୍ୟରେ ଥିବ ଭଲରେ ଥିବେ ସୁସ୍ଥ ଥିବେ ବୋଲି ଲେଖିଛନ୍ତି ଆଣ୍ଡ ରିକ୍ୱେଷ୍ଟ କରିଛନ୍ତି ଗୀତ ହିରୋ ଫିଲ୍ମର ପ୍ୟାର କରନେ ୱାଲେ ପ୍ୟାର ହି କରତେ ହେ ଏଇ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଲତା ମଙ୍ଗେସ୍କର ଜୀ ଔର ମନୋହର ଉଦାସ ଜୀ କି ଆୱାଜ ମେ ସୁନୀଲ କାନ୍ତ ମହାନ୍ତି ସିଲୁ ଆଣ୍ଡ ଆକୃତି ଦେଓକାଳୀ ଶଙ୍ଖତରାଜ କଟକରୁ।

ବେଳେ ବେଳେ ଏମିତି ଅଜଣା ରାସ୍ତାରେ ଯେତେବେଳେ ଜଣେ ଦେଖା ହେଇଯାଇଥାଏ, ସେଇ ମୁହଁ ଏତେ ଭିତରେ ମଧ୍ୟ ସେଇ ମୁହଁ ଚିହ୍ନା ପରିଚିତ ହେଇଯାଇଥାଏ, ଆଣ୍ଡ ସେଇ ମୁହଁ ହୃଦୟ ଭିତରେ ସବୁଦିନ ପାଇଁ ରହିଯାଇଥାଏ ନା? ଏମିତି ବହୁତ ଜଣଙ୍କ ସହିତ ହେଇଥିବ, ଭଲ ପାଇବା ପ୍ରେମ ଏମିତି ହିଁ ତ ହେଇଥାଏ। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ 10:52 ଅଲରେଡି ହେଇଗଲାଣି। ସୋ ଚଳନ୍ତୁ ଫଟାଫଟ ନେକ୍ସଟ ଏସ୍ଏମ୍ଏସ୍। ସୁବାଶିଷ ଭଦ୍ରକରୁ ଆମ ସହିତ କନେକ୍ଟ ହେଇଛନ୍ତି। ଆପ୍କି ଖାତିର ଟାଇଟିଲ୍ ଟ୍ରାକ୍ଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଆଣ୍ଡ ଲେଖିଲେ ଲଟ୍ସ ଅଫ୍ ଲଭ୍ ଫ୍ରମ୍ ମାଇ ହର୍ଟ। ସତରେ ୟୁ ଆର୍ ଡିଫରେଣ୍ଟ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୟୋର୍ ଲଭ୍।

ସେଭଳି ଆମ ସହିତ କନେକ୍ଟ ହୋଇଥିଲେ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଡିଏ କଟକରୁ। ଆମ ସହିତ କନେକ୍ଟ ହୋଇଥିଲେ ସିଡିଏ ସେକ୍ଟର 6 ରୁ ଦିବାକର ସେଠୀ। ନାରାୟଣ ପ୍ରଧାନ ବି ବରମପୁର ବୁଗୁଡ଼ା ଗଞ୍ଜାମରୁ ଆମ ସହିତ କନେକ୍ଟ ହୋଇଥିଲେ। ଜିତେନ୍ଦ୍ର ନିଆଳି ମାଧବରୁ ଆମ ସହିତ କନେକ୍ଟ ହୋଇଥିଲେ। ସୁନିଆ ପାଟନା ବଡମ୍ବାରୁ ଆମ ସହିତ କନେକ୍ଟ ହୋଇଥିଲେ। କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ମମତା ପାଲ ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କି କଟକରୁ ମଞ୍ଜୁବାଳା ପାତ୍ର ଭକ୍ତି ପ୍ରସାଦ ଅସରଡ଼ା ପିଚୁକୁଳି ଖୋର୍ଦ୍ଧା ସେଭଳି ଆମ ସହିତ କନେକ୍ଟ ହୋଇଥିଲେ ଭାଗ୍ୟବତୀ ପାଢ଼ୀ ଆମ ସହିତ କନେକ୍ଟ ହୋଇଥିଲେ କଟକରୁ ଆମ ସହିତ କନେକ୍ଟ ହୋଇଥିଲେ ଜଗଧାତ୍ରୀ ଆମ ସହିତ କନେକ୍ଟ ହୋଇଥିଲେ କଟକରୁ ସେଭଳି ଭାବରେ ଆମ ସହିତ କନେକ୍ଟ ହୋଇଥିଲେ କୁଛ ଶ୍ରୋତା ଝାରଖଣ୍ଡ ସେ ହମସେ କନେକ୍ଟ ହୁଏ ଥେ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନୁଖିଲାଲ ବର୍ମା ହମସେ କନେକ୍ଟ ହୁଏ ଥେ ଝାରଖଣ୍ଡ ସେ ଭାଟାପଡ଼ା ଛତିଶଗଡ଼ ସେ ମାଫ କିଜିଏଗା ଛତିଶଗଡ଼ ଭାଟାପଡ଼ା ସେ ହମସେ କନେକ୍ଟ ହୁଏ ଥେ ୟେ ଲୋକ ତୋ ସବକୁ ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ କାର୍ଯ୍ୟକ୍ରମ ଶୁଣିଛନ୍ତି ଆପଣମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ ସ୍ମୃତିକୁ ଏଇଠୁ ଦିଅନ୍ତୁ ବିଦାୟ ପରବର୍ତ୍ତୀ ଆର୍ଜି ଆଉ କିଛି ସମୟ ପରେ ଆପଣମାନଙ୍କ ସହିତ କନେକ୍ଟ ହୋଇଯିବେ।

ଏବଂ ସେ ହେଉଛନ୍ତି ଶର୍ମିଲା ଟ୍ୟାଗୋର। ତେଣୁ ତାଙ୍କ ବିଷୟରେ ଆଜି ଟିକେ କଥା ହେବା। ଆଉ ଶୁଣୁଥାନ୍ତୁ ମିଠା ଗୀତ ସିଉଲି ଅଛି ଆପଣଙ୍କ ସହିତ। ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ FM ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତକ୍।

1969 ଯେତେବେଳକୁ ଚଳଚ୍ଚିତ୍ର ରିଲିଜ୍ ହୁଏ ଆରାଧନା, ସେଇ ଚଳଚ୍ଚିତ୍ରରେ ଆମେ ଦେଖିବାକୁ ପାଇଥିଲୁ ରାଜେଶ ଖାନ୍ନା ଏବଂ ଶର୍ମିଲା ଟାଗୋରଙ୍କୁ ଏକାଠି। ସାଥୀ ଗୋଟେ ଇଣ୍ଟରେଷ୍ଟିଂ କଥା କ'ଣ ଜାଣିଛନ୍ତି?

ଆରାଧନା କଥାଚିତ୍ର ଯେତେବେଳେ ସୁଟିଂ ଚାଲିଥାଏ ସେତେବେଳକୁ ରାଜେଶ ଖାନ୍ନା ପ୍ରାୟତଃ ଲେଟ୍ କରିକି ଆସନ୍ତି, ତେଣୁ ଶର୍ମିଲା ଟ୍ୟାଗୋର ତାଙ୍କୁ ମଜାକରେ ତାଙ୍କ ନାଁ ଦେଇଥିଲେ ଲେଟ୍ କିଙ୍ଗ, ଆଉ ତାଙ୍କୁ ମଧ୍ୟ ଲେଟ୍ କିଙ୍ଗ କହିକି ତାଙ୍କୁ ଟିସ୍ କରୁଥିଲେ, ତାଙ୍କୁ ଚିଡ଼ଉଥିଲେ। ସୋ ଠିକ୍ ଅଛି, ଏମିତି ସୁଟିଂ ସେଟ୍ରେ ମଜେଦାର ଘଟଣା ବହୁତ କିଛି ରହିଛି ଯାହାକି ଶିଉଳି ଆପଣଙ୍କୁ କହିବ, କିନ୍ତୁ ବର୍ତ୍ତମାନ ଆରାଧନା କଥାଚିତ୍ରର ଚର୍ଚ୍ଚା ଚାଲିଛି, ମାନେ ଆରାଧନା ଚଳଚ୍ଚିତ୍ରର ଗୋଟେ ମିଠା ଗୀତଟି ଆପଣଙ୍କୁ ଶୁଣାଇ ଦେଉଛି। ଷ୍ଟେ କନେକ୍ଟେଡ୍।

ଫିଲ୍ମ ସୁଟିଂ ହେବା ସମୟରେ ବହୁତ ସାରା କଟ୍ସ ହେଇଥାଏ, ବହୁତ ସାରା ଟେକ୍ ନିଆଯାଇଥାଏ। ବହୁତ ଆକ୍ଟର ହୁଅନ୍ତୁ ଆକ୍ଟ୍ରେସ ହୁଅନ୍ତୁ, ସେମାନେ ବାରମ୍ବାର ନିଜକୁ କଷ୍ଟ୍ୟୁମ୍ ଚେଞ୍ଜ କରିଥାନ୍ତି, ମେକଅପ୍ ନେଇଥାନ୍ତି, କିନ୍ତୁ ଏମିତି ଗୋଟେ ଗୀତ ଅଛି ଯେଉଁ ଗୀତରେ କୌଣସି କଟ୍ସ ନାହିଁ, ବାରମ୍ବାର ଟେକ୍ ନିଆଯାଇ ନାହିଁ, ଆଉ ଗୋଟେ ଟେକ୍ରେ ୱାନ୍ ଟେକ୍ରେ ସେଇ ଗୀତଟି ସୁଟିଂ କରାଯାଇଛି। କିନ୍ତୁ ଆମେ ସେଇ ଗୀତଟିକୁ ଦେଖିବାକୁ ପାଇଥିଲୁ ବିଭିନ୍ନ ମୁଭ୍ସରେ, ମାନେ କି କ୍ୟାମେରାର ମୁଭିଂ ଠିକ୍ ଥିଲା, କ୍ୟାମେରା ବହୁତ ମୁଭ୍ ହଉଥିଲା, କିନ୍ତୁ ରାଜେଶ ଖାନ୍ନା ଏବଂ ଶର୍ମିଲା ଟ୍ୟାଗୋର ୱାନ୍ ଟେକ୍ରେ ସେ ଗୀତଟିକୁ ରେକର୍ଡିଂ କରିଥିଲେ, ୱାନ୍ ଟେକ୍ରେ ସେ ଗୀତଟିକୁ ସୁଟିଂ କରାଯାଇଥିଲା। ଏବଂ ଗୀତଟି ଥିଲା କ'ଣ କହିଲେ ସାଥୀ, ରୂପ ତେରା ମସ୍ତାନା। ଏବଂ ସିଙ୍ଗଲ ଟେକ୍ରେ ଏହି ଗୀତଟି ସୁଟିଂ କରାଯାଇଥିଲା, ଏବଂ ଏହି ଆଇକନିକ ସଙ୍ଗରେ ଅଧିକ କଟ୍ସ ଜମାରୁ ବି ନଥିଲା। ତେଣୁ ଶୁଣେଇ ଦେଉଛି ମିଠା ଗୀତଟି, ଏଞ୍ଜୟ କରନ୍ତୁ।

ରିଅଲ ଲାଇଫରେ ସେ କିନ୍ତୁ ବହୁତ ସାଇନ୍ ନେଚରରେ ଥିଲେ ଏବଂ ସ୍କ୍ରିନ୍ରେ ଗ୍ଲାମରସ୍ ଦେଖାଯାଉଥିଲେ ମଧ୍ୟ ରିଅଲ ଲାଇଫରେ ସେ ଅତ୍ୟନ୍ତ ସଫ୍ଟ ସ୍ପୋକନ୍ର ଏବଂ ସାଇନ୍ ନେଚରର ଲୋକ ଥିଲେ ଏବଂ ସେ ହେଉଛନ୍ତି ଶର୍ମିଲା ଟାଗୋର।

1975 ରେ ଯେତେବେଳକୁ ଚଳଚ୍ଚିତ୍ର ରିଲିଜ ହୁଏ ମୌସମ ଏବଂ ଏହି ଚଳଚ୍ଚିତ୍ରରେ ଆମେ ତାଙ୍କୁ ଦେଖିବାକୁ ପାଇଥିଲୁ ମା ଏବଂ ଝିଅ ଉଭୟ ଚରିତ୍ରରେ ଦୁଇଟି ଭୂମିକାରେ ତାଙ୍କର ଅଭିନୟ ବହୁତ ହି ପ୍ରଶଂସା ପାଇଥିଲା ଯେଉଁଥିପାଇଁ କି ଏ ଫିଲ୍ମ ପାଇଁ ସେ ନ୍ୟାସନାଲ ଆୱାର୍ଡ ମଧ୍ୟ ଜିତିଥିଲେ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

କଥାରେ ନୁହଁ ସାଥି, କାମରେ ନିଜକୁ ପ୍ରମାଣ କରିବା ହିଁ ହେଉଛି ଅସଲ ଶକ୍ତି। ଗୋଟେ ଛୋଟ ଉଦାହରଣ ମୁଁ ଆପଣଙ୍କ ସହିତ ସେୟାର କରିବାକୁ ଚାହୁଁଛି। ଆମର ଆମେ ଯେତେ ବି ଯାହା ଗଛ ଦେଖୁଛୁ, ଗଛ କେବେ ଶବ୍ଦ କରେନି, କେବେ କଥା କୁହେନି, କିନ୍ତୁ ସେ ଛାଇ ଦିଏ, ଫୁଲ ଫଳ ଦେଇଥାଏ। ସେହିଭଳି ଜୀବନରେ ମଧ୍ୟ ଶାନ୍ତ ଭାବରେ ଭଲ କାମ କରୁଥିବା ଲୋକମାନେ ହିଁ ସମ୍ମାନ ପାଇଥାନ୍ତି। ତେଣୁ କମ୍ କହିବା, ଅଧିକ କାମ କରିବା।

ଆମର ହିଁ ଲାଭ। ଆଉ ଶିଉଲି ବର୍ତ୍ତମାନ ମଧ୍ୟ ଆପଣଙ୍କୁ କିଛି ବେଶୀ କଥା କହୁନି, ଶୁଣଉଛି ମିଠା ଗୀତ, ଆପଣ ଶୁଣୁଥାନ୍ତୁ 100.4 ଆକାଶବାଣୀ FM ରିଙ୍ଗୋ କାଟେକ୍, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ।

ନା ନା, କମ୍ କହିବା ମାନେ ଚୁପ୍ ରହିବା ନୁହଁ ମୋ ସାଥୀ, ଏହା ହେଉଛି ନିଜ ଶକ୍ତିକୁ ଠିକ୍ ଜାଗାରେ ବ୍ୟବହାର କରିବା। ସଫଳତା ଶବ୍ଦରେ ନୁହଁ ବରଂ ପରିଶ୍ରମରେ ମିଳିଥାଏ। ବେଳେବେଳେ ଆମ ଘରେ ମଧ୍ୟ ଆମେ ଦେଖିଥାଉ, ଯଦି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ପାଟିତୁଣ୍ଡ ଲାଗି ରହିଛି, ତାହେଲେ ବେଳେବେଳେ ଆମକୁ ଚୁପ୍ ରହିକି ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥାଏ। ମାନେ କି ଯଦି ଆପଣ ଚାହୁଁଛନ୍ତି ଯେ ଚୁପ୍ ରହିଲେ ମାହୋଲଟା ପୁରା ଥଣ୍ଡା ହେଇଯିବ, ଚୁପ୍ ରହିଲେ ଯଦି ସବୁକିଛି ପ୍ରୋବ୍ଲେମ୍ ସଲ୍ଭ ହେଇଯାଉଛି, ତାହେଲେ ସେଇ ଜାଗାରେ ଚୁପ୍ ରହିବାଟା ପୁରା ଠିକ୍। କିନ୍ତୁ ଯଦି ନିଜର କୌଣସି ଦୋଷ ନଥାଏ ଏବଂ ଅଜାଣତରେ ମଧ୍ୟ ଉଭୟଙ୍କ ଭିତରେ ପରସ୍ପର ଭିତରେ ଆମର ଝଗଡ଼ା ଲାଗି ରହିଥାଏ, ତେଣୁ ସେଇ ଜାଗାରେ ଟିକେ କହିବାଟା ହିଁ ବେଟର ମୋ ମତରେ। ସୂର୍ଯ୍ୟ ସେମିତି କେବେ କୁହନ୍ତିନି ଯେ ସେ ଆଲୋକ ଦେଉଛନ୍ତି ବୋଲି, କିନ୍ତୁ ଦୁନିଆ ତାହାର ଆଲୋକକୁ ତ ଅନୁଭବ କରିଥାଏ, ଅପେକ୍ଷା କରିଥାଏ। କମ୍ କଥା, ଶାନ୍ତ ମନ ଆଉ ନିରନ୍ତର ପରିଶ୍ରମ, ଏହି ତିନୋଟି ଶବ୍ଦ ଯେତେବେଳେ ମିଶିଯାଏ, ମଣିଷକୁ ଜୀବନରେ ସଫଳତା ନିହାତି ମିଳିଥାଏ। ତେଣୁ ଚାଲନ୍ତୁ ନା ସାଥୀ, କଥା କମ୍ କହିବା, ବେଶୀ ହସିବା ଆଉ କାମ ଏମିତି କରିବା ଯେ ସଫଳତା ଆମ ପରିଚୟ ହେବ।

ଆମେ ଆଜି ନିର୍ଭୟରେ ଘରେ ଅଛୁ, ପରିବାର ସହ ହସୁଛୁ, ପର୍ବପର୍ବାଣୀ ପାଳନ କରୁଛୁ। କାରଣ କ'ଣ ଜାଣିଛନ୍ତି ସାଥୀ? ସୀମାରେ ଜଣେ ଫୌଜି ଦିନ ରାତି ଆମ ସୁରକ୍ଷା ପାଇଁ ଠିଆ ହୋଇଛନ୍ତି। ସେମାନେ ନିଜ ପରିବାରଠାରୁ ଦୂରରେ ରହିଛନ୍ତି। ମାର ସ୍ନେହ, ବାପାଙ୍କ ଭଲ ପାଇବା, ପିଲାଙ୍କ ହସ, ସବୁକିଛି ଛାଡ଼ି ଦେଶକୁ ନିଜ ପରିବାର ଭାବି ସୁରକ୍ଷା ଦେଉଛନ୍ତି। ଏମିତି ଫୌଜିଙ୍କୁ ଆମର ସଲାମ।